ଆକାଶବାଣୀ କଟକ ଆଜି ଶୁକ୍ରବାର 1948 ଶତାବ୍ଦ ଜ୍ୟେଷ୍ଠ ପ୍ରଥମ ଦିନ ଇଂରାଜୀ 2026 ମସିହା ମେ ମାସର 22 ତାରିଖ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ 5:58:35 କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ। ଆମର ଅଗଣିତ ପ୍ରିୟ ଶ୍ରୋତା ବନ୍ଧୁମାନଙ୍କୁ ପ୍ରଭାତୀ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ପ୍ରଚାରିତ।

0: ସମସ୍ତ ସମ୍ପତ୍ତି ଈଶ୍ୱରଙ୍କର, ଆମେ ରକ୍ଷକ ମାତ୍ର। ଆଜି ଆମ ପାଖରେ ଅଛି, କାଲି ହୁଏତ ଅନ୍ୟତ୍ର ଚାଲିଯାଇପାରେ। ଆକାଶବାଣୀ କଟକ, ସମୟ ସକାଳ 6ଟା ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: आकाशवाणी समाचार के साथ मैं वैष्णवी।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା ଶୁଣୁଛନ୍ତି। ଏଥର ଶୁଣନ୍ତୁ ନିତ୍ୟାନନ୍ଦ ସେଠୀଙ୍କ କଣ୍ଠରେ ଏହି ଗୀତଟି। ଗୀତ ରଚନା କରିଛନ୍ତି ଶ୍ରୀବତ୍ସ ସାହୁ।

ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ କୃତ ଶ୍ରୀମଦ୍ ଭାଗବତର 388ତମ ଭାଗ। ଆକାଶବାଣୀ ସମ୍ବଲପୁର ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ସୂଚନା ପରେ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ପଶ୍ଚିମ ଏସିଆନ ଲାଗି ରହିଥିବା ଯୁଦ୍ଧ ସ୍ଥିତି ଲାଗି ଖର୍ଚ୍ଚକାଟ କରବାର୍କେ ପ୍ରଧାନମନ୍ତ୍ରୀ ନିବେଦନ କଲା ଉତ୍ରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାରୀ ବିଭାଗମାନଙ୍କେ ପେଟ୍ରୋଲ ଓ ଡିଜେଲ ବ୍ୟବହାରକେ କମ୍ କରବାର୍ ଲାଗି ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍। ଏଥିଲାଗି ଗୋଟିଏ 8 ସୂତ୍ରୀ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ସରକାରୀ ସ୍ତରର ଭିନ୍ ଭିନ୍ ବୈଠକ ସମୀକ୍ଷା ପ୍ରଶିକ୍ଷଣ କର୍ମଶାଳା ସବୁକି ଅତି ଦରକାର ନାହିଁ ହେଲେ ଆବାସୀ ଜରିଆ କରାଯିବା। ସେନ୍ତା ଜୁନ୍ 1 ତାରିଖରୁ ସରକାରୀ କାର୍ଯ୍ୟାଳୟମାନଙ୍କେ ଯେତିକି ନୂଆ ଗାଡ଼ି କିଣାଯିବା ସେସବୁ ବୈଦ୍ୟୁତିକ ଗାଡ଼ି ହୋଇଥିବା ବାଧ୍ୟତାମୂଳକ କରାଯାଇଛି। ଇନ ଜଣାଇ ଦିଆଯାଇପାରେ ଯେ ମୁଖ୍ୟମନ୍ତ୍ରୀ ନିଜେ ତାଙ୍କର କାର୍କେଡ୍ର ଗାଡ଼ି ସଂଖ୍ୟା ଅଧା କରିଥିବାର ବେଳେ ପେଟ୍ରୋଲ ଆଉ ଡିଜେଲ ଖର୍ଚ୍ଚା କମ୍ କରବାର୍କେ ଲୋକଙ୍କୁ ନିବେଦନ କରିଥିଲେ। ଓଡ଼ିଶା ହାଇକୋର୍ଟର ଖରା ଛୁଟି ଆଇବା କାଲିଠାନୁ ମୂଲ ହେବାର୍କେ ଯାଉଛି।

ଇତାର ଆଗନୁ ଆଜି ହେଉଛେ ହାଇକୋର୍ଟର ଶେଷ କାର୍ଯ୍ୟ ଦିବସ। ମେ 23 ଜୁନ୍ 21 ତାରିଖ ତ ଖରା ଛୁଟି ହେବା। ଇ ସମିଆଥି ମେ 26, 29, ଜୁନ୍ 2, 5, 9, 12 ଆଉ 17 ତାରିଖ ଅବକାଶକାଳୀନ ଖଣ୍ଡପୀଠ ବସ୍ବା ବୋଲି ହାଇକୋର୍ଟ ତରଫରୁ ବାହାରିଥିବା ବିଜ୍ଞପ୍ତିନୁ ସୂଚନା ମିଳିଛି। ସବୁ ଜରୁରୀ ମାମଲାମାନଙ୍କ ଶୁଣାଣି କାର୍ଯ୍ୟ ଦିବସର 11-12 ବଜେ ଭିତରେ କମ୍ପ୍ୟୁଟର ଫାଇଲିଂ କାଉଣ୍ଟର ନ ଦାୟର କରାଯିବା ଓ ମାମଲାମାନଙ୍କର ଶୁଣାଣି ଲାଗି ଅବକାଶକାଳୀନ ଖଣ୍ଡପୀଠଙ୍କ ପାଶେ ତାଲିକାଭୁକ୍ତ କରାଯିବା ବୋଲି ବାହାରିଥିବା ବିଜ୍ଞପ୍ତି କୁହାଯାଇଛି। ଖରାଛୁଟି ସମିଆଥି ଦିନର 11-3 ବଜେ ତକ୍ ଆଭାସୀ ଜରି କୋର୍ଟ କାମ କରବା। ଉଚ୍ଚଶିକ୍ଷା ବିଭାଗ ଅଧୀନ ଥିବା ସରକାରୀ ବିଶ୍ୱବିଦ୍ୟାଳୟମାନଙ୍କେ ନିୟମିତ ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ମୂଲ ହୋଇସାରିଛି। ସେଡ଼େ 2026-27 ଶିକ୍ଷାବର୍ଷର ଆଗନୁ ନିୟମିତ ଶିକ୍ଷକ ନିଯୁକ୍ତି ହେବାର ବାବଦେ ଆଶଙ୍କା ଥିବାରୁ କେତେଟା ବିଶ୍ୱବିଦ୍ୟାଳୟ ଅତିଥି ପ୍ରଫେସରଙ୍କ କାର୍ଯ୍ୟକାଳ ବଢ଼ାବାର କି ନୂଆ ଅତିଥି ଅଧ୍ୟାପକ ନିଯୁକ୍ତି ଲାଗି ଉଚ୍ଚଶିକ୍ଷା ବିଭାଗକେ ପ୍ରସ୍ତାବ ଦେଇଥିଲେ। ଏଥିଲାଗି ବିଭାଗ ତରଫରୁ ଅନୁମତି ଦିଆଯାଇଛି। ଯେଉଁମାନେ ନିଯୁକ୍ତି ପାଇବେ ସେମାନଙ୍କର କାର୍ଯ୍ୟକାଳ ଆଇବା 6 ମାସ କି ନିୟମିତ ପ୍ରଫେସର ନିଯୁକ୍ତି ହେବାର ତକ୍ ରହିବା ବୋଲି ଜଣାପଡ଼ିଛି। ପରିବେଶ ସୁରକ୍ଷା ବାବଦେ ଲୋକ ସଚେତନ କରିବା ଲାଗି ଆଜି ସାରା ପୃଥିବୀନ ଅନ୍ତର୍ଜାତୀୟ ଜୈବ ବିବିଧତା ସଂରକ୍ଷଣ ଦିବସ ପାଳନ କରାଯାଉଛି। ପୃଥିବୀର ଭୌଗୋଳିକ ସାମାଜିକ ଆର୍ ଜୈବିକ ପରିସ୍ଥିତିର ସନ୍ତୁଳନ ରଖବାର ଆର୍ ଯୋଜନାବଦ୍ଧ ଭାବେ କାମ କରିବାର ଲାଗି ଲୋକଙ୍କୁ ସଚେତନ କରାଯିବାଟା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ ଆଏ। ଏ ବଛର ବିଶ୍ୱ ଜୈବ ବିବିଧତା ସଂରକ୍ଷଣ ଦିବସର ବାର୍ତ୍ତା ହେଉଛି ବିଶ୍ୱସ୍ତରୀୟ ପ୍ରଭାବ ଲାଗି ସ୍ଥାନୀୟ ଭାବେ କାମ କରବାର। ରାଜ୍ୟ ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ଆଜି ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସ ପାଳନ କରାଯିବା। ଆଜି ସକାଳ 10:30 ଭୁବନେଶ୍ୱର ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟରଠାରେ ହେବାରକେ ଥିବା କାର୍ଯ୍ୟକ୍ରମଟି ବିଭାଗୀୟ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏଥି ଅଲଗା ବରିଷ୍ଠ ପଦାଧିକାରୀମାନେ ବି ଉପସ୍ଥିତ ରହିବେ। ପୁରୀ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତିର 8 ଦିନେ ଗଲାକାଲି ଶେଷ ହୋଇଛି। କଡ଼ା ସୁରକ୍ଷା ଭିତରେ ମଧ୍ୟାହ୍ନ ଧୂପ ଉତରୁ ବେଲବୁଡ଼ର 6:30 ଗଣତି କାମ ମୂଲ ହୋଇକରି ରାତି 10:10 ଶେଷ ହୋଇଥିଲା। ଗଲାକାଲିର 3:40 ସହିତ ମୋଟ 70 ଗଣତି କାମ ଶେଷ ହୋଇଛି। ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ସୂଚନା ଅନୁସାରେ ଚଳନ୍ତି ଭଣ୍ଡାରନ 1978 31 ଅଳଙ୍କାର ବଦଲେ 40 ରହିଛି। ବାହାର ରତ୍ନଭଣ୍ଡାରନ 131 ପ୍ରକାର ଅଳଙ୍କାର ସହିତ 34 ପ୍ରକାର ପଢ଼ିଛି। ରତ୍ନଚିହ୍ନ ଉଜନ 3D ମ୍ୟାପିଂ ଭିଡ଼ିଓ ଫଟୋଗ୍ରାଫି ଆଉ ଇ କ୍ୟାଟଲଗ୍ କରାଯାଉଛି। ଏ ମାସର 23, 26, 28 ଆଉ 29 ତାରିଖ ଆହୁରି 4 ଗଣତି କରାଯିବା। ଜୁନ୍ ମାସର ଗଣତି ଦିନ ଛତିଶା ନିଯୋଗ ଆଉ ପରିଚାଳନା କମିଟିର ବୈଠକ ଉତରୁ ଚୂଡ଼ାନ୍ତ ହେବା ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି। ଝାରସୁଗୁଡ଼ା ବିମାନ ବନ୍ଦରନ ଷ୍ଟାର ଏୟାର ବିମାନ ସେବା ଫେର୍ ଘାଏ ମୂଲ ହୋଇଛି। 42 ଉତ୍ତର ଭୁବନେଶ୍ୱର ଆଉ ହାଇଦ୍ରାବାଦକେ ବିମାନ ଚଳାଚଳ କରିଛେ। ଏଥିଲାଗି ଗଲା 5 ବୁକିଂ ମୂଲ ହୋଇଥିଲା। ନୂଆପଡ଼ା ଜିଲ୍ଲା ମୁଖ୍ୟାଳୟନ ଜିଲ୍ଲାପାଳ ମଧୁସୂଦନ ଦାସଙ୍କର ଅଧ୍ୟକ୍ଷତାଥି ଗଲାକାଲି ପୁଲିସ୍ ଆଉ ମାଜିଷ୍ଟ୍ରେଟ୍ ସମନ୍ୱୟ ବୈଠକ ହୋଇଯାଇଛି। ବୈଠକଟି ଅପରାଧକେ ପ୍ରାରମ୍ଭିକ ସ୍ତରନ ରୁକବାର ଆର୍ ମାମଲାମାନଙ୍କର ତଦନ୍ତ ଉପରେ ଐତକା ଜୋର୍ ଦେବାରକେ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଆରକ୍ଷୀ ଅଧୀକ୍ଷକ ଅମ୍ରିତପାଲ ସିଂ ଏ ଅବସରରେ କହିଛନ୍ତି ପୁଲିସ୍ ଆଉ ପ୍ରଶାସନର ତାଲମେଲ ଲାଗି ବିଶ୍ୱସନୀୟ ଡାଟାବେସ୍ ବହୁତ ଜରୁରୀ ଆଏ। ମହିଳା ସଶକ୍ତିକରଣ କ୍ଷେତ୍ରଥି ନୂଆପଡ଼ା ଜିଲ୍ଲା ଫେରଘାଏ ରାଇଜେ ସିଘାନ ରହିଛେ। 2025-26 ଆର୍ଥିକ ବଛର ମିଶନ ଶକ୍ତି ରିପୋର୍ଟ ଅନୁସାରେ ଏସ୍ଏଚ୍ଜି ବ୍ୟାଙ୍କ ଲିଙ୍କେଜ୍ କାର୍ଯ୍ୟକ୍ରମଟି ଜିଲ୍ଲା ରାଇଜେ ପହିଲା ଠାନ୍ ପାଇଛେ। 540 ଏସ୍ଏଚ୍ଜି ଲିଙ୍କେଜ୍ ଲକ୍ଷ୍ୟ ଥିବାର ବେଳେ 6148 ଏସ୍ଏଚ୍ଜି ବ୍ୟାଙ୍କ ଲିଙ୍କେଜ୍ ମିଳିଛେ। ପାଣିପାଗ ରାଜ୍ୟର ଭିନ୍ ଭିନ୍ ଜାଗାନ କାଲବୈଶାଖୀର ବଲେ ବର୍ଷା ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ମିଳିଥିବା ସୂଚନା ଅନୁସାରେ ଆବା 24 ଭିତରେ ବିଜୁଳି ଘଡ଼ଘଡ଼ି ସାଙ୍ଗେ ବର୍ଷା ହେବା। ସିଆଡ଼େ ରାଇଜେ ଗୁଳୁଗୁଳି ଆଉ ଗରମ ଲାଗି ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗଲାକାଲି ଝାରସୁଗୁଡ଼ାନ ସବୁନୁ ଯହ ତାପମାତ୍ରା 45.5 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଥିବା ବେଳେ ପଶ୍ଚିମ ଓଡ଼ିଶାର ବଡ଼ଭାଗୀ ଜାଗାର ତାପମାତ୍ରା 40 ଡିଗ୍ରୀ ଉପରେ ରେକର୍ଡ କରାଯାଇଥିଲା। ସିଆଡ଼େ ସମ୍ବଲପୁର ଝାରସୁଗୁଡ଼ା ବଲାଙ୍ଗୀର ନୟାଗଡ଼ ଜିଲ୍ଲାକେ ଜବର ଖରା ଲାଗି ପାଣିପାଗ କେନ୍ଦ୍ର ତରଫରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ପଶ୍ଚିମ ଏସିଆ ପରିସ୍ଥିତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାରୀ ବିଭାଗଗୁଡ଼ିକରେ ଡିଜେଲ ଓ ପେଟ୍ରୋଲର ବ୍ୟବହାର ହ୍ରାସ କରିବା ପାଇଁ 8 ସୂତ୍ରୀ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଏହା ଅନୁସାରେ ସରକାରୀ ସ୍ତରର ବିଭିନ୍ନ ବୈଠକ, ପ୍ରଶିକ୍ଷଣ, କର୍ମଶାଳା ଆଦି ଆବଶ୍ୟକ ନଥିଲେ ଆଭାସୀ ମାଧ୍ୟମରେ କରାଯିବ। ଆସନ୍ତା ପହିଲାରୁ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ନୂତନ ବୈଦ୍ୟୁତିକ ଯାନ କ୍ରୟ କରାଯିବ। ବ୍ୟକ୍ତିଗତ ସରକାରୀ ବ୍ୟବହାର ପାଇଁ ଯାନ ପାଇଥିବା ବରିଷ୍ଠ ଅଧିକାରୀ ନିଜ ନିଜ ମଧ୍ୟରେ କାର୍ ପୁଲିଂ କରିବେ। ଦୂରସ୍ଥାନକୁ ପରିଦର୍ଶନ ସମୟରେ ବସ୍ କିମ୍ବା ରେଳରେ ଯାତ୍ରା କରିବା, ସରକାରୀ ଯାନର ଚଳପ୍ରଚଳ ବାବଦକୁ ମାସିକ ପେଟ୍ରୋଲ ଓ ଡିଜେଲ ପରିମାଣ ଅତିକମ୍ରେ 10% ହ୍ରାସ ଭଳି ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବେଆଇନ ଭାବେ ନିଯୁକ୍ତ କର୍ମଚାରୀଙ୍କୁ ଛଟେଇ କରାଯିବ, ସେମାନଙ୍କ ନିୟମିତକରଣ ଦାବିକୁ ବିଚାର କରାଯିବ ନାହିଁ। ଏନେଇ ଉଚ୍ଚଶିକ୍ଷା ବିଭାଗ ସଚିବ ଅରବିନ୍ଦ ଅଗ୍ରୱାଲ ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ କୁଳପତିମାନଙ୍କୁ ପତ୍ର ଲେଖି ନିର୍ଦ୍ଦେଶ ଦେଇଛନ୍ତି। ଚିଠିରେ ଉଲ୍ଲେଖ ରହିଛି, କେତେକ ବିଶ୍ୱବିଦ୍ୟାଳୟରେ ଉଚ୍ଚଶିକ୍ଷା ବିଭାଗର ପୂର୍ବ ଅନୁମୋଦନ ବିନା ନିଯୁକ୍ତି କରାଯାଇଛି। ସେହି କର୍ମଚାରୀମାନେ ନିୟମିତକରଣ ପାଇଁ ଦାବି କରିବା ସହ ଏନେଇ ବିଭିନ୍ନ ମାମଲା କୋର୍ଟରେ ଚାଲିଛି। ଏହାଦ୍ୱାରା ସରକାର ଓ ବିଶ୍ୱବିଦ୍ୟାଳୟ ଉପରେ ଆର୍ଥିକ ଭାର ବୃଦ୍ଧି ପାଉଛି ବୋଲି ଚିଠିରେ ଉଲ୍ଲେଖ ରହିଛି। ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆଗରପଡ଼ାର ଡକ୍ଟର ହରେକୃଷ୍ଣ ମହତାବଙ୍କ ଜନ୍ମସ୍ଥାନକୁ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ବୁଲି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ରାଜ୍ୟ ସରକାରଙ୍କ ବରପୁତ୍ର ଐତିହ୍ୟ ଗ୍ରାମ ସର୍ବାଙ୍ଗୀନ ବିକାଶ ଯୋଜନା ମାଧ୍ୟମରେ ଆଗରପଡ଼ା ଅଞ୍ଚଳର ବିକାଶ ପାଇଁ 15 କୋଟି ଟଙ୍କା ଅନୁଦାନ ମଞ୍ଜୁର କରାଯାଇଛି। ଖୁବ୍ ଶୀଘ୍ର ଏହି ଅଞ୍ଚଳରେ ସ୍କୃତି ସଂଗ୍ରହାଳୟ, ଆଧୁନିକ ଗ୍ରନ୍ଥାଗାରର ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ନିମନ୍ତେ ଫର୍ମ ପୂରଣ ପାଇଁ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ ଦେୟ ଛାଡ଼ କରାଯାଇଛି। ଏହି ବର୍ଗର ଛାତ୍ରଛାତ୍ରୀମାନେ ପୂର୍ବରୁ ଫର୍ମ ପୂରଣ କରିଥିଲେ ସେମାନେ ଦାଖଲ କରିଥିବା ଦେୟ ଫେରସ୍ତ କରାଯିବ ବୋଲି ବୋର୍ଡ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ଓଡ଼ିଶା ହାଇକୋର୍ଟରେ ଜୁନ୍ ମାସ 21 ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ଅବକାଶ ରହିବ। ତେବେ ଏହି ସମୟରେ କେତେକ ନିର୍ଦ୍ଦିଷ୍ଟ ତାରିଖରେ ଅବକାଶକାଳୀନ ଖଣ୍ଡପୀଠ ବସିବ ବୋଲି ହାଇକୋର୍ଟଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ଯୋଜନା ଓ ସମୀକ୍ଷା କମିଟିର ବୈଠକ ଜିଲ୍ଲାପାଳ ବିଶାଲ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା 5 ବର୍ଷର ଯୋଜନା ଉପରେ ଏଥିରେ ଆଲୋଚନା ହୋଇଥିଲା। ଚଳିତ ଆର୍ଥିକ ବର୍ଷରେ ମୋଟ 31 ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି। ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ବକେୟା ପେନ୍ସନ୍ ଓ ଭବିଷ୍ୟନିଧି ସମସ୍ୟାର ତ୍ୱରିତ ସମାଧାନ ପାଇଁ କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାରେ ଦୁଇଦିନିଆ ଆନ୍ତଃଜିଲ୍ଲା ପେନ୍ସନ୍ ଅଦାଲତ ଉଦ୍ଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମରେ 19 ଜଣ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଜିଲ୍ଲାପାଳ ପେନ୍ସନ୍ ମଞ୍ଜୁର ଆଦେଶ ପ୍ରଦାନ କରିଥିଲେ। ନୂଆପଡ଼ା ଜିଲ୍ଲା ମହିଳା ସଶକ୍ତିକରଣ କ୍ଷେତ୍ରରେ ସଫଳତା ହାସଲ କରିଛି। ଚଳିତ ଆର୍ଥିକ ବର୍ଷରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ବ୍ୟାଙ୍କ ଲିଙ୍କେଜ୍ କାର୍ଯ୍ୟକ୍ରମରେ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଜିଲ୍ଲାରେ 5,440 ଜଣ ଏସ୍ଏସ୍ଜିଙ୍କୁ ବ୍ୟାଙ୍କ ଲିଙ୍କେଜ୍ ଦେବା ଲକ୍ଷ୍ୟ ରହିଥିବା ବେଳେ ଏପର୍ଯ୍ୟନ୍ତ 113% ସଫଳତା ହାସଲ ହୋଇଥିବା ଜଣାପଡ଼ିଛି। ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଦ୍ୱାରା ଆୟୋଜିତ ଯଶୋଦା ଯୋଜନା ହିତାଧିକାରୀଙ୍କୁ ପରାମର୍ଶ ଶିବିର ଓ ସହାୟତା ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପରାମର୍ଶ ଶିବିରରେ ଯଶୋଦା ଯୋଜନାର ସୁବିଧା ସମ୍ପର୍କରେ ଆଲୋଚନା କରାଯାଇଥିଲା। ପ୍ରାକୃତିକ ବିପର୍ଯ୍ୟୟ, ଦ୍ରୁତ ଶିଳ୍ପାୟନ, ସହରୀକରଣ, ଖଣି ଖନନ, ବନାଗ୍ନି ଯୋଗୁଁ ହେଉଥିବା ପ୍ରକୃତିର ବିନାଶ ଏବଂ ଜଳବାୟୁ ପରିବର୍ତ୍ତନର କୁପ୍ରଭାବ ସମ୍ବନ୍ଧରେ ସଚେତନତା ସୃଷ୍ଟି ପାଇଁ ବିଶ୍ୱରେ ଆଜି ଜୈବ ବିବିଧତା ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ବୈଶ୍ୱିକ ପରିବର୍ତ୍ତନ ପାଇଁ ସ୍ଥାନୀୟ ଉଦ୍ୟମ। ମିଳିତ ଜାତିସଂଘ ପକ୍ଷରୁ 2006 ଆଜିର ଦିନକୁ ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସ ଭାବେ ପାଳନ କରାଯାଉଛି। ଜୀବଜଗତକୁ ଅକ୍ଷୁର୍ଣ୍ଣ ରଖିବା ଆବଶ୍ୟକ, ଏହାର ସଂରକ୍ଷଣ ଏବଂ ଅଗ୍ରାଧିକାର ଭିତ୍ତିରେ ସମୁଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି କଟକ ଜିଲ୍ଲାରେ ଆଜି ଓ ଆସନ୍ତାକାଲି ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ପାଣିପାଗ ଅନୁଯାୟୀ ପରବର୍ତ୍ତୀ ସମୟରେ କେନ୍ଦ୍ରଗୁଡ଼ିକ ଖୋଲିବା ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ପରିବର୍ତ୍ତନ ହେବ ନାହିଁ। ଗରମ ଗୁଳୁଗୁଳି ବୃଦ୍ଧି ପାଇବା ନେଇ କେତେକ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଗତକାଲି 24 ସହରର ତାପମାତ୍ରା 40 ଡିଗ୍ରୀ ଉପରେ ରେକର୍ଡ କରାଯାଇଥିଲା। ଝାରସୁଗୁଡ଼ାଠାରେ ସର୍ବାଧିକ ତାପମାତ୍ରା 45.5 ଡିଗ୍ରୀ ରହିଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଦିନ 2:32।
1: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ସ୍ୱାସ୍ଥ୍ୟ ସୂଚନାରେ ଶୁଣନ୍ତୁ, ଅଂଶୁଘାତ କାହିଁକି ହୁଏ ଓ ତାର ପ୍ରତିକାର, ଏ ସମ୍ପର୍କରେ କହିଛନ୍ତି ଡାକ୍ତର ସୁଧାଂଶୁ ଶେଖର ପଣ୍ଡା।
2: ଅଂଶୁଘାତ, ତାର କାରଣ ଏବଂ ସାବଧାନତା। ଯେତେବେଳେ ଗ୍ରୀଷ୍ମତାପ ସୀମା ଲଙ୍ଘନ କରି ପ୍ରାଣୀ ଜଗତକୁ ଆଘାତ ଦିଏ ସେତେବେଳେ ତାକୁ ଅଂଶୁଘାତ କୁହାଯାଏ। ଅଧିକ ତାପମାତ୍ରାରେ ଶରୀର ଅଧିକ ଗରମ ହେବାରୁ ଅଂଶୁଘାତ ଘଟେ। ଏହା ଏକ ଗୁରୁତର ଅବସ୍ଥା, ସମୟରେ ଚିକିତ୍ସା ନ କଲେ ଜୀବନକୁ ବିପଦରେ ପକାଇପାରେ। ବର୍ତ୍ତମାନ ଆମେ ଦେଖିବା ଯେ ଏ ଅଂଶୁଘାତ କିପରି ହୁଏ। ଆମର ଶରୀରର ତାପମାତ୍ରା ପ୍ରାୟତଃ 37 ଡିଗ୍ରୀ ସେଲସିୟସ ବା 37 ଡିଗ୍ରୀ ସେଲସିୟସ। ଏହି ତାପମାତ୍ରା ବୃଦ୍ଧି ପାଇଲେ ଆମ ମସ୍ତିଷ୍କ ତା ଭିତରେ ଥିବା ଥାଲାମସ୍ ବୋଲି ଯେଉଁ ଗ୍ଲାଣ୍ଡଟା ଅଛି ତାକୁ ନିୟନ୍ତ୍ରଣ କରେ। ଶରୀରର ତାପମାତ୍ରା ବଢ଼ିଲେ ଶରୀରରୁ ଝାଳ ବାହାରି ତାହାକୁ କମାଇ ଦେଇଥାଏ। ଯଦି ମସ୍ତିଷ୍କ ତାର ତାପମାତ୍ରା କରିବାରେ ବିଫଳ ହୁଏ ତେବେ ମନୁଷ୍ୟକୁ ଅଂଶୁଘାତରେ ଆକ୍ରାନ୍ତ ହୁଏ। ପ୍ରଥମେ ଦେଖିବା ଯେ ଏହି ହିଟ୍ ରିଲେଟେଡ୍ ଡିଜର୍ଡସ୍ ଗୁଡ଼ାକ କେମିତି ହୁଏ। ପ୍ରଥମ ସୋପାନ ହେଲା ଯେ ହିଟ୍ କ୍ରାମ୍ପସ୍। ହିଟ୍ କ୍ରାମ୍ପସ୍ଟା କ'ଣ? ଯଦି ହିଟ୍ କ୍ରାମ୍ପସ୍ ହେବ, ଯଦି ଜଣେ ବେଶୀ ସମୟ ଖରାରେ ଆକ୍ରାନ୍ତ ଥାଏ ତାହେଲେ ଶରୀରରୁ ତାର ଅଧିକ ଝାଳ ବାହାରି ଶରୀରରୁ ଲୁଣ ଏବଂ ଜଳୀୟ ଅଂଶ କମିଯାଏ। ତାର ହାତ ପାଦ ପେଟ ଏବଂ ତାର ଦେହର ମାଂସପେଶୀ ଗୁଡ଼ାକରେ ଯନ୍ତ୍ରଣା ଅନୁଭବ କରେ। ଏହା ଏକ ସାଧାରଣ ହାଲୁକା ଅବସ୍ଥା, କିନ୍ତୁ ଯଦି ଆମେ ସମୟରେ ପଦକ୍ଷେପ ନ ନେବା ଏହା ବଢ଼ିଯାଇପାରେ। ଯଦି ଏହାର ଚିକିତ୍ସା କରାନଯାଏ ତାହେଲେ ଶରୀରରେ ଅଧିକ ଥକି ଯାଇଥାଏ ଏବଂ ଝାଳ ବାହାରେ ଦୁର୍ବଳତା ଅନୁଭବ ହୁଏ, ମୁଣ୍ଡ ବୁଲାଏ। ତୁରନ୍ତ ଏହାର ଚିକିତ୍ସା ନକଲେ ରୋଗୀ ଗୁରୁତର ହୋଇଥାଏ। ହିଟ୍ ଷ୍ଟ୍ରୋକ୍ ବା ଅଂଶୁଘାତ, ଶରୀରର ତାପମାତ୍ରା ବହୁତ ବଢ଼ିଯାଇଥାଏ, 40 ଡିଗ୍ରୀ ସେଲସିୟସରୁ ଉପର ହୋଇଯାଇଥାଏ ଏବଂ ଏଥିରେ ଆଉ ଝାଳ ବାହାରି ପାରେ ନାହିଁ। ବ୍ୟକ୍ତି ଅଚେତ ହୋଇଯାଏ, ଦେହରେ ବହୁତ ତାପମାତ୍ରା ବଢ଼ିଯାଏ ଏବଂ ତାକୁ ବାତ ମଧ୍ୟ ମାରେ। ଏହା ଏକ ଗୁରୁତର ଅବସ୍ଥା, ଯଦି ଏହାକୁ ଆମେ ଚିକିତ୍ସା ନ କରିବା ରୋଗୀ ମୃତ୍ୟୁମୁଖରେ ମଧ୍ୟ ପଡ଼ିପାରେ। ବର୍ତ୍ତମାନ ଦେଖିବା ଯେ ଆମେ କ'ଣ କଲେ ଅଂଶୁଘାତରୁ ମୁକ୍ତି ପାଇପାରିବା। ଆପଣଙ୍କର ଘର ଯଦି ଟିଣ ବା ଆଜବେଷ୍ଟସରେ ହେଉ, ତା ଉପରେ ନଡ଼ା ବିଡ଼ା ପକାନ୍ତୁ କିମ୍ବା ଧଳା ରଙ୍ଗର ଲେପନ କରନ୍ତୁ। ଯଦି ଆପଣ ବାହାରକୁ ଯାଉଛନ୍ତି ତାହେଲେ ମୁଣ୍ଡକୁ ଓଦା ଗାମୁଛାରେ ଘୋଡ଼ାଇ ରଖନ୍ତୁ ଏବଂ ଛତା, ଜୋତା ବା ଚପଲ, କଳା ଚଷମା ପିନ୍ଧନ୍ତୁ। ଯଦି ହାଲିଆ ଲାଗୁଛି ତାହେଲେ ଛାଇ ବା ପବନ ଚଳାଚଳ କରୁଥିବା ସ୍ଥାନରେ ବିଶ୍ରାମ କରନ୍ତୁ। ପ୍ରଚୁର ପରିମାଣର ପାଣି, ତୋରାଣୀ, ORS, ଘୋଳ ଦହି, ସର୍ବତ କିମ୍ବା କାକୁଡ଼ି ଓ ତରଭୁଜ, ଏହି ଖାଦ୍ୟ ଗୁଡ଼ାକ ଖାଇଲେ ଅଂଶୁଘାତରୁ ଆପଣ ବର୍ତ୍ତି ପାରିବେ। ଢିଲା ହାଲୁକା ରଙ୍ଗର ସୂତା କପଡ଼ା ପିନ୍ଧିକି ଆପଣ ଏହି ଖରାଦିନେ ବାହାରକୁ ଯିବା ଉଚିତ। ଏହି ଅଂଶୁଘାତରୁ ମୁକ୍ତି ପାଇବା ପାଇଁ ଆମେ କ'ଣ କରିବା ନାହିଁ? ଆମେ ଜାଣୁଛୁ ଯେ ଖରା ସବୁଥିରୁ ବେଶୀ ହୁଏ 11:00-3:00 ମଧ୍ୟରେ, ତ ସେହି ସମୟରେ ଆମେ ଟାଣ ଖରାକୁ ବାହାରିବା ନାହିଁ କିମ୍ବା କୌଣସି ଶାରୀରିକ ପରିଶ୍ରମ ସେ ସମୟରେ କରିବା ଉଚିତ ନୁହେଁ। ଯିଏ ବୃଦ୍ଧ, ଅସୁସ୍ଥ ଲୋକ, ଶିଶୁ, ଗର୍ଭବତୀ ମହିଳା, ଯେଉଁମାନେ ଉଚ୍ଚ ରକ୍ତଚାପରେ ପୀଡ଼ିତ କିମ୍ବା ମଧୁମେହ ରୋଗୀ, ଏହି ସମୟରେ ଟାଣ ଖରାରେ ବାହାରନ୍ତୁ ନାହିଁ। ଅଧିକ ଖରା ସମୟରେ ନିଆଁ ପାଖରେ କୌଣସି କାମ କିମ୍ବା ରୋଷେଇ କରିବାଟା ବିପଦ ହୋଇପାରେ। ମାଦକ ଦ୍ରବ୍ୟ ଯଥା ବିଡ଼ି, ମଦ ଇତ୍ୟାଦି ସେବନ କରିବାଟା ଉଚିତ ନୁହେଁ। ଆପଣ ଖାଲି ପେଟରେ ବି କୌଣସି ଜାଗାକୁ ଯାଆନ୍ତୁ ନାହିଁ କି ଅଧିକ ସମୟ ଖାଲି ପେଟରେ ରହିବାଟା ଠିକ୍ ହୁଏ ନାହିଁ।
1: ସ୍ୱାସ୍ଥ୍ୟ ସୂଚନାରେ ଶୁଣିଲେ ଅଂଶୁଘାତ କାହିଁକି ହୁଏ ଓ ତାର ପ୍ରତିକାର, ଏ ସମ୍ପର୍କରେ କହିଲେ ଡାକ୍ତର ସୁଧାଂଶୁ ଶେଖର ପଣ୍ଡା। ଆକାଶବାଣୀ ସମ୍ବଲପୁର ସମୟ ସକାଳ 7:15 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
3: ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। द्विपाक्षिक सहयोग सुदृढ़ करने साइप्रस राष्ट्रपति आज बैठक करिवे प्रधानमंत्री मोदी। भारत आवश्यकता अनुजाई ईंधन विक्रय लगी आमेरिका प्रस्तुत थी वैदेशिक मंत्री मार्क रूबियो। पुलवामा आतंकवादी आक्रमण मुख्य अभियुक्त हमजा बुरहान निहत। आजिकर मेडिकल कॉलेज छात्री मृत्यु मामलें सीबीआई स्वतंत्र तदंतकारी दल गठन करने को कोलकाता हाइकोर्ट निर्देश। एवं आईपीएल क्रिकेट रे गतकाली अनुष्ठित मैच रे चेन्नई सुपर किंग्स को 99 रन ने परास्त करिछि गुजरात टाइटन्स। प्रधानमंत्री नरेन्द्र मोदी आज नूआदिल्ली रे साइप्रस राष्ट्रपति निकोस क्रिस्टोडोलाइट्स को सह विभिन्न प्रसंगे आलोचना करिवे। गतकाली साइप्रस राष्ट्रपति नूआदिल्ली में पहुंचा पर केन्द्र सड़क परिवहन और राजपथ राष्ट्रमंत्री अजय टामटा तांकु विमानबंदर में स्वागत करिथिले। राष्ट्रपति सह एक उच्चस्तरीय मंत्री अधिकारी और प्रतिनिधि दल भारत गस्तरे आसिछन्ति। साइप्रस राष्ट्रपति प्रथम भारत गस्त। सूचना अनुजाई प्रधानमंत्री मोदी एवं साइप्रस राष्ट्रपति पारस्परिक स्वार्थ जड़ित द्विपाक्षिक सहयोग को मजबूत करने लगी विभिन्न प्रसंग उपरे मत विनिमय करिवे। आलोचना रे वाणिज्य निवेश प्रजुक्ति विद्या शिक्षा संस्कृति प्रतिरक्षा कृत्रिम बुद्धिमत्ता नवसृजन और गवेषणा उपरे गुरुत्व दियाजिबो। विभिन्न विश्वस्तरीय तथा आंचलिक प्रसंगगुडिक उपरे मध्य उभय नेता आलोचना करिवार कार्यक्रम रहिछि। परे उभय देश मध्यरे केतक बुझामणापत्र स्वाक्षर हेब। श्री मोदी आज अपराह्नरे साइप्रस राष्ट्रपति उद्देश्य रे मध्याह्न भोजन आयोजन करिछंती। संध्यारे भारत राष्ट्रपति द्रौपदी मुर्मू को साइप्रस राष्ट्रपति साक्षात करिबे। आसंता वर्ष फेब्रुआरी रे भारत और साइप्रस कूटनैतिक संपर्क 65 वर्ष पूरण करिबे। आमेरिकार वैदेशिक मंत्री मार्क रूबियो कहिछन्ति भारतर आवश्यकता अनुजाई आमेरिका ईंधन विक्रय लागि प्रस्तुत रहिछि। हरमुज प्रणाली बन्द हेबा परे भारतर शक्ति संकट संबंधित एक प्रश्नर उत्तररे श्री रूबियो एहा कहिछन्ति। से स्वीडेन एवं भारत गस्तरे आसुछन्ति। अन्यपक्षरे भारतकु एक बृहत सहभागी बोली वर्णना करि श्री रूबियो कहिछन्ति एहि गस्तकाळरे क्वाड देशर वैदेशिक मंत्रीमानंक सह साक्षात करिवार सुजोग मिलिबो। सूचना अनुजाई आसंता कालीठारु 26 तारीख पर्यंत श्री रूबियो भारत गस्तरे आसी कोलकाता आग्रा जयपुर एवं नूआदिल्ली गस्त करिवे। 26 तारीख में भारतर वैदेशिक मंत्री डॉक्टर एस जयशंकर अध्यक्षतारे अनुष्ठित होबाकु थिबा क्वाड सम्मेलन रे से भाग नेबे। नूआदिल्ली रे आसंता मास 1 तारीख में प्रस्तावित प्रथम आंतर्जातिक बिग कैट अलायंस आईबीसीए शिखर सम्मेलन को स्थगित रखाई। सूचना अनुजाई आफ्रिकीय संघ एवं आफ्रिकीय यूनियन कमिशन को सह आलोचना परे चतुर्थ भारत आफ्रिका शिखर सम्मेलनी परवर्ती समय रे आयोजन करिबा लागि निष्पत्ति नियाजिबा परे बिग कैट अलायंस शिखर सम्मेलनी को स्थगित रखा जाइछि। परवर्ती समय रे सम्मेलनी आयोजन नै तारीख स्थिर करा जइबो बोली जणा पडिछि। 2019 पुलवामा आतंकवादी आक्रमणर मास्टरमाइंड कुहाजाउथिबा हमजा बुरहान गतकाली पाकिस्तान अधिकृत काश्मीर रे अज्ञात बंदूकधारी गुड़ी निहत होइछि। अल बदर आतंकवादी गोष्ठीर कमांडर बुरहान ओरफ अर्जुमंद गुलजार डार ओरफ डाक्तर को जम्मू काश्मीर रे आतंकवादी कार्यकलाप संप्रक्ति पाई भारत 2022 एप्रिल आतंकवादी घोषणा करथिला। पुलवामा आक्रमण पर से पाक अधिकृत काश्मीर रे गुप्त भाव रे शिक्षकता करथिला। पुलिस सूचना अनुजाई मुजफ्फराबाद गोजरा स्थित एक घरोई कॉलेज रो अध्यक्ष बुरहान गतकाली सकाळे कॉलेज रु बाहर को आसीबा समय रे तांको ऊपर को आक्रमणकारी माने अति निकट रु गुळी चलाइथिले। बुरहान रो मुंड रे तीनोटी गुळी बाजिथिला। तांको गुरुतर अवस्था रे निकटस्थ हॉस्पिटल को निया जाइथिला ओ वेंटिलेटर रे रखा जाइथिला। घटना रे संप्रक्त जने व्यक्ति को पुलिस गिरफ करथिबा एवं आक्रमण रे व्यवहृत बंदूक जबत करथिबा सूचना मिलिछि। सही व्यक्ति जनक मोटरसाइकेल पळाई जाउथिबा बेले स्थानीय लोक माने तांकु धरी पुलिस को हस्तांतर करथिले। 1999 मसीह रे जन्म ग्रहण करथिबा डार जम्मू एवं काश्मीर रो पुलवामा रो रत्नीपुरा रो बासिंदा थिला। से वैध कागज पत्र रे पाकिस्तान जाइथिला एवं सेठारे बल अदर आतंकवादी गोष्ठी रे जोग दैथिला। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପଶ୍ଚିମବଙ୍ଗର ଆର୍ଯ୍ୟକର ମେଡିକାଲ କଲେଜର ଡାକ୍ତରୀ ଛାତ୍ରୀ ମୃତ୍ୟୁ ଘଟଣାର ପୁନଃ ତଦନ୍ତ ଲାଗି ସିବିଆଇର ଏକ ତିନିଜଣିଆ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରିବାକୁ କୋଲକାତା ହାଇକୋର୍ଟ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶ ଅନୁଯାୟୀ ପୀଡ଼ିତାଙ୍କୁ ହସ୍ପିଟାଲ ପରିସରରେ ହତ୍ୟାଠାରୁ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବା ପର୍ଯ୍ୟନ୍ତ ସମସ୍ତ ଘଟଣାର ସବିଶେଷ ତଦନ୍ତ କରାଯିବ। ଏଥିପାଇଁ ହାଇକୋର୍ଟ ସିବିଆଇକୁ ଆବଶ୍ୟକ ଅନୁମତି ପ୍ରଦାନ କରିବା ସହ ଆସନ୍ତା 25 ତାରିଖ ମଧ୍ୟରେ ପୂର୍ବ ଘଟଣାର ରିପୋର୍ଟ ଦେବାକୁ କହିଛନ୍ତି। 25 ତାରିଖ ଦିନ ମାମଲାର ପୁନଃ ଶୁଣାଣି କରାଯିବ। ଭାରତୀୟ ରେଳବାଇର କ୍ୟାଟରିଂ ଓ ଟୁରିଜିମ୍ କର୍ପୋରେସନ ଆଇଆର୍ସିଟିସି 2026-27 ପର୍ଯ୍ୟଟନ ଋତୁ ପାଇଁ ଗୋଲ୍ଡେନ୍ ଚାରିଅଟ୍ ଲକ୍ଜରୀ ଟ୍ରେନ୍ ସେବା ଆରମ୍ଭ କରିବା ନେଇ ଘୋଷଣା କରିଛି। ଏଥିରେ ଦକ୍ଷିଣ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଓ ପ୍ରାକୃତିକ ଦୃଶ୍ୟ ପ୍ରଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି। ଏହାବ୍ୟତୀତ ଆଗାମୀ ପର୍ଯ୍ୟଟନ ଋତୁ ପାଇଁ 3ଟି ସ୍ୱତନ୍ତ୍ର ଯାତ୍ରା କାର୍ଯ୍ୟକ୍ରମ ଘୋଷଣା କରାଯାଇଛି। ସେଗୁଡ଼ିକ ହେଉଛି ପ୍ରାଇଡ୍ ଅଫ୍ କର୍ଣ୍ଣାଟକ, ଜୁଏଲ୍ସ ଅଫ୍ ସାଉଥ୍ ଓ ଗ୍ଲିମ୍ସେସ୍ ଅଫ୍ କର୍ଣ୍ଣାଟକ। ଜାମ୍ମୁ କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ଶ୍ରୀମାତା ବୈଷ୍ଣବ ଦେବୀ ମନ୍ଦିରରେ ନିର୍ମିତ ବୈଷ୍ଣବୀ ଭବନକୁ ଶ୍ରଦ୍ଧାଳୁମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି, ଫଳରେ ପବିତ୍ର ଗୁମ୍ଫା ମନ୍ଦିରରେ ତୀର୍ଥଯାତ୍ରୀଙ୍କ ପାଇଁ ଅଧିକ ସୁବିଧା ସୁଯୋଗ ମିଳିପାରିବ। ବୈଷ୍ଣବୀ ଭବନରେ ଅଧିକ ସଂଖ୍ୟାର ତୀର୍ଥଯାତ୍ରୀମାନଙ୍କ ରହିବା ବ୍ୟବସ୍ଥା କରାଯାଇଥିବା ବେଳେ ସେଥିରେ ଅତ୍ୟାଧୁନିକ ସୁବିଧା ସୁଯୋଗ କରାଯାଇଛି। ପ୍ରାୟ 45,784 ସ୍କୋୟାର ଫୁଟ୍ର ଅଧିକ ଅଞ୍ଚଳରେ ନିର୍ମିତ ନୂଆ ବୈଷ୍ଣବୀ ଭବନରେ 78 କୋଠରୀ ରହିଛି। ମଣିପୁର ପୋଲିସ ମୁଖ୍ୟ ରାଜୀବ ସିଂଙ୍କୁ କ୍ୟାବିନେଟ୍ ସଚିବାଳୟରେ ସୁରକ୍ଷା ସଚିବ ଭାବରେ ନିଯୁକ୍ତ କରାଯାଇଛି। କାର୍ମିକ ମନ୍ତ୍ରଣାଳୟ ନିର୍ଦ୍ଦେଶ ଅନୁଯାୟୀ କ୍ୟାବିନେଟ୍ ନିଯୁକ୍ତି କମିଟି ଶ୍ରୀ ସିଂଙ୍କୁ କ୍ୟାବିନେଟ୍ ସଚିବାଳୟରେ ସୁରକ୍ଷା ସଚିବ ପଦବୀରେ ନିଯୁକ୍ତିକୁ ଅନୁମୋଦନ କରିଛି। ସୁରକ୍ଷା ସଚିବ ହେଉଛନ୍ତି ସ୍ୱତନ୍ତ୍ର ସୁରକ୍ଷା ଗୋଷ୍ଠୀ ଏସ୍ପିଜିର ପ୍ରଶାସନିକ ମୁଖ୍ୟ, ଯିଏ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ସରକାରୀ ବାସଭବନରେ ତାଙ୍କ ସହ ରହୁଥିବା ତାଙ୍କ ପରିବାରର ସଦସ୍ୟମାନଙ୍କୁ ସୁରକ୍ଷା ଦେଇଥାନ୍ତି। 1993 ବ୍ୟାଚ୍ ତ୍ରିପୁରା କ୍ୟାଡରର ଆଇପିଏସ୍ ଅଧିକାରୀ ଶ୍ରୀ ସିଂ 2023 ଜୁନ୍ 1 ମଣିପୁରର ପୁଲିସ୍ ମହାନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଛନ୍ତି। ଦେଶରେ ରେଳ ଭିତ୍ତିଭୂମି ଏବଂ ଟ୍ରେନ୍ ପରିଚାଳନାକୁ ଲକ୍ଷ୍ୟ କରି ହେଉଥିବା ଆକ୍ରମଣ ପରିପ୍ରେକ୍ଷୀରେ ରେଳ ମନ୍ତ୍ରଣାଳୟ ଯାତ୍ରୀମାନଙ୍କୁ ସତର୍କତା ଅବଲମ୍ବନ କରିବା ଲାଗି ପରାମର୍ଶ ଦେଇଛି। ଗତକାଲି ନୂଆଦିଲ୍ଲୀ ରେଳଭବନରେ ବିଭାଗୀୟ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକ ପରେ ଏହି ପରାମର୍ଶ ଦିଆଯାଇଛି। ରେଳଯାତ୍ରା ସମୟରେ ଏବଂ ରେଳବାଇ ପରିସର ମଧ୍ୟରେ ଯେକୌଣସି ସନ୍ଦିଗ୍ଧ କାର୍ଯ୍ୟକଳାପ କିମ୍ବା ସନ୍ଦିଗ୍ଧ ବ୍ୟକ୍ତିଙ୍କ ସମ୍ପର୍କରେ ତୁରନ୍ତ ସହାୟତା ନମ୍ବର 139 କଲ୍ କରି ରିପୋର୍ଟ କରିବାକୁ ରେଳବାଇ ଯାତ୍ରୀମାନଙ୍କୁ ଅନୁରୋଧ କରିଛି। ବୈଠକରେ ରେଳ ବିଭାଗର ସମୟୋଚିତ ପଦକ୍ଷେପ କେତେକ ବଡ଼ ଦୁର୍ଘଟଣାକୁ ରୋକିବାରେ ସଫଳ ହୋଇଥିବା କୁହାଯାଇଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଆଧୁନିକ ପ୍ରଯୁକ୍ତିବିଦ୍ୟା ଉପକରଣ ବ୍ୟବହାର କରି ତଥ୍ୟ ସଂଗ୍ରହ ବ୍ୟବସ୍ଥାକୁ ସୁଦୃଢ଼ କରାଯାଉଛି। ପ୍ୟାରିସ୍ରେ ଗତକାଲି 8ମ ଭାରତ ଫ୍ରାନ୍ସ ସାମୁଦ୍ରିକ ସହଯୋଗ ବୈଠକ ଅନୁଷ୍ଠିତ ହୋଇଛି। ଜାତୀୟ ସୁରକ୍ଷା ପରିଷଦ ସଚିବାଳୟର ଉପଜାତୀୟ ସୁରକ୍ଷା ପରାମର୍ଶଦାତା ପବନ କାପୁର ଏବଂ ଫ୍ରାନ୍ସର ସଶସ୍ତ୍ର ବାହିନୀ ମନ୍ତ୍ରଣାଳୟର ଆନ୍ତର୍ଜାତିକ ସମ୍ପର୍କ ଓ ରଣନୀତି ନିର୍ଦ୍ଦେଶକ ଗୁଇଲାମ ଓଲାଙ୍ଗନିୟର ଏବଂ ୟୁରୋପ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସୁରକ୍ଷା ନିର୍ଦ୍ଦେଶକ କ୍ଲେୟର ରାଉଲିନ୍ ବୈଠକରେ ସହ ଅଧ୍ୟକ୍ଷତା କରିଥିଲେ। ଆଲୋଚନାରେ ଜଳଦସ୍ୟୁ, ସଶସ୍ତ୍ର ଡକାୟତି, ସାମୁଦ୍ରିକ ଆତଙ୍କବାଦ, ନିଶା କାରବାର ସମେତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯିବା ସହ ଅବୈଧ ସାମୁଦ୍ରିକ କାର୍ଯ୍ୟକଳାପର ମୁକାବିଲା ଲାଗି ପ୍ରତିବଦ୍ଧତା ପ୍ରକାଶ ପାଇଥିଲା। ତୃଣମୂଳ ସ୍ତରରୁ ପ୍ରାକୃତିକ ବିବିଧତାର ସଂରକ୍ଷଣ ଆରମ୍ଭ କରିବା ଲାଗି ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଆନ୍ତର୍ଜାତିକ ଜୈବ ବିବିଧତା ଦିବସ ପାଳନ କରାଯାଉଛି। କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂ ଏକ ଭିଡ଼ିଓ ବାର୍ତ୍ତାରେ କହିଛନ୍ତି ଜୈବ ବିବିଧତାର ସୁରକ୍ଷା କେବଳ ବିଶ୍ୱସ୍ତରୀୟ ପ୍ରତିବଦ୍ଧତା ନୁହେଁ, ବରଂ ସମସ୍ତ ନାଗରିକ, ଅନୁଷ୍ଠାନ ଓ ସରକାରଙ୍କ ଦାୟିତ୍ୱ। ଚଳିତ ବର୍ଷର ବିଷୟବସ୍ତୁ ରହିଛି ବିଶ୍ୱରେ ପ୍ରଭାବ ପାଇଁ ସ୍ଥାନୀୟ ଅଞ୍ଚଳରେ କାର୍ଯ୍ୟ କରିବା। ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ 99 ରନ୍ରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଗୁଜରାଟ ଟାଇଟନ୍ସ 20 ଓଭରରେ 4 ୱିକେଟ୍ ହରାଇ 229 ରନ୍ କରିଥିଲା। ଏହାର ଜବାବରେ ଚେନ୍ନାଇ ସୁପର କିଙ୍ଗ୍ସ 13 ଓଭର 4ଟି ବଲ୍ରେ ସମସ୍ତ ୱିକେଟ୍ ହରାଇ 140 ରନ୍ କରିଥିଲା। ମହମ୍ମଦ ସିରାଜକୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା। ଆଜି ହାଇଦ୍ରାବାଦର ରାଜୀବ ଗାନ୍ଧି ଆନ୍ତର୍ଜାତିକ ଷ୍ଟାଡିୟମରେ 7:30 ସନ୍ରାଇଜର୍ସ ହାଇଦ୍ରାବାଦ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ଦ୍ୱିପାକ୍ଷିକ ସହଯୋଗ ସୁଦୃଢ଼ କରିବା ନେଇ ସାଇପ୍ରସ୍ ରାଷ୍ଟ୍ରପତିଙ୍କ ସହ ଆଜି ବୈଠକ କରିବେ ପ୍ରଧାନମନ୍ତ୍ରୀ ମୋଦି। ଭାରତର ଆବଶ୍ୟକତା ଅନୁଯାୟୀ ଇନ୍ଧନ ବିକ୍ରୟ ଲାଗି ଆମେରିକା ପ୍ରସ୍ତୁତ ଥିବା କହିଛନ୍ତି ବୈଦେଶିକ ମନ୍ତ୍ରୀ ମାର୍କ ରୁବିଓ। ପୁଲୱାମା ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ହମଜା ବୁରହାନ ନିହତ। ଆର୍ଯ୍ୟକର ମେଡିକାଲ କଲେଜ ଛାତ୍ରୀ ମୃତ୍ୟୁ ମାମଲାରେ ସିବିଆଇର ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରିବାକୁ କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗସ୍କୁ 99 ରନ୍ରେ ପରାସ୍ତ କରିଛି ଗୁଜରାଟ ଟାଇଟନ୍ସ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ଚାଷର ହାଲ।
4: ଯେନ୍ ଚାଷୀ ଭାଇ ଭଉଣୀମାନେ ଡାଲି ଜାତୀୟ ଫସଲ ଚାଷ କରୁଛନ୍, ନିଘା ଦେବେ ଯେ ଠିକ୍ ଗଛ ବଢ଼ିଲା ବେଲ୍କେ ଫଲ ଧରିଲା ବେଲ୍କେ ଭିନ୍ ଭିନ୍ କିସ୍ମର ରୋଗ ପୋକ ଲାଗିକରି ଫସଲର ନୁକସାନ କରିଥିସନ୍। ରୋଗ ଭିତରେ ରହିଛେ ସାହେବି ରୋଗ, ପାଉଁଶିଆ ରୋଗ, କଲଙ୍କି ରୋଗ, ଝାଉଁଲା ରୋଗ, ଏନ୍ତା ସବୁ ରହିଛେ। ପୋକ ଭିତରେ ଯୋଉ ପୋକ ବୋଇଲେ ଲାଖି ପୋକ ବୋଲି ଆମେ ଯେନ୍ଟାକେ କହିଥିସୁଁ, ଉକନିଆ ପୋକ ଯେନ୍ଟାକି କି ସୁରି ପୋକ ବୋଲିକରି କହିଥିସୁଁ, ଛୁଇଁ ବିନ୍ଧା ପୋକ, ଏନ୍ତା ସବୁ ପୋକମାନେ ଲାଗିକରି ଫସଲକେ ନୁକସାନ ପହଞ୍ଚେଇଥିସନ୍। ଡାଲିଜାତିଆ ଫସଲର ଗୋଟେ ମୁଖିଆ ରୋଗ ହଉଛେ ସାହେବି ରୋଗ। ଇ ରୋଗ ହେଲେ ପତରମାନେ ଆଗାଡୁ ହଲଦିଆ ଆଉ ଶାଗୁଆ ଛିଟା ପଡ଼ିଯାଇସି, ଏନ୍ତା ହେଲେ ପୁରା ପତର ଆଉ ଗଛ ଗଲେ ହଲଦିଆ ହେଇକରି ମରିଯାଇସି। ଆଉ ଯଦି ନାଇଁ ମରବା ହେଲେ ଗଛେ ବନେ ଫଲ ବୋଇଲେ ସୁସ୍ଥ ଫଲ ଟିକେ ବି ନାଇଁ ହୁଏ। ଇ ରୋଗଟା ଭୂତାଣୁ ଜନିତ ହେଇଥିବାର ଲାଗି ଗୋଟେ ରୁଗିଆ ଗଛନୁ ବନେ ଗଛକେ ଚପରି ଯାଇଥିସି। ଇ ରୋଗ ନାଇଁ ହେବାର ଲାଗି ପହେଲା ଯେନ୍ ଗଛ ବନେ ହେଇକରି ଫଲ ହେଇଥିବା ସେନର୍ ବିହନକେ ରଖ୍ବେ। ବିହନ ଲଗାଲା ବେଲ୍କେ 1 କେଜି ବିହନ ଲାଗି 5 ଗ୍ରାମ ଥାୟା ମେଥୋକଜାମ ନାହେଁ ତ ଇମିଡା କ୍ଲୋପ୍ରିଟ୍ ଥି ବିଶୋଧନ କରିକରି ଲଗାବେ। ଗଛମାନ୍କେ 2-3 ପତର ହେଲା ଦିନୁ 8-10 ହଲଦିଆ ଅଠାଯୁଗ ଜନ୍ତା ବନାବେ। ସାହେବି ରୋଗର ବାହକ ଧୂପ ମାଛି ହେଇଥିବାର ଲାଗି ସେ ମାଛିମାନେ ହଲଦିଆ ରଙ୍ଗ ଦେଖିକରି ଆସ୍ବେ ଆଉ ଜନ୍ତାନ ଲାଗିକରି ଅଠାଥି ଲାଖିକରି ମରିଯିବେ। ଏନ୍ତା କରବାର୍ ଲାଗି ରୋଗ ବଢ଼ି ନାଇଁପାରେ। ଆଉ ଗୋଟେ କଥା ନିଘା ଦେବେ, କ୍ଷେତେ ବୁଲିକରି ଦେଖ୍ବେ ଯେନ ଗଛେ ଏନ୍ତା ହେଇଥିବା ସେ ଗଛକେ ଉପଡ଼େଇ କରି ଫିକି ଦେବେ ଆଉ ପୁରା କ୍ଷେତେ 800 ମିଲିଲିଟର ନାହେଁ ତ 1 କେଜି ଲେକାନି ସିଲିୟମ ଜୈବ ବିଷ ନାହେଁ ତ 1 ଲିଟର ନିମ୍ ବିଷ ନାହେଁ ତ 40 ଗ୍ରାମ ଥାୟା ମେଥୋକଜାମ ନାହେଁ ତ 40 ଗ୍ରାମ ଏସିଟାମିପ୍ରିଟ୍କେ 200 ଲିଟର ପାଇଁଥି ଗୁଲେଇ କରି 15 ଦିନଥି ଥରେ ଲେଖା 2-3 ଝିଟି ଦେବେ। ହେଲେ ଇ ରୋଗ ହେବାରୁ ଫସଲକେ ବଞ୍ଚେଇ ପାରିବେ।

0: ହେନ୍ତା ପାଉଁଶିଆ ରୋଗ ବୋଲି ଆଉ ଗୋଟେ ରୋଗ ଡାଲଜାତିଆ ଫସଲଥି ହେଇକରି ଫସଲକେ ନୁକସାନ କରିଥିସନ୍। ଇ ରୋଗ ହେଲେ ପତରମାନକେ ଆଉ ଛୁଇଁ ବୋଇଲେ ଫଲ ଉପରେ ଘାଏ ଘାଏ ଖାର ପଡ଼ଲା ବାକି ଦେଖାଯାଏସି। ଯେତେବେଳେ ପାନିପାଗ ବଦଲି କରି ଥଣ୍ଡା କି କୁହୁଡ଼ିଆ ପାଗ ହେଇକରି ପରିବେଶଟା ଉଦା ବାଗି ରହିସି, ଇ ରୋଗ ବଢ଼ବାର୍ଥି ସାହାଯ୍ୟ କରସି। ଇ ରୋଗ ଆରମ୍ଭ ହେବାର ଦେଖିଲେ ଫସଲଥି ଟ୍ରାଇକୋଡର୍ମା ଭିଡ଼େ ବୋଲି ଗୋଟେ ଜୈବ ବିଷ ଅଛେ, ସେଟାକେ 1 ମିଲିଲିଟର ନେଇକରି 1 ଲିଟର ପାଣିଥି ଗୁଲେଇ କରି ଝିଣ୍ଟବେ। ନାହେଁ ତ 1 ଲିଟର ପାଣିଥି ଶତକଡ଼ା 80% ସେଚିତ ଗୁଣ, ନାହେଁ ତ 2 ଗ୍ରାମ ଫ୍ଲୁସିଲାଜୋଲ, ନାହେଁ ତ 1.5 ଗ୍ରାମ କାର୍ବନଡାଜିମ୍କେ ଗୁଲେଇ କରି ଫସଲ ଉପରେ ଝିଣ୍ଟି ଦେବେ। ଥରେଥି ଯଦି ଇ ରୋଗ କମ୍ବାର ନାହିଁ ଦେଖିବେ ହେଲେ 7-10 ଦିନ ତାରୁ ଆଉ ଥରେ ଉଷକେ ଝିଣ୍ଟବେ। ଆଉ ଗୋଟେ ରୋଗ ରହିଛେ କଲଙ୍କି ରୋଗ, ବୋଇଲେ ଲୁହାଥି ମୂର୍ଚ୍ଛା ଲାଗିଲେ ଯେନ୍ତା ହେଇଥିସି, ଇ ରୋଗ ଫସଲଥି ହେଲେ ପତରମାନକେ ହେନ୍ତା ଲାଲ ଲାଲ ମାଟିଆ ରଙ୍ଗର ଲମ୍ବା ନାହେଁ ତ ଉଞ୍ଚା ଉଞ୍ଚା ଗୋଲ ଦାଗମାନେ ଦେଖାଯାଇସି। ଇଟା ଗୋଟେ କବକ ଜନିତ ରୋଗ ଆଏ। ଇ ରୋଗ ଫସଲଥି ଦେଖାଦେବା ହେଲେ 4-5 ଗ୍ରାମ ଗନ୍ଧକ, ନାହେଁ ତ 3 ଗ୍ରାମ ମାଙ୍କୋଜେପ, ନାହେଁ ତ 2 ଗ୍ରାମ କ୍ଲୋରୋଥାଲୋନିଲ୍ କେ 1 ଲିଟର ପାଣିଥି ମିଶେଇ କରି ଝିଣ୍ଟବେ ହେଲେ ଇ ରୋଗ ନୁ ଫସଲକେ ବଞ୍ଚେଇ ପାରିବେ। ରୋଗ ମାନଙ୍କର ବାଗିର ଡାଲଜାତିଆ ଫସଲଥି କଲା ଲାଖି ପୋକ ମେଚା ମେଚା ହେଇକରି କଲି ଡାଲର ଅକ୍ଥି ପତରଥି ଫୁଲ କଢି ଆଉ ଫଲଥି ଗଲେ ଲାଗିକରି ରସକେ ଶୁଷି କରି ଖାଇଯାଇଥିସନ୍। ଥଣ୍ଡା ଆଉ କୁହୁଲିଆ ପାଗେ ଇ ପୋକ କେତନି କେତେ ଲାଗିଥିସନ୍। ହେନ୍ତା ଉକ୍ନିଆ ପୋକ ଯେନ୍ଟାକେ କି ସୁରୀ ପୋକ ବୋଲି କରି କହେସୁ, ଇ ପୋକ ଗଲେ ହେଲେ ପତରମାନକେ ଆଚରି ନେଲା ବାଗିର ଧୋପ ଦାଗ ଦେଖାଯାଏସି। ଇମାନେ ବି ଗଛର ରସ ଶୁଷିଥିସନ୍ ବେଲେ ଗଛଟା ମରିଯାଏସି। ଇମାନଙ୍କର ନୁ ଗଛକେ ବଞ୍ଚାବାରକେ ହେଲେ ଫସଲଥି 2-2ଟା ପତର ହେଲା ବେଲୁ ଏକର୍କ 8-10ଟା ହଳଦିଆ ଅଠା ଜନ୍ତା, ନାହେଁ ତ 8-10ଟା ନିଲିଆ ରଙ୍ଗର ଅଠା ଜନ୍ତା ବସାବେ। ବେଶୀ ପୋକ ହେଲେ ଯେନ୍ସି ବି ପୋକମରା ଉଷ ଝିଣ୍ଟବେ, ନାହେଁ ତ ଏକର୍କ 50 ମିଲିଲିଟର ଇମିଡାକ୍ଲୋପ୍ରିଟ୍କେ 200 ଲିଟର ପାଣିଥି ଗୁଲେଇ କରି ଝିଣ୍ଟବେ। ଶେଷ ଗୋଟେ କଥା ଆମର ଚାଷୀ ଭାଇ ବହିନମାନଙ୍କୁ ଅନୁରୋଧ ଯେ ଯେନ୍ସି ବି ଚାଷ କରୁଛନ୍ ତାର ଆଗନୁ ଯେନ୍ ଫସଲ କରିଥିବେ ତାର ଗୋଟେ ଗୋଟେ ଗଛ କ୍ଷେତେ ରହିଯାଇଥିସି, ସେଟାକେ ଉପଡେଇ କରି ସଫା କରିଦେବେ ହେଲେ ନୂଆ ଫସଲଥି ସେନୁ ଆଉ କେନ୍ସି ରୋଗ ପୋକ ହେବାର ଡର ନାଇଁଥାଏ। ଆଉ ବିହନ ବିଶୋଧନ କରି କରି ନିହାତି ଭାବେ ଲଗାବେ। ଏନ୍ତା କରବେ ହେଲେ ରୋଗ ପୋକ ନୁ ଫସଲକେ ବଞ୍ଚେଇ ପାରବେ ଆଉ ଅତକା ଅମଲ କରି କରି ଆର୍ଥିକ ଲାଭ ବି ପାଇପାରବେ।
1: ଆକାଶବାଣୀ ସମ୍ବଲପୁର ପରିବେଶ ସୂଚନାରେ ଶୁଣନ୍ତୁ। ପ୍ରାକୃତିକ ବିପର୍ଯ୍ୟୟ ଓ କାଳ ବୈଶାଖୀ ଏ ସମ୍ପର୍କରେ କହିଛନ୍ତି ଡକ୍ଟର ସମାପିକା ଦାସ।
2: ପ୍ରାକୃତିକ ବିପର୍ଯ୍ୟୟ କହିଲେ ପ୍ରକୃତି ଦ୍ୱାରା ଘଟୁଥିବା ସେହି ଘଟଣାଗୁଡ଼ିକୁ କୁହାଯାଏ ଯାହା ଜୀବନ ଓ ସମ୍ପତ୍ତିର ବ୍ୟାପକ କ୍ଷୟକ୍ଷତି କରିଥାଏ। ଆମେ ଏପରି ମଧ୍ୟ କହିପାରିବା ପ୍ରାକୃତିକ କାରଣରୁ ହଠାତ୍ ଘଟୁଥିବା ଏଭଳି କୌଣସି ଘଟଣା ଯାହା ସାଧାରଣ ଜୀବନଯାତ୍ରା, ଧନଜୀବନ ଏବଂ ପରିବେଶକୁ ବ୍ୟାପକ ଭାବରେ କ୍ଷତିଗ୍ରସ୍ତ କରେ ତାହାକୁ ପ୍ରାକୃତିକ ବିପର୍ଯ୍ୟୟ କୁହାଯାଏ। ସୃଷ୍ଟିର ଆରମ୍ଭରୁ ପୃଥିବୀ ପୃଷ୍ଠରେ ଅନେକ ପରିବର୍ତ୍ତନ ଘଟିଚାଲିଛି। ଏହି ପରିବର୍ତ୍ତନ ଧୀରମନ୍ଥର ଗତିରେ ଚାଲୁଥିବା ବେଳେ ଆଉ କେତେକ ଆକସ୍ମିକ ଭାବରେ ଘଟିଥାଏ। ଏହା ଧ୍ୱଂସାତ୍ମକ ରୂପ ନିଏ ଯାହାକୁ ଆମେ ବିପତ୍ତି କହୁ। ବାତ୍ୟା, ବନ୍ୟା, ମରୁଡ଼ି, ଭୂସ୍ଖଳନ ଭାରତର ବିଭିନ୍ନ ଅଞ୍ଚଳରେ ପ୍ରତିବର୍ଷ ବହୁତ ଧନଜୀବନ କ୍ଷତି ଘଟାଇଥାଏ। ଆମ ଭାରତର 85% ଭୂଭାଗ ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ଗ୍ରସ୍ତ। ପ୍ରତିବର୍ଷ ବର୍ଷା ଋତୁରେ ପ୍ରବଳ ବର୍ଷା ଯୋଗୁଁ ନଦୀମାନଙ୍କରେ ପ୍ରବଳ ଜଳସ୍ରୋତ ପ୍ରବାହିତ ହୋଇ ନଦୀବନ୍ଧ ଡେଇଁ ବହୁତ ଧନଜୀବନ କ୍ଷତି କରିଥାଏ। ଝଡ଼ବାତ୍ୟା ଫଳରେ ସମୁଦ୍ର ଜୁଆର ଦ୍ୱାରା ନଦୀଜଳ ନିଷ୍କାସନରେ ସମସ୍ୟା ସୃଷ୍ଟି ହେଲେ ବନ୍ୟାର ଆକାର ନେଇଥାଏ। ଆମ ଭାରତର ଇଣ୍ଡୋ ଗ୍ୟାଙ୍ଗେଟିକ୍ ବ୍ରହ୍ମପୁତ୍ର ପ୍ଲେନ୍, ଆସାମ, ବିହାର, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ପଞ୍ଜାବ ଏବଂ ଓଡ଼ିଶା ଆଦି ରାଜ୍ୟ ସବୁବର୍ଷ ଝଡ଼ବାତ୍ୟା ଜନିତ ବାତ୍ୟା ଦ୍ୱାରା ଗ୍ରସ୍ତ। ବାୟୁମଣ୍ଡଳରେ କୌଣସି ଲଘୁଚାପ ଅଞ୍ଚଳର ତାପମାତ୍ରା ସାମାନ୍ୟରୁ ଅଧିକ ହେଲେ ଏହାର କେନ୍ଦ୍ର ଆଡ଼କୁ ଚତୁର୍ଦିଗରୁ ଗୁରୁଚାପ ଅଞ୍ଚଳରୁ ବାୟୁ ଘୁରି ଘୁରି ଖୁବ୍ ଜୋରରେ ପ୍ରବାହିତ ହୁଏ। ଏହାକୁ ବାତ୍ୟା କୁହାଯାଏ। ଉଭୟ ଉତ୍ତର ଓ ଦକ୍ଷିଣ ଗୋଲାର୍ଦ୍ଧର 5 ଡିଗ୍ରୀରୁ 20 ଡିଗ୍ରୀ ସମାକ୍ଷ ରେଖା ମଧ୍ୟବର୍ତ୍ତୀ ଅଞ୍ଚଳରେ କ୍ରାନ୍ତୀୟ ବାତ୍ୟା ସଂଗଠିତ ହୋଇଥାଏ। ପ୍ରବଳ ବେଗରେ ପବନ ବହିବା ସାଙ୍ଗକୁ ପ୍ରବଳ ବର୍ଷା ହେବାରୁ ଏବଂ ସମୁଦ୍ରରେ ବଡ଼ ବଡ଼ ଢେଉ ଉଠି ଉପକୂଳବର୍ତ୍ତୀ ଅଞ୍ଚଳକୁ ଜଳମଗ୍ନ କରିଦେବା ଦ୍ୱାରା ବହୁତ ଧନଜୀବନ କ୍ଷତି ଘଟିଥାଏ। କେନ୍ଦ୍ରୀୟ ଅଞ୍ଚଳରେ ସମୁଦ୍ରର ଉଷ୍ଣ ଜଳରାଶି ଉପରିଭାଗରେ ବାୟୁରେ ଲଘୁଚାପ ସୃଷ୍ଟି ହୋଇ ବାୟୁ ପ୍ରବାହର ବେଗ ଖୁବ୍ ଜୋରରେ ବଢ଼ିଯାଏ ଓ ତାହା ସ୍ଥଳଭାଗ ଆଡ଼କୁ ଗତି କରି ବାତ୍ୟାର ରୂପ ନିଏ। ବାତ୍ୟାରେ ବାୟୁ ପ୍ରବାହର ବେଗ ଘଣ୍ଟାକୁ 300 କିଲୋମିଟର ପର୍ଯ୍ୟନ୍ତ ହୋଇଥାଏ। ଆମ ଦେଶରେ ମୌସୁମୀ ବାୟୁର ପ୍ରବାହ ଏପ୍ରିଲ ଏବଂ ମେ ମାସରେ ସୃଷ୍ଟି ହେଉଥିବା ଦ୍ୱାରା ପୂର୍ବ ଉପକୂଳବର୍ତ୍ତୀ ପଶ୍ଚିମବଙ୍ଗ, ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ ଆଦି ରାଜ୍ୟର ଅଧିକ କ୍ଷୟକ୍ଷତି ହୋଇଥାଏ। ପୃଥିବୀର ଅନ୍ୟ ସମସ୍ତ ବାତ୍ୟାପ୍ରବଣ ଅଞ୍ଚଳ ତୁଳନାରେ ବଙ୍ଗୋପସାଗର ଓ ଆରବ ସାଗରରୁ ସୃଷ୍ଟି ହେଉଥିବା କ୍ରାନ୍ତୀୟ ବାତ୍ୟା ଅଧିକ କ୍ଷତିକାରକ ହୋଇଥାଏ। କାଳବୈଶାଖୀ ହେଉଛି ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ଆସାମ ଆଦି ପୂର୍ବ ଭାରତରେ ଗ୍ରୀଷ୍ମ ଋତୁରେ ଯେମିତିକି ଏପ୍ରିଲ ମେ ମାସରେ ଦେଖାଯାଉଥିବା ଏକ ପ୍ରକାରର ଭୟଙ୍କର ଅଦିନିଆ ବର୍ଷା ଓ ଝଡ଼ବାତ୍ୟା, ଉତ୍ତର ପଶ୍ଚିମ ଦିଗରୁ ଆସୁଥିବା ଥଣ୍ଡା ପବନ ଏବଂ ସ୍ଥାନୀୟ ଅଞ୍ଚଳର ଗରମ ପବନର ମିଶ୍ରଣ ଯୋଗୁଁ ଏହି ଝଡ଼ ସୃଷ୍ଟି ହୁଏ। ଏହାକୁ ନର୍ୱେଷ୍ଟର ମଧ୍ୟ କୁହାଯାଏ। ଏହା ହଠାତ୍ ଆକାଶରେ କଳାହାଣ୍ଡିଆ ମେଘ ସୃଷ୍ଟି କରି ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ପବନ ଏବଂ ବେଳେବେଳେ ଶିଳାବୃଷ୍ଟି ମଧ୍ୟ କରାଇଥାଏ। ତାପମାତ୍ରା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାଦ୍ୱାରା ଭୂପୃଷ୍ଠ ଅଧିକ ଗରମ ହୋଇ ଉପର ବାୟୁମଣ୍ଡଳରେ ଅସ୍ଥିରତା ସୃଷ୍ଟି କରୁଛି, ଯାହାଦ୍ୱାରା ଝଡ଼ର ସୃଷ୍ଟି ହେଉଛି। କାଳବୈଶାଖୀ ପ୍ରାକୃତିକ କାରଣରୁ ହୋଇଥାଏ, ସେଥିପାଇଁ ଏହାର ସମ୍ପୂର୍ଣ୍ଣ ନିରାକରଣ ଅସମ୍ଭବ। ମାତ୍ର ଏହାର ପ୍ରଭାବ ଓ କ୍ଷୟକ୍ଷତିକୁ ଆମେ ନିୟନ୍ତ୍ରଣ କରିପାରିବା। ଭାରତୀୟ ପାଣିପାଗ ପକ୍ଷରୁ ଜାରି କରାଯାଉଥିବା ୟେଲୋ, ଅରେଞ୍ଜ ଏବଂ ରେଡ୍ ୱାର୍ଣ୍ଣିଂକୁ ଧ୍ୟାନରେ ରଖି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିପାରିବା। ଝଡ଼ ସମୟରେ ବାହାରେ ନ ରହି ପକ୍କା ଘର ଭିତରେ ରହିବା। କାଳବୈଶାଖୀ ଯୋଗୁଁ କୃଷିଜାତ ଦ୍ରବ୍ୟ ନଷ୍ଟ ହେବାର ଆଶଙ୍କା ରହିଥାଏ, ତେଣୁ ଚାଷୀମାନେ ପୂର୍ବରୁ ଫସଲ ହାନିରୁ ସୁରକ୍ଷା ପାଇଁ ପଦକ୍ଷେପ ନେବା ଉଚିତ। ପ୍ରାକୃତିକ ବିପର୍ଯ୍ୟୟ କହିକି ଆସେ ନାହିଁ, ଅକସ୍ମାତ୍ ଆସି କ୍ଷୟକ୍ଷତି କରିଥାଏ। ଆମେ ସତର୍କ ରହିଲେ ଯାଇ ଏହି ପ୍ରାକୃତିକ ବିପଦରୁ ନିଜକୁ ସୁରକ୍ଷିତ କରିପାରିବା।
1: ପରିବେଶ ସୂଚନାରେ ଶୁଣିଲେ ପ୍ରାକୃତିକ ବିପର୍ଯ୍ୟୟ ଓ କାଳବୈଶାଖୀ, ଏ ସମ୍ପର୍କରେ କହିଲେ ଡକ୍ଟର ସମାପିକା ଦାସ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଆରମ୍ଭ କରୁଛୁ ଭକ୍ତି ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଅର୍ଘ୍ୟଥାଳି। କଣ୍ଠଶିଳ୍ପୀ ବି ବୁଦ୍ଧପ୍ରସାଦ ରାଓ, ଗୀତ ରଚନା ଭୀମ ଭୋଇ, ସଙ୍ଗୀତ ଜି ନାରାୟଣ ରାଓ। କାର୍ଯ୍ୟକ୍ରମ ଆରମ୍ଭରେ ଶିଳ୍ପୀଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି।

ଶୁଣିଲି କେତୋଟି ଭକ୍ତିଗୀତ, କଣ୍ଠଦାନ କଲେ ବି ବୁଦ୍ଧପ୍ରସାଦ ରାଓ। ଗୀତ ରଚନା କରିଥିଲେ ଭୀମ ଭୋଇ, ସଙ୍ଗୀତ ଜି ନାରାୟଣ ରାଓ। ବିଭିନ୍ନ ବାଦ୍ୟଯନ୍ତ୍ରରେ ସହାୟତା କରିଥିଲେ ସଚ୍ଚିଦାନନ୍ଦ ମିଶ୍ର, ଖଗେଶ୍ୱର ଓଝା, ରବୀନ୍ଦ୍ର କୁମାର ଜେନା, ନବୀନ ଚନ୍ଦ୍ର ବୋଷ, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଓ ଅମରନାଥ ମିଶ୍ର। ଭକ୍ତି ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ଏଇଠି ଶେଷ ହେଲା। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। କଣ୍ଠଶିଳ୍ପୀ ମନୋଜ କୁମାର ବୁଡ଼ା। କାର୍ଯ୍ୟକ୍ରମ ଆରମ୍ଭରେ ଶିଳ୍ପୀଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି। ଗୀତିକାର ଧରଣୀଧର ପଟେଲ।

0: ଏଥର ଶିଳ୍ପୀଙ୍କ କଣ୍ଠରେ ଭୋଜରାଜ ବରୁଆଙ୍କ ରଚନାରୁ ଶୁଣନ୍ତୁ ଏହି ଗୀତଟି।
1: ବଡ଼ା ଧୁରୁ ମୁଣିଆ।

0: ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ପାଆନ୍ତୁ।
1: କାର୍ଯ୍ୟକ୍ରମ ଶେଷରେ ଦୁର୍ଗା ନାରାୟଣ ପ୍ରସାଦ ମିଶ୍ରଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି ତାଙ୍କ ନିଜସ୍ୱ ରଚନାରୁ।
2: ଏ ପିଲେ

ସୁଗମ ସଙ୍ଗୀତ କାର୍ଯ୍ୟକ୍ରମରେ ଭଜନ ଓ ଜଣାଣ ଶୁଣିଲେ। କଣ୍ଠଶିଳ୍ପୀମାନେ ଥିଲେ ମମତା ପାଇକରାୟ, ମଧୁମିତା ଭୂୟାଁ ଓ ରୁମା ସରକାର। ଗୀତ ରଚନା କରିଥିଲେ ନରେନ୍ଦ୍ର କୁମାର ଦାସ, ଗୋପାଳ କୃଷ୍ଣ ଓ ଦିଗ୍ପତି ପାଣ୍ଡେ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଆରମ୍ଭରେ କଥାଚିତ୍ର ଭୂତ ବାଙ୍ଗଲାର ଏହି ଗୀତ ଶୁଣନ୍ତୁ। କଣ୍ଠଦାନ କରିଛନ୍ତି ବିଶାଲ ମିଶ୍ରା, ନକାଶ ଅଜିଜ ଓ ଅନ୍ତରା ମିତ୍ର। ଗୀତ ରଚନା କୁମାର, ସଙ୍ଗୀତ ପ୍ରୀତମ।

0: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
1: ଓହୋ ମା, ତମର ପ୍ରତି କଥାରେ ଟେନସନ।
0: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
0: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
1: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଏଥର ଶୁଣନ୍ତୁ କଥାଚିତ୍ର କପୁର ଆଣ୍ଡ ସନ୍ସର ଏହି ଗୀତ। କଣ୍ଠଦାନ କରିଛନ୍ତି ଅରମାନ ମଲ୍ଲିକ ଓ ଅମାଲ ମଲ୍ଲିକ। ଗୀତ ରଚନା ଅଭିରୁଚି ଚାନ୍ଦ, ସଙ୍ଗୀତ ଅମାଲ ମଲ୍ଲିକ।

ଆପଣମାନେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଶୁଣୁଛନ୍ତି। ଏଥର ଶୁଣନ୍ତୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ କଥାଚିତ୍ର ଛିଛୋରେ। କଣ୍ଠଦାନ କରିଛନ୍ତି ଅରିଜିତ ସିଂ, ଗୀତିକାର ଅମିତାଭ ଭଟ୍ଟାଚାର୍ଯ୍ୟ, ସଙ୍ଗୀତ ପ୍ରୀତମ।

ଶୁଣନ୍ତୁ କଥାଚିତ୍ର ବୋଡ଼ା ଟୁର ଏହି ଗୀତ କଣ୍ଠଦାନ କରିଛନ୍ତି ସୁଖବିନ୍ଦର ସିଂ, ଗୀତିକାର କୁମାର, ସଙ୍ଗୀତ ମିଥୁନ।

ଶୁଣନ୍ତୁଥିର କଥାଚିତ୍ର ପିଆର କା ପଞ୍ଚନାମାର ଏହି ଗୀତ କଣ୍ଠଦାନ କରିଛନ୍ତି କ୍ଲିଣ୍ଟନ ସିରେଜୋ, ଗୀତିକାର ଲଭ ରଞ୍ଜନ, ସଙ୍ଗୀତ ହିତେଶ ସୋନିକ।

କାର୍ଯ୍ୟକ୍ରମ ଶେଷରେ କଥାଚିତ୍ର ଦୁନ୍କିର ଏହି ଗୀତ ଶୁଣନ୍ତୁ। କଣ୍ଠଦାନ କରିଛନ୍ତି ଅରିଜିତ ସିଂ, ଗୀତିକାର ଇର୍ଶାଦ କାମିଲ, ସଙ୍ଗୀତ ପ୍ରୀତମ।

0: ଇ ଚରଚରଲା ଖରା ଥି ବାହାରିଲେ ମୁନୁଷ ମରି ନାଇ ଯିବ କାଇଁ ରେ?
1: ଯାର କାମ କବାର ଥିବା ସେ କେନ୍ତା କରବା? ସେ
0: ଯେ ହେ କାମ କେ ସଖାଲ ବେଲେ କି ବେଲବୁଡେ କଲେ ନାଇ ହୁଏ କାଏ? ଜୀବନ ଥିଲେ ସିନେ ଜୀବିକା।
1: ହେଟା ବି ସତାଏ ନ। ଅତି ଜରୁରୀ କାମ ଅଛେ ବେଲେ,
0: ଅତି ଜରୁରୀ କାମ ଅଛେ ବେଲେ ଛତା ଧରୁନ୍, ଜୁତା ପିନ୍ଧୁନ୍, କଲା ଚଷମା ଲଗଉନ୍, ମୁଡେ ଉଦା ଗାମଛା ଦଉନ୍,
1: ଆର ପାନ ବୁତଲଟେ ଗଲେ ସଙ୍ଗେ ଧରି ଥାଉନ୍,
0: ଢିଲା ସୂତା କପଡା ପିନ୍ଧୁନ୍,
1: ଆର ଅଥା ଲାଗଲା ବେଲେ ଛାଇ ଜାଗା ଦେଖିକରି ଘରେ ଥାକି ଦଉନ୍।

ଶୁଣୁଥିଲେ କେତେଟା ଓଡ଼ିଆ ସିନେମା ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଶ୍ରୋତାବନ୍ଧୁମାନଙ୍କୁ ଆମେ ଇନେ ଜଣେଇ ଦେଉଛୁ ଯେ ଆପଣମାନେ ଆମର କାର୍ଯ୍ୟକ୍ରମ ଆଜି ଦୁଇପହର 3 ବଜେ ନୁ ବେଲବୁଡ଼ା 5 ବଜେ ତକ ଖାଲି FM ମହାନଦୀ 101 MHz ଆର୍ ନ୍ୟୁଜ୍ ଅନ୍ EIR ଏପ୍ ଜରିଆ ଶୁଣିପାରିବେ। ଏ ସମୟଟି ଆମର କାର୍ଯ୍ୟକ୍ରମ 317.5 ମିଟର ଆର୍ 945 KHz ଯୋଗେ ଯୋଗେ ଦିଆଯାଇ ନପାରେ ସାପ୍ତାହିକ ଦେଖରେଖ କାମ ଲାଗି ବୋଲିକିରି ଇହାଦେ ମୂଲ କରୁଛୁ ଗୋଟେ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ। ଆଜି କ୍ରମଥି ଶୁଣୁନ୍ ସିନେମା ମୁଝସେ ଶାଦୀ କରୋଗିର ଗୀତମାନେ। ଗୀତମାନଙ୍କୁ ଲେଖିଛନ୍ ଜଲି ଶେରବାନୀ ଆର୍ ସୁରେଶ ଅଜିଛନ୍ ସାଜିତ ବଜିତ। ପହିଲା ଶୁଣୁନ୍ ଏ ଗୀତଟା, ଗାଇଛନ୍ ସୋନୁ ନିଗମ, ଅଲକା ୟାଗ୍ନିକ ଆର୍ ସବାବ ସବରୀ।

0: ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
1: ଅଂଶୁଘାତ ନ ହେବା ପାଇଁ ଦିନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
0: ପଶୁ ପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
1: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
0: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
1: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡ଼ାରୁ ଫେଣ ବାହାରେ ଓ ସମୟ ସମୟରେ ଜିଭ ପଦାକୁ ବାହାରି ଆସେ।
0: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
1: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1555333 ରେ ଯୋଗାଯୋଗ କରନ୍ତୁ।
0: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।

ଇନା ଶେଷ କରୁଛୁ ଗୋଟେ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ। ଆଜ ଏ କ୍ରମଟି ଆପଣମାନେ ଶୁଣୁଥିଲେ ସିନେମା ମୁଝସେ ଶାଦୀ କରୋଗିର ଗୀତମାନେ। ଗୀତମାନଙ୍କୁ ଲେଖିଥିଲେ ଜଲେଶ ଶେରୱାନୀ ଆର୍ ଅରୁଣ ଭୈରବ, ସୁରେ ସଜେଇଥିଲେ ସାଜିତ ୱାଜିତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। କିଛି ସମୟ ଆଉଥିରୁ ଶୁଣିପାରିବେ ହିନ୍ଦୀ ସମାଚାର, ରିଲେ କରମୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରନୁ।

0: ରିମା ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ?
1: ଖାଲି ସେତିକି ନୁହଁ ଅପା, ସୌରଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଶୁଣୁଛନ୍ କେତେଟା ସମ୍ବଲପୁରୀ ଗୀତ, ଇହାଦେ ଶୁଣୁନ୍ କାନୁ କେଶବ ବହିଦାର ଗାଇଥିବାର ଗୀତ ମାନେ। ପହିଲା ଶୁଣୁନ୍ ଇ ଗୀତଟା, ଲେଖିଛନ୍ ଲକ୍ଷ୍ମୀନାରାୟଣ ପଣ୍ଡା।

ଇନ ଶେଷ କରୁଛନ୍ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଶ୍ରୋତାବନ୍ଧୁମାନଙ୍କୁ ଇନ ଆମେ ଜଣେଇ ଦେଉଛୁ ଯେ ଆପଣମାନେ ଆମର କାର୍ଯ୍ୟକ୍ରମ ଆଜି ଦୁଇପହର 3 ବଜେ ନୁ ବେଲବୁଡ଼ର 5 ବଜେ ତକ ଖାଲି FM ମହାନଦୀ 101 MHz ଆର୍ ନ୍ୟୁଜ୍ ଅନ୍ AIR ଏପ୍ ଜରିଏ ଶୁଣିପାରବେ। ଇ ସମୟଥି ଆମର କାର୍ଯ୍ୟକ୍ରମ 317.5 ମିଟର ଆର୍ 945 KHz ତି ସାପ୍ତାହିକ ଦେଖରେଖ କାମ ଲାଗି ବୋଲିକିରି ଯୋଗାଇ ଦିଆଯାଇ ନାଇପାରେ। ইহাদে মূল করছ হিন্দি সিনেমা গীত কিনে আমার কার্যক্রম খোলা ঝরকা।

ଆକାଶବାଣୀ ସମ୍ବଲପୁର କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 317.5 ମିଟର ତଥା 945 କିଲୋ ହର୍ଜ ଯୋଗେ ଏଫ୍ଏମ୍ ମହାନଦୀ 101 MHz ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଏପ୍ ମାଧ୍ୟମରେ ଶ୍ରୋତାବନ୍ଧୁମାନଙ୍କୁ ଅନେକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ।

କାର୍ଯ୍ୟକ୍ରମ ଆରମ୍ଭରେ ଶୁଣନ୍ତୁ ସୁରଜ କଥାଚିତ୍ରର ଏହି ଗୀତଟି। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ମହମ୍ମଦ ରଫି। ଗୀତ ରଚନା ହସରତ ଜୟପୁରୀ। ସଙ୍ଗୀତ ଶଙ୍କର ଜୟକିଶନ।

ଶୁଣିଥିଲି ଦୁଇ ରାସ୍ତେ କଥାଚିତ୍ରର ଏହି ଗୀତଟି ଲତା ମଙ୍ଗେସ୍କରଙ୍କ କଣ୍ଠରେ, ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରିଲାଲ। ଶ୍ରୋତାବନ୍ଧୁ, ପ୍ରତିବର୍ଷ ଜଙ୍ଗଲରେ ନିଆଁ ଲାଗିବାର କାରଣରେ ବହୁତ କ୍ଷୟକ୍ଷତି ହୋଇଥାଏ। ବସନ୍ତ ଋତୁର ଆରମ୍ଭ ହୋଇ ଗ୍ରୀଷ୍ମ ପର୍ଯ୍ୟନ୍ତ ପତ୍ରଝଡ଼ା କାରଣରୁ ଜଙ୍ଗଲରେ ସହଜରେ ନିଆଁ ଲାଗିଯାଏ। ନିଆଁ ଲାଗିଲେ ଯେ କେବଳ ଗଛପତ୍ର ଭିତରେ ସୀମିତ ରୁହେ ତା ନୁହେଁ, ବରଂ ଏହାଦ୍ୱାରା ପଶୁପକ୍ଷୀଙ୍କର ଜୀବନ ମଧ୍ୟ ବିପନ୍ନ ହୁଏ। ଜଙ୍ଗଲ ନିଆଁ ପାଇଁ ମୁଖ୍ୟତଃ ମଣିଷର ଅସାବଧାନତା ହିଁ ଦାୟୀ। ବିଡ଼ି କିମ୍ବା ସିଗାରେଟ୍ର ଖଣ୍ଡ ଶେଷ ଅଂଶଟି ଭଲ ଭାବରେ ଲିଭି ନଥିଲେ ଏବଂ ତାକୁ ଜଙ୍ଗଲ ରାସ୍ତାରେ ଫୋପାଡ଼ିଦେଲେ ତାହା ବିନାଶ ସୃଷ୍ଟି କରେ। ଏମିତି ମଣିଷକୃତ ଅନେକ କାରଣ ରହିଛି ଯାହା ଜଙ୍ଗଲ ନିଆଁ ସୃଷ୍ଟି କରିବାରେ ସହାୟକ ହୋଇଥାଏ। ଏ ବାବଦକୁ ଆଗକୁ କଥା ହେବା। ଏଥର ଶୁଣନ୍ତୁ କଥାଚିତ୍ର ଅମର ପ୍ରେମର ଏହି ଗୀତଟି। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଏସ୍ ଡି ବର୍ମନ, ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତ ଆର୍ ଟି ବର୍ମନ।

ଶୁଣିଥିଲି ଡାକ କଥାଚିତ୍ରର ଏହି ଗୀତଟି କିଶୋର କୁମାରଙ୍କ କଣ୍ଠରେ, ଗୀତ ରଚନା ସାହିର, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରିଲାଲ। ଶ୍ରୋତାବନ୍ଧୁ, ଆମେ କଥା ହେଉଥିଲେ ଜଙ୍ଗଲର ନିଆଁ ପାଇଁ ମଣିଷ କେତେକାଂଶରେ ଦାୟୀ। ବଣଭୋଜି ପାଇଁ ବ୍ୟବହୃତ ଚୁଲିର ନିଆଁ ଯଦି ଭଲ ଭାବରେ ଲିଭି ନଥାଏ ସାମାନ୍ୟ ପବନରେ, ତାହା ମଧ୍ୟ ଜଙ୍ଗଲରେ ନିଆଁ ଲଗାଇପାରେ। ଅଳ୍ପ ଖଣ୍ଡିଏ ଜାଗାକୁ ସଫା କରିବାକୁ ନିଆଁ ଲଗାଇଥାନ୍ତି କେତେକ ବ୍ୟକ୍ତି, ମାତ୍ର ତାହା ମଧ୍ୟ ନିୟନ୍ତ୍ରଣ ବାହାରକୁ ଯାଇ ଜଙ୍ଗଲ ପୋଡ଼ିର କାରଣ ହୋଇପାରେ। ଜଙ୍ଗଲ ଆମର ସମ୍ପଦ, ଜୀବନ, ଏହାର ସୁରକ୍ଷା ଆମ ସମସ୍ତଙ୍କର କର୍ତ୍ତବ୍ୟ। ବିଶେଷତଃ ଜଙ୍ଗଲକୁ ଲାଗିଥିବା ଗାଁ ବସତିର ଦାୟିତ୍ୱ ଅଧିକ। ଖରାଦିନେ ଆସନ୍ତୁ ଜଙ୍ଗଲ ନିଆଁକୁ ଆମେ ଜିଣିବା। ଜଙ୍ଗଲ ବଞ୍ଚିଲେ ଆମେ ବଞ୍ଚିବା। ଏ ସୁନ୍ଦର ଅନୁଚିନ୍ତା ସହିତ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣନ୍ତୁ, କଥାଚିତ୍ର ମେରେ ଜୀବନ ସାଥି। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି କିଶୋର କୁମାର, ଗୀତ ରଚନା ମଜରୁ, ସଙ୍ଗୀତ ଆର୍ ଡି ବର୍ମନ।

କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ କଥାଚିତ୍ର ଜୀବନ ମୃତ୍ୟୁର ଏହି ଗୀତଟି। ଗୀତା କଣ୍ଠରେ ଗୀତଟିକୁ ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ମହମ୍ମଦ ରଫି। ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତ ଲକ୍ଷ୍ମୀକାନ୍ତ।

ଏଇଠି ଶେଷ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶ୍ରୋତାବନ୍ଧୁମାନଙ୍କୁ ଆମେ ଏଇଠି ଜଣାଇ ଦେଉଛୁ ଯେ ଆପଣମାନେ ଆମର କାର୍ଯ୍ୟକ୍ରମ ଆଜି ଅପରାହ୍ନ 3ଟାରୁ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ କେବଳ ଏଫ୍ଏମ୍ ମହାନଦୀ 101 ମେଗାହର୍ଜ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ଶୁଣିପାରିବେ। ସାପ୍ତାହିକ ମରାମତି ଏବଂ ରକ୍ଷଣାବେକ୍ଷଣ କାର୍ଯ୍ୟ ଯୋଗୁଁ ଏହି ସମୟ ମଧ୍ୟରେ ଆମର କାର୍ଯ୍ୟକ୍ରମ ମିଡିୟମ୍ ୱେଭ୍ 317.5 ମିଟର ତଥା 945 କିଲୋ ହର୍ଜ ଯୋଗେ ଉପଲବ୍ଧ ହେବ ନାହିଁ। ବର୍ତ୍ତମାନ ଶୁଣନ୍ତୁ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

0: ସାବିତ୍ରୀ ମୁଁ ଅଫିସ ଯାଉଛି।
1: ନିଅ ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦେବ।
0: ବାପରେ ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।

0: ଶୁଣୁଥିଲେ ସ୍ମିତା ତ୍ରିପାଠୀଙ୍କ କଣ୍ଠରେ ସୁଗମ ସଙ୍ଗୀତ। ଆପଣମାନେ କେତୋଟି ସୁଗମ ସଙ୍ଗୀତ ଶୁଣୁଛନ୍ତି। ଗୀତଟିକୁ ରଚନା କରିଛନ୍ତି ମହେନ୍ଦ୍ର ପ୍ରଧାନ।
1: କଣ ରିମା, ଘରେ ସୋଲାର ଲଗେଇଦେଲ?
2: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
1: ଚିନ୍ତା ନାହିଁ ମାନେ?
2: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
1: ସତରେ?
2: ଖାଲି ସେତିକି ନୁହଁ ଅପା, ସୌରଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
3: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ଆଜି ହିଁ ଆବେଦନ କରନ୍ତୁ।
0: ଏଥର ପ୍ରମୋଦ କୁମାର ଏବଂ ସ୍ମିତା ତ୍ରିପାଠୀଙ୍କ ଦ୍ୱୈତ କଣ୍ଠରେ ଶୁଣନ୍ତୁ କାର୍ଯ୍ୟକ୍ରମର ଶେଷ ଗୀତ। ଗୀତ ରଚନା ମହେନ୍ଦ୍ର ପ୍ରଧାନ।

ଶୁଣିଥିଲେ କେତୋଟି ସୁଗମ ସଙ୍ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ପ୍ରଚାର କରୁଛୁ ଆଜିର ଘର ସଂସାର କାର୍ଯ୍ୟକ୍ରମ।

ଜୈବ ବିବିଧତା ଦିବସ ପାଳନ କରିବାର ମୂଳ ଉଦ୍ଦେଶ୍ୟ ହେଉଛି ପୃଥିବୀରେ ବିଭିନ୍ନ ପ୍ରକାରର ଜୀବଜନ୍ତୁ, ଗଛଲତା ଏବଂ ପ୍ରାକୃତିକ ପରିବେଶର ସୁରକ୍ଷା ବିଷୟରେ ସମସ୍ତଙ୍କୁ, ଜନସାଧାରଣଙ୍କୁ ଅବଗତ କରିବା ଆଉ ତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା। 1992 ଏହି ଦିବସ ପାଳନ କରିବା ପାଇଁ ଘୋଷଣା କରାଯାଇଥିଲା ମିଳିତ ଜାତିସଂଘ ଦ୍ୱାରା। ବର୍ତ୍ତମାନ ସମୟରେ ବଢ଼ୁଥିବା ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ ଏବଂ ପ୍ରାକୃତିକ ସମ୍ପଦର ଅତ୍ୟଧିକ ବ୍ୟବହାର ଯୋଗୁଁ ଅନେକ ଜୀବ ଏବଂ ଉଦ୍ଭିଦ ପ୍ରଜାତି ଲୋପ ପାଇବାକୁ ବସିଛନ୍ତି, ତେଣୁ ସେମାନଙ୍କୁ ବଞ୍ଚାଇବା ଆମ ସମସ୍ତଙ୍କର ଦାୟିତ୍ୱ। ମଣିଷ ନିଜର ଶ୍ୱାସକ୍ରିୟା ପାଇଁ ବାୟୁ, ଖାଦ୍ୟ ପାଇଁ, ଚିକିତ୍ସା ପାଇଁ, ଏସବୁ ପାଇଁ ନିର୍ଭର କରିଥାଏ ପ୍ରକୃତି ଉପରେ, ପ୍ରକୃତିରୁ ଔଷଧ ପାଇଥାଏ। ତେଣୁ ଜୈବ ବିବିଧତାର ସୁରକ୍ଷା ଆମ ପାଇଁ ଖୁବ୍ ଜରୁରୀ ଅଟେ।

ଅଧିକରୁ ଅଧିକ ଗଛ ଲଗାଇବା ଏବଂ ଜଙ୍ଗଲ ନଷ୍ଟ ହେବାରୁ ରୋକିବା, ଅର୍ଥାତ୍ ବୃକ୍ଷରୋପଣ କରିବା, ପରିବେଶକୁ ପ୍ରଦୂଷଣମୁକ୍ତ ରଖିବା ପାଇଁ ଆମେ ପ୍ଲାଷ୍ଟିକ୍ ବ୍ୟବହାର କମାଇବା, ଅର୍ଥାତ୍ ପ୍ଲାଷ୍ଟିକ୍ ବର୍ଜନ କରିବା, ପକ୍ଷୀ ଏବଂ ଅନ୍ୟାନ୍ୟ ପଶୁମାନଙ୍କ ପାଇଁ ପାନୀୟ ଜଳ ଓ ଅନୁକୂଳ ପରିବେଶ ତିଆରି କରିବା, ଅର୍ଥାତ୍ ଜୀବଜନ୍ତୁଙ୍କ ସୁରକ୍ଷା ପ୍ରତି ଆମେ ସଚେତନ ହେବା।

ଏଭଳି ଛୋଟ ଛୋଟ ପଦକ୍ଷେପ ନେଇ ଆମେ ଜୈବ ବିବିଧତାକୁ ରକ୍ଷା କରିପାରିବା। ତେବେ ଶ୍ରୋତା ଭଉଣୀ, ଆମର ଏ ସୁନ୍ଦର ସୃଷ୍ଟିକୁ ଯିଏ ସୃଷ୍ଟି କରିଛନ୍ତି ସେ ସ୍ରଷ୍ଟା ନିଶ୍ଚିତ ଭାବରେ ଉପହାର ଦେଇଛନ୍ତି ଆମକୁ ମଣିଷ ଜନ୍ମଟିଏ। ତେବେ ମଣିଷ ଜନ୍ମର ସାର୍ଥକତା ସେଇଠି ରହିଛି ଯେଉଁଠି ଆମେ ମାନବ ଜାତି ପାଇଁ ଆମେ କିଛି କାମ କରିବା, ନିଜକୁ ନିୟୋଜିତ କରିବା ଏବଂ ଆହୁରି ମଧ୍ୟ ଆମେ ଚେଷ୍ଟା କରିବା ଯେ ମାନବ ଜାତିକୁ ବାଦ ଦେଇଦେଲା ପରେ ଆମେ ଯେଉଁମାନଙ୍କ ଉପରେ ନିର୍ଭରଶୀଳ ସେମାନଙ୍କ ପ୍ରତି କିଛି ମାତ୍ରାରେ ଯତ୍ନଶୀଳ ହେବା। ଆସନ୍ତୁ ସେହି ସ୍ରଷ୍ଟାଙ୍କୁ ଆମେ ବିନମ୍ର ପ୍ରଣାମ କରିବା। କାର୍ଯ୍ୟକ୍ରମ ଆରମ୍ଭରେ ଶୁଣିବା ଭଜନଟିଏ, ଅନୁରାଧା ପଡ଼ୱାଲଙ୍କ କଣ୍ଠରେ। ଭଜନଟିକୁ ରଚନା କରିଛନ୍ତି ଶ୍ରୀକାନ୍ତ ଗୌତମ।

ପ୍ରମୁଖ ସ୍ୱାସ୍ଥ୍ୟଗତ ସମସ୍ୟା ହେଲା ଝାଉ ମାରିବା ବା ଅଂଶୁଘାତରେ ପୀଡ଼ିତ ହେବା। ଗ୍ରୀଷ୍ମ ଋତୁ ଏକ କଷ୍ଟଦାୟକ ଋତୁ ହିସାବରେ ପରିଗଣିତ ହୁଏ। ବିଶ୍ୱ ତାପାୟନ ବା ଗ୍ଲୋବାଲ ୱାର୍ମିଂ ଯୋଗୁଁ ବର୍ତ୍ତମାନ ଜନଜୀବନ ଅସ୍ତବ୍ୟସ୍ତ। ସାଧାରଣତଃ ଏହି ଋତୁରେ ଆମେ ଝାଉ ମାରିବା ବା ଅଂଶୁଘାତରେ ପୀଡ଼ିତ ହୋଇଥାଉ। ଆସନ୍ତୁ ଆଲୋଚନା କରିବା ଝାଉ ମାରିବା କ'ଣ। ବହୁ ସମୟ ଧରି ଶରୀର ବାହାରର ବର୍ଦ୍ଧିତ ଉତ୍ତାପ ସଂସ୍ପର୍ଶରେ ଆସିଲେ ବା ସୂର୍ଯ୍ୟଙ୍କର ତାପମାତ୍ରା ଅଧିକା ରହିବା ସମୟରେ ଯଦି ଆମେ ଘରେ ନ ରହି ବାହାରେ ରହିବା, ସେହି ସମୟରେ ହଠାତ୍ ଅସୁସ୍ଥତା ଅନୁଭବ କରୁ। ଓଠ ଶୁଖିଯାଏ, ମୁଣ୍ଡ ବୁଲାଇ ହୁଏ, ବେଳେବେଳେ ଅନେକ ଚେତାଶୂନ୍ୟ ମଧ୍ୟ ହୋଇଯାଆନ୍ତି। ଏପରି ଅବସ୍ଥାକୁ ଆମେ ଝାଉ ମାରିବା କିମ୍ବା ଅଂଶୁଘାତ ପୀଡ଼ିତ ଅବସ୍ଥା ବୋଲି କହିଥାଉ। ଇଂରାଜୀରେ ଏହାକୁ ସନ୍ଷ୍ଟ୍ରୋକ୍ ବା ଥର୍ମିକ୍ ଫିବର କହନ୍ତି। ଗ୍ରୀଷ୍ମ ଋତୁରେ ଯେତେବେଳେ ଆମ ଶରୀର ତାପମାତ୍ରା ନିୟନ୍ତ୍ରଣ କରିବାରେ ବିଫଳ ହୁଏ, ସେହି ସମୟରେ ଝାଉ ବା ଅଂଶୁଘାତରେ ମଣିଷ ପୀଡ଼ିତ ହୁଏ। ଏହି ସମୟରେ ଆମ ଶରୀରର ତାପମାତ୍ରା 104°F ବଢ଼ିଯାଏ। ସବୁ ବୟସର ଲୋକମାନେ ବର୍ଦ୍ଧିତ ତାପମାତ୍ରା ଯୋଗୁଁ ଝାଉଁରେ ପୀଡ଼ିତ ହୋଇଥାନ୍ତି। ସ୍କୁଲ ଯାଉଥିବା ପିଲାମାନେ ବେଳେବେଳେ ଖାଲି ପେଟରେ ବହୁ ସମୟ ରହିଯାଆନ୍ତି ଓ ପାଣି ପିଇବାରେ ଅବହେଳା କରନ୍ତି। ତା ଛଡ଼ା ଅନେକ ଛୁଆ ଖରାରେ ବହୁ ସମୟ ଧରି ଖେଳିବା ଓ ବୁଲିବା ଦ୍ୱାରା ଶରୀରରୁ ସମସ୍ତ ଜଳୀୟ ଅଂଶ ଶୁଖିଯାଏ, ଫଳରେ ଦେହ ହାତ ଝିମ୍ଝିମ୍ ହୁଏ, ବାନ୍ତି ଲାଗେ, ମୁଣ୍ଡ ବୁଲାଏ ଓ ଚେତାଶୂନ୍ୟ ହୋଇ ଝାଉଁ ବା ଅଂଶୁଘାତରେ ପୀଡ଼ିତ ହୋଇଥାନ୍ତି। ବୃଦ୍ଧ ଲୋକମାନେ ମଧ୍ୟ ବହୁତ ସମୟ ଖରାରେ ରହିଲେ ବାହାରର ତାପମାତ୍ରା ସହିପାରନ୍ତି ନାହିଁ, ମସ୍ତିଷ୍କର ସନ୍ତୁଳନତା ହରାଇ ବସନ୍ତି ଓ ଚେତାଶୂନ୍ୟ ହୋଇପଡ଼ନ୍ତି। ଘର ବାହାରେ କେବଳ ଝାଉ ମାରେ ତା ନୁହେଁ, ଘର ଭିତରେ ମଧ୍ୟ ଝାଉ ମାରିଥାଏ। ମହିଳାମାନେ ଘର କାମରେ ବ୍ୟସ୍ତ ରହି ଖାଇବା ଓ ପାଣି ପିଇବାରେ ଅବହେଳା କରନ୍ତି, ଏଥିପାଇଁ ସେମାନେ ମଧ୍ୟ ଅଂଶୁଘାତରେ ପୀଡ଼ିତ ହୋଇଥାନ୍ତି। ଦିନମଜୁରିଆମାନେ ଖରାରେ କଠିନ ପରିଶ୍ରମ କରି ଝାଉର ଶିକାର ହୋଇଥାନ୍ତି। ଖେଳାଳି ଓ ମିଲିଟାରୀ ବ୍ୟକ୍ତିମାନେ ଅନେକ ସମୟ ବର୍ଦ୍ଧିତ ତାପମାତ୍ରାରେ ବାହାରେ ରହିବାରୁ ଅଂଶୁଘାତରେ ପୀଡ଼ିତ ହୋଇଥାନ୍ତି। ଏପରିକି ବୟସ୍କ ଲୋକମାନେ ଯେଉଁମାନଙ୍କର ହୃଦ୍ରୋଗ, ଫୁସ୍ଫୁସ୍ଜନିତ ରୋଗ ଓ ବୃକକ ରୋଗ ଅଛି, ସେମାନେ ବହୁ ସମୟ ଖରା ସଂସ୍ପର୍ଶରେ ଆସିଲେ ଝାଉ ବା ଅଂଶୁଘାତରେ ପୀଡ଼ିତ ହୋଇଥାନ୍ତି। ଯେଉଁ ବ୍ୟକ୍ତିମାନେ ପୁରାତନ ରୋଗରେ ପୀଡ଼ିତ ଥିବାରୁ ଅନେକ ଔଷଧ ସେବନ କରୁଥାନ୍ତି, ସେମାନଙ୍କୁ ଝାଉ ମାରିଥାଏ। ଏହି ବିପଦଜନକ ଅବସ୍ଥା ମଣିଷ ବ୍ୟତୀତ ପଶୁପକ୍ଷୀମାନଙ୍କ ମଧ୍ୟରେ ଦେଖାଯାଇଥାଏ। ବାହାରେ ବୁଲୁଥିବା ପଶୁପକ୍ଷୀମାନଙ୍କ ଅପେକ୍ଷା ଗୃହପାଳିତ ପଶୁପକ୍ଷୀମାନଙ୍କୁ ବେଶୀ ଝାଉ ମାରିଥାଏ। ଖରାଦିନେ କୂଅ, ଗଡ଼ିଆ, ପୋଖରୀ ସବୁ ଶୁଖିଯାଇଥାଏ, ପାଣି ଅଭାବରୁ ସେମାନେ ଝାଉର ଶିକାର ହୋଇଥାନ୍ତି। ତା ଛଡ଼ା ଖରାକୁଡ଼ରି ସେମାନେ ଯେକୌଣସି ଆବଦ୍ଧ ସ୍ଥାନରେ ରୁହନ୍ତି, ଯାହାଦ୍ୱାରା ଖୋଲା ବାୟୁ ପ୍ରବାହରୁ ବଞ୍ଚିତ ରୁହନ୍ତି, ଏଣୁ ସେମାନେ ଝାଉରେ ପୀଡ଼ିତ ହୁଅନ୍ତି। ବହୁତ ମାଲିକ ନିଜର ପୋଷା କୁକୁରକୁ କାର୍ ଭିତରେ ବନ୍ଦ କରି ବଜାର କରନ୍ତି, କେତେକ ମଧ୍ୟ ଛୋଟ ଛୁଆକୁ କାର୍ ଭିତରେ ରଖି ନିଜର ବାହାର କାମ କରିବସନ୍ତି, ଆବଦ୍ଧ ଜାଗାରେ ରହିବାରୁ ସେମାନଙ୍କୁ ଝାଉ ମାରିଥାଏ। ଏହି ସମୟରେ ମସ୍ତିଷ୍କରୁ ଅକ୍ସିଜେନ୍ର ପରିମାଣ କମିଯାଏ ଓ ଅଂଶୁଘାତରେ ପୀଡ଼ିତ ହୁଅନ୍ତି। ଅଂଶୁଘାତର ମୁଖ୍ୟ କାରଣ ହେଲା ଖରାଦିନେ କମ୍ ପାଣି ପିଇବା, ପ୍ରଚଣ୍ଡ ଖରାରେ ବ୍ୟାୟାମ କରିବା କିମ୍ବା କଠିନ ପରିଶ୍ରମ କରିବା, ଅନିୟନ୍ତ୍ରିତ ରକ୍ତଚାପ ଓ ମଧୁମେହ, ମଦ୍ୟପାନ, ଶାରୀରିକ ଅସୁସ୍ଥତା, ବାର୍ଦ୍ଧକ୍ୟ, ଖାଲି ପେଟରେ ଅନେକ ସମୟରେ ରହିବା, ଛତା ଓ ଟୋପି ନ ନେଇ ବାହାରକୁ ବାହାରିବା, ଟାଇଟ୍ ଓ କଳା ରଙ୍ଗର ପୋଷାକ ପିନ୍ଧି ବାହାରକୁ ବାହାରିବା ଇତ୍ୟାଦି। ତେବେ ଆସନ୍ତୁ ଆଲୋଚନା କରିବା ଝାଉ ବା ଅଂଶୁଘାତର ଲକ୍ଷଣ ସବୁ କ'ଣ ହୋଇପାରେ। ଦେହର ତାପମାତ୍ରା ଅତ୍ୟଧିକ ବଢ଼ିଯିବା, ପାଖାପାଖି 106°F, ମୁଣ୍ଡ ବିନ୍ଧା ହେବା, ମୁଣ୍ଡ ହାଲକା ଲାଗିବା ସହ ସୁନ୍ ହୋଇଯିବା, ଦେହ ଗରମ ଥାଇ ମଧ୍ୟ ଦେହରୁ ଝାଳ ନ ବାହାରିବା, ଗୋଡ଼ ହାତ ଘୋଳା ବିନ୍ଧା ହେବା ସହ ଦୁର୍ବଳ ଲାଗିବା, ବାନ୍ତି ବାନ୍ତି ଲାଗିବା ସହ ବାନ୍ତି ହେବା, ଛାତି ଧଡ଼ଧଡ଼ ହେବା, ନାଡ଼ିର ଗତି ତୀବ୍ର ହେବା, ନିଶ୍ୱାସ ଜୋର ଜୋର ନେବା, ଚର୍ମ ଶୁଖିଯିବା, ଚେତାଶୂନ୍ୟ ହୋଇଯିବା, ମାନସିକ ବିଶୃଙ୍ଖଳା ଇତ୍ୟାଦି ଦେଖାଯାଏ। ବର୍ତ୍ତମାନ ଆସନ୍ତୁ ଆଲୋଚନା କରିବା ଝାଉ ବା ଅଂଶୁଘାତର ପ୍ରତିକାର କିପରି ହୋଇପାରିବ। ଯଥାସମ୍ଭବ ଭାବେ ଆମେ ଚେଷ୍ଟା କରିବା ଉଚିତ ଯେ ପ୍ରଚଣ୍ଡ ଖରାରେ ଆମେ ବାହାରକୁ କିପରି ନ ବାହାରିବା। ଯେତେ ଜରୁରୀ କାମ ଥିଲେ ମଧ୍ୟ ସୂର୍ଯ୍ୟଙ୍କ ତାପମାତ୍ରା କମିଗଲେ ବାହାରକୁ ବାହାରିବା ଉଚିତ। ଯଦି ବାହାରକୁ ଯିବା ତ ଛତା ଓ ପାଣି ବୋତଲ ସାଙ୍ଗରେ ନେବାକୁ ଭୁଲିବା ନାହିଁ। ଖରାଦିନେ ବାହାରକୁ ବାହାରିଲେ ମୁଣ୍ଡରେ ଓଦା ଗାମୁଛା, ଟୋପି ଓ ଆଖିରେ କଳାଚଷମା ବ୍ୟବହାର କରିବା ଉଚିତ। ଶରୀରରୁ ଜଳୀୟ ଅଂଶ କମିଯାଉଥିବାରୁ ଗ୍ରୀଷ୍ମ ଋତୁରେ ପ୍ରଚୁର ପରିମାଣର ଫଳ, ଫଳରସ, ପଇଡ଼ ପାଣି, ତୋରାଣି, ଲେମ୍ବୁ ପାଣି, ଘୋଳଦହି ଇତ୍ୟାଦି ପିଇବା ଦରକାର। ଚା, କଫି ଓ ମଦ୍ୟପାନ ଠାରୁ ଦୂରେଇ ରହିବା ଉଚିତ। ଖରାଦିନେ ଢିଲା ସୂତା ପୋଷାକ ପିନ୍ଧିବା ଉଚିତ। କିଛି ବି ଅସୁସ୍ଥତା ଅନୁଭବ କଲେ ଗଛ ଛାଇ କିମ୍ବା ଘରେ ବିଶ୍ରାମ ନେବା ଉଚିତ। ମଧୁମେହ ଏବଂ ଉଚ୍ଚ ରକ୍ତଚାପ ରୋଗୀମାନେ ଖରାରେ ବାହାରକୁ ବାହାରିବା ଉଚିତ ନୁହେଁ। ପୁରାତନ ରୋଗ ପାଇଁ ଔଷଧ ସେବନ କରୁଥିବା ରୋଗୀ ବର୍ଦ୍ଧିତ ତାପମାତ୍ରା ସମୟରେ ବାହାରକୁ ନ ବାହାରିବା ଉଚିତ। ବୃଦ୍ଧ, ବୃଦ୍ଧା, ଛୋଟ ଛୁଆ, ପୋଷା କୁକୁର ଓ ବିଲେଇ ଏମାନଙ୍କୁ
ବାହାରକୁ ଛାଡ଼ିବା ଉଚିତ ନୁହେଁ। ପଶୁପକ୍ଷୀମାନଙ୍କ ପାଇଁ କୌଣସି ପାତ୍ରରେ ପାଣି ରଖିବା ଉଚିତ, ଯାହାଫଳରେ ସେମାନେ ଖରାରେ ପାଣି ପିଇ ଝାଉରୁ ରକ୍ଷା ପାଇପାରିବେ। ଅଧିକ ସମୟ ଖାଲି ପେଟରେ ରହିବା ଉଚିତ ନୁହେଁ। ଅସୁସ୍ଥତା ଓ ଦୁର୍ବଳ ଲାଗିଲେ ପାଖରେ ଓଆରଏସ୍ ପ୍ୟାକେଟ୍ ରଖନ୍ତୁ ଓ ଓଆରଏସ୍ ପାଣି ପିଅନ୍ତୁ। 2015 ଝାଉ ବା ଅଂଶୁଘାତରେ ମେ 24 ପର୍ଯ୍ୟନ୍ତ ଓଡ଼ିଶାରେ 23 ମୃତ୍ୟୁବରଣ କରିଥିଲେ। ଏପ୍ରିଲ 23, 2016 ମୃତ୍ୟୁସଂଖ୍ୟା 79 ବଢ଼ିଥିଲା। ଏହା କେବଳ ତାପମାତ୍ରା ବୃଦ୍ଧି ହେବାରୁ ମୃତ୍ୟୁସଂଖ୍ୟା ବଢ଼ିଥିଲା। ଉପରୋକ୍ତ ନିୟମାବଳୀକୁ ଅନୁସରଣ କଲେ ଆମେ ଅଂଶୁଘାତ ପରି ବିପଜ୍ଜନକ ଅବସ୍ଥାରୁ ମୁକ୍ତି ପାଇପାରିବା। ଆସନ୍ତୁ ଆଲୋଚନା କରିବା, ଝାଉ ବା ଅଂଶୁଘାତରେ ଆକ୍ରାନ୍ତ ରୋଗୀକୁ ଆମେ କିପରି ଚିକିତ୍ସା କରିବା। ସର୍ବପ୍ରଥମେ ପୀଡ଼ିତ ବ୍ୟକ୍ତିକୁ ଛାଇ ଜାଗାକୁ କିମ୍ବା ଅପେକ୍ଷାକୃତ କମ୍ ତାପମାତ୍ରା ବିଶିଷ୍ଟ ସ୍ଥାନକୁ ଆଣି ମୁଣ୍ଡକୁ ଥଣ୍ଡା ପାଣିରେ ଧୋଇଦେବା। କିଛି ସମୟ ତାକୁ ବିଞ୍ଚିବା, ନଚେତ୍ ଫ୍ୟାନ୍ ତଳେ ବସାଇଦେବା। ଝାଉ ମାରିଥିବା ବ୍ୟକ୍ତିର ପିନ୍ଧିଥିବା ପୋଷାକକୁ ସାମାନ୍ୟ ଢିଲା କରି ଓଦା କପଡ଼ାରେ ପୋଛିଦେବା। ତଥାପି ଅସୁସ୍ଥ ଲାଗିଲେ ଥଣ୍ଡା ପାଣିରେ ବୁଡ଼େଇବା ଉଚିତ। ରୋଗୀକୁ ଏସି ବା କୁଲର ସାମ୍ନାରେ ମଧ୍ୟ ରଖିପାରିବା। ବରଫକୁ ରୋଗୀର କାଖ, ବେକ ଓ ପିଠିରେ ଦେବା, କାରଣ ଏହି ସ୍ଥାନରେ ରକ୍ତ ସଞ୍ଚାଳନ ଅଧିକ ହୋଇଥାଏ ଏବଂ ଚର୍ମର ନିକଟସ୍ଥ ହୋଇଥିବାରୁ ଶରୀରର ତାପମାତ୍ରା କମିଯାଏ। ଯଦି ରୋଗୀ ସଚେତନ ଅବସ୍ଥାରେ ଥିବ, ତାକୁ ପାଣି ପିଇବାକୁ ଦେବା ଓ ରୋଗୀକୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା। ଯଦି ଉଚିତ ସମୟରେ ଆମେ ରୋଗୀକୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ନ ପଠାଇବା, ରୋଗୀ ମୃତ୍ୟୁବରଣ ମଧ୍ୟ କରିପାରେ। ବେଳେବେଳେ ମଣିଷ ଶୋଇବା ଅବସ୍ଥାରେ ମଧ୍ୟ ଝାଉ ମାରିଥାଏ। ଦିନସାରା ଖରାରେ କଠିନ ପରିଶ୍ରମ କରୁଥିବା ବ୍ୟକ୍ତି ଏହି ଅବସ୍ଥାର ଶିକାର ହୋଇଥାନ୍ତି। ବିଶେଷ କରି ଯୁବକମାନେ ଶୋଇବା ଅବସ୍ଥାରେ ଚେତାଶୂନ୍ୟ ହୁଅନ୍ତି। ଝାଉ ବା ଅଂଶୁଘାତକୁ ଯଦି ଆମେ ଠିକ୍ ଭାବରେ ଚିକିତ୍ସା ନ କରିବା, ଅସ୍ଥାୟୀ ହେଉ ବା ସ୍ଥାୟୀ ଭାବରେ ହେଉ, ଶରୀରର ମୁଖ୍ୟ ଅଂଶଗୁଡ଼ିକ ଯଥା ହୃଦଯନ୍ତ୍ର, ଫୁସ୍ଫୁସ୍, ବୃକ୍କ, ଯକୃତ ଓ ମସ୍ତିଷ୍କ ଅକାମୀ ହୋଇଯାଏ। ଶରୀରର ତାପମାତ୍ରା ମଧ୍ୟ 106 ଡିଗ୍ରୀ ଫାରେନହାଇଟ୍ରୁ ଅଧିକା ହୋଇଯାଏ। ତାପମାତ୍ରା ଯେତେ ଅଧିକା ହୁଏ, ରୋଗୀ ସେତିକି ଅସୁବିଧାର ସମ୍ମୁଖୀନ ହୁଏ, ଏପରିକି ଝାଉରେ ମୃତ୍ୟୁବରଣ ମଧ୍ୟ କରିଥାଏ। ବର୍ତ୍ତମାନ ରାଜ୍ୟର ପ୍ରତ୍ୟେକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଅଂଶୁଘାତ ନିମନ୍ତେ ଜରୁରୀକାଳୀନ ସେବା ଉପଲବ୍ଧ ଅଛି। ତାଛଡ଼ା ରେଡିଓ ଓ ଟେଲିଭିଜନରେ ମଧ୍ୟ ସ୍ୱାସ୍ଥ୍ୟ ସଚେତନତା ଉପରେ ପ୍ରଚାର କରାଯାଉଛି। ପ୍ରତ୍ୟେକ ଗ୍ରାମ ବା ସହରର ଲୋକମାନେ ଏହି ସୁବିଧାକୁ ଉପଲବ୍ଧ କରି ଗ୍ରୀଷ୍ମ ଋତୁରେ ନିଜର ସ୍ୱାସ୍ଥ୍ୟକୁ ଝାଉ ବା ଅଂଶୁଘାତ କବଳରୁ ରକ୍ଷା କରିପାରିବେ ଓ ଅନ୍ୟମାନଙ୍କୁ ମଧ୍ୟ ସ୍ୱାସ୍ଥ୍ୟ ସଚେତନତା କରାଇପାରିବେ, ଯାହାଦ୍ୱାରା ଆମେ ଗୋଟିଏ ସୁସ୍ଥ ଓ ସୁନ୍ଦର ସମାଜ ଗଠନ କରିପାରିବା। ଅଂଶୁଘାତ ସଙ୍ଗେ ମୁକାବିଲା କରିବା ପାଇଁ ସରକାର ସ୍ୱତନ୍ତ୍ର କେନ୍ଦ୍ର ଖୋଲିଛନ୍ତି। ସବୁ ସ୍ୱାସ୍ଥ୍ୟ କେନ୍ଦ୍ରରେ, ଅଙ୍ଗନବାଡ଼ିରେ ମଧ୍ୟ ଓଆରଏସ୍ ଉପଲବ୍ଧ ହେଉଛି। ଓଆରଏସ୍ ପାଣି ପିଇଲେ ଅଂଶୁଘାତରୁ ଉପଶମ ମିଳିଥାଏ। ସରକାରୀ ଓ ବେସରକାରୀ ସ୍ତରରେ ଶୁଦ୍ଧ ପାନୀୟ ଜଳ ରାସ୍ତାରେ ଓ ଟ୍ରେନ୍ରେ ଯୋଗାଇ ଦିଆଯାଉଛି। ବେଶୀ ଶୋଷ ହେବା ଆଗରୁ ଏବଂ ଓଠ ଶୁଖିବା ଆଗରୁ ଯଥେଷ୍ଟ ପାଣି ପିଇବା ଉଚିତ। 50 ଡିଗ୍ରୀ ଟେମ୍ପରେଚର ହେଲେ କଳକାରଖାନା ଓ ନିର୍ମାଣ ଶ୍ରମିକଙ୍କର ସରକାର କାମ ବନ୍ଦ କରିଥାନ୍ତି। ଯଦି କେହି କାମ କରାଏ, ଏହା ଏକ ଦଣ୍ଡନୀୟ ଅପରାଧ ଭାବରେ ଗଣିତ ହୁଏ। ସରକାରୀ ବା ବେସରକାରୀ ସ୍କୁଲ କଲେଜଗୁଡ଼ିକ ମଧ୍ୟ ବନ୍ଦ କରାଯାଇଥାଏ। ସ୍ୱାସ୍ଥ୍ୟ ହିଁ ସମ୍ପଦ, ଏଣୁ ଆମେ ସ୍ୱାସ୍ଥ୍ୟ ସଚେତନ ବାର୍ତ୍ତାଗୁଡ଼ିକୁ ନିଜେ ପାଳନ କରିବା ସହ ସମାଜକୁ ଏହା ସମ୍ବନ୍ଧରେ ଜଣାଇବା ଏବଂ ଅଂଶୁଘାତର ନିରାକରଣ କରିବା, ଏହା ହିଁ ଏହି ଗ୍ରୀଷ୍ମ ଋତୁରେ ଆମର ମୁଖ୍ୟ ଲକ୍ଷ୍ୟ ହେବା ଉଚିତ। ହୋମିଓପାଥି ଚିକିତ୍ସା ପଦ୍ଧତିରେ ମଧ୍ୟ ଅଂଶୁଘାତ ନିମନ୍ତେ ଅନେକଗୁଡ଼ିଏ ଔଷଧ ଅଛି। ସେଗୁଡ଼ିକ ହେଲା ବ୍ରାୟୋନିଆ, ଜେଲସିମିୟମ୍, ଗ୍ଲୋନାଇନ୍, ନାଟ୍ରମୁର ଇତ୍ୟାଦି। ଏଗୁଡ଼ିକ ଝାଉ ମାରିବା ଆଗରୁ ମଧ୍ୟ ଦିଆଯାଇଥାଏ। ଝାଉ ମାରିବା ପରେ ମଧ୍ୟ ରୋଗୀର ଲକ୍ଷଣ ଦେଖି ଏହି ଔଷଧଗୁଡ଼ିକୁ ଅଂଶୁଘାତର ଚିକିତ୍ସା ନିମନ୍ତେ ବ୍ୟବହାର କରାଯାଏ।

ଶୁଣିଲି ତ ଶ୍ରୋତା ଭଉଣୀ, ଝାଉ ମାରିବାର କାରଣ ଆଉ ତାର ପ୍ରତିକାର ବିଷୟରେ ଆମକୁ କହୁଥିଲେ ଡାକ୍ତର ଜ୍ୟୋତ୍ସ୍ନାମୟୀ ମହାରଣା। ତେବେ ଆମେ ସତର୍କ ରହିବା, ନିଜେ ସତର୍କ ରହିବା ସହିତ ଆମର ପରିଜନଙ୍କୁ ସତର୍କ ରହିବା ପାଇଁ ଅବଗତ କରାଇବା, ଗ୍ରୀଷ୍ମ ଦାଉରୁ ନିଜେ ରକ୍ଷା ପାଇବା, ଅନ୍ୟମାନଙ୍କୁ ରକ୍ଷା କରିବା। ଏଥର କାର୍ଯ୍ୟକ୍ରମର ଶେଷ ପାହାଚରେ ଆମେ ପହଞ୍ଚି ଯାଇଛେ। ଶୁଣିବା ଏହି ସୁନ୍ଦର ଗୀତଟି, ମହମ୍ମଦ ଅଜିଜ୍ଙ୍କ କଣ୍ଠରେ ଗୀତ ରଚନା ନିଜାମ।

ଶ୍ରୋତା ଭଉଣୀ, ଆପଣମାନେ ନିଜେ ସୁସ୍ଥ ରହିବା ସହିତ ଅନ୍ୟମାନଙ୍କୁ ସୁସ୍ଥ ରଖିବାର ଦାୟିତ୍ୱ ବହନ କରନ୍ତି, ତେବେ ନିଜେ ନିଜକୁ ଭୁଲିଯିବେ ନାହିଁ। ଏହି ଅନୁରୋଧ ଆମେ କରିବୁ, ନିଜେ ସଚେତନ ହେବା, ଆଉ ନିଜେ ଯଦି ନିଜର ଯତ୍ନ ନେବା ତେବେ ଆମେ ଅନ୍ୟର ଯତ୍ନ ନେବା ପାଇଁ ନିଶ୍ଚିତ ଭାବରେ ନିଜକୁ ପ୍ରସ୍ତୁତ କରିପାରିବା। ଏହି ପ୍ରସ୍ତୁତି କେବଳ ଶାରୀରିକ ନୁହେଁ, ଉଭୟ ଶାରୀରିକ ଏବଂ ମାନସିକ କଥା ମୁଁ ଏଇଠି ଆପଣମାନଙ୍କୁ କହିଦେବାକୁ ଚାହେଁ ଯେ ଶରୀର ସୁସ୍ଥ, ମନ ସୁସ୍ଥ ଥିଲେ ଆମେ ନିଶ୍ଚିତ ଭାବରେ ସୁସ୍ଥ ଜୀବନଶୈଳୀଟିଏ ବଞ୍ଚିପାରିବା। ଏ କଥା ସହିତ ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ, ଆଜି ପାଇଁ ବିଦାୟ ଦିଅନ୍ତୁ।

0: ଶେଷ ହେଲା ଘର ସଂସାର କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।
1: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
2: ଅଂଶୁଘାତ ନ ହେବା ପାଇଁ ଦିନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
1: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ।

0: କରନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
1: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
0: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
1: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡାରୁ ଫେଣ ବାହାରେ ଓ ସମୟ ସମୟ ଜିଭ ପଦାକୁ ବାହାରି ଆସେ।
0: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
1: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 155333 ରେ ଯୋଗାଯୋଗ କରନ୍ତୁ।
0: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
2: ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ସମୟ ଦିନ 1:50 ହେବାକୁ ଯାଉଛି। କିଛି ସମୟ ପରେ ଶୁଣିପାରିବେ ଓଡ଼ିଆରେ ସମ୍ବାଦ ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରିବ ଆକାଶବାଣୀ ଦିଲ୍ଲୀରୁ। ପୁଣି ଅପରାହ୍ନ 2:32 ଶୁଣିପାରିବେ ଆଞ୍ଚଳିକ ସମ୍ବାଦ ରିଲେ କରିବ ଆକାଶବାଣୀ କଟକରୁ। କିଛି ସମୟ ପରେ ଶୁଣିପାରିବେ ଓଡ଼ିଆରେ ସମ୍ବାଦ ରିଲେ କରିବ ଆକାଶବାଣୀ କଟକରୁ।
3: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଆତଙ୍କବାଦର ମୁକାବିଲା ସମେତ ନବସୃଜନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରର ଉନ୍ନତି ଲାଗି ସାଇପ୍ରସ୍ ଓ ଭାରତ ଗଠନ କରିବେ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ। ନୂଆଦିଲ୍ଲୀରେ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦି ଓ ସାଇପ୍ରସ୍ ରାଷ୍ଟ୍ରପତି। ଦେଶର ସୀମାକୁ ଅଭେଦ୍ୟ କରିବା ଲାଗି କାର୍ଯ୍ୟକାରୀ ହେବ ସ୍ମାର୍ଟ ସୀମା ପ୍ରକଳ୍ପ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। 10 ରାଜ୍ୟର 24 ରାଜ୍ୟସଭା ଆସନ ନିମନ୍ତେ ନିର୍ବାଚନ ସୂଚୀ ଘୋଷଣା କଲେ ନିର୍ବାଚନ ଆୟୋଗ। କ୍ୱାଡ୍ ବୈଦେଶିକ ମନ୍ତ୍ରୀମାନଙ୍କ ଶିଖର ବୈଠକରେ ଯୋଗଦେବେ ଭାରତ ସମେତ 3 ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ ସନ୍ରାଇଜର୍ସ ହାଇଦ୍ରାବାଦ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍। ଭାରତ ଏବଂ ସାଇପ୍ରସ୍ ଆଜି ବିଭିନ୍ନ ବୁଝାମଣାପତ୍ରରେ ସ୍ୱାକ୍ଷର କରିବା ସହ ଚୂଡ଼ାନ୍ତ ଚୁକ୍ତିନାମା ଆଦାନ ପ୍ରଦାନ କରିଛନ୍ତି। ଉଭୟ ଦେଶ ମଧ୍ୟରେ ଏକ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ କରି ଆତଙ୍କବାଦର ମୁକାବିଲା ସହ ନବସୃଜନ ଏବଂ ପ୍ରଯୁକ୍ତିବିଦ୍ୟାର ବୃଦ୍ଧି ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି। ସ୍ୱାକ୍ଷରିତ ବୁଝାମଣାପତ୍ର ଅନୁଯାୟୀ ଉଚ୍ଚଶିକ୍ଷା ଏବଂ ଗବେଷଣା ଓ ସାଂସ୍କୃତିକ ସହଯୋଗ ଦିଗରେ ଉଭୟ ଦେଶ ସହଭାଗୀ ହେବେ ବୋଲି ପ୍ରତିବଦ୍ଧତା ପ୍ରକାଶ ପାଇଛି। ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସାଇପ୍ରସ୍ର ରାଷ୍ଟ୍ରପତି ନିକସ୍ କ୍ରିଷ୍ଟୋଡୋଲାଇଟ୍ସଙ୍କ ମଧ୍ୟରେ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗରେ ମତ ବିନିମୟ ହୋଇଛି। ଉଭୟ ନେତା ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ମତ ବିନିମୟ କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି,
4: ସାଇପ୍ରସ୍ ଭାରତ କେ ଟପ୍ 10 ଇନ୍ଭେଷ୍ଟର୍ସ ମେ ସେ ଏକ ହେ। ପିଛଲେ ଏକ ଦଶକ ମେ ସାଇପ୍ରସ୍ ସେ ଭାରତ ମେ ନିବେଶ ଲଗଭଗ ଡବଲ ହୁଆ ହେ। ଦୋନୋ ଦେଶୋ କେ ବିଚ୍ ଟ୍ରଷ୍ଟ ବଢ଼ା ହେ। ଭାରତ ୟୁରୋପିଆନ ୟୁନିୟନ ଫ୍ରି ଟ୍ରେଡ୍ ଏଗ୍ରିମେଣ୍ଟ ସେ ତମାମ ନଈ ସମ୍ଭାବନାଏ ବନି ହେ। ଇସକା ଲାଭ ଉଠାତେ ହୁଏ ହମ ଅଗଲେ 5 ବର୍ଷୋ ମେ ଇସ ଇନ୍ଭେଷ୍ଟମେଣ୍ଟ କୋ ଫିର ସେ ଡବଲ କରନେ କା ଲକ୍ଷ୍ୟ ରଖ ରହେ ହେ।
3: ଆଜି ସନ୍ଧ୍ୟାରେ ସାଇପ୍ରସ୍ ରାଷ୍ଟ୍ରପତି ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭବନରେ ସାକ୍ଷାତ କରିବେ। ଭାରତ ଏବଂ ସାଇପ୍ରସ୍ ମଧ୍ୟରେ ଥିବା କୂଟନୈତିକ ସମ୍ପର୍କକୁ ଆସନ୍ତା ବର୍ଷ ଫେବୃୟାରୀ ମାସରେ 65 ବର୍ଷ ପୂରଣ ହେଉଥିବା ବେଳେ ଏହି ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଲାଗି ଉଭୟ ଦେଶ ମଧ୍ୟରେ ସହଯୋଗପୂର୍ଣ୍ଣ ଭାଗିଦାରିତା ବୃଦ୍ଧି ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଉଛି। ଗତକାଲି ସାଇପ୍ରସ୍ ରାଷ୍ଟ୍ରପତି 4-ଦିନିଆ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିଥିଲେ। ତାଙ୍କ ସହ ମନ୍ତ୍ରୀ, ଅଧିକାରୀ ଏବଂ ବ୍ୟବସାୟିକ ପ୍ରତିନିଧି ଦଳ ଭାରତ ଗସ୍ତରେ ଆସିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ନୂଆଦିଲ୍ଲୀରେ ମନ୍ତ୍ରୀସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଥିଲେ। ସାମାଜିକ ଗଣମାଧ୍ୟମରେ ଶ୍ରୀ ମୋଦି କହିଛନ୍ତି, ବୈଠକରେ ଜୀବନଧାରଣର ସହଜତା, ବ୍ୟବସାୟ କ୍ଷେତ୍ରରେ ସହଜତା ଏବଂ ବିକଶିତ ଭାରତ ଲକ୍ଷ୍ୟ ପୂରଣ ନେଇ ଅନେକଗୁଡ଼ିଏ ସଂସ୍କାରମୂଳକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ସରକାର ଦେଶର ସୀମାକୁ ଅବୈଧ କରିବା ଲାଗି ସ୍ମାର୍ଟ ସୀମା ପ୍ରକଳ୍ପ ଆରମ୍ଭ କରିବେ। ନୂଆଦିଲ୍ଲୀରେ ଆଜି ସୀମା ସୁରକ୍ଷା ବଳ ବିଏସ୍ଏଫ୍ର ଅଳଙ୍କରଣ ସମାରୋହରେ ଉଦ୍ବୋଧନ ଦେଇ ଶ୍ରୀ ଶାହା କହିଛନ୍ତି, ସ୍ମାର୍ଟ ସୀମା ପ୍ରକଳ୍ପରେ ଦେଶର ସୀମାକୁ ଡ୍ରୋନ୍, ରାଡାର, କ୍ୟାମେରା ଏବଂ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ସମ୍ବଳ ବ୍ୟବହାର କରାଯାଇ ସଶକ୍ତ କରାଯିବ। ସେ କହିଛନ୍ତି, ସୀମା ସୁରକ୍ଷା ବଳର ସୁରକ୍ଷା ବ୍ୟବସ୍ଥା ଅଧୀନରେ ଆସନ୍ତା 1 ବର୍ଷ ମଧ୍ୟରେ ଏହି କାର୍ଯ୍ୟକ୍ରମ ହାତକୁ ନିଆଯିବ।
5: स्थापना से अब तक 65 से 2026 तक सीमा सुरक्षा बल के जिन जवानों ने अपने

ଅବସରରେ ଅବୈଧ ଅନୁପ୍ରବେଶ, ନିଶାଦ୍ରବ୍ୟ କାରବାର, ଅସ୍ତ୍ରଶସ୍ତ ଏବଂ ନକଲି ମୁଦ୍ରା କାରବାର ସୀମା ସୁରକ୍ଷା ଦିଗରେ ଆହ୍ୱାନ ପାଲଟିଥିବା କହିଛନ୍ତି। ଦଶଟି ରାଜ୍ୟର ଚବିଶଟି ରାଜ୍ୟସଭା ଆସନ ନିମନ୍ତେ ନିର୍ବାଚନ ଆୟୋଗ ନିର୍ବାଚନ ସୂଚୀ ଘୋଷଣା କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ଡି ଦେବେଗୌଡ଼ା, କେନ୍ଦ୍ରମନ୍ତ୍ରୀ ଜର୍ଜ କୁରିଆନ୍ ଏବଂ ରବନୀତ ସିଂଙ୍କର ଆସନ୍ତା ମାସରେ ରାଜ୍ୟସଭାରେ କାର୍ଯ୍ୟକାଳ ଶେଷ ହେଉଛି। ଘୋଷଣା କରାଯାଇଥିବା ନିର୍ବାଚନ ସୂଚୀ ଅନୁଯାୟୀ ଆନ୍ଧ୍ରପ୍ରଦେଶ, ଗୁଜରାଟ, କର୍ଣ୍ଣାଟକର ଚାରିଟି ଲେଖାଏଁ ରାଜ୍ୟସଭା ଆସନ ନିମନ୍ତେ ନିର୍ବାଚନ ହେବାକୁ ଥିବାବେଳେ ରାଜସ୍ଥାନ ଏବଂ ମଧ୍ୟପ୍ରଦେଶର ତିନୋଟି ଲେଖାଏଁ, ଝାଡ଼ଖଣ୍ଡର ଦୁଇଟି, ମଣିପୁର, ମେଘାଳୟ, ଅରୁଣାଚଳ ପ୍ରଦେଶ ଏବଂ ମିଜୋରାମର ଗୋଟିଏ ଲେଖାଏଁ ଆସନ ପାଇଁ ନିର୍ବାଚନ ହେବ। ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ ଆସନ୍ତା ମାସ ପହିଲାରେ ନିର୍ବାଚନ ନିମନ୍ତେ ବିଜ୍ଞପ୍ତି ଜାରି କରାଯିବ ଓ ଜୁନ୍ 18 ତାରିଖରେ ଆବଶ୍ୟକ ସ୍ଥଳେ ଭୋଟ୍ ଗ୍ରହଣ କରାଯିବ। ସେହିଦିନ ମଧ୍ୟ ଭୋଟ୍ ଗଣତି କରାଯିବ। ନିର୍ବାଚନ ଆୟୋଗ ମଧ୍ୟ ମହାରାଷ୍ଟ୍ର ଓ ତାମିଲନାଡୁରେ ରାଜ୍ୟସଭା ଉପନିର୍ବାଚନ ପାଇଁ ଘୋଷଣା କରିଛନ୍ତି। ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ସୁନେତ୍ରା ଅଜିତ ପାୱାର ଏବଂ ଏଆଇଏଡିଏମ୍କେ ସାଂସଦ ସି ଭି ସନ୍ମୁଗମ୍ ବିଧାନସଭାକୁ ନିର୍ବାଚିତ ହୋଇଥିବାରୁ ଆସନ୍ତା ମାସ 18 ତାରିଖରେ ସେହି ଦୁଇଟି ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବ। କ୍ୱାଡ୍ ବୈଦେଶିକ ମନ୍ତ୍ରୀମାନଙ୍କର ଶିଖର ବୈଠକ ଚଳିତ ମାସ 26 ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ଆମନ୍ତ୍ରଣ କ୍ରମେ ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ ପେନି ଓଙ୍ଗ, ଜାପାନର ବୈଦେଶିକ ମନ୍ତ୍ରୀ ତୋଶିମିତ୍ସୁ ମୋତେଗି ଏବଂ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଏହି ଶିଖର ସମ୍ମିଳନୀରେ ଯୋଗଦେବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଭାରତ ପ୍ରଶାନ୍ତ ମହାସାଗରୀୟ ପ୍ରସଙ୍ଗରେ ମୁକ୍ତ ଆଲୋଚନା ସହ ଗତବର୍ଷ ଜୁଲାଇ 1 ତାରିଖରେ ୱାଶିଂଟନ୍ ଡିସିରେ ହୋଇଥିବା ଆଲୋଚନା ପ୍ରସଙ୍ଗରେ ଏହି ଶିଖର ସମ୍ମିଳନୀରେ ମତ ବିନିମୟ ହେବ। କ୍ୱାଡ୍ ରାଷ୍ଟ୍ରସମୂହ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ କାର୍ଯ୍ୟର ଅଗ୍ରଗତି ତଥା ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଦେଖାଦେଉଥିବା ଆହ୍ୱାନ ତଥା ଆନ୍ତର୍ଜାତିକ ସମସ୍ୟାଗୁଡ଼ିକ ସମ୍ପର୍କରେ ଶିଖର ସମ୍ମିଳନୀରେ ବିସ୍ତୃତ ଆଲୋଚନା କରାଯିବ। ନୂଆଦିଲ୍ଲୀ ଗସ୍ତ ସମୟରେ ଆମେରିକା, ଅଷ୍ଟ୍ରେଲିଆ ଏବଂ ଜାପାନର ବୈଦେଶିକ ମନ୍ତ୍ରୀମାନେ ଭାରତର ବୈଦେଶିକ ମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। କେରଳମ୍ର 16 ବିଧାନସଭାର ବାଚସ୍କତି ଭାବେ 7 କଂଗ୍ରେସ ବିଧାୟକ ଥିରୁଭାଞ୍ଚୁର ରାଧାକ୍ରିଷ୍ଣନ ନିର୍ବାଚିତ ହୋଇଛନ୍ତି। ସେଠାକାର ବିଧାନସଭା ଇତିହାସରେ ଶାସକ ୟୁଡିଏଫ୍, ବାମଦଳ ଏବଂ ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟର ପ୍ରାର୍ଥୀ ବାଚସ୍କତି ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। 140 ଜଣିଆ ବିଧାନସଭାରେ ଶାସକ ୟୁଡିଏଫ୍ ପ୍ରାର୍ଥୀ ଶ୍ରୀ ରାଧାକ୍ରିଷ୍ଣନ 101 ଭୋଟ୍ରେ ବିଜୟୀ ହୋଇଥିଲେ। ନବମ ଶ୍ରେଣୀରୁ 3 ଭାଷା ବାଧ୍ୟତାମୂଳକ ଭାବେ ଜୁଲାଇ 1 ଅଧ୍ୟୟନ କରିବା ସମ୍ପର୍କିତ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇର ନୂଆ ନୀତିକୁ ବିରୋଧ କରି ଦାୟର ହୋଇଥିବା ଆବେଦନ ଶୁଣାଣି କରିବା ଲାଗି ସର୍ବୋଚ୍ଚ ନ୍ୟାୟାଳୟ ସମ୍ମତି ପ୍ରକାଶ କରିଛନ୍ତି। ବରିଷ୍ଠ ଆଇନଜୀବୀ ମୁକୁଲ ରୋହତକି, ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠରେ ଏହି ମାମଲା ଉପସ୍ଥାପନ କରିଛନ୍ତି। ଖଣ୍ଡପୀଠରେ ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚି ଏବଂ ବିପୁଲ ଏମ୍ ପାଞ୍ଚୋଲି ସଦସ୍ୟ ରହିଛନ୍ତି। ଶ୍ରୀ ରୋହତକି କହିଛନ୍ତି ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକମାନଙ୍କ ପକ୍ଷରୁ ଏହି ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି। ସିବିଏସ୍ଇ ପକ୍ଷରୁ ପ୍ରଣୀତ ନୂଆ ନୀତି ଅନୁଯାୟୀ ନବମ ଶ୍ରେଣୀରେ 2 ଅତିରିକ୍ତ ଭାଷାକୁ ବାଧ୍ୟତାମୂଳକ ଭାବେ ଅଧ୍ୟୟନ କରିବା ଲାଗି ନିଷ୍ପତ୍ତି ହୋଇଥିଲା। ଆସନ୍ତା ସପ୍ତାହରେ ଏହି ମାମଲାର ଶୁଣାଣି କରିବା ଲାଗି ପ୍ରଧାନ ବିଚାରପତି ସମୟ ଧାର୍ଯ୍ୟ କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଯୁବପିଢ଼ି ମଧ୍ୟରେ ପ୍ରେଗାବାଲିନ୍ ଔଷଧର ଅପବ୍ୟବହାର ରୋକିବା ଲାଗି ପଦକ୍ଷେପ ଗ୍ରହଣ କରାଯାଇଛି। କେତେକ ରାଜ୍ୟରୁ ଏହି ଔଷଧର ଦୁରୁପଯୋଗ ହେଉଥିବା ରିପୋର୍ଟ ମିଳିବା ପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ନିଷ୍ପତ୍ତି ନେଇଛନ୍ତି। ସୂଚନା ଅନୁଯାୟୀ ଅତ୍ୟଧିକ ଯନ୍ତ୍ରଣା, ସ୍ନାୟୁଜନିତ ରୋଗ କ୍ଷେତ୍ରରେ ଏହି ଔଷଧର ବ୍ୟବହାର କରାଯାଇଥାଏ। ତେବେ କେତେକ ରାଜ୍ୟରେ ଏହାକୁ ନିଶା ଔଷଧ ଭାବରେ ପ୍ରବଳ ବ୍ୟବହାର କରାଯାଉଥିବା ରିପୋର୍ଟରେ କୁହାଯାଇଛି। ଔଷଧ ନିୟମାବଳୀର ଅନୁଚ୍ଛେଦ H1 ଏହି ଔଷଧକୁ ଅନ୍ତର୍ଭୁକ୍ତ କରାଯାଇଛି। ନୂଆଦିଲ୍ଲୀରେ ଆସନ୍ତା ମାସ 1 ତାରିଖରେ ପ୍ରସ୍ତାବିତ ପ୍ରଥମ ଆନ୍ତର୍ଜାତିକ ବିଗ୍ କ୍ୟାଟ୍ ଆଲାଏନ୍ସ IBCA ଶିଖର ସମ୍ମିଳନୀକୁ ସ୍ଥଗିତ ରଖାଯାଇଛି। ସୂଚନା ଅନୁଯାୟୀ ଆଫ୍ରିକୀୟ ସଂଘ ଓ ଆଫ୍ରିକୀୟ ୟୁନିୟନ୍ କମିଶନଙ୍କ ସହ ଆଲୋଚନା ପରେ ଚତୁର୍ଥ ଭାରତ ଆଫ୍ରିକା ଶିଖର ସମ୍ମିଳନୀ ପରବର୍ତ୍ତୀ ସମୟରେ ଆୟୋଜନ କରିବା ଲାଗି ନିଷ୍ପଭି ନିଆଯିବା ପରେ ବିଗ୍ କ୍ୟାଟ୍ ଆଲାଏନ୍ସ ଶିଖର ସମ୍ମିଳନୀକୁ ସ୍ଥଗିତ ରଖାଯାଇଛି। ଆନ୍ତର୍ଜାତିକ ଜୈବ ବିବିଧତା ଦିବସ ଅବସରରେ ଆଜି କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପିନ୍ଦର ଯାଦବ ଦେଶବାସୀଙ୍କୁ ଏକ ସହଜ ଜୀବନଯାପନ ଲାଗି ଜୈବ ବିବିଧତାର ସଂରକ୍ଷଣ ନିମନ୍ତେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି। ତୃଣମୂଳ ସ୍ତରରୁ ପ୍ରାକୃତିକ ବିବିଧତାର ସଂରକ୍ଷଣ ଆରମ୍ଭ କରିବା ଲାଗି ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଆନ୍ତର୍ଜାତିକ ଜୈବ ବିବିଧତା ଦିବସ ପାଳନ କରାଯାଉଛି। କେନ୍ଦ୍ର ପରିବେଶ ଓ ଜଙ୍ଗଲ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂ ଏହି ଅବସରରେ ଏକ ଭିଡ଼ିଓ ବାର୍ତ୍ତା ଜାରି କରିଛନ୍ତି।
ଆଇପିଏଲ୍ କ୍ରିକେଟ୍ରେ ଆଜି ହାଇଦ୍ରାବାଦର ରାଜୀବ ଗାନ୍ଧି ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ସନ୍ଧ୍ୟା 7:30ରେ ସନ୍ରାଇଜର୍ସ ହାଇଦ୍ରାବାଦ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଗତକାଲି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଅନୁଷ୍ଠିତ ମ୍ୟାଚ୍ରେ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଟିରେ ଦିନ 2:32। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ଦେଶର ସୀମାକୁ ଅଭେଦ୍ୟ କରିବା ଲାଗି ସରକାର ଆରମ୍ଭ କରିବେ ସ୍ମାର୍ଟ ସୀମା ପ୍ରକଳ୍ପ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଗଞ୍ଜାମ ଜିଲ୍ଲା ବସ୍ ଦୁର୍ଘଟଣାରେ 6 ଜଣଙ୍କର ମୃତ୍ୟୁ, ମୃତକଙ୍କ ପରିବାର ପାଇଁ 4 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ବୈଶ୍ୱିକ ପରିବର୍ତ୍ତନ ପାଇଁ ସ୍ଥାନୀୟ ଉଦ୍ୟମ ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସ ଏବଂ ଓଡ଼ିଶା ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ହେଲା ଘୂର୍ଣ୍ଣିବଳୟ। ସରକାର ଦେଶର ସୀମାକୁ ଅଭେଦ୍ୟ କରିବା ଲାଗି ସ୍ମାର୍ଟ ସୀମା ପ୍ରକଳ୍ପ ଆରମ୍ଭ କରିବେ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ନୂଆଦିଲ୍ଲୀରେ ଆଜି ସୀମା ସୁରକ୍ଷା ବଳ ବିଏସ୍ଏଫ୍ର ଅଳଙ୍କରଣ ସମାରୋହରେ ଉଦ୍ବୋଧନ ଦେଇ ଶ୍ରୀ ଶାହା କହିଛନ୍ତି, ସ୍ମାର୍ଟ ସୀମା ପ୍ରକଳ୍ପରେ ଦେଶ ସୀମାକୁ ଡ୍ରୋନ୍, ରାଡାର୍, କ୍ୟାମେରା ଏବଂ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ସମ୍ଭଳ ବ୍ୟବହାର କରାଯାଇ ସଶକ୍ତ କରାଯିବ। ସୀମା ସୁରକ୍ଷା ବଳର ସୁରକ୍ଷା ବ୍ୟବସ୍ଥା ଅଧୀନରେ ଆସନ୍ତା 1 ବର୍ଷ ମଧ୍ୟରେ ଏହି କାର୍ଯ୍ୟକ୍ରମ ହାତକୁ ନିଆଯିବ।
1: आने वाले एक साल के अंदर ही स्मार्ट बॉर्डर कंसेप्ट के साथ सीमा सुरक्षा बल की सुरक्षा में सभी प्रकार की तकनीक को लैस कर एक अभेद बॉर्डर की हम सुरक्षा की ग्रिड बनाने का काम आगे बढ़ रहा है और बहुत कम समय में गृह मंत्रालय, ड्रोन, रडार, आधुनिक कैमराज और बाकी सारी तकनीक के साथ एक स्मार्ट बॉर्डर के प्रोजेक्ट को लेकर देश के सामने आएगा।
0: ଶ୍ରୀ ଶାହା ଏହି ଅବସରରେ ଅବୈଧ ଅନୁପ୍ରବେଶ, ନିଶାଦ୍ରବ୍ୟ କାରବାର, ଅସ୍ତ୍ରଶସ୍ତ୍ର ଏବଂ ନକଲି ମୁଦ୍ରା କାରବାର ସୀମା ସୁରକ୍ଷା ଦିଗରେ ଆହ୍ୱାନ ପାଲଟିଥିବା କହିଛନ୍ତି। ଦେଶରେ ମାତୃଭାଷା ଆଧାରିତ ଶିକ୍ଷାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ନୂଆଦିଲ୍ଲୀରେ ଏକ ସମ୍ମିଳନୀରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି, ଆଜିର ଆବଶ୍ୟକତାକୁ ଦୃଷ୍ଟିରେ ରଖି ନୂତନ ଜାତୀୟ ଶିକ୍ଷାନୀତିର ପରିକଳ୍ପନା କରାଯାଇଛି। ଏଥିରେ ନବସୃଜନ, ପ୍ରଯୁକ୍ତିବିଦ୍ୟା, ଅନୁସନ୍ଧାନ ଆଦିକୁ ଗୁରୁତ୍ୱ ଦିଆଯାଇଛି। 2047 ମସିହା ସୁଦ୍ଧା ବିକଶିତ ଭାରତ ଗଠନ କରିବାକୁ ହେଲେ ଦାସତ୍ୱର ମାନ

0: ମାନସିକତା ତ୍ୟାଗ କରିବାକୁ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। 10 ରାଜ୍ୟର 24 ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଆୟୋଗ ନିର୍ବାଚନ ସୂଚୀ ଘୋଷଣା କରିଛନ୍ତି। ଆନ୍ଧ୍ରପ୍ରଦେଶ ଗୁଜରାଟ କର୍ଣ୍ଣାଟକର 4 ଲେଖାଏଁ ଆସନ ନିମନ୍ତେ ନିର୍ବାଚନ ହେବାକୁ ଥିବାବେଳେ ରାଜସ୍ଥାନ ଏବଂ ମଧ୍ୟପ୍ରଦେଶର 3 ଲେଖାଏଁ, ଝାଡ଼ଖଣ୍ଡର 2, ମଣିପୁର ମେଘାଳୟ ଅରୁଣାଚଳ ପ୍ରଦେଶ ଏବଂ ମିଜୋରାମର 1 ଲେଖାଏଁ ଆସନ ପାଇଁ ନିର୍ବାଚନ ହେବ। ଆସନ୍ତା ମାସ 1 ନିର୍ବାଚନ ନିମନ୍ତେ ବିଜ୍ଞପ୍ତି ଜାରି କରାଯିବ ଓ ଜୁନ୍ 18 ତାରିଖରେ ଆବଶ୍ୟକ ସ୍ଥଳେ ଭୋଟ୍ ଗ୍ରହଣ କରାଯିବ। ସେହିଦିନ ଭୋଟ୍ ଗଣତି କରାଯିବ। ସମ୍ବଲପୁରରେ ରବିଧାନ ସଂଗ୍ରହ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ଏପର୍ଯ୍ୟନ୍ତ 1 କ୍ୱିଣ୍ଟାଲ ଧାନ ସଂଗ୍ରହ କରାଯାଇଛି। ଆଗାମୀ ଦିନରେ ମଧ୍ୟ ଧାର୍ଯ୍ୟ ସମୟ ମଧ୍ୟରେ ଚାଷୀଙ୍କଠାରୁ ଧାନ କିଣାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀଙ୍କଠାରୁ ସ୍ୱତନ୍ତ୍ର ନିର୍ଦ୍ଦେଶ ଅଣାଯାଇ ତଳିଆ ଜମିରେ ଚାଷ ହୋଇଥିବା ଧାନକୁ କିଣାଯିବା ପାଇଁ ଉଦ୍ୟମ କରାଯିବ। ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କରେ ଗୁଣାତ୍ମକ ଓ ଗବେଷଣାତ୍ମକ ଶିକ୍ଷା ପ୍ରଦାନ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ଇଣ୍ଟର୍ଣ୍ଣସିପ୍ ଓ କମ୍ୟୁନିଟି ସର୍ଭିସ୍ ମାଧ୍ୟମରେ ଛାତ୍ରଛାତ୍ରୀମାନେ ଉତ୍ତମ ପ୍ରଦର୍ଶନ କରିବାର ସୁଯୋଗ ପାଇବେ ବୋଲି ମନ୍ତ୍ରୀ କହିଛନ୍ତି। ଚଳିତ ଶିକ୍ଷାବର୍ଷରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରହିଥିବା ବିଭିନ୍ନ ଶିକ୍ଷାନୁଷ୍ଠାନର ପ୍ରାୟ 1,18,000 ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ଇଣ୍ଟର୍ଣ୍ଣସିପ୍ ଓ କମ୍ୟୁନିଟି ସର୍ଭିସ୍ ସୁଯୋଗ ପ୍ରଦାନ କରାଯାଇଛି। ଛାତ୍ରଛାତ୍ରୀମାନଙ୍କୁ ସରକାର ବିଭିନ୍ନ ବିଭାଗ ଅଧୀନରେ ଥିବା କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ଅଙ୍ଗନବାଡ଼ି, ପଞ୍ଚାୟତ ସମିତି କାର୍ଯ୍ୟାଳୟ, ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କରେ ଇଣ୍ଟର୍ଣ୍ଣସିପ୍ ସୁଯୋଗ ପ୍ରଦାନ କରିଛନ୍ତି। କାର୍ଯ୍ୟଦକ୍ଷତା ଆଧାରରେ ଛାତ୍ରଛାତ୍ରୀଙ୍କୁ 6 ଇଣ୍ଟର୍ଣ୍ଣସିପ୍ ଶେଷ ହେବା ପରେ ସେମାନଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରାଯିବ। ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଲଡ଼କାପଲ୍ଲୀ ଛକରେ ବସ୍ ସହ ଅଟୋ ମୁହାଁମୁହିଁ ଧକ୍କା ଫଳରେ 6 ମୃତ୍ୟୁ ହୋଇଛି। 4 ଗୁରୁତର ଆହତଙ୍କୁ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଗୋଟିଏ ଅଟୋରେ 10 ଯାଉଥିବା ବେଳେ ଏକ ଯାତ୍ରୀବାହୀ ବସ୍ ଅଟୋକୁ ଧକ୍କା ଦେଇଥିଲା। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଏହାସହ ମୃତକଙ୍କ ପରିବାରବର୍ଗଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ 4 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ଦୁର୍ଘଟଣାରେ ଆହତମାନଙ୍କ ଉତ୍ତମ ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପ୍ରସ୍ତୁତି ନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ନାନଯାତ୍ରାଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଶୃଙ୍ଖଳିତ ଭାବେ ନୀତିକାନ୍ତି ପାଇଁ ବୈଠକରେ ଆଲୋଚନା ହୋଇଛି।
1: ପ୍ରତିବର୍ଷ ଗୋଟିଏ ଆଲୋଚନା ଏଭଳିଆ ଭାବରେ ହୁଏ। ସମସ୍ତେ ସମସ୍ତଙ୍କର ବିଭିନ୍ନ ପ୍ରକାର ଯୋଉ ମତ ଦେଇଛନ୍ତି, କ'ଣ କଲେ ଠାକୁରଙ୍କର ରଥଯାତ୍ରା ଏବଂ ବିଭିନ୍ନ ସ୍ନାନଯାତ୍ରାଠୁ ଆରମ୍ଭ କରିକି ପୁରା ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସମସ୍ତ କାମ ସୁରୁଖୁରୁରେ ହେବ, ଭଲରେ ହେବ ଏବଂ ଯୋଉ ଭକ୍ତମାନେ ଲକ୍ଷ ଲକ୍ଷ ସଂଖ୍ୟାରେ ଆସୁଛନ୍ତି ଦର୍ଶନ କରିବାକୁ ସେ ସମୟ ଭିତରେ, ସେମାନଙ୍କ ପାଇଁ ବି ସୁଗମ ହେବ ଦର୍ଶନ। ଏ ସବୁ କଥାକୁ ଆଧାର କରିକି ଅନେକ ଗୁଡ଼ିଏ ଆଲୋଚନା ଚର୍ଚ୍ଚା ହେଇଛି ଏବଂ ତାରି ଆଧାରରେ ବିଭିନ୍ନ ବରିଷ୍ଠ ଦୈତାପତିମାନେ ଯୋଉ ସବୁ ପରାମର୍ଶ ଦେଇଛନ୍ତି ସେ ପରାମର୍ଶକୁ ଆଧାର କରିକି ଆମେମାନେ ସେହି ଅନୁଯାୟୀ ଯୋଉ କାର୍ଯ୍ୟକ୍ରମ ହେବ ତାକୁ ନିଷ୍ପତ୍ତି ନେଉଛୁ ଏବଂ ନିର୍ଘଣ୍ଟ ସେ ଅନୁସାରେ ସ୍ଥିର ହେଉଛି।
0: ରାଜ୍ୟରେ ବେଆଇନ ଭାବେ ରହୁଥିବା ଅନୁପ୍ରବେଶକାରୀ କିମ୍ବା ବିଦେଶୀ ନାଗରିକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ସ୍ୱଷ୍ଟ ଓ ବିସ୍ତୃତ ଆଇନ ନଥିବା ପରିପ୍ରେକ୍ଷୀରେ ଓଡ଼ିଶା ହାଇକୋର୍ଟ ରାଜ୍ୟ ସରକାରଙ୍କ ପାଇଁ କେତେକ ଗୁରୁତ୍ୱପୂର୍ଣ୍ଣ ମାର୍ଗଦର୍ଶିକା ଜାରି କରିଛନ୍ତି। ବିଶେଷକରି ଏଭଳି ଅନୁପ୍ରବେଶକାରୀଙ୍କ ପାଇଁ ଥିବା ଅଟକ କେନ୍ଦ୍ରଗୁଡ଼ିକର କାର୍ଯ୍ୟକାରିତା ସମ୍ପର୍କରେ ମାର୍ଗଦର୍ଶିକା ପ୍ରସ୍ତୁତ କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବାଂଲାଦେଶରୁ ଆସି ପ୍ରାୟ 35 ଧରି ବସବାସ କରୁଥିବା ଜଣେ ବ୍ୟକ୍ତିଙ୍କୁ ଜାମିନ ପ୍ରଦାନ କରିବା ସମୟରେ ହାଇକୋର୍ଟ ଏହି ରାୟ ପ୍ରଦାନ କରିଛନ୍ତି। ଓଡ଼ିଶା ହାଇକୋର୍ଟର ଗ୍ରୀଷ୍ମ ଅବକାଶ ଆସନ୍ତା 25 ଆରମ୍ଭ ହୋଇ ଜୁନ୍ 21 ପର୍ଯ୍ୟନ୍ତ ରହିବ। ଏହି ଅବଧି ମଧ୍ୟରେ 8 ଅବକାଶକାଳୀନ ଅଦାଲତ ବସିବ। ଜୁନ୍ 22 ପୁନର୍ବାର ଅଦାଲତ କାର୍ଯ୍ୟ ଆରମ୍ଭ ହେବ। କୋର୍ଟର କାର୍ଯ୍ୟଧାରା ଓ ଜରୁରୀ ମାମଲାର ଶୁଣାଣି ସମ୍ପର୍କରେ ହାଇକୋର୍ଟଙ୍କ ପକ୍ଷରୁ ସ୍ୱତନ୍ତ୍ର ବିଜ୍ଞପ୍ତି ଜାରି କରାଯାଇଛି। ଅବକାଶକାଳୀନ ଅଦାଲତଗୁଡ଼ିକ ପୂର୍ବାହ୍ନ 1 ଅପରାହ୍ନ 3 ପର୍ଯ୍ୟନ୍ତ ଚାଲିବ। ପର୍ଯ୍ୟଟନ ସଚିବ ବଲବନ୍ତ ସିଂ ଓ ବାଣିଜ୍ୟ ଓ ପରିବହନ ସଚିବ ଏନ୍ଭିଏସ୍ ରାଜପୁତ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଚାନ୍ଦବାଲିରେ ନିର୍ମାଣାଧୀନ ସଂଗ୍ରହାଳୟ, ଇକୋ ଟୁରିଜିମ୍ ପାର୍କ, ଆଖଣ୍ଡଳମଣି ମନ୍ଦିରର ପରିକ୍ରମା ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ନୂଆପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଲିଙ୍ଗ ଚୟନ ଓ ଭ୍ରୂଣ ହତ୍ୟା ରୋକିବା ସମ୍ପର୍କରେ ଏକ ସମୀକ୍ଷା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏ ସମ୍ପର୍କରେ ରହିଥିବା ସରକାରୀ ଆଇନ, ଦାୟିତ୍ୱ ଓ ଜନସଚେତନତା ସମ୍ପର୍କରେ ଆଲୋଚନା କରାଯାଇଥିଲା। ରାୟଗଡ଼ା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବିପର୍ଯ୍ୟୟ ପରିଚାଳନା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବନ୍ୟା ପୂର୍ବ ପ୍ରସ୍ତୁତି, ସତର୍କତାମୂଳକ ପଦକ୍ଷେପ ଏବଂ ବିଭିନ୍ନ ବିଭାଗର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରାଯାଇଛି। ପ୍ରାକୃତିକ ବିପର୍ଯ୍ୟୟ, ଦ୍ରୁତ ଶିଳ୍ପାୟନ, ସହରୀକରଣ, ଖଣି ଖନନ, ବନ୍ୟାଗ୍ନି ଯୋଗୁଁ ହେଉଥିବା ପ୍ରକୃତିର ବିନାଶ ଏବଂ ଜଳବାୟୁ ପରିବର୍ତ୍ତନର କୁପ୍ରଭାବ ସମ୍ବନ୍ଧରେ ସଚେତନତା ସୃଷ୍ଟି ପାଇଁ ବିଶ୍ୱରେ ଆଜି ଜୈବ ବିବିଧତା ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ବୈଶ୍ୱିକ ପରିବର୍ତ୍ତନ ପାଇଁ ସ୍ଥାନୀୟ ଉଦ୍ୟମ। ମିଳିତ ଜାତିସଂଘ ପକ୍ଷରୁ 2006 ଆଜିର ଦିନକୁ ଆନ୍ତର୍ଜାତୀୟ ଜୈବ ବିବିଧତା ଦିବସ ଭାବେ ପାଳନ କରାଯାଉଛି। ଜୀବଜଗତକୁ ଅକ୍ଷୁର୍ଣ୍ଣ ରଖିବା ଆବଶ୍ୟକ, ଏହାର ସଂରକ୍ଷଣ ଏବଂ ଅଗ୍ରାଧିକାର ଭିତ୍ତିରେ ସମୁଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ। ଜୈବ ବିବିଧତାର ସୁରକ୍ଷା ଓ ଚିରସ୍ଥାୟୀ ପରିଚାଳନା ପାଇଁ ସମସ୍ତେ ଦୃଢ଼ ସଂକଳ୍ପବଦ୍ଧ ହେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ଅଲିବ୍ରିଡ୍ଲେ, ସାମୁଦ୍ରିକ କଇଁଛ, ବିଲୁପ୍ତ ପ୍ରାୟ ଓ ବିରଳ ଉଦ୍ଭିଦ ପ୍ରାଣୀ ପ୍ରଜାତିର ସୁରକ୍ଷା ଆଜିର ଦିନରେ ଅତ୍ୟନ୍ତ ଆବଶ୍ୟକ। ଜଙ୍ଗଲୀ ଫସଲ ପ୍ରଜାତି ଓ ପ୍ରାକୃତିକ ସମ୍ପଦର ସଂରକ୍ଷଣ ଚିରସ୍ଥାୟୀ କୃଷି ପାଇଁ ଅତ୍ୟନ୍ତ ଜରୁରୀ। ସମସ୍ତେ ମିଳିମିଶି ସମୃଦ୍ଧ ଜୈବ ବିବିଧତାର ସୁରକ୍ଷା ପ୍ରତି ପ୍ରତିବଦ୍ଧତା ସହିତ କାର୍ଯ୍ୟ କରିବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଆୟୋଜିତ ଯୁକ୍ତ 2 ବିଜ୍ଞାନ, କଳା ଓ ବାଣିଜ୍ୟ ବାର୍ଷିକ ପରୀକ୍ଷାରେ ନବରଙ୍ଗପୁର ଜିଲ୍ଲାରେ ସର୍ବୋଚ୍ଚ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଆଜି ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ ସମ୍ବର୍ଦ୍ଧିତ କରିଛନ୍ତି। ଜିଲ୍ଲାପାଳ ଶ୍ରୀ ସ୍ୱାଇଁ ସମସ୍ତ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ସହ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରି ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ମତବ୍ୟକ୍ତ କରିଛନ୍ତି। ରାଜ୍ୟରେ ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା 3 ପହଞ୍ଚିଛି। ବଲାଙ୍ଗୀର, ସୁନ୍ଦରଗଡ଼ ଓ ସୁବର୍ଣ୍ଣପୁର ଜିଲ୍ଲାରୁ ଜଣେ ଲେଖାଏଁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଉପସ୍ୱତନ୍ତ୍ର ରିଲିଫ୍ କମିଶନର ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି। ପାଣିପାଗ, ଓଡ଼ିଶା ଓ ନିକଟବର୍ତ୍ତୀ ଅଞ୍ଚଳ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ସପ୍ତାହରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏହି ସମୟ ମଧ୍ୟରେ ରାଜ୍ୟର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରାଯାଇଛି। ଅନ୍ୟପକ୍ଷରେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗତକାଲି 24 ସ୍ଥାନର ତାପମାତ୍ରା 40°C ଉପରେ ରେକର୍ଡ କରାଯାଇଥିଲା। ଆସନ୍ତା 24 ମଧ୍ୟରେ ଗରମ ସହ ଗୁଳୁଗୁଳି ବୃଦ୍ଧି ପାଇବା ନେଇ 24 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଦେଶର ସୀମାକୁ ଅଭେଦ୍ୟ କରିବା ଲାଗି ସରକାର ଆରମ୍ଭ କରିବେ ସ୍ମାର୍ଟ ସୀମା ପ୍ରକଳ୍ପ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଗଞ୍ଜାମ ଜିଲ୍ଲା ବସ୍ ଦୁର୍ଘଟଣାରେ 6 ମୃତ୍ୟୁ, ମୃତକଙ୍କ ପରିବାର ପାଇଁ 4,00,000 ଲେଖାଏଁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ବୈଶ୍ୱିକ ପରିବର୍ତ୍ତନ ପାଇଁ ସ୍ଥାନୀୟ ଉଦ୍ୟମ ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସ ଏବଂ ଓଡ଼ିଶା ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ହେଲା ଘୂର୍ଣ୍ଣିବଳୟ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଆକାଶବାଣୀ ସମ୍ବଲପୁର ଶ୍ରୋତାବନ୍ଧୁମାନଙ୍କୁ ଆମେ ଏଇଠି ଜଣାଇ ଦେଉଛୁ ଯେ ଆପଣମାନେ ଆମର କାର୍ଯ୍ୟକ୍ରମ ଆଜି ଅପରାହ୍ନ 3ଟାରୁ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ କେବଳ FM ମହାନଦୀ 101 ମେଗାହର୍ଜ ଏବଂ ନ୍ୟୁଜ୍ ଅନ୍ AIR ଏପ୍ ମାଧ୍ୟମରେ ଶୁଣିପାରିବେ। ସାପ୍ତାହିକ ମରାମତି ଏବଂ ରକ୍ଷଣାବେକ୍ଷଣ କାର୍ଯ୍ୟ ଯୋଗୁଁ ଏହି ସମୟ ମଧ୍ୟରେ ଆମର କାର୍ଯ୍ୟକ୍ରମ ମିଡ଼ିୟମ୍ ୱେବ୍ 317.5 ମିଟର ତଥା 945 କିଲୋ ହର୍ଜ ଯୋଗେ ଉପଲବ୍ଧ ହେବ ନାହିଁ।

ଏଥର ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମେ ଶୁଣନ୍ତୁ କଥାଚିତ୍ର ସତ୍ୟ ପ୍ରେମ କି କଥାର ଏହି ଗୀତଟି। ଦ୍ୱୈତକଣ୍ଠରେ ଗୀତଟିକୁ ଗାଇଛନ୍ତି ମନନ ଭରଦ୍ୱାଜ ଏବଂ ତୁଳସୀ କୁମାର। ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ମନନ ଭରଦ୍ୱାଜ।

0: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
1: ଅଂଶୁଘାତ ନ ହେବା ପାଇଁ ଦିନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
0: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
1: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
0: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
1: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡାରୁ ଫେଣ ବାହାରେ ଓ ସମୟ ସମୟ ଜିଭ ପଦାକୁ ବାହାରି ଆସେ।
0: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
1: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1555333 ରେ ଯୋଗାଯୋଗ କରନ୍ତୁ।
0: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।

0: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
1: ଓହୋ ମା, ତମର ପ୍ରତି କଥାରେ ଟେନସନ।
0: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
0: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
1: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ ଅରିଜିତ ସିଂ ଏବଂ ତୁଳସୀ କୁମାରଙ୍କ କଣ୍ଠରେ ଗୁରୁପ୍ରୀତ ସୈନୀ ଏବଂ ଆଲି ସେଠୀଙ୍କ ରଚନାରୁ ଏହି ଗୀତଟି। ସଙ୍ଗୀତରେ ସାଜିଛନ୍ତି ରୋଚକ କୋହଲି ଏବଂ ଆଲି ସେଠୀ। କଥା ଚିତ୍ର ସତ୍ୟ ପ୍ରେମିକ କଥା।

ମକ୍କା ପୁପୁ ଝକା ଝକା କାର୍ଯ୍ୟକ୍ରମ ମେନୁ ଯେତେ ଶ୍ରୋତା ଭାଇ ଭଉଣୀ ଗୁଠିଆରି ଜୁହାର। ନାମ ଯେନ୍ତାକି ଆକାଦାତ ଯେ ନାମେ ପୁରଖାର ଗୁଠି ହାରବୁନୁ ରାଲିଆର ଯାହା ହାଖାଲିଆର ଆଦାନ ଅନାଲିଆର ମହାଲିଆର ଯେତ୍କି ବାକେନ୍ ତମେ ଯଦି କିଛି ଅସୁବିଧା ମାଞ୍ଜା ହେଲେ ଆଧର୍ମେ ବେଲାସିନ୍ ହିଁ ତାମ ହାରି ଗୁହାରି ନାନାଲିଆର ଆରୁ ହନେ ଏର ଥିଲେ ଯଦି ନାମେ ହେଡ଼ୁ ହେଖା ମେଦୁ ଆତିଲି ହେଲେ ଏକା ବାକେନ୍ ଏସ୍କେ ନାଲଖୁବୁତା ନାନାନୁ କା ଏକାତରା କାନାବାର ନାନୁ ଖେଣିଆ ଖାବରା ମନାଲ ଦାତ ଆରୁ ଘାଏ ଘାଏ ନାମେ ହେଡ଼ୁ ଏଖାନୁ ହନେ ଖାଦି ଭି ମାନିକି କା ଏକା ବାକେନ୍ ଏକାବଦ ଯଦି ରାପିଡ଼ି ଚାହେଲେ ନାମେ ଖାଦି ମାନିକି ହନେ ଆଉ ଇଟା ତା ଏ ଥ୍ରୀ ଆରୁ ଇଦା ଯେତେବେଳେ ମାଞ୍ଜା ହେଲେ ନାମ ଯେନ୍ ହାରବୁନ୍ତା ଲହ ବେରୁଆ କା ଯାହା ମାନ୍ଦା ରାତିଲି ନାମେ ପୁରଖାର ଗୁଠି ଯାହା ଏର୍କାଚାର ଅନ୍ୟବନ ନାମ ଲାଗାବ ଦାତ ଆରୁ ଠିକ୍ ମାନ୍ଦାତ ଆର୍ ଇନ୍ନେ ବି ଘାଏ ଘାଏ ମାନି ଯେ ଏକାବଦ ମା ଏଥିରି ନାମେ ମେଦୁ ବୁଲାନ୍ତା ଅସୁବିଧା ଗୁଠି ଦୁ ଯେନ୍ଟାକି ସ୍ୱାସ୍ଥ୍ୟ ସମସ୍ୟା ବୁଲିକିରି ତେଙ୍ଗାଲନାର ଆବଡ଼ା ନାମ ବାଲଦାତ ଏକାନ ବାଲଦାତ ବାକେନ୍ ଏନ୍ଦିରିକି ଲାଗାନ ମାନାଲି ଏକାନେ ମାନି ଆତାନ ଯେହେତୁ ବାଲଦାତ ବୁଲିକିରି ଘାଏ ଘାଏ ନାମେ ଜିଆ ଭି ବୁଙ୍ଗିକି ଆରୁ ଆଦ ଏଥିରୁ କାମାଲ ଏଥିରକୁନ୍ ଭି ଏକା ଜିନିଷ ବନ୍ ଭିଲ ନାମ ସହଜ ହିସାବ ମା ହନ କଥା ଏନ୍ଦିରିକି ଯଦି ନାମ ଅବହେଲା ନା ନଥିଲେ ଆବଡ଼ା ଗୁଠି ଧୀରେ ଧୀରେ ବାଢ଼ି ଆରୁ ବାଢ଼େଟେ ସମସ୍ୟା କାମି ଆରୁ ଘାଏ ଘାଏ ତା ଜିଆ ଭି ବୁଙ୍ଗନା କାନା ଭି ସମ୍ଭାବନା ଆଦଗେ ରାଇ ତ ଏକା ଜିନିଷ ବନ୍ ଭି ନାମ ଅବହେଲା ମା କାମନା କଥା ଦୁ ଆର୍ ନାମ ଯେନ୍ତା ଏର୍କାଦା ଯେ ନାମେ ସମାଜନୁ ଗୁଠି ଯେତେବେଳେ ହାଦୁନ୍ଟା ଜନ୍ମରାଲି କୁକା ହାଦୁ ମାନନାଥ କା କୁକୁ ହାଦୁ ଆବଡ଼ାର୍ଗେ ନାମେ ଯେନ୍ତା ପାରମ୍ପରିକ ଯେନ୍ ହିସାବନୁ ଜନମ କାମାଲିଆର ତାପରେ ତାଙ୍କର ଏକାନେ ଏମତାଲିଆର ଏକାନେ ଇସୁଙ୍ଗ ମାଖାବାଲିଆର ଏକାନେ ସେକାଲିଆର ଇ କଥାନ୍ତା ନାମ ଇନ୍ନାତକ ଭି କାମା ବାରାଲଦାତ ଆରୁ ନାମେ ସ୍ୱାସ୍ଥ୍ୟବନ ଠିକ୍ ହିସାବନୁ ଇନାଗି ଲାଗାନ ହାଦୁ ବଛୁରକେ ଜନମ ମାଞ୍ଚକାନ୍ତି ଇନ୍ନେ ତା ଯତ୍ନ ହୁଆ ଖାତରାଲି ହେଲେ ଘାଏ ଘାଏ ନାମ ଯଦି ବଡ଼କା ଆଲାର୍ଗେ କିଛି ଅନ୍ଟା ମାଞ୍ଜା ହେଲେ ତା ନାମ ତେଙ୍ଗା ଆହାଲ ଦାତ ଆରୁ ଇନ୍ନେ ମାଞ୍ଜି କିଛି ବୋଲିକିରି ନାମ ଡାକ୍ତର ତାରା କାଲ ଦାତ ଆରୁ ଆଦିକି ଚିକିତ୍ସା ନାନାଲ ଦାତ ହେଲେ ଘାଏ ଘାଏ ଏନ୍ଦ୍ରମାନିକା ହାଦୁ ବଚୁରକେ ଯଦି କେନ୍ସି ଯଦି ଅସୁବିଧା ମାଞ୍ଜା କେରା ହେଲେ ଆ ହାଦୁ ତା ପଲ୍ଲି ତେଙ୍ଗା ହେଲେ ନାମ ହିନ୍ ଚିନ୍ତା ନାନ୍ଦାତ ଯେ ଇନ୍ନେ ମାଞ୍ଚିକିର ଇଦାତ ଇନ୍ନେ ଦୁ ବୋଲିକିରି ଭାବଦାତ ଆରୁ ଆ ହିସାବନୁ ଚିକିତ୍ସା ନାନ୍ଦାତ ଆକୁନ୍ତା ବିଜ୍ଞାନ ବହୁତ ଆଗ୍ଲିକେ କେରା ଦିନ ହେଲେ ପୁରଖାନ୍ତାର ନାମେ ଯେତେବେଳେ ତାମ ତମେ ଜିଆନୁ ତାମ ଯେତେବେଳେ ରାଲିଆର ଚାଲରାଲିଆର ହୁ ସମିଆନୁ ହାଦୁନ୍ଟା ମାଞ୍ଜା ହେଲେ ଯେନ୍ତା ତମ ଆକାଚାର ହେତ୍କିନ୍ ତା କାମାଲିଆର ଆର୍ ଯଦି ଭି ଆ ହାଦୁ ସେ କୁକୁନୁ କା ହେଡ଼ୁନୁ କା ମେଦୁନୁ କିଛି ଯଦି ଉର୍ଖା ହେଲେ ଆଦାନ ବାଲିଆର ଯେଇତା ଅଲତି ମାଞ୍ଚିକିଛି କା ଇନ୍ଦ୍ରଣ୍ଟା ହନେ ଭାବିକିରି ଆଦାନ ଦାଗାଲିଆର ହୁନ୍ ଆରୁ ଅନ୍ଟା ହନେ ଭି ରାଚା ଯେ ହୁ ସମିଆନୁ ଆର୍ ଦୁସରା ଚିକିତ୍ସା ପଦ୍ଧତି ଏବଂ ତାମ ବାଲ୍ଲାଲିଆର ତା ଅନ୍ନୁ ଭି ଘାଏ ଘାଏ ଛାଡ଼ାଲିଆ ଆଦି ବିଶ୍ୱାସ ଭି ଅନ୍ଟା ରାଚା ଆରୁ ଘାଏ ଘାଏ ଇନ୍ନେ ମାନି ଯେ ଜିନିଷ ବଦରାଇ ଅଲଗା ଆରୁ ନାମ ଚିକିତ୍ସା ନାନାଲିଆର ଇବଡ଼ାର ଭି ଅଣ୍ଟା ଅଲଗା ହିସାବନୁ ତା ଆ ହାଦୁସ୍କେ ଜିଆଧି ଘାଏ ଘାଏ ବିପଦନୁ ଖାତରାଲିଆ ତା ଯାହା ବି ମାନ୍ନା ହନେ ହେଇ ହେଇକିରି ଧୀରେ ଧୀରେ ତା ଯେତେ ଟିକେ ଆଗ୍ଲି ବାର୍ଚାରିନ୍ ଆରୁ ଆଖାରିନ୍ ଯେ ନାମେ ମେଦୁକି ଲଗାନ ଏକାନେ ନାମ ଯତନ ହତ୍ ଆରୁ ଏକାନେକିରି ନାମ ରଥ ହେଲେ ଭବିଷ୍ୟତକେ ଲଗାନ ହନେ ଅସୁବିଧା ମଲ ମାନ ଆରୁ ଠିକ୍ ହିସାବନୁ ନାମେ ଜିଆବଦ ର ଆଉ ଚାଲରା ଅଙ୍ଗତ ନାମେ ସମାଜନୁ ସୁସ୍ଥ ସୁନ୍ଦର ହେଇକିରି ବୁଲିକିରି ଆଖାରିନ୍ ଫିର୍ ଭି ସରକାର କେମିତି ଦାୟିତ୍ୱ ଯେ ଆଦ ଏକାନେକିରି ନିଜର ରାଜିନ୍ତା ଆଲାର ଗୁଠି ସରକାରଙ୍କ ତରଫରୁ ଯେତିକି ସୁବିଧା ଚିଆ ଖାତରାଲି ଆଦ ନାମେ ସ୍ୱାସ୍ଥ୍ୟ ମାନ୍ନା କା ଶିକ୍ଷା ମାନ୍ନା କା ଯେନ୍ କାନାବାନା ଗମନାଗମନ ବୋଲିକିରି ତେଙ୍ଗାଲନାର କମ୍ୟୁନିକେସନ୍ ହୁର୍ମି ସୁବିଧା ନାନାଗି ସରକାର କେମିତି ଦାୟିତ୍ୱ ଆଥିଲି ଆରୁ ଏକାନେକିରି ଭିନ୍ ଭିନ୍ ସଂସ୍ଥା ଜରିଆନୁ ଆ ନାଲ୍କୁ ଗୁଠିତ ମାନ ଆଲାର ଗେ ଚାହାନୁ ଆଡ଼ସାଙ୍ଗ ଆଦିଗେ ଲଗାନ ଭି ବ୍ୟବସ୍ଥା ମାଞ୍ଜିକିଛି ତା ଯେନ୍ କଥା ନାମ କାଚନେଖରାଲ କାତ ଯେ ନାମେ ମେଦୁ ଯଦି ନାସରା ହେଲେ ନାମ ଏକାନେ କାମାଲ କାତ ହୁଦତ୍ତା ସତ୍ କଥା ଯେ

0: ମୋର ସୁରକ୍ଷା ଏହାଇ କୁତୁକୁନୁ ବାର୍କେରେ ମୁନୁ ଟିକା ହୁଅ ଠିକ୍ ସମୟାନୁ ଏହାଇ କୁତୁକୁନୁ ବାର୍କେରେ ମୁନୁ ଟିକା ହୁଅ ଠିକ୍ ସମୟାନୁ
1: ତା ନିଶ୍ଚିତ ଭାବେ ନାମ ଆଶାନାନନ୍ଦ ଯେ ଯେନ୍ ଭାଇ ଭଉଣୀ ଗୁଠିଆର ମେନାଲନାର ଆର୍ ତମେ ଚାହାନୁ ଏକାସନ ଯଦି ଗର୍ଭବତୀ ମା ରାତଲନାର କା ଛୋଟି ହାତୁ ପଚୁ ରାତଲନାର ହେଲେ ଆର୍ ଇ ପ୍ରକାର ଟିକାକରଣ ବ୍ୟବସ୍ଥାନୁ ଆର୍ ସାମିଲ ମାଞ୍ଚକାନାର କା ମାନଲା ଟିକେ ନାମେ ବି ତା କର୍ତ୍ତବ୍ୟ ମନାଲି ଯେ ତାମାନ ହିଁ ଆଦାନ ବାତ୍ୟତ ଯେ ଇନେ ଇନେ ସୁବିଧା ଆତିଲି ଆରୁ ଇନେ କାଲା ଖାତିରି ନିମ୍ ଯାହା ତେଙ୍କାର ହୁ କଥା ନିଶ୍ଚିତ ଭାବେ ତା ମେଞ୍ଚକାର ଆରୁ ହୁ ହିସାବନୁ ଯଦି ନାଲକୁନାନର ହେଲେ ନାମେ ହାତୁ ପଚୁରି ନାମ ଠିକ୍ ହିସାବନୁ ତମନ ଯତ୍ନ କାମା ଆଙ୍ଗତ ଆରୁ ଭବିଷ୍ୟତ ନୁ ତମନ ଅଣ୍ଟା ସୁସ୍ଥ ସୁନ୍ଦର ସମାଜରୁ ରାଗି ଲାଗାନ ଅଣ୍ଟା ବାଢ଼ିଟେ ନାମ ଅଣ୍ଟା ପଦକ୍ଷେପ ଅଚକାତ ବୋଲିକିରି ନାମ ଭାବତ ତା ଇନା ବାର୍ଚକାର ନିମ୍ ଆରୁ ଇ ଟିକାକରଣ ବଦ ନାମେ ହାତୁ ପଚୁରିକି ଲାଗାନ ଗର୍ଭବତୀ ମାଆର୍ଗେ ଲାଗାନ ଏକାନେ ଜରୁରୀ ଦୁ ଆକା ଥାନ୍ତେଙ୍କାର ହେଲେ ନାମ ଯଦି ଠିକ୍ ସମୟାନୁ ଯଦି ସଚେତନ ମାନତ ଆଉ ମୁଲିନ୍ତି ଏକା ବାକେ ଇଦା ଦରକାର ହୁ ବାକେ ଯଦି ଇଦାନ ହତ୍ ହେଲେ ଭବିଷ୍ୟତକେ ନାମେ ଜିଆଗେ ଲାଗାର କିଛି ଅନ୍ୟ ଆପଦ ବିପଦ ବାରନା ସମ୍ଭାବନା ବେଶୀ ମାଲ୍ଲା ଦିନ ତା ଯାହା ହଉ ଇନା ବାର୍ଚକାର ଆକାଶବାଣୀ ତାର୍ତି ନିମାନ କେତେ ନି କେତେ ଧନ୍ୟବାଦ ଜୁହାର।

ଶୁଣିଲି କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପପୁ ଝକା ଝକା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଏଥର ଶୁଣନ୍ତୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। କଥାଚିତ୍ର ତୋ ପୋଇର ଏହି ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଶ୍ରୀକାନ୍ତ ଦାସ ଏବଂ ସୁଜିତ ମହାନ୍ତି। ପୁରାତନ ରଚନାରୁ ସଙ୍ଗୀତରେ ସଜେଇଛନ୍ତି ଅକ୍ଷୟ ମହାନ୍ତି।

0: ସାବିତ୍ରୀ, ମୋ ଅଫିସ ଯାଉଛି।
1: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
0: ବାପରେ, ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟଘର.gov.in ରେ ଆଜି ହିଁ ଆବେଦନ କରନ୍ତୁ।

ତପୈକ କଥାଚିତ୍ରର ଏହି ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ତୃପ୍ତି ଦାସ, ଅକ୍ଷୟ ମହାନ୍ତି ଏବଂ ଗୀତା ପଟ୍ଟନାୟକ। ଗୀତ ରଚନା ଅକ୍ଷୟ ମହାନ୍ତି।

0: ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
1: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1555333 ରେ ଯୋଗାଯୋଗ କରନ୍ତୁ।
0: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
2: ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମରେ ଆପଣମାନେ ଶୁଣୁଛନ୍ତି କଥାଚିତ୍ର ତପୁଇର ଗୀତ ଗୁଡ଼ିକ। ଗୀତ ଗୁଡ଼ିକୁ ସଙ୍ଗୀତରେ ସଜାଇଛନ୍ତି ଅକ୍ଷୟ ମହାନ୍ତି। ଏହି ଗୀତରେ ପାଇଁ କଣ୍ଠଦାନ କରିଛନ୍ତି ଗୀତା ପଟ୍ଟନାୟକ ଏବଂ ତୃପ୍ତି ଦାସ। ଗୀତ ରଚନା ବିନୋଦିନୀ ଦେବୀ।

ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମରେ ଆପଣମାନେ ଶୁଣୁଛନ୍ତି ତପୋଇ କଥାଚିତ୍ରର କେତୋଟି ଗୀତ। ଗୀତ ରଚନା ଏବଂ ସଙ୍ଗୀତ ଅକ୍ଷୟ ମହାନ୍ତି। ଏହି ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଗୀତା ପଟ୍ଟନାୟକ ଏବଂ ତୃପ୍ତି ଦାସ।

0: ଶୁଣିଥିଲେ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସଙ୍ଗେ ମୁଇଁ ଅତୀଶ କୁମାର ଶତପଥୀ। ଆତଙ୍କବାଦର ମୁକାବିଲା ସହିତ ନବସୃଜନ ଓ ପ୍ରଯୁକ୍ତି ବିଦ୍ୟା ଦିଗେ ଉନ୍ନତି ଲାଗି ଭାରତ ସାଇପ୍ରସ୍ ଗଠନ କରିବେ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ। ନୂଆଦିଲ୍ଲୀଠାରେ ଭିନ୍ ଭିନ୍ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇକରି ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦି ଆଉ ସାଇପ୍ରସ୍ ରାଷ୍ଟ୍ରପତି। ଦେଶର ସୀମାକେ ଅଭେଦ୍ୟ କରବାର ଲାଗି କାର୍ଯ୍ୟକାରୀ ହେବା ସ୍ମାର୍ଟ ସୀମା ପ୍ରକଳ୍ପ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ।

0: ରାଜ୍ୟର 24 ରାଜ୍ୟସଭା ଆସନ ଲାଗି ନିର୍ବାଚନ ସୂଚୀ ଘୋଷଣା କଲେ ନିର୍ବାଚନ ଆୟୋଗ। କ୍ୱାଡ ବୈଦେଶିକ ମନ୍ତ୍ରୀମାନଙ୍କର ଶିଖର ବୈଠକଟି ସାମିଲ ହେବେ ଭାରତ ସହିତ 3 ଦେଶର ବୈଦେଶିକ ମନ୍ତ୍ରୀ। ପ୍ରଧାନମନ୍ତ୍ରୀଙ୍କର ପଞ୍ଚରାଷ୍ଟ୍ରୀୟ ଗସ୍ତ ଅବସରରେ 57 ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷରିତ ହୋଇଛି କହିଲେ ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ। ନୂଆଦିଲ୍ଲୀଠାରେ ଏବା 28 ତାରିଖରୁ ମୂଲ ହେବାରକେ ଥିବାର 4 ଭାରତ ଆଫ୍ରିକା ଶିଖର ସମ୍ମିଳନୀ ଏହା ଛିନିର୍ ଲାଗି ହେଲା ସ୍ଥଗିତ। ପଶ୍ଚିମ ଏସିଆ ପରିସ୍ଥିତିକେ ଦେଖି ସରକାରୀ କାମକାଜଟି ଡିଜେଲ ଆର୍ ପେଟ୍ରୋଲ ବ୍ୟବହାର କମାବାର ଦିଗେ ମୁଖ୍ୟମନ୍ତ୍ରୀ ଜାରି କଲେ 8 ସୂତ୍ରୀ ନିର୍ଦ୍ଦେଶାବଳୀ। ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଟି ବେଆଇନ ଭାବେ ନିଯୁକ୍ତି ପାଇଥିବାର କର୍ମଚାରୀମାନଙ୍କର ହେବା ଛଟେଇ। ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ମେଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଉଦୟ ଫର୍ମ ଫିଲ୍ଅପ୍ ଲାଗି ଅନୁସୂଚିତ ଜାତି ଆର୍ ଜନଜାତି ଛାତ୍ରଛାତ୍ରୀମାନଙ୍କର ଫର୍ମ ଫିଲ୍ଅପ୍ ଦେୟ ହେବା ଛାଡ଼। ଓଡ଼ିଶା ହାଇକୋର୍ଟର ଜୁନ୍ ମାସର 21 ତାରିଖ ତକ ହେବା ଖରା ଛୁଟି। ମହିଳା ସଶକ୍ତିକରଣ ଦିଗେ ନୂଆପଡ଼ା ଜିଲ୍ଲା ହାସଲ କଲା ଆଖିଦୃଶିଆ ସଫଳତା। ବୈଶ୍ୱିକ ପରିବର୍ତ୍ତନ ଲାଗି ସ୍ଥାନୀୟ ଉଦ୍ୟମ ବାର୍ତ୍ତା ନେଇ ଆଜ୍ ପାଳନ ହେଉଛି ବିଶ୍ୱ ଜୈବ ବିବିଧତା ଦିବସ। ଆଇପିଏଲ୍ କ୍ରିକେଟ୍ ଉଦ୍ଧେ ଆଜ୍ ବେଲବୁଡ଼େ ସନ୍ରାଇଜର୍ସ ହାଇଦ୍ରାବାଦ ଆରୁ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଭିତରେ ହେବା ମ୍ୟାଚ୍। ଏବା 24 ଭିତରେ ରାଜ୍ୟର ଭିନ୍ ଭିନ୍ ଜାଗାନ ଚଡ଼କ ମାରିକରି ବର୍ଷାର ଅନୁମାନ କଲା ପାଣିପାଗ ବିଜ୍ଞାନ କେନ୍ଦ୍ର। ୟାଛିନ ମୁଖ୍ୟ ଖବର ଏନୁ ଶେଷ ହେଲା। ଇତାର ଉତ୍ତରର ମୁଖ୍ୟ ଖବର ଶୁଣିପାରିବେ ବେଲବୁଡ଼ାର 5 ବଜେ।
1: ଶୁଣିଲି ସମ୍ବଲପୁରୀ ମୁଖ୍ୟ ସମ୍ବାଦ। ଏଥର ଶୁଣନ୍ତୁ ନାଟକ ରୂପକୋଷ, ରଚନା ବିଷ୍ଣୁଚରଣ ସାହୁ, ପ୍ରଯୋଜନା ଶଶିଭୂଷଣ ଦାସ। ବିଭିନ୍ନ ଭୂମିକାରେ ଅଛନ୍ତି ସ୍ଥୂଳଭଦ୍ର ଡକ୍ଟର ଦିଲୀପ କୁମାର ପଣ୍ଡା, ରୂପକୋଷ ନୁପୁର ଘୋଷ, ମହାରାଜା ପ୍ରଫୁଲ୍ଲ କୁମାର ନାଥ, ମହାମନ୍ତ୍ରୀ ରମଣୀ ରଞ୍ଜନ ପଣ୍ଡା, ସେନାପତି କୃଷ୍ଣଚନ୍ଦ୍ର ମହାପାତ୍ର, ଚର ଦେବାଶିଷ ଦାସ। ଶୁଣନ୍ତୁ ନାଟକ ରୂପକୋଷ।

গন্ধ বাসহীন চন্দন কাষ্ঠ, গন্ধ বাসহীন

0: ରାଜାଙ୍କର ଜୟ ହେଉ।
1: ମାଗ ମାଗ ରୂପକୋଷା।
0: ମହାରାଜ ଭୟ ଜାଗେ ମନେ।
1: ଦେବୀ ପ୍ରତିଶ୍ରୁତି, ନିର୍ଭୟରେ ବ୍ୟକ୍ତ କର ନିଜ ଅଭିଳାଷ।
0: ମହାରାଜ ସ୍ୱୟଂ ଇଚ୍ଛା କରିଛନ୍ତି ଯେବେ ଅଭିଷ୍ଟମ କରିବେ ପୂରଣ, ମାଗେ ମୁଁ ଏହି ପୁରସ୍କାର। ପୂର୍ଣ୍ଣତା ଲଭିବା ପାଇଁ ଏ ଜୀବନେ ମୋର, ବାଛି ନେବି ମୋ ଜୀବନ ସାଥୀ।
2: ଅସମ୍ଭବ ଅସମ୍ଭବ ମହାରାଜ, ଏ କି ବାଚନତା ତୁମେ କର ରୂପକୋଷା। ମଗଧର ପରମ୍ପରା ବିଧାନକୁ ଭାଙ୍ଗି ରାଜ ଲର୍ତ୍ତୁକି କେବେ ହୁଏ ଶ୍ରୀମନ୍ତିନୀ? ଅସମ୍ଭବ ଅସମ୍ଭବ ଏହା।
3: ସେନାପତି ବାକ୍ୟ ଅଟେ ସତ୍ୟ ମହାରାଜ, ମଗଧର ସ୍ଥିତି କାଳୁ ଶୁଣା ନାହିଁ କେବେ ରାଜ ନର୍ତ୍ତକୀ ବିବାହ କରିଛନ୍ତି କାରେ। ସେ ହେବେ ଚିର କୁମାରୀ, ମଗଧର ପରମ୍ପରା ଏହା, ବିବାହ ତାଙ୍କର ଏକ ଦୁଃସ୍ୱପ୍ନ ମାତର।
1: ଭୟଭୀତ ହୁଅ ନାହିଁ ତୁମେ ରୂପକୋଷା, ରାଜ୍ୟର ନୀତି ନିୟମ ପରମ୍ପରା ଭାଙ୍ଗି ଦେଲି ଅନୁମତି।
2: ମହାରାଜ
1: ସ୍ୱେଚ୍ଛା ମୋତେ ବାଛି ନିଅ ଜୀବନର ସାଥୀ।
2: ମହାରାଜ
0: ମହାରାଜଙ୍କର ଜୟ ହେଉ, ଅଭିଷ୍ଟମ ହୋଇଛି ପୂରଣ, ଚିର କୃତଜ୍ଞ ଏ ଦାସୀ ଶ୍ରୀଛାମ ପୟରେ।
1: ଚାଲ ମହାମନ୍ତ୍ରୀ।
4: ଦେବୀ, ଆର୍ଯ୍ୟ ସ୍ଥୂଳଭଦ୍ର ଅଛନ୍ତି ଅପେକ୍ଷା ଗୃହରେ, ଅନୁମତି ମିଳିଲେ ସେ କରିବେ ଦର୍ଶନ।
0: ଯା ଚାର, ଘେନି ଆସ ତାଙ୍କୁ।
5: ଦେବୀ, ପ୍ରଶଂସାର ପଟାନ୍ତର ନାହିଁ ମୋ ଭାଷାରେ, ଅଭିନନ୍ଦନ ଜଣାଏ ପୁଷ୍ପଗୁଚ୍ଛ ଦେଇ, ସାଦରେ କଲେ ଗ୍ରହଣ, ହେବି ମୁଁ କୃତାର୍ଥ।
0: ଦେବ, ସମୁଦ୍ରେ ସାଇତ ରତ୍ନ ଜାଣିନା ସମୁଦ୍ର, ନଦୀଗର୍ଭ ସମ୍ମୁଖରେ ହୁଏ ପ୍ରଲୋଭିତା। ଆସ ଦେବ, ତବ ପଦର ଯେ ଧନ୍ୟ ହେଉ କୁଟୀର ମୋହର।

0: ପ୍ରତିଶୋଧ ନେବି ପ୍ରତିଶୋଧ ପ୍ରତିଶୋଧ ବନ୍ଧି ଜଳେ ଅନ୍ତରେ ମୋହର ଶୃଗାଳ ଭକ୍ଷିଛି ଆଜି ସିଂହର ଆହାର
1: ଛି ଛି ଛି ଛି ଛି ହେଇଟି ସେନାପତି ମଣିମା ଏମିତି ପାନେ ଦବା ଯେ ଲୁଣ ଆମ୍ବୁଲ ପରି ମିଠା ଲାଗିବ। କାହିଁ ରାଜ୍ୟର ସେନାପତି ଆଉ କାହିଁ ଏ ଛାର ମନ୍ତ୍ରୀ ପୁଅ।
0: ନା ନା ସ୍ଥୂଳବତ୍ରୀ କରିବି ମୁଁ ହତ୍ୟା, କୃତାନ୍ତ କବଳୁ କେହି ନ ପାରିବେ ରଖି।
1: ଇଏ ଆପଣଙ୍କ ପରି ରସିକ ଆଉ କିଏ ଅଛି କହିଲେ ହୁଜୁ? ହେଇଟି ଛଞ୍ଚାଣ ହାତରୁ ପୁଣି ଚିଲ, ଛି ଛି ଛି ଛି, ଧିକେ ଜୀବନଟା।
0: ଉଚିତ ଶାସ୍ତି ବିଧାନ କରିବି ମୁଁ ତାରେ, ତେଲେ କେହି ବାଧା ପଠାଇବି ସମନ ସଦନ।
2: ରଖନ୍ତୁ ରଖନ୍ତୁ ମଣିମା, ଇଏ ଖଣ୍ଡା ଫଣ୍ଡା ଦେଖିଲେ ମୋ ଯୁଦ୍ଧକର ମନଟା ତ ଛାନିଆରେ ଖାଲି ତାତି ଉଠୁଛି।
0: ମୋ ପିଞ୍ଜରା ପକ୍ଷୀ ଯିଏ ଦେଇଛି ଉଡ଼ାଇ, କ୍ଷମା ନାହିଁ ତ୍ରିଭୁବନେ ତାର। ସେନାପତି ମୁହିଁ ରାଜ୍ୟ ଏକ ଅଟେ ମୁହିଁ ରୂପକୋଷା ଯୋଗ୍ୟ, ବଳତ୍କାରେ ଦେଇଅଛି ସ୍ଥୂଳଭଦ୍ର ତାରି।
1: ହଁ ପରା ମଣିମା, ସେଦିନ ଦେଖିଲି ପରା ମୁଁ ଏ ମନ୍ତ୍ରୀ ପୁଅକୁ ରୂପକୋଷାଟା ଏମିତି କୁଣ୍ଢେଇକି ଧରିଛି। ଓହୋରେ, ମୁଁ ଚାର ନ ହୋଇ ଯଦି ସେନାପତି ହୋଇଥାନ୍ତି ନା।
0: କଲି ମୁଇ ଯେତେ ଷଡ଼ଯନ୍ତ୍ର ସ୍ଥୂଳଭଦ୍ରୀ କରିବାକୁ ହତ୍ୟା, ମହାମନ୍ତ୍ରୀ କରନ୍ତି ଭଣ୍ଡୁର।
1: ମଣିମା, ମହାମନ୍ତ୍ରୀ ତ ସେ ଟୋକାଟାକୁ ତେଜ୍ୟ ପୁତ୍ର କଲେ, ହେ ପୁଣି ଏଇଟି ତା ପିଛା ଲାଗିଛନ୍ତି।
0: ତା ନା ସର୍ପାକ୍ରୀ ମହାମନ୍ତ୍ରୀଙ୍କୁ କରିବି ମୁଁ ହତ୍ୟା।

0: ଆଜ୍ଞା, ବାଘ ମାରିଥାନ୍ତେ ତ, ବିଲେଇ ମାରିଲେ ଏକା କଥା ହଜୁର, ସବୁ ଏକା କଥା।
1: ସେନାପତି ସୁକୃତି ରାଜ୍ୟ ବଳାଧ୍ୟକ୍ଷ, ବାହୁବଳେ ଜୟ କରି ରାଜ୍ୟ ପରେ ରାଜ୍ୟ, କେତେ ଛିନ୍ନ ଶିର ଲୋଟେ ପାଦ ତଳେ ତାର, ଛାର ରୂପକୋଷା ଦେବି ମୁଁ ପ୍ରତିଶୋଧ, ନାହିଁ ତ ନିସ୍ଥାର ରୂପକୋଷା ହେବ ନିଶ୍ଚୟ ମୋ ଅଙ୍କ ସାଇ, କେହି ଦେଲେ ବାଧା ଅସୀ ମୁନେ ଛିଣ୍ଡାଇବି ତାର ମୁଣ୍ଡ ଘଣ୍ଟି।
0: ମୌକା ପଡ଼ିଛି ହଜୁର, ଯିବ କୁଆଡ଼େ, ବାଘ ତ ବୈରାଗୀ ହୋଇ ପଳାଇ ଗଲା, ଏବେ ମିରିଗ ନାଟ
1: ଏଇଟି। ଚୁପ୍ କର, ଜାଣ କାହା ଫନ୍ଦି ବଳେ ମୁଡ ସ୍ଥୁଳ ଭତ୍ର ବୈରାଗ୍ୟରେ ବଳାଇଲେ ମତି
0: ହେଇଟି। ଇଏ ମୁଁ କଣ ଜାଣେ ନା ହଜୁ, ଏ ମୁଁ ସୁପାରିଶ କଲେ ପରା ଆପଣ ମନ୍ତ୍ରୀ ହେବେ।
1: ଇଏ କହିଲ ଚାର, ତୁମ ସୁପାରିଶ ପଦୋନ୍ନତି ହେବ ମୋର
0: ହେଇଟି। ହଜୁର, ଆପଣ ମନ୍ତ୍ରୀ ପୁଅକୁ ବୈରାଗୀ କଲେ, ମୁଁ କଣ ଆପଣଙ୍କୁ ଏ ମନ୍ତ୍ରୀ କରିପାରିବି
1: ମୂର୍ଖ।
0: ହଁ ହଜୁର, ଆପଣ ମୁଁ ଦୁହେଁ ହେଇଟି। ଛାମୁ, ଏ ରୂପକୋଷା ଆସିଲେଣି, ମୁଁ ଚାଲିଲି।
1: ହଁ ଧୀରେ ଧୀରେ ଆସେ ବାମା, ଆଜି ନିଶ୍ଚେ ପୁରାଇବି ମୋ ମନ ବାସନା।
0: ପର ସ୍ତ୍ରୀଟା ହେଇଟି, ଅନ୍ୟାୟ ପାପ ଛାମୁ।
1: ନ୍ୟାୟ ଅନ୍ୟାୟ ମିଶ୍ରିତ ଅଟେ, କୂଟନୀତି କପଟ ନ କଲେ କୃଷ୍ଣ ନ ପାରନ୍ତି ଜଣେ।
0: ସତ କଥା ହଜୁର, ସତ କଥା, ମୁଁ ଆସୁଛି।
1: ଆସ ଆସ ରୂପକୋଷା, ରୂପର କୋଷ ଭିତରେ ତମେ ରୂପବତୀ, ଖୋଲି ଦିଅ ଅଙ୍ଗ ଆଭରଣ, ଅକିଞ୍ଚନ ମନବାଞ୍ଛା କର ଗୋ ପୁରାଣ।
2: ସେନାପତି ସୁକେତୁ, ରାଜନର୍ତ୍ତକୀ ବୋଲି ନାହିଁ କି ସମ୍ମାନ ମୋହର, ଶିଷ୍ଟାଚାର ଭୁଲି କିମ୍ପା ଦିଅ ମନେ ବ୍ୟଥା।
1: ଶିଷ୍ଟାଚାର ଶିଖିବାକୁ ଯାହା ଅଛି ବାକି, ଆଜି ମୋତେ ଶିଖାଇବ ତୁମେ।
2: କି ହୋଇଛି ସେନାପତି, ଅକାରଣେ କରୁଛ କଟାଣ?
1: ଏତେ ଶୀଘ୍ର ଭୁଲିଗଲ ଅପମାନ କଥା, ମୋ ନୁହେଁ କି ତମ ସମସରୀ, ବୁଝିଲିନି ମୋ ଅନ୍ତରରେ ବ୍ୟଥା। ତାରୁଣ ଆଘାତେ ମୋତେ କରି ଛିନ୍ନ ଭିନ୍ନ, ସ୍ଥୂଳ ଭତ୍ରେ ପତି ରୂପେ କରିଲ ବରଣ, ବାହୁ ବଳେ କରିପାରେ ପର୍ବତ ମୁଁ ଚୂର୍ଣ୍ଣ, କେଉଁ ଗୁଣେ ମମସରୀ ହେବ ସ୍ଥୂଳ ଭତ୍ର।
2: ତବ ବାକ୍ୟ ଯଥାର୍ଥ ସୁକେତୁ, କଳାର ପୂଜାରୀ ପୁଣି ମହାନ ସାଧକ ଅଟନ୍ତି ମୋ ପ୍ରାଣପ୍ରିୟ ପତି, ତୁମ ପାଖେ କଳା ଏକ କ୍ଷଣିକର ମୋହ, କି ବୁଝିବ ତୁମେ ସୂକ୍ଷ୍ମ କଳା, ତେଣୁ ତୁମେ ହେବାକୁ ମୋ ସ୍ୱାମୀ ଅଯୋଗ୍ୟ ନିତାନ୍ତ।
1: ଏତେ ଅହଙ୍କାର,
2: ଚାହଁ ଯଦି ପରୀକ୍ଷା ମୁଁ ଦେବି ସାଥେ ସାଥେ, ଏଥିରୁ ବୁଝିବ ତୁମେ ନିଜର ଯୋଗ୍ୟତା।
1: ବେଶ, ଚାହେ ମୁଁ ପରୀକ୍ଷା।
2: ସୂଚି କାର୍ଯ୍ୟ କରୁଛି ଆରମ୍ଭ, ଭୂମିରେ ସୋରିଷ ବୁଣା ହୋଇଅଛି, ଦେଖ ବିଷାକ୍ତ ସୂଚିତା ମଧ୍ୟ ହୋଇଅଛି ପୋତା, ଅଗ୍ରଭାଗେ ପ୍ରତ୍ୟେକ ସୂଚୀର ଏକ ଏକ ପଦ୍ମ ଫୁଲ ଖଞ୍ଜା, ସୋରିଷ ବୁଣା ସ୍ଥାନରେ ଅଛି ଖାଲି ସ୍ଥାନ, ଯହି ମାତ୍ର ରଖିହେବ ଗୋଟିଏ ଅଙ୍ଗୁଳି, ଏହି ସ୍ଥାନେ କରିବି ମୁଁ ନୃତ୍ୟ, ସୋରିଷ ଉପରେ ଯଦି ପଡ଼େ ମୋ ଅଙ୍ଗୁଳି, ସ୍ଖଳନ ହେବ ମୋ ପାଦ, ମୃତ୍ୟୁ ଅନିବାର୍ଯ୍ୟ।
1: ଆଶ୍ଚର୍ଯ୍ୟ, ନୃତ୍ୟ ଅତି ବିପଜ୍ଜନକ।
2: ଏଇ ଦେଖ ଆରମ୍ଭିଲି ନୃତ୍ୟ।

0: ଶୁଣିଥିଲି ନାଟକ ରୂପକୋଷ ରଚନା ବିଷ୍ଣୁଚରଣ ସାହୁ ପ୍ରଯୋଜନା ଶଶିଭୂଷଣ ଦାସ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ଏଥର ଶୁଣନ୍ତୁ କେତୋଟି ସମ୍ବଲପୁରୀ ଗୀତ
1: ବଦଲି ଗଲା ସବୁ ଫେସନ ଯେନ୍ ଦିନୁ ହେଲା ଦେଶ ସ୍ୱାଧୀନ ବଦଲି ଗଲା ସବୁ ଫେସନ
0: ଧନୁର୍ଜୟ ମେହେରଙ୍କ ଗୀତ ରଚନାରୁ ଶୁଣନ୍ତୁ ଏଇ ଗୀତଟି ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ପରଶୁରାମ ପାତ୍ର
1: ତୁମେ ମାନେ ବାବୁ ଭାଇ ଗେବାନ ବଦଲି ଗଲା ସବୁ ଫେସନ ଯେନ୍ ଦିନୁ ହେଲା ଦେଶ ସ୍ୱାଧୀନ ବଦଲି ଗଲା।

ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମରେ ଏଥର ଶୁଣନ୍ତୁ ଗଣେଶ ରାମ ସେଠ ଲେଖିଥିବା ଏହି ଗୀତଟିକୁ ଗାଇଛନ୍ତି ପରଶୁରାମ ପାତ୍ର।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ, ଶୁଣୁଛନ୍ତି କେତୋଟି ସମ୍ବଲପୁରୀ ଗୀତ। ଏଥର ଶୁଣନ୍ତୁ କୃଷ୍ଣଚନ୍ଦ୍ର ପାରିକଙ୍କ ରଚନାରୁ ଏହି ଗୀତଟି। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଋଷିକେଶ ମେହେର।

ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ। ଏହି ଗୀତଟି ଶିଳ୍ପୀ ରବୀନ୍ଦ୍ର ପଣ୍ଡା, ଗୀତ ରଚନା ବବ୍ଲୁ ବାଗ୍।

0: ଶୁଣୁଥିଲେ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସାଙ୍ଗେ ମୁଇଁ ଅତୀଶ କୁମାର ଶତପଥୀ। ନୂଆଦିଲ୍ଲୀଠାରେ ଭିନ୍ ଭିନ୍ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦି ଆଉ ସାଇପ୍ରସ୍ ରାଷ୍ଟ୍ରପତି। ଆତଙ୍କବାଦର ମୁକାବିଲା ସହିତ ନବସୂର୍ଜନ ଆଉ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରଥି ଉନ୍ନତି ଲାଗି ସାଇପ୍ରସ୍ ଆଉ ଭାରତ ଗଠନ କରିବେ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ। ନୂଆଦିଲ୍ଲୀଠାରେ ସୀମା ସୁରକ୍ଷା ବଲ୍ ବିଏସ୍ଏଫ୍ର ଅଳଙ୍କରଣ ସମାରୋହଟି ସାମିଲ ହେଲେ ସ୍ୱରାଷ୍ଟ୍ରମନ୍ତ୍ରୀ କହିଲେ ଦେଶର ସୀମାକେ ଅଭେଦ୍ୟ କରିବାର ଲାଗି ସରକାର ମୂଲ କରିବେ ସ୍ମାର୍ଟ ସୀମା ପ୍ରକଳ୍ପ। ଦେଶର ଅଟୋମୋବାଇଲ୍ ଶିଳ୍ପ କ୍ଷେତ୍ରକେ ବିଶ୍ୱର ଶୀର୍ଷ ସ୍ଥାନକେ ଉନ୍ନତି କରିବାର ଲକ୍ଷ୍ୟ ରଖିଛନ୍ତି ସରକାର, କହିଲେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ। 10 ରାଜ୍ୟର 24 ରାଜ୍ୟସଭା

0: ଆସନ ଲାଗି ନିର୍ବାଚନ ସୂଚୀ ଘୋଷଣା କଲେ ନିର୍ବାଚନ ଆୟୋଗ। ପଶ୍ଚିମ ଏସିଆର ପରିସ୍ଥିତିକେ ଦେଖିକରି ସରକାରୀ କାମକାଜଥି ଡିଜେଲ ଆର୍ ପେଟ୍ରୋଲର ବ୍ୟବହାର କମାବାର ଦିଗେ ସରକାର ଜାରି କଲେ 8 ସୂତ୍ରୀ ନିର୍ଦ୍ଦେଶାବଳୀ। ଉଚ୍ଚଶିକ୍ଷା ବିଭାଗର ପୂର୍ବ ଅନୁମୋଦନ ଆରୁ ବେଆଇନ ଭାବେ ନିଯୁକ୍ତି ପାଇଥିବାର ସରକାରୀ ବିଶ୍ୱବିଦ୍ୟାଳୟର କର୍ମଚାରୀମାନଙ୍କର ହେବା ଛଟେଇ। ରାଜ୍ୟରେ ସାର ଉତ୍ପାଦନ ବହୁତ ଜଲ୍ଦି ସ୍ୱାଭାବିକ ହେବା କହିଲେ ସମବାୟ ମନ୍ତ୍ରୀ। କଞ୍ଚାମାଲର ଯୋଗାଣ ଅଭାବ ଲାଗି ଏନ୍ତା ପରିସ୍ଥିତି ହୋଇଥିଲା, ଯହଦିନ ଏନ୍ତା ସ୍ଥିତି ରହିଲେ ସରକାର କରିବେ ବିକଳ୍ପ ବ୍ୟବସ୍ଥା। ରାଜ୍ୟ ଛାତ୍ରଛାତ୍ରୀମାନେ ପାଇବେ ଇଣ୍ଟରସିପ୍ ସୁଯୋଗ। 2025-26 ରାଜ୍ୟର 1,18,000 ଛାତ୍ରଛାତ୍ରୀ ଇଣ୍ଟରସିପ୍ ସୁଯୋଗ ପାଇଛନ୍ କହିଲେ ଉଚ୍ଚଶିକ୍ଷା ମନ୍ତ୍ରୀ। ପୁରୀ ରଥଯାତ୍ରା ପ୍ରସ୍ତୁତି ନେଇକରି ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଲା ବୈଠକ। 2 ନମ୍ବର କ୍ଷେପର ଚାଲିଛି ଅଖ ନିର୍ମାଣ କାମ। ଆଜି ସାରା ପୃଥିବୀ ପାଳନ ହେଉଛି ଜୈବ ବିବିଧତା ଦିବସ। ଏ ବଛର ଦିବସର ବାର୍ତ୍ତା ହେଉଛି ବୈଶ୍ୱିକ ପରିବର୍ତ୍ତନ ଲାଗି ସ୍ଥାନୀୟ ଉଦ୍ୟମ। ଆଇପିଏଲ୍ T20 ଉଦେ ଆଜି ରାତି 7:30 ଥି ସନ୍ରାଇଜର୍ସ ହାଇଦ୍ରାବାଦ ଆରୁ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଭିତରେ ହେବା ମ୍ୟାଚ୍। ଓଡ଼ିଶା ଆରୁ ଆଖପାଖର ଅଞ୍ଚଳରୁ ସକ୍ରିୟ ହେଲା ଘୂର୍ଣ୍ଣିବଳୟ। ୟାଚିନ ମୁଖ୍ୟ ଖବର ନୁ ଶେଷ ହେଲା। ଇତାର ଉତ୍ତରର ମୁଖ୍ୟ ଖବର ଶୁଣିପାରିବେ ବେଲବୁଡ଼ାର 6:05 ଥି।
1: ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଲୋକଗୀତ କାର୍ଯ୍ୟକ୍ରମ। ଆଜି ଏଥିରେ ସଂକୀର୍ତ୍ତନ ଶୁଣନ୍ତୁ। ପରିବେଷଣ କରିଛନ୍ତି ଅରକ୍ଷିତ ବେହେରା ଏବଂ ସାଥୀ।

ଲୋକହିତ କାର୍ଯ୍ୟକ୍ରମରେ ସଂକୀର୍ତ୍ତନ ଶୁଣିଲେ ପରିବେଷଣ କଲେ ଅରକ୍ଷିତ ବେହେରା ଏବଂ ସାଥୀ। ସେମାନେ ହେଲେ ଗୋପୀନାଥ ସାହୁ, ଦଶରଥ ସାହୁ, ପଞ୍ଚାନନ ସାହୁ ଏବଂ ବୃଷଭନ ସାହୁ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଯୁବବାଣୀ କାର୍ଯ୍ୟକ୍ରମ।

0: ଆପଣଙ୍କୁ ଆମର ଯୁବବାଣୀକୁ ସ୍ୱାଗତ। ଆଜ୍ଞା କଣ କରୁଛନ୍ତି ଆପଣ? ଆଚ୍ଛା, ତେବେ ଘରେ ସମସ୍ତେ କେମିତି ଅଛନ୍ତି? ଆଚ୍ଛା ହଉ ଆଜ୍ଞା, ଆପଣଙ୍କ ସହିତ କଥା ହେଇ ବହୁତ ଭଲ ଲାଗିଲା। ନମସ୍କାର। ହ୍ୟାଲୋ। ହଁ ଆଜ୍ଞା ନମସ୍କାର।
1: ନମସ୍କାର ମ୍ୟାଡମ,
0: ଆପଣଙ୍କ ପରିଚୟଟି ଦେବେ?
1: ଆଚ୍ଛା,
0: କେମିତି ଅଛନ୍ତି ଆପଣ?
1: ଭଲ ଅଛି ମ୍ୟାଡମ।
0: ଆଉ ଆଜି କଣ ଖାଇଲେ?
1: ଆଜି ଦହି ପଖାଳ ଖାଇଛି ଆଉ।
0: ଆଚ୍ଛା, ଖରା ଦିନେ ଦହି ପଖାଳ ବହୁତ ଭଲ ଆଉ।
1: ସେଇଟା ତ ଭଲ ଲାଗେ ଆଉ, ମୁଁ ଏଇଟା ପ୍ରାୟ ଦିନ ଖାଉଛି ମ୍ୟାଡମ ଦହି ପଖାଳ। କଣ ଦେହ ପାଇଁ ଭଲ, ମୁଁ ଖରାରେ ଟିକେ ଫେରି ଆସୁଛି ତ ଘରକୁ, ସେଥିପାଇଁ ଡ୍ୟୁଟିରୁ।
0: ଆଜ୍ଞା ହଁ, ଖରା ତ ଯେମିତି ବଢିଛି ଆଉ ଟିକେ ଭଲସେ ରହିଲେ ହେବ ଆଉ।
1: ହଁ ସେଇଟା ତ କରିବାକୁ ପଡିବ ନିଶ୍ଚୟ ନା।
0: ଆଜ୍ଞା, ଆପଣଙ୍କୁ କଣ କରିବାକୁ ଭଲ ଲାଗେ ଖାଲି ଟାଇମରେ?
1: ଖାଲି ଟାଇମରେ ମାନେ ମୁଁ ତ ପ୍ରାୟ ମୋ ଦୋକାନଟା ଅଛି, କପଡ଼ା ବି ବୁଣେ ମୁଁ।
0: ଆଚ୍ଛା, କଣ କୋଉ କପଡ଼ା ବୁଣନ୍ତି? ସମ୍ବଲପୁରୀ?
1: ସମ୍ବଲପୁରୀ।
0: ଆଚ୍ଛା, ତେବେ ମାର୍କେଟକୁ କେମିତି ବିକ୍ରି କରିବାକୁ ନିଅନ୍ତି, ନିଜେ ନା?
1: ନା ନିଜେ ନେବା ପରେ ପାଟନାଗଡ଼ ଆମ ପାଖରେ ଅଛି।
0: ଆଚ୍ଛା
1: ପାଟନାଗଡ଼କୁ ମ୍ୟାଡମ।
0: ଓହୋ ହଁ, ଠିକ ଅଛି ଆଜ୍ଞା, ଆପଣଙ୍କ ସହିତ କଥା ହେଇ ବହୁତ ଭଲ ଲାଗିଲା। ନମସ୍କାର, ରଖୁଛି।
1: ନମସ୍କାର ମ୍ୟାଡମ।
0: ହ୍ୟାଲୋ।
2: ହ୍ୟାଲୋ।
0: ହଁ ମ୍ୟାଡମ ନମସ୍କାର, ଆପଣଙ୍କ ଆମର ହ୍ୟାଲୋ ଯୁବବାଣୀକୁ ସ୍ୱାଗତ ଜଣାଉଛି। ଆଜ୍ଞା ମ୍ୟାଡମ, ଆପଣ କଣ କରନ୍ତି? ଆପଣ କଣ କରନ୍ତି?
2: ମୁଁ ଘରେ ଅଛି, ଘରେ କାମ କରେ, ଆଉ ଘର କାମ କରାକରି କରେ, ସିଲେଇ ଚଟପଟି କରେ, ଆଉ ତାପରେ ମୁଁ ଆକାଶବାଣୀ ତ ସବୁବେଳେ ସବୁବେଳେ ମୁଁ ଶୁଣୁଛି, ମୁଁ ପୁରା ନିୟମିତ ଶ୍ରୋତା, ଆକାଶବାଣୀ ଶୁଣୁଛି, ଆଉ ତା ବାହାରେ ମୋତେ ଗୀତ ଗୀତା ଟିକେ ଗାଇବାକୁ ଭଲ ଲାଗେ, ଟିକେ ସବୁ ଟିକେ ଶୁଣିବାକୁ ଗୀତ ଭଲ ଲାଗେ, ତାପରେ ସବୁ ତ ଶୁଣୁଛି ମ୍ୟାମ, ଆମର ସବୁ କାର୍ଯ୍ୟକ୍ରମ ଶୁଣୁଛି, ସବୁ ଯୁବବାଣୀ ଆମର ସଂସାର ଘର ସଂସାର ଯାହା ବି ଦଉଛି ପୁରା ପ୍ରତ୍ୟେକ କାର୍ଯ୍ୟକ୍ରମ ମୁଁ ଶୁଣୁଛି।
0: ଆଚ୍ଛା, ବହୁତ ଭଲ କଥା ଜାଣିକି ବହୁତ ଭଲ ଲାଗିଲା। ଆପଣ ଆମର ଯୁବବାଣୀ ଶୁଣନ୍ତି?
2: ହଁ
0: ମୁଁ ଦେବେ ତାକୁ
2: ଆଗରୁ ଯୋଉ ଆମେ ଚିଠି ପତ୍ର ଦଉଥିଲୁ ଯୁବବାଣୀରେ, ଆଗରୁ ଚିଠି ପତ୍ର ବାଜୁଥିଲା, ପଢୁଥିଲୁ ଆମେ ଶ୍ରୋତା ମାନେ ଦଉଥିଲୁ, ତାପରେ ସେଟା ସେଇ କାର୍ଯ୍ୟକ୍ରମର ନାମ ସମ୍ପର୍କ ଥିଲା, ବହୁତ ବଢିଆ ଲାଗୁଥିଲା, ଏବେ ବି ଗୋଟେ ଭାଇ କହୁଥିଲେ ତ ସେଇଟା ଯଦି ଶୁଣେ ସାର ପ୍ରସାର ଆମର ଚିଠି ପତ୍ର କାର୍ଯ୍ୟକ୍ରମ ଯୁବବାଣୀରେ ପ୍ରସାର କରିଥିଲେ ତ ବହୁତ ଭଲ ହୁଅନ୍ତା, ଆମେ ବି ସବୁ ଶ୍ରୋତା ମାନେ ମତାମତ
0: ଦେଇପାରିବେ,
2: କାର୍ଯ୍ୟକ୍ରମ ଅଛି ତଥାପି ଆମ ଯୁବବାଣୀରେ ଚିଠି ପତ୍ର କାର୍ଯ୍ୟକ୍ରମ ରଖିଲେ ଭଲ ହୁଅନ୍ତା ମ୍ୟାମ।
0: ଆଜ୍ଞା ମ୍ୟାଡମ, ନିଶ୍ଚୟ ଆମେ ସେତା ରୂପରେ କାମ କରମୁ। ଧନ୍ୟବାଦ ଆପଣଙ୍କର ମତାମତ ଲାଗି, ରଖୁଛି। ନମସ୍କାର।
2: ଧନ୍ୟବାଦ ମ୍ୟାମ, ନମସ୍କାର।
0: ହଁ ହ୍ୟାଲୋ।
1: ହଁ ମ୍ୟାଡମ ନମସ୍କାର।
0: ନମସ୍କାର ଆଜ୍ଞା, କୋଉଠୁ କହୁଥିଲେ? କଳାହାଣ୍ଡିରୁ କହୁଥିଲେ? କଳାହାଣ୍ଡିରେ ଏବେ ଗରମ କେମିତି, ଖରା କେମିତି ହଉଛି? ଆଚ୍ଛା, ତେବେ ଖରାରୁ ରକ୍ଷା ପାଇବା ଲାଗି କଣ ସବୁ ପଦକ୍ଷେପ ନେଇଛନ୍? ଆଜ୍ଞା ନିଶ୍ଚୟ, ଘରୁ ଯଦି ବାହାରିବେ ତେବେ ଛତା ପାଣି ସବୁ ଧରିକି ଯିବେ। ଆଉ ଆପଣ କଣ କାମ କରନ୍ତି? ଆଜ୍ଞା କଣ କହିଲେ?
1: ହ୍ୟାଲୋ।
0: ହଁ ଆପଣ କଣ କରନ୍ତି, କାମ କଣ କରନ୍ତି?
1: କାମ କିଛି ନାହିଁ।
0: ଆଚ୍ଛା, ତେବେ ଆମର ଯୁବବାଣୀର କଣ ମତାମତ ଦେବେ? କଣ କଲେ ଆଉ ଟିକେ ଭଲ ହବ ସେଥିପାଇଁ ଆଜ୍ଞା ଆଜ୍ଞା ହଉ ଠିକ ଅଛି ଆଜ୍ଞା ଆମେ ଆମର ଉଚ୍ଚ କର୍ତ୍ତୃପକ୍ଷଙ୍କ ସହିତ କଥା ହେଇ ଆପଣ ଏ ବିଷୟରେ ଚର୍ଚ୍ଚା କରିବୁ ନମସ୍କାର ରଖୁଛି ହଉ ତେବେ ଚାଲନ୍ତୁ ଶ୍ରୋତା ବନ୍ଧୁ ଶୁଣିନେବା ଗୋଟେ ଗୀତ କଥାଚିତ୍ର କଲଙ୍କ କଣ୍ଠ ଅରିଜିତ ସିଂ ଓ ନୀତି ମୋହନ ସଙ୍ଗୀତ ପ୍ରୀତମ ଗୀତ ଅମିତାଭ ଭଟ୍ଟାଚାର୍ଯ୍ୟ

0: हेलो,
1: ହଁ
0: ଆଜ୍ଞା ନମସ୍କାର। କୋଉଠୁ କହୁଥିଲେ?
1: ହ୍ୟାଲୋ ମ୍ୟାଡାମ ନମସ୍କାର। ମୁଁ ଡୋମାଲିନାଥପୁର
0: ଆଜ୍ଞା, ଆପଣ କ'ଣ କରନ୍ତି?
1: କଲାହାଣ୍ଡିରୁ ମନୋଜ କୁମାର ପଟେଲ କହୁଛି ଆଜ୍ଞା। ମୁଁ ଚାଷବାସ କରୁଛି ଆଜ୍ଞା, ଆଉ ରେଡ଼ିଓ ଶୁଣାଶୁଣି କରୁଛି।
0: ଆଚ୍ଛା, କବିତା ବି ଲେଖନ୍ତି କହିଲେ ଆମର ଯୁବ ଶ୍ରୋତାମାନଙ୍କୁ କିଛି ଗୋଟେ କବିତାର ଦୁଇ ପଦ ଶୁଣନ୍ତୁ।
1: ଆଜ୍ଞା ଛୋଟିଆ କବିତା ଗୋଟେ କହୁଛି।
0: ଆଜ୍ଞା।
1: ତମରି ବାହୁରେ ବାନ୍ଧି ମତେ ଦେଲ ପ୍ରେମର ଶିକୁଳି ଦେଇ, ତମରି ବାହୁରେ ବାନ୍ଧି ମତେ ଦେଲ ପ୍ରେମର ଶିକୁଳି ଦେଇ, ଲାଗେ ବନ୍ଧନ କେବେ ଟୁଟିବନି ଜନମ ଜନମ ପାଇଁ, ବାହା ବେଦୀ ପାଖେ ଖାଇଥିଲ ରାଣ ସାଥି ହେବ 100 ଜନ୍ମ, ରାଣ ଦେଲି ପ୍ରିୟା ଛାଡ଼ିବନି ମତେ, ରହିଥିବ ଚିରଦିନ ମୋ ଆଖି ତଲକେ ରହିଥିବ ନୀତି, ରହିଛ ଯେମିତି ଏବେ, କେତେ ପୁଣ୍ୟ ବୋଲେ ତୁମକୁ ପାଇଛି ଛାଡ଼ିବନି ହାତ କେବେ, କେତେ ପୁଣ୍ୟ ବୋଲେ ତୁମକୁ ପାଇଛି ଛାଡ଼ିବନି ହାତ କେବେ। ଆଜ୍ଞା
0: ବହୁତ ସୁନ୍ଦର। ଆପଣ କେବଳ ଏଇ ପ୍ରେମ କବିତା ଲେଖନ୍ତି ନା ଆଉ କିଛି କବିତା ବି ଲେଖନ୍ତି?
1: ଆଜ୍ଞା ପ୍ରେମ କବିତା।

0: हेलो। हाँ ज्ञान, नमस्कार। आपण को हमरो जवाबाणी को
1: ଆଜ୍ଞା
0: स्वागत।
1: ମୁଇଁ ଈଶ୍ୱର ନାୟକ କହୁଛେ ବୁର୍ଲାରୁ।
0: ଆଜ୍ଞା, ବୁର୍ଲାରୁ କହୁଛନ୍ତି?
1: ଈଶ୍ୱର ନାୟକ ବୁର୍ଲାରୁ କହୁଛୁ?
0: ଆଜ୍ଞା, କଣ କାମ କରନ୍ତି ଆପଣ?
1: ମୁଁ ଟେଲର କାମ କରେ।
0: ଆଚ୍ଛା,
1: ମୋର ଗୋଟେ ଅନୁରୋଧ ଅଛି ଆଜ୍ଞା।
0: ଆଜ୍ଞା କୁହନ୍ତୁ।
1: ହପ୍ତାକେ ତମେ ଅଧେ ଗୀତ ଗଜଲ ଦେତେ ଆଉ ଆମର ସବାଲି
0: ଉଚ୍ଚ କର୍ତ୍ତୃପକ୍ଷଙ୍କ ସହିତ କଥା ହେଇ ଏଟା ଚେଷ୍ଟା କରିବୁ ଏହାର ସମାଧାନ ପାଇଁ। ଆଜ୍ଞା।

0: duas.
1: ହ୍ୟାଲୋ
0: ହ୍ୟାଲୋ ଆଜ୍ଞା ନମସ୍କାର
1: ନମସ୍କାର ଆଜ୍ଞା କୋଉଠୁ କହୁଥିଲେ
0: ମୁଁ ଲୁଇସରାରୁ କହୁଛି ଭେଡ଼େନ ବ୍ଲକ ଭରଣ ଜିଲ୍ଲା 55 ପଞ୍ଚବିହାର
1: ଆଜ୍ଞା କେମିତି ଅଛନ୍ତି
0: ଭଲ ଅଛ ଆଜ୍ଞା
1: ଆଜ୍ଞା ଘରେ କିଏ ସବୁ ରହନ୍ତି
0: ଘରେ ପୁଅ ବୋହୁ ଝିଅ ଜଣେ ନାତି ନାତୁଣୀ
1: ଆଚ୍ଛା ଆପଣ କଣ କାମ କରନ୍ତି
0: କାମ ମୃଦଙ୍ଗ ମାନ୍ଦଲ ଢୋଲ ନିଶାନ ପକୁ ତବଲା ଏସବୁ ଜିନିଷ ବାଦ୍ୟଯନ୍ତ୍ର ଗୁଡିକ ବନାସୁ
1: ଆଜ୍ଞା ଏସବୁ କାମ କେବେଠୁ ଶିଖିଛନ୍ତି
0: ଏଇଟା ତାମାନେ ଆଗ ଟିକେ ହେନ୍ତା 12-13 ବର୍ଷ ଆଗରୁ ଟିକେ ଟିକେ କରୁଥିଲୁ ତାପରେ 18 ବର୍ଷ ହେଲା ପରେ ସବୁ କାମ ଠିକ ଭାବେ କରିହେଲା ଯାହାର 65-67 ବର୍ଷ ହେଲାନ କାମ ଚାଲିଛି କରୁଛେ
1: ଆଜ୍ଞା ଏମିତି ଅର୍ଡର ଆସେ ନା ନିଜେ ଯାଆନ୍ତି ଅର୍ଡର ଆସେ ନା ନିଜେ ତିଆରି କରନ୍ତି
0: ନିଜେ ନିଜେ କରସୁ ନିଜେ ତିଆରି କରି କରି ବିକ୍ସୁ ସେ ଜୁନାଟା ପୁରୁଣାଟା ବି ଆସିଲେ ବନାସୁ ମରାମତି କରସୁ ନିଜେ ନୂଆଟା ବି ବନେଇ କରି ବିକ୍ସୁ ତାପରେ ପୁରୁଣାଟା ବି ଯେମାନେ ଆସନ୍ତା କଥା ବନାସୁ
1: ଆଜ୍ଞା ଇ ବାଦ୍ୟଯନ୍ତ୍ର ବିକ୍ରି କରିବାରେ ବଜାରରେ କେମିତି ଅଛି ମାର୍କେଟ
0: ଆଜ୍ଞା
1: ବାଦ୍ୟଯନ୍ତ୍ର ବିକ୍ରି କରିବା ଲାଗି ମାର୍କେଟ କେମିତି ଅଛି
0: ମିଶିକରି 6-7 ଲୋକ 5 ଲୋକ ବନଉଛନ୍ ଆରୁ ସେମାନେ ବିଜନେସ କରୁଛନ୍ ନଉଛନ୍ ବି ଗୁଦା ତାମାନେ କମ୍ପାନୀ ହଟା ମାନକେ ଦଉଛନ୍ ଯେନ ବଡ଼ ବଡ଼ ଦୁକାନ ମାନକେ ଦଉଛନ୍
1: ଆମର
0: ବରଗଡ଼ା ଦୁକାନ ଅଛେ ଧନୁ କଟକିଆ ଦୁକାନ କୃଷ୍ଣ କଟକିଆ ଦୁକାନ ସେନ ନେଇକି ବି ଦଉଛନ୍ ତାପରେ ସେ କଟକ ନେସନ୍ ଆଉ ଜାଗା ନେସନ୍
1: ହଉ ଆଜ୍ଞା ଆପଣଙ୍କ ସହିତ କଥା ହେଇ ବହୁତ ଭଲ ଲାଗିଲା ରହୁଛି ନମସ୍କାର ହ୍ୟାଲୋ
2: ହ୍ୟାଲୋ ନମସ୍କାର ନାନୀ
1: ନମସ୍କାର ଆଜ୍ଞା କୋଉଠୁ କହୁଥିଲେ
2: ମୁଇଁ ବରଗଡ଼ ଜିଲ୍ଲା ବିଜେପୁର ଭାଲୁବାଲ

0: ଓହୋ, ଖାଲି ଶୁକ୍ରବାର ଦିନ ଶୁଣନ୍ତି?
1: ଶୁକ୍ରବାର ଶୁଣୁ ଯୋଗବାଣୀ, ଶୁକ୍ରବାର ଆମର ଫୋନି, ଆମର ଶନିବାର, ରବିବାର, ଏଇଟା ସବୁ ଦିନ ଶୁଣା ହେସି ଦୁହାର।
0: ହଉ ଠିକ୍ ଅଛି ଆଜ୍ଞା, ଏମିତି ଶୁଣନ୍ତୁ, ରହୁଛି, ନମସ୍କାର। ହ୍ୟାଲୋ,
2: ହ୍ୟାଲୋ,
0: ହଁ ଆଜ୍ଞା ନମସ୍କାର।
2: ନମସ୍କାର,
0: କୋଉଠୁ କହୁଥିଲେ? କେମିତି ଅଛନ୍ତି? ହ୍ୟାଲୋ,
2: ହ୍ୟାଲୋ,
0: କେମିତି ଅଛନ୍ତି? ମୁଁ ବି ଭଲ ଅଛି ଆଜ୍ଞା। ତେବେ ଆଜି ଆଜ୍ଞା କୁହନ୍ତୁ,
2: ଯୁବବାଣୀରେ ଆମର ସୋମବାର ସୋମବାର ଦିନ ଆଜ୍ଞା ପ୍ରତ୍ୟେକ ସୋମବାର ଦିନ ଗୋଟେ ନାଟକଟେ ପ୍ରଚାର ହଉଥିଲା, ସମ୍ବଲପୁରୀ ହଉ କି ସାହିତ୍ୟିକ ହଉ, ନାଟକ ଗୋଟେ ପ୍ରଚାର ହଉଥିଲା। ସେଇ ନାଟକ କାର୍ଯ୍ୟକ୍ରମ ବନ୍ଦ ହେଇଯାଇଛେ ବୋଲେ ଆମର ଅନୁରୋଧ ଯେ ସେ କାର୍ଯ୍ୟକ୍ରମ ଆଉ ଥରେ ପ୍ରଚାର କରନ୍ତୁ।
0: ଆଜ୍ଞା ନିଶ୍ଚୟ, ଆପଣଙ୍କର ମତାମତ ଆମର ମନେ ରହିଲା, ଆମେ ଆମର ଉଚ୍ଚ କର୍ତ୍ତୃପକ୍ଷଙ୍କ ସହିତ କଥା ହେଇ ଏଟା ଚେଷ୍ଟା କରିବୁ।
2: ଆଜ୍ଞା, ଆଉ ଆମର ମନୋଜ ପଟେଲ ଯେମିତି କଳାହାଣ୍ଡିର କବିତା ବି କହିଲେ ନାହିଁ, ତାହାକୁ ଆମର ରେଡିଓ ମାଧ୍ୟମରେ ଆମର ଧନ୍ୟବାଦ ଜଣାଇ ଦେବେ ନାହିଁ।
0: ଆଜ୍ଞା ନିଶ୍ଚୟ। ହ୍ୟାଲୋ,
3: ହ୍ୟାଲୋ,
0: ହଁ ଆଜ୍ଞା ନମସ୍କାର।
3: ନମସ୍କାର,
0: କୋଉଠୁ କହୁଥିଲେ?
3: ମୁଁ ଜିନିଷ ଜାଣିପାରି ଜିଲ୍ଲା ସୁବର୍ଣ୍ଣପୁରରୁ କହୁଛି, ଚକ୍ରଘର ଜାଣି।
0: ଆଜ୍ଞା, କଣ କରନ୍ତି?
3: ବହି ଦୋକାନ ଦେଇଛି।
0: କୋଉ ଦୋକାନ?
3: ବହି ଦୋକାନ, ବହି ଦୋକାନ,
0: ବହି ଦୋକାନ,
3: ହଁ ବହି ଦୋକାନ, 35 ବର୍ଷ ସେଟା ଚାଲିଲାନି ବହି ଦୋକାନକୁ।
0: ଆଜ୍ଞା,
3: ହଁ
0: ହଉ ଆଜ୍ଞା, ଆମକୁ ଫୋନ କରିଥିବାରୁ ଧନ୍ୟବାଦ।
3: ଧନ୍ୟବାଦ।
0: ଶ୍ରୋତା ବନ୍ଧୁ, ଆଜିର ସମୟ ତ ହେଇଗଲାଣି, କାର୍ଯ୍ୟକ୍ରମକୁ ଏଠି ରଖି ବିଦାୟ ନେଉଛି। ଆଉ ଯାହା ସହିତ କଥା ହେଇପାରିନୁ, ଆଗାମୀ ଫୋନ ଇନ୍ରେ ଆମେ କଥା ହେବା ପାଇଁ ଚେଷ୍ଟା କରିବୁ। ନମସ୍କାର, ଉପସ୍ଥାପନାରେ ମୁଁ ସରିତା।

ଶୁଣୁଥିଲେ ଆଦିବାସୀ ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଖଡ଼ିଆ ଗୀତ ପରିବେଷଣ କଲେ ରଙ୍ଗ ଖଡ଼ିଆ ଏବଂ ସାଥୀ। ସେମାନେ ହେଲେ ଗୁଲବଦନ ଖଡ଼ିଆ, ପୂର୍ଣ୍ଣଚନ୍ଦ୍ର ଖଡ଼ିଆ, ଗୋପାଳ ଖଡ଼ିଆ, ମୁନୁଲାଲ ଖଡ଼ିଆ, ସୁମିତ୍ରା ଖଡ଼ିଆ, ସ୍ନେହଲତା ଖଡ଼ିଆ, ଘୁନି ଖଡ଼ିଆ, ଦୁଲାରୀ ଖଡ଼ିଆ ଏବଂ ଇନ୍ଦୁ ଖଡ଼ିଆ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। କିଛି ସମୟ ମଧ୍ୟରେ ଶୁଣିପାରିବେ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ, ରିଲେ କରି ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
3: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
2: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ଦେଶବ୍ୟାପୀ 47ଟି ସ୍ଥାନରେ ଆସନ୍ତାକାଲି ରୋଜଗାର ମେଳାରେ 51,000ରୁ ଉର୍ଦ୍ଧ୍ୱ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ। ଓଡ଼ିଶା ପୂର୍ବ ଭାରତର ଏକ ପ୍ରମୁଖ ପରିବହନ ଓ ସାମୁଦ୍ରିକ କେନ୍ଦ୍ର ଭାବେ ଉଭା ହୋଇଛି, କହିଲେ ରାଜ୍ୟପାଳ। ରାଜ୍ୟରେ ଆବଶ୍ୟକ ପରିମାଣର ସାର ମହଜୁଦ ଥିବା ନେଇ ବିଭାଗୀୟ ମନ୍ତ୍ରୀଙ୍କ ସୂଚନା। ଝାରସୁଗୁଡ଼ାରେ ରାଜ୍ୟର ଦ୍ୱିତୀୟ ଅର୍ଣ୍ଣପୂର୍ତ୍ତି ଗ୍ରେନ୍ ଏଟିଏମ୍ ଲୋକାର୍ପିତ। ଆଗାମୀ ଦିନରେ 55ଟି ନୂତନ ଏଟିଏମ୍ ସ୍ଥାପନ ଲକ୍ଷ୍ୟ ରଖିଛନ୍ତି ସରକାର। ଏବଂ ରାଜ୍ୟରେ ଆସନ୍ତା 4 ଦିନ ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ପ୍ରବାହ। ପ୍ରବଳ ଗରମ ଓ ଗୁଳୁଗୁଳି ନେଇ 15ଟି ଜିଲ୍ଲାକୁ ସତର୍କ ସୂଚନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି 19ତମ ରୋଜଗାର ମେଳାରେ ଦେଶବ୍ୟାପୀ 47ଟି କେନ୍ଦ୍ରରେ 51,000ରୁ ଉର୍ଦ୍ଧ୍ୱ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ। ଆଭାସୀ ଜରିଆରେ ପୂର୍ବାହ୍ନ 11ଟାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୀ ମୋଦି ନବନିଯୁକ୍ତଙ୍କୁ ଉଦ୍ବୋଧନ ଦେବେ। ରେଳ, ଗୃହ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଆର୍ଥିକ ସେବା ଓ ଉଚ୍ଚଶିକ୍ଷା ବିଭାଗ ସହିତ ବିଭିନ୍ନ କେନ୍ଦ୍ରୀୟ ବିଭାଗରେ ଚୟନ ହୋଇଥିବା ଯୁବକ ଯୁବତୀଙ୍କୁ ଏହି ନିଯୁକ୍ତିପତ୍ର ବଣ୍ଟନ କରାଯିବ। ଯୁବକ ଯୁବତୀଙ୍କୁ ରୋଜଗାର ସୁଯୋଗ ପ୍ରଦାନ ଏବଂ ଖାଲି ପଡ଼ିଥିବା ସରକାରୀ ପଦ ପୂରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ରୋଜଗାର ମେଳାର ଆୟୋଜନ କରାଯାଉଛି। ବର୍ତ୍ତମାନ ସୁଦ୍ଧା 18ଟି ରୋଜଗାର ମେଳା ମାଧ୍ୟମରେ ପ୍ରାୟ 12 ଲକ୍ଷ ନିଯୁକ୍ତିପତ୍ର ବଣ୍ଟନ କରାଯାଇଥିବା ଜଣାପଡ଼ିଛି। ଦକ୍ଷତା, ଭିତ୍ତିଭୂମି, ପ୍ରଯୁକ୍ତିବିଦ୍ୟା, ସ୍ଥିରତା ଏବଂ ଅଭିବୃଦ୍ଧିକୁ ସଂଯୋଗ କରିପାରୁଥିବା ରାଷ୍ଟ୍ରଗୁଡ଼ିକ ପାଇଁ ଆଗାମୀ ଭବିଷ୍ୟତ ସମ୍ଭାବନାପୂର୍ଣ୍ଣ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି କହିଛନ୍ତି। ପୁରୀଠାରେ ଭାରତୀୟ ମାଲବାହୀ ପରିବହନ ମହାସଂଘ FFFAIର ଷଷ୍ଠ କାର୍ଯ୍ୟନିର୍ବାହୀ ବୈଠକରେ ଯୋଗଦେଇ ରାଜ୍ୟପାଳ କହିଛନ୍ତି, ଭାରତର ଲଜିଷ୍ଟିକ୍ କ୍ଷେତ୍ର ସାମଗ୍ରୀ ପରିବହନ ସହ ଆକାଂକ୍ଷାକୁ ସଂଯୋଗ, ବ୍ୟବସାୟକୁ ସଶକ୍ତ, ନିଯୁକ୍ତି ସୃଷ୍ଟି ଏବଂ ଜାତୀୟ ସଂହତିକୁ ସୁଦୃଢ଼ କରିବା ଦିଗରେ କାର୍ଯ୍ୟ କରୁଛି। ଦେଶର 5 ଟ୍ରିଲିୟନ୍ ଡଲାର ଅର୍ଥନୀତି ଆକାଂକ୍ଷା ପୂରଣ କରିବା ଦିଗରେ FFFAI ଭଳି ସଂଗଠନଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଭୂ ରାଜନୈତିକ ଉତ୍ତେଜନା, ଯୋଗାଣ ଶୃଙ୍ଖଳ ବାଧା, ବର୍ଦ୍ଧିତ ମାଲ ପରିବହନ ଆଦି କ୍ଷେତ୍ରରେ ଥିବା ବିଭିନ୍ନ ଆହ୍ୱାନଗୁଡ଼ିକ ସମ୍ପର୍କରେ ରାଜ୍ୟପାଳ ଆଲୋକପାତ କରିଥିଲେ। ଓଡ଼ିଶା ପୂର୍ବ ଭାରତର ଏକ ପ୍ରମୁଖ ପରିବହନ ଓ ସାମୁଦ୍ରିକ କେନ୍ଦ୍ର ଭାବେ ଉଭା ହୋଇଛି। ଏହାର ଦୀର୍ଘ ବେଳାଭୂମି, ପାରାଦୀପ, ଧାମରା ଓ ଗୋପାଳପୁର ଆଦି ବନ୍ଦର ଯୋଗାଯୋଗ ଓ ଶିଳ୍ପ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିଛି ବୋଲି ରାଜ୍ୟପାଳ କହିଛନ୍ତି। ପୂର୍ବ ଭାରତର ଶିଳ୍ପ ଓ ପୁଞ୍ଜିନିବେଶ କ୍ଷେତ୍ରକୁ ଅଧିକ ଗତିଶୀଳ କରିବା ପାଇଁ ଆଗାମୀ ଦିନରେ ଓଡ଼ିଶାରେ ଭାରତୀୟ ଶିଳ୍ପ ସଂଘର ପୂର୍ବାଞ୍ଚଳ ପରିଷଦ ସମ୍ମିଳନୀ ଆୟୋଜନ କରାଯିବ। ଏନେଇ ଆଜି ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ଶିଳ୍ପ ସଂଘ ଓଡ଼ିଶା ପ୍ରଦେଶର ଅଧ୍ୟକ୍ଷ ଅନିଲ ସିଂ ଏବଂ ଉପାଧ୍ୟକ୍ଷ ମଣିକାନ୍ତ ନାୟକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ସମ୍ମିଳନୀ ସମ୍ପର୍କରେ ଆଲୋଚନା କରିଛନ୍ତି। ସମ୍ମିଳନୀରେ ଓଡ଼ିଶା ସମେତ ବିହାର, ପଶ୍ଚିମବଙ୍ଗ, ଛତିଶଗଡ଼ ଏବଂ ଝାଡ଼ଖଣ୍ଡର ପ୍ରତିନିଧିମାନେ ଯୋଗଦେବେ। ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ପରିକଳ୍ପନାକୁ ସାକାର କରିବା ପାଇଁ ଏହିସବୁ ରାଜ୍ୟଗୁଡ଼ିକର ସମନ୍ୱିତ ଭୂମିକା, ଓଡ଼ିଶାର ଅଭିବୃଦ୍ଧି ଏବଂ ଭବିଷ୍ୟତ ଯୋଜନା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ତାଙ୍କର ଦୃଷ୍ଟିକୋଣ ଉପସ୍ଥାପନ କରିବାର କାର୍ଯ୍ୟସୂଚୀ ରହିଛି। ଓଡ଼ିଶା ଜୈବ ବିବିଧତା ସଂରକ୍ଷଣ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ଭାବେ ପରିଚିତ ହୋଇପାରିଛି ବୋଲି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ରାଜ୍ୟସ୍ତରୀୟ ଅନ୍ତର୍ଜାତୀୟ ଜୈବ ବିବିଧତା କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଖୁଣ୍ଟିଆ କହିଛନ୍ତି, ଶିମିଳିପାଳ ବାଘ ସଂରକ୍ଷଣ, ହାତୀ କରିଡର ସୁରକ୍ଷା, ଭିତରକନିକାରେ କୁମ୍ଭୀର ପ୍ରଜନନ କାର୍ଯ୍ୟକ୍ରମ, ହେନ୍ତାଳ ବନର ପୁନରୁଦ୍ଧାର ଓ ବ୍ୟାପକ ବୃକ୍ଷରୋପଣ ଭଳି ପଦକ୍ଷେପ ଓଡ଼ିଶାକୁ ଲୋକକୈନ୍ଦ୍ରିକ ସଂରକ୍ଷଣ ମଡେଲ ଭାବେ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି। ଏହି ଅବସରରେ ଗନ୍ଧମାର୍ଦ୍ଧନର କାହାଣୀ, ଓଡ଼ିଶା ଜୈବ ବିବିଧତା ବୋର୍ଡର ବାର୍ଷିକ କାର୍ଯ୍ୟକାରୀ ରିପୋର୍ଟ ସହିତ 4ଟି ପ୍ରମୁଖ ପୁସ୍ତକ ଓ ରିପୋର୍ଟ ଉନ୍ମୋଚନ କରାଯାଇଥିଲା। ଜୈବ ବିବିଧତା ସଂରକ୍ଷଣରେ ଉଲ୍ଲେଖନୀୟ ଅବଦାନ ପାଇଁ 8 ଜଣଙ୍କୁ ଜୈବ ବିବିଧତାର ରକ୍ଷକ ଓ 2 ଜଣଙ୍କୁ ଜୈବ ବିବିଧତାର ବିଜେତା ଭାବେ ସମ୍ମାନିତ କରାଯାଇଥିଲା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାର ଶୃଙ୍ଖଳିତ ଆୟୋଜନ ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ରାଜ୍ୟ ଅତିଥି ଭବନଠାରେ ଅନୁଷ୍ଠିତ ବୈଠକରେ ମହାପ୍ରଭୁଙ୍କ ସ୍ନାନଯାତ୍ରା, ରଥଯାତ୍ରା, ଆଡ଼ପ ମଣ୍ଡପ ବିଜେ, ବାହୁଡ଼ାଯାତ୍ରା, ସୁନାବେଶ, ଅଧରପଣା ଓ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସମସ୍ତ ଉତ୍ସବର ଆୟୋଜନ ସମ୍ପର୍କରେ ଆଲୋଚନା କରାଯାଇଛି। ଚଳିତ ରଥଯାତ୍ରା ଓ ଅନ୍ୟାନ୍ୟ ଉତ୍ସବକୁ ଶୃଙ୍ଖଳିତ କରିବା ଉପରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ସମସ୍ତ ବିଭାଗ, ଜିଲ୍ଲା ପ୍ରଶାସନ ଦୈତାପତି ନିଯୋଗ ସେବାୟତ ଓ ରାଜ୍ୟବାସୀଙ୍କ ସହଯୋଗ କାମନା କରିଛନ୍ତି। ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ଭକ୍ତଙ୍କ ସୁବିଧା ନିମନ୍ତେ ଆବଶ୍ୟକ ବ୍ୟବସ୍ଥା ନୀତି ନିର୍ଘଣ୍ଟ ନେଇ ଆଗୁଆ ସୂଚନା ଭିଡ଼ ନିୟନ୍ତ୍ରଣ ଆବଶ୍ୟକ ସ୍ଥଳେ ସ୍ୱତନ୍ତ୍ର ବାରିକେଡ୍ ବ୍ୟବସ୍ଥା ଓ ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ୍ କର୍ମଚାରୀଙ୍କ କର୍ତ୍ତବ୍ୟ ଉପରେ ସଚେତନତା ସୃଷ୍ଟି ନେଇ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ବୈଠକରେ ସୂଚନା ଦେଇଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ଆବଶ୍ୟକ ପରିମାଣରେ ସାର ମହଜୁଦ ରହିଛି ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି। ମାର୍କଫେଡ୍ରେ 66,918 ମେଟ୍ରିକ୍ ଟନ୍ ସାର ମହଜୁଦ ରହିଥିବା ମନ୍ତ୍ରୀ ଶ୍ରୀ ବଳସାମନ୍ତ ସୂଚନା ଦେଇଛନ୍ତି। କଞ୍ଚାମାଲ ଯୋଗାଣ ଅଭାବରୁ ସାର ଉତ୍ପାଦନ ବାଧାପ୍ରାପ୍ତ ହୋଇଛି। ଖୁବ୍ଶୀଘ୍ର ସାର ଉତ୍ପାଦନ ସ୍ୱାଭାବିକ ହେବ ବୋଲି ମନ୍ତ୍ରୀ କହିଛନ୍ତି। ରାଜ୍ୟ ସରକାର ଏବଂ ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ମିଳିତ ସହଯୋଗରେ ଝାରସୁଗୁଡ଼ାଠାରେ ଅନ୍ନପୂର୍ତ୍ତି ଗ୍ରେନ୍ ଏଟିଏମ୍ର ଲୋକାର୍ପଣ ହୋଇଯାଇଛି। ହିତାଧିକାରୀମାନଙ୍କ ସୁବିଧା ପାଇଁ ରାଜ୍ୟର ପ୍ରତି ଜିଲ୍ଲାରେ ଏବଂ ବ୍ଲକ ସ୍ତରରେ ଗ୍ରେନ୍ ଏଟିଏମ୍ ସେବା ଉପଲବ୍ଧ କରାଯିବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଆଗାମୀ ଦିନରେ ରାଜ୍ୟରେ 55 ନୂତନ ଗ୍ରେନ୍ ଏଟିଏମ୍ ସ୍ଥାପନ ଲକ୍ଷ୍ୟ ରଖାଯାଇଛି। କାର୍ଯ୍ୟକ୍ରମରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ବିଧାୟକ ଟଙ୍କଧର ତ୍ରିପାଠୀ ଉପସ୍ଥିତ ଥିଲେ। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୁନ୍ଦରଗଡ଼ଠାରେ ଏକ କାର୍ଯ୍ୟକ୍ରମରେ ଭୂମିହୀନ ପରିବାରଙ୍କୁ ଘରଡିହ ପଟା ବଣ୍ଟନ କରିଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ପାଣିରେ ବୁଡ଼ି ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ପରିବାରକୁ 4,00,000 ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ମନ୍ତ୍ରୀ ପ୍ରଦାନ କରିଛନ୍ତି। ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟଠାରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଚିକିତ୍ସା ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ମେଡିକାଲ ଷ୍ଟାର୍ଟଅପ୍ ଏବଂ ନବସୃଜନ ଉପରେ ଗୁରୁତ୍ୱ ଦେବାକୁ ମନ୍ତ୍ରୀ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ସୁନ୍ଦରଗଡ଼ଠାରେ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜସ୍ୱ ପ୍ରଶାସନ, ସ୍ୱାସ୍ଥ୍ୟସେବା, ଶିକ୍ଷା ବ୍ୟବସ୍ଥା ଓ ପାନୀୟ ଜଳ ଯୋଗାଣ ଆଦି ସ୍ଥିତି ସମ୍ପର୍କରେ ଆଲୋଚନା କରାଯାଇଛି। ଭୁବନେଶ୍ୱରଠାରେ ରାଜ୍ୟର ଶାରୀରିକ ଶିକ୍ଷା ଅଧିକାରୀମାନଙ୍କୁ ନେଇ ଦୁଇ ଦିବସୀୟ ଦିଗ୍ଦର୍ଶନ ତଥା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ବୀରେନ୍ଦ୍ର କର୍କରା ଉଦ୍ଘାଟନ କରିବା ସହ ବୃତ୍ତିଗତ କ୍ଷେତ୍ରରେ ଅଧିକାରୀମାନଙ୍କୁ ଦିଗ୍ଦର୍ଶନ ପ୍ରଦାନ କରିଛନ୍ତି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ଦ୍ୱାରା ପରିଚାଳିତ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାର୍ଥୀଙ୍କ ଉତ୍ତର ପୁସ୍ତିକାର ଫଟୋକପି ପାଇବାର ଶେଷ ତାରିଖକୁ ବୃଦ୍ଧି କରାଯାଇଛି। ଆସନ୍ତା ରବିବାର ଯାଏଁ ଛାତ୍ରଛାତ୍ରୀମାନେ ଉତ୍ତର ପୁସ୍ତିକା ପାଇପାରିବେ ବୋଲି କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି। ଗଜପତି ଜିଲ୍ଲା ଗୋଷାଣୀ ବ୍ଲକର ଗୁରାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ଯୋଗଦେଇ ସ୍ୱାସ୍ଥ୍ୟକେନ୍ଦ୍ରରେ ଚାଲିଥିବା କାର୍ଯ୍ୟର ସମୀକ୍ଷା କରିଥିଲେ। ସମ୍ବଲପୁର ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦର ଯୋଗଦେଇ ବନ୍ୟା ପରିଚାଳନା ପାଇଁ ପୂର୍ବ ପ୍ରସ୍ତୁତି, ଦୁର୍ବଳ ନଦୀବନ୍ଧ ଚିହ୍ନଟ ତଥା ମରାମତି, 24 ଘଣ୍ଟିଆ ସହାୟତା କେନ୍ଦ୍ର ଏବଂ ଦୈନିକ ରିପୋର୍ଟ ପ୍ରେରଣ ଆଦି ସଂକ୍ରାନ୍ତରେ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏବଂ ଭାରତୀୟ ଜାତୀୟ ସମୁଦ୍ର ସୂଚନା ସେବାର ମିଳିତ ପ୍ରୟାସରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଅଧୀନସ୍ଥ ତାଳଚୁଆ ପଞ୍ଚାୟତର 5 ଗ୍ରାମରେ ବିପର୍ଯ୍ୟୟ ପ୍ରସ୍ତୁତି ସମ୍ପର୍କିତ ମକ୍ଡ୍ରିଲ୍ ଅନୁଷ୍ଠିତ ହୋଇଯାଇଛି। ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ସମ୍ମିଳନୀ କକ୍ଷରେ ଜନଭାଗିଦାରୀ ଅଭିଯାନର ଶୁଭାରମ୍ଭ ହୋଇଯାଇଛି। ଏଥିରେ ଜିଲ୍ଲାର 157 ଜନଜାତି ବହୁଳ ଗ୍ରାମରେ ହିତାଧିକାରୀଙ୍କୁ ସରକାରଙ୍କର ସମସ୍ତ ସୁବିଧା ପ୍ରଦାନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ବୌଦ୍ଧ ଜିଲ୍ଲାରେ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ଛାତ୍ରଛାତ୍ରୀଙ୍କ ଦକ୍ଷତା ଓ ନିଯୁକ୍ତିକୁ ତ୍ୱରାନ୍ୱିତ କରିବା ପାଇଁ କ୍ୟାରିୟର କାଉନ୍ସେଲିଂ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ବୌଦ୍ଧ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ନିର୍ମାଣାଧୀନ ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପର ଅଗ୍ରଗତି କାର୍ଯ୍ୟର ସମୀକ୍ଷା କରିଛନ୍ତି। ଓଡ଼ିଶା ଓ ନିକଟବର୍ତ୍ତୀ ଅଞ୍ଚଳ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ସପ୍ତାହରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏହି ସମୟ ମଧ୍ୟରେ ରାଜ୍ୟର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରାଯାଇଛି। ଆଜି ଅପରାହ୍ନ 2:30 ସୁଦ୍ଧା ଝାରସୁଗୁଡ଼ାରେ ଦିନର ସର୍ବାଧିକ ତାପମାତ୍ରା 45.2 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ରାଜ୍ୟରେ ଆସନ୍ତା 26 ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଆସନ୍ତା 24 ଘଣ୍ଟା ମଧ୍ୟରେ ଗରମ ଗୁଳୁଗୁଳି ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପ୍ରାୟ 15 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ନେଇ 6 ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ କରାଯାଇଛି। ପାଣିପାଗ ବିଶେଷଜ୍ଞ ଡକ୍ଟର ରାଜଶ୍ରୀ ଭିପିଏମ୍ ପ୍ରତିକ୍ରିୟାରେ କହିଛନ୍ତି,
1: ओडिशा के ऊपर हाईएस्ट मैक्सिमम टेम्परेचर 45.5 डिग्री सेल्सियस झारसुगुड़ा स्टेशन से दर्ज की गई है। ओडिशा के ऊपर झारसुगुड़ा, सांबलपुर और खुर्दा डिस्ट्रिक्ट्स के आइसोलेटेड प्लेसेस से हीटवेव कंडीशन रियलाइज।
0: मुख्य संवाद पुणि थरे, देशव्यापी 47 स्थान में आसंताकाली रोजगार मेला 51,000 ऊर्ध्व नवनिजुक्त निजुक्तिपत्र बंटन करेंगे प्रधानमंत्री। ओडिशा पूर्व भारत एक प्रमुख परिवहन और सामुद्रिक केन्द्र भाव उभा होइछि कहिले राज्यपाल। राज्य में आसंता चारिदिन पर्यंत जारी रहिबो ग्रीष्म प्रवाह। आंचलिक संवाद आज इतिके।
2: आपण माने कार्यक्रम शुणुछन्ति आकाशवाणी कटक केन्द्ररु।
3: आजिर प्रसंग, वैश्विक प्रभाव पाई आंचलिक स्तरें कार्य करिबा। आलेख्य आंचलिक संवाद विभाग, उपस्थापनारे मु आशुतोष पति। विश्व समुदाय को प्राकृतिक जगत सहित अंगांगी भावे पुनः संजोगीकरण करिबा को चाहिले जैविक संपदर सुरक्षा और संरक्षण जरूरी। जलवायु परिवर्तनर कुप्रभाव, प्राकृतिक विपर्यय, सहरीकरण प्रभाव, वनाग्निर प्रादुर्भाव, खनि खनन जो परिवेश प्रदूषण आदि कुप्रभावगुड़िक संपर्क में सचेतनता वृद्धि लक्ष्य नहीं आज आंतर्जातिक जैव विविधता दिवस पालन कर 2006 प्रत्येक वर्ष यह दिवस पालित हो आसुछि। चलित बर्षर बार्ता रही वैश्विक प्रभाव पाई आंचलिक स्तर में कार्य करिबा। जैव विविधता लक्ष्य हासिल पाई निरंतर विकास एवं ए दिगरे प्रयास को जारी रखिबा उपरे चलित बर्षर बार्ता सूचाई। जीव जगत को अक्षुण्ण रखिबार आवश्यकता, यार संरक्षण एवं अग्राधिकार भित्तिरे समुचित पदक्षेप ग्रहण करिबा एही दिवस पालनर मुख्य उद्देश्य। जैव विविधता वायुमंडल में अम्लजान भरी थाए, उद्भिद प्राणी एवं अणुजीव गुड़िकर सुरक्षा दिगरे जैव विविधता विशेष भूमिका ग्रहण करिथाए। जलवायु परिवर्तन, तापमात्रा वृद्धि, परिवेश

0: ଦ୍ୱାରା ଏହାର ଜୈବ ବିବିଧତା ସମୃଦ୍ଧତା କ୍ରମଶଃ ଚାପଗ୍ରସ୍ତ ଏବଂ ବିପଦ ସଂକୁଳ ଅବସ୍ଥାରେ ଉପନୀତ ହୋଇଛି। ବର୍ଦ୍ଧିତ ସହରୀକରଣ, ଦ୍ରୁତ ଶିଳ୍ପାୟନ, ଭିତ୍ତିଭୂମି ବିକାଶ ଉଦ୍ଦେଶ୍ୟରେ ଭୂମିର ରୂପାନ୍ତରଣ ଏଭଳି ପରିସ୍ଥିତିର କାରଣ ଭାବେ ଗ୍ରହଣ କରାଯାଉଛି। ଏହାଦ୍ୱାରା ପ୍ରାକୃତିକ ବାସସ୍ଥଳୀ ନଷ୍ଟ ହେବା ସହିତ ପରିସଂସ୍ଥା ବିଖଣ୍ଡିତ ହେଉଛି। ଜୈବ ବିବିଧତା ପାଇଁ ଏହା ବିପଦ ସୃଷ୍ଟିର କାରଣ ହେଉଛି। ନିରନ୍ତର ବିକାଶକୁ ସମର୍ଥନ କରୁଥିବା ନିୟମର ପ୍ରଣୟନ, ସଂରକ୍ଷଣ ପାଇଁ ଆବଶ୍ୟକ ପାଣ୍ଠିର ଆବଶ୍ଚନ ଏବଂ ଦକ୍ଷ ସଂରକ୍ଷଣ ପଦକ୍ଷେପକୁ ପ୍ରୋତ୍ସାହନ ପ୍ରଦାନ କରୁଥିବା ନୀତି ଏଥିପାଇଁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ବିଶ୍ୱରେ ଚିହ୍ନଟ ହୋଇଥିବା 17 ମହାଜୈବ ବିବିଧତା ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଭାରତ ଅନ୍ୟତମ। ଭାରତର ବିଭିନ୍ନ ପରିବେଶଗତ ଅବସ୍ଥିତିରେ ଜଙ୍ଗଲ, ତୃଣଭୂମି, ଆର୍ଦ୍ରଭୂମି, ମରୁଭୂମି ଏବଂ ଉପକୂଳ ତଥା ସାମୁଦ୍ରିକ ପରିସଂସ୍ଥା ପରି ପ୍ରାକୃତିକ ବାସସ୍ଥଳୀରେ ବହୁବିଧ ଜାତିର ଉଦ୍ଭିଦ ଏବଂ ଜୀବଜନ୍ତୁ ଉପଲବ୍ଧ ଅଛନ୍ତି। ଏପରିକି ବିଶ୍ୱରେ ଲିପିବଦ୍ଧ ହୋଇଥିବା ଜୀବଜଗତଗୁଡ଼ିକ ମଧ୍ୟରୁ ସ୍ତନ୍ୟପାୟୀ ଜାତିର 8.58%, ପକ୍ଷୀ ଜାତିର 13.66%, ସରୀସୃପ ଜାତିର 7.91%, ଉଭୟଚର ଜାତିର 4.66%, ମତ୍ସ୍ୟ ଜାତିର 11.72%, ଉଦ୍ଭିଦ ଜାତିର 11.8% ଭାରତରେ ରହିଛି। ଅନ୍ୟ ରାଷ୍ଟ୍ରରେ ଏତେ ସଂଖ୍ୟକ ଜୈବ ବିବିଧତା ଉପଲବ୍ଧ ହୁଅନ୍ତି ନାହିଁ। ତେଣୁ ଏହି ବିବିଧତାକୁ ଆମ ଜୀବନ ଏବଂ ପରବର୍ତ୍ତୀ ପିଢ଼ି ପାଇଁ ସଂରକ୍ଷିତ ରଖିବାର ଆବଶ୍ୟକତା ରହିଛି। ଏ ଦିଗରେ ସରକାରଙ୍କ ପକ୍ଷରୁ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଇଛି। ସେଗୁଡ଼ିକ ମଧ୍ୟରେ ବନ୍ୟଜନ୍ତୁ ଅଭୟାରଣ୍ୟ, ଜାତୀୟ ଉଦ୍ୟାନ, ସଂରକ୍ଷିତ ଜୈବମଣ୍ଡଳ, ସାମୁଦ୍ରିକ ସଂରକ୍ଷିତ ଅଞ୍ଚଳ ଆଦି ବିଭିନ୍ନ ବର୍ଗରେ 1500 ଅଧିକ ସଂରକ୍ଷିତ ଅଞ୍ଚଳ ସ୍ଥାପନ ଅନ୍ତର୍ଭୁକ୍ତ। ସମଗ୍ର ବିଶ୍ୱରେ ସ୍ଥଳ ଏବଂ ଜଳଭାଗରେ ବିଭିନ୍ନ ସ୍ତରର ଉଦ୍ଭିଦ, ପ୍ରାଣୀ ଏବଂ କୀଟପତଙ୍ଗଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ ଏହାର ପରିଣାମ ମଣିଷ ଏବଂ ପ୍ରକୃତି ଉଭୟଙ୍କ ପାଇଁ ଭୟଙ୍କର ସାବ୍ୟସ୍ତ ହେବ। ବିଶ୍ୱର ପ୍ରାୟ 8 ପ୍ରଜାତି ମଧ୍ୟରୁ 10 ପ୍ରଜାତି ଲୁପ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଖାଦ୍ୟ ଏବଂ ମଧୁର ଜଳ ଯୋଗାଣରେ ହ୍ରାସ, ବିପର୍ଯ୍ୟୟ ଏବଂ ବିଭିନ୍ନ ରୋଗରୁ ସୁରକ୍ଷା ସମେତ ମାନବ କଲ୍ୟାଣ ପାଇଁ ଆଧୁନିକ ଇକୋସିଷ୍ଟମ ସୃଷ୍ଟି କରିବା ଦିଗରେ ପ୍ରୟାସ ଯୋଗୁଁ ଏଭଳି ଆଶଙ୍କା ସୃଷ୍ଟି ହେଉଛି। ତେବେ ଏଥିପାଇଁ ସମର୍ପଣ ଭାବ ସହ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ଦେଶରେ ପ୍ରକୃତିର ସଂରକ୍ଷଣ ନିମନ୍ତେ ମଧ୍ୟ ଆଇନଗତ ଢାଞ୍ଚା ବେଶ୍ ସୁଦୃଢ଼ ରହିଛି। ସେଗୁଡ଼ିକ ମଧ୍ୟରେ ବନ୍ୟଜନ୍ତୁ ସୁରକ୍ଷା ଆଇନ, ଜଙ୍ଗଲ ସଂରକ୍ଷଣ ଆଇନ, ପରିବେଶ ସୁରକ୍ଷା ଆଇନ ଏବଂ ଜୈବ ବିବିଧତା ଆଇନ ଅନ୍ତର୍ଭୁକ୍ତ। ଏହି ଆଇନଗୁଡ଼ିକର କାର୍ଯ୍ୟକାରିତା ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ସାମିଲ କରାଯାଇଛି। ଭବିଷ୍ୟତ ପାଇଁ ସମୃଦ୍ଧ ଜୈବ ବିବିଧତାର ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ହେଲେ ଆମକୁ ସଚେତନ ହେବାକୁ ପଡ଼ିବ।
1: ଆଜିର ପ୍ରସଙ୍ଗରେ ଶୁଣିଲେ ବୈଶ୍ୱିକ ପ୍ରଭାବ ପାଇଁ ଆଞ୍ଚଳିକ ସ୍ତରରେ କାର୍ଯ୍ୟ କରିବା, ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ଆଶୁତୋଷ ପତି।
2: ଆକାଶବାଣୀ ସମ୍ବଲପୁର, କିଛି ସମୟ ମଧ୍ୟରେ ଶୁଣିପାରିବେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। ତା ପୂର୍ବରୁ ଏହି ବିଜ୍ଞାପନା।

0: ଅଧ୍ୟକ୍ଷତା ହେଲା ସମୀକ୍ଷା ବୈଠକ। ଖାଦ୍ୟ ସୁରକ୍ଷା କ୍ଷେତ୍ରଟି ଗୋଟିଏ ବୈପ୍ଲବିକ ପଦକ୍ଷେପ ଭାବେ ଝାରସୁଗୁଡ଼ାନ ଲୋକାର୍ପିତ ହେଲା। ଅନ୍ନପୂର୍ତ୍ତି ଗ୍ରେନ୍ ଏଟିଏମ୍ ଆଉ ଓଡ଼ିଶା ଆଉ ତାର ପାଖର ଇଲାକା ଉପରେ ସକ୍ରିୟ ରହିଛି ଗୋଟିଏ ଘୂର୍ଣ୍ଣିବଳୟ। ଏଥର ପୁରା ଖବର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆବାକ୍ୟା ଲାଭାସୀ ଜରିଏ 19 ନମ୍ବର ରୋଜଗାର ମେଲାଥି କେନ୍ଦ୍ର ସରକାରଙ୍କର ଭିନ୍ ଭିନ୍ ବିଭାଗ ଆଉ ସଂସ୍ଥାନ ନୂଆକରି ନିଯୁକ୍ତି ପାଇଥିବାର 51,000 ଅତକା ଜୁଆନ ପିଲା ଟୁକେଲଙ୍କୁ ନିଯୁକ୍ତିପତ୍ର ବାଣ୍ଟିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଉପସ୍ଥିତ ଥିବା ନିଯୁକ୍ତି ପାଇଥିବା ପିଲା ଟୁକେଲଙ୍କୁ ଭିଲ୍ ସମ୍ବୋଧନ କରିବେ। ଦେଶର 47ଟା ଜାଗା ନଇ ରୋଜଗାର ମେଲା ଆୟୋଜନ କରାଯାଉଥିବା ବେଳେ ସମ୍ବଲପୁର ଗଙ୍ଗାଧର ମିହିର ବିଶ୍ୱବିଦ୍ୟାଳୟ ପ୍ରେକ୍ଷାଳୟନ ରୋଜଗାର ମେଳା ଆୟୋଜନ କରାଯାଉଛି। ଇନ ଜନେଇ ଦେଇଯାଇପାରେ ଯେ ଏପତକ୍ ଦେଶେ ଆୟୋଜିତ ହୋଇଥିବା 18 ରୋଜଗାର ମେଲା ଜରିଆ ପାଖାପାଖି 12,00,000 ନିଯୁକ୍ତିପତ୍ର ବଣ୍ଟାଯାଇସାରିଛି। ଭୁବନେଶ୍ୱର ଲୋକସେବା ଭବନ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭାରତୀୟ ଶିଳ୍ପ ମହାସଂଘ ସିଆଇଆଇ ଓଡ଼ିଶା ଚାପ୍ଟର ଅଧ୍ୟକ୍ଷ ଅନିଲ ସିଂ ଆଉ ଉପାଧ୍ୟକ୍ଷ ମଣିକାନ୍ତ ନାୟକ ସୌଜନ୍ୟମୂଳକ ସାକ୍ଷାତ କରିଛନ୍। ଏବା ସିଆଇଆଇ ପୂର୍ବାଞ୍ଚଳ ପରିଷଦ ସମ୍ମିଳନୀ ଆୟୋଜନକୁ ନେଇକରି ବୈଠକଟି ଆଲୋଚନା ହୋଇଛି। ସମ୍ମିଳନୀଟି ଓଡ଼ିଶା ସହିତ ବିହାର, ପଶ୍ଚିମବଙ୍ଗ, ଛତିଶଗଡ଼ ଆଉ ଝାଡ଼ଖଣ୍ଡର ପ୍ରତିନିଧିମାନେ ଯୋଗ ଦେବେ। ପ୍ରଧାନମନ୍ତ୍ରୀଙ୍କର ପୂର୍ବୋଦୟ ପରିକଳ୍ପନା ଥି ଏ ରାଜ୍ୟମାନଙ୍କର ସମନ୍ୱିତ ଭୂମିକା, ଓଡ଼ିଶାର ଅଭିବୃଦ୍ଧି ଆଉ ଭବିଷ୍ୟତ ଯୋଜନାକୁ ନେଇକରି ମୁଖ୍ୟମନ୍ତ୍ରୀ ନିଜର ଦୃଷ୍ଟିକୋଣ ଉପସ୍ଥାପନ କରିବେ। ଦେଶେ ମାତୃଭାଷା ଆଧାରିତ ଶିକ୍ଷାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍। ନୂଆଦିଲ୍ଲୀର ଗୋଟିଏ ସମ୍ମିଳନୀଠି ଯୋଗ ଦେଇକରି ଶ୍ରୀ ପ୍ରଧାନ କହିଛନ୍, ଆଜିର ଆବଶ୍ୟକତାକୁ ନଜରଟି ରଖିକରି ନୂତନ ଜାତୀୟ ଶିକ୍ଷାନୀତିର ପରିକଳ୍ପନା କରାଯାଇଛି। ଏଥି ନବସୃଜନ, ପ୍ରଯୁକ୍ତିବିଦ୍ୟା, ଅନୁସନ୍ଧାନକୁ ଜୋର ଦିଆଯାଇଛି। 2047 ତକ୍ ବିକଶିତ ଭାରତ ଗଠନ କରବାର୍କେ ହେଲେ ଦାସତ୍ୱର ମାନସିକତା ତ୍ୟାଗ କରବାର୍କେ ପଡ଼ବା ବୋଲି ଶ୍ରୀ ପ୍ରଧାନ କହିଛନ୍। ପୁରୀନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକୁ ନେଇକରି ରାଜ୍ୟ ଅତିଥି ଭବନର ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଗୋଟିଏ ସମୀକ୍ଷା ବୈଠକ ହୋଇଯାଇଛି। ସ୍ନାନଯାତ୍ରା ଓ ନୀଳାଦ୍ରି ବିଜେତକ ସବୁ ଉତ୍ସବକେ ଶୃଙ୍ଖଳିତ ଭାବେ ଆୟୋଜନ କରବାର ଉପରେ ମନ୍ତ୍ରୀ ଜୋର ଦେଇଛନ୍।
1: ପ୍ରତିବର୍ଷ ଗୋଟିଏ ଆଲୋଚନା ଏଭଳିଆ ଭାବରେ ହୁଏ, ସମସ୍ତେ ସମସ୍ତଙ୍କର ବିଭିନ୍ନ ପ୍ରକାର ଯେଉଁ ମତ ଦେଇଛନ୍ତି, କ'ଣ କଲେ ଠାକୁରଙ୍କର ରଥଯାତ୍ରା ଏବଂ ବିଭିନ୍ନ ସ୍ନାନଯାତ୍ରାଠୁ ଆରମ୍ଭ କରିକି ପୁରା ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସମସ୍ତ କାମ ସୁରୁଖୁରୁରେ ହେବ, ଭଲରେ ହେବ ଏବଂ ଯେଉଁ ଭକ୍ତମାନେ ଲକ୍ଷ ଲକ୍ଷ ସଂଖ୍ୟାରେ ଆସୁଛନ୍ତି ଦର୍ଶନ କରିବାକୁ ସେ ସମୟ ଭିତରେ, ସେମାନଙ୍କ ପାଇଁ ବି ସୁଗମ ହେବ ଦର୍ଶନ। ଏ ସବୁ କଥାକୁ ଆଧାର କରିକି ଅନେକ ଗୁଡ଼ିଏ ଆଲୋଚନା ଚର୍ଚ୍ଚା ହୋଇଛି ଏବଂ ତାରି ଆଧାରରେ ବିଭିନ୍ନ ବରିଷ୍ଠ ଦୈତାପତିମାନେ ଯେଉଁ ସବୁ ପରାମର୍ଶ ଦେଇଛନ୍ତି ସେ ପରାମର୍ଶକୁ ଆଧାର କରିକି ଆମେମାନେ ସେହି ଅନୁଯାୟୀ ଯେଉଁ କାର୍ଯ୍ୟକ୍ରମ ହେବ ତାକୁ ନିଷ୍ପତ୍ତି ନେଉଛୁ ଏବଂ ନିର୍ଘଣ୍ଟ ସେ ଅନୁସାରେ ସ୍ଥିର ହେଉଛି।
0: ବୈଠକଟି ଶ୍ରୀମନ୍ଦିର ପ୍ରଶାସନ, ପୁରୀ ଜିଲ୍ଲା ପ୍ରଶାସନ, ପୁଲିସ୍ ଆଉ ଦୈତାପତି ନିୟୋଗର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ପହଣ୍ଡି, ରଥଘିଚା, ଭିଡ଼ ନିୟନ୍ତ୍ରଣ, ସୁରକ୍ଷା, ଭକ୍ତମାନଙ୍କର ସୁବିଧା ଆଉ ନୀତି ନିର୍ଘଟଣକୁ ନେଇକରି ଆକ୍ତୁରା ସୂଚନା ବାବଦେ ବୈଠକଟି ଆଲୋଚନା ହୋଇଛି। ନିର୍ବାଚନ ଆୟୋଗ 10 ରାଜ୍ୟର 24 ରାଜ୍ୟସଭା ଆସନ ଲାଗି ନିର୍ବାଚନ ସୂଚୀ ଘୋଷଣା କରିଛନ୍। ଆନ୍ଧ୍ରପ୍ରଦେଶ, ଗୁଜରାଟ, କର୍ଣ୍ଣାଟକର 4 ଲେଖାଏଁ ଆସନ ଲାଗି ନିର୍ବାଚନ ହେବାର ଥିବାର ବେଳେ ରାଜସ୍ଥାନ ଓ ମଧ୍ୟପ୍ରଦେଶର 3 ଲେଖା, ଝାଡ଼ଖଣ୍ଡର 2, ମଣିପୁର, ମେଘାଳୟ, ଅରୁଣାଚଳ ପ୍ରଦେଶ ଆଉ ମିଜୋରାମର 1 ଲେଖାଏଁ ଆସନ ଲାଗି ନିର୍ବାଚନ ହେବା। ଏବା ମାସର 1 ନିର୍ବାଚନ ଲାଗି ବିଜ୍ଞପ୍ତି ଜାରି କରାଯିବ ଆଉ ଜୁନ୍ 18 ଦରକାର ହେଲେ ଭୋଟ୍ ଗ୍ରହଣ କରାଯିବା, ସେହିଦିନ ଭୋଟ୍ କନ୍ତିଭିଲ୍ କରାଯିବା। ଓଡ଼ିଶା ଜୈବ ବିବିଧତା ବୋର୍ଡ ତରଫ ଭୁବନେଶ୍ୱର ଲୋକସେବା ଭବନର ଷ୍ଟେଟ୍ କନ୍ଭୋକେସନ୍ ସେଣ୍ଟରର ରାଜ୍ୟସ୍ତରୀୟ ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ପଦକ୍ଷେପର ବିଶ୍ୱସ୍ତରୀୟ ପ୍ରଭାବ ବିଷୟବସ୍ତୁକୁ ନେଇକରି ଏହି ଦିବସ ପାଳନ କରାଯାଇଛି। କାର୍ଯ୍ୟକ୍ରମଟି ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି କହିଛନ୍, ଜୈବ ବିବିଧତା କ୍ଷେତ୍ରଟି ଓଡ଼ିଶା ଦେଶର ଗୋଟିଏ ଆଗଧାଡ଼ି ରାଜ୍ୟ ଭାବେ ପରିଚିତ ହୋଇଛି। କାର୍ଯ୍ୟକ୍ରମଟି ଜୈବ ବିବିଧତା ସଂରକ୍ଷଣଟି ଉଲ୍ଲେଖନୀୟ ଅବଦାନ ଲାଗି 8 ଜୈବ ବିବିଧତାର ରକ୍ଷକ ଆଉ 2 ଜୈବ ବିବିଧତାର ବିଜେତା ସମ୍ମାନଟି ସମ୍ମାନିତ କରାଯାଇଛି। ଏହି ଅବସରରେ 4 ପ୍ରମୁଖ ପୁସ୍ତକ ଆଉ ରିପୋର୍ଟ ଭିଲ୍ ଉନ୍ମୋଚନ କରାଯାଇଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଖାଦ୍ୟ ସୁରକ୍ଷା କ୍ଷେତ୍ରଟି ଗୋଟିଏ ବୈପ୍ଲବିକ ପଦକ୍ଷେପ ଭାବେ ଓଡ଼ିଶା ସରକାର ଆଉ ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ମିଳିତ ସହଯୋଗଥି ଝାରସୁଗୁଡ଼ାନ ଏଚ୍ ଅନ୍ନପୂର୍ତ୍ତି ଗ୍ରେନ୍ ଏଟିଏମ୍ ଲୋକାର୍ପିତ ହୋଇଛି। ଏଇଟା ଓଡ଼ିଶାର 2 ନମ୍ବର ଆଉ ଦେଶର 3 ନମ୍ବର ଗ୍ରେନ୍ ଏଟିଏମ୍ ଏ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଉ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଉପସ୍ଥିତ ରହିକରି ତାକୁ ଉଦ୍ଘାଟନ କରିଛନ୍। ଏହି ଅତ୍ୟାଧୁନିକ ବ୍ୟବସ୍ଥା ଜରିଆରେ ହିତାଧିକାରୀମାନେ

ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢ଼ୁଛନ୍ ଅତୀଶ କୁମାର ଶତପଥୀ। ଜୁହାର। ପହଲା ମୁଖ୍ୟ ଖବର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆବା କେଲ ରୋଜଗାର ମେଳାତି ବାଣ୍ଟିବେ 51,000 ନିଯୁକ୍ତି ପତ୍ର। ରଥଯାତ୍ରାକେ ଶୃଙ୍ଖଳିତ ଭାବେ କରବାର୍ ଲାଗି ଆଇନ ମନ୍ତ୍ରୀଙ୍କ

0: ବାୟୋମେଟ୍ରିକ୍ ପ୍ରମାଣୀକରଣ ଉତରୁ ଖାଲି 40 ସେକେଣ୍ଡଥି 25 କେଜି ତ ଖାଦ୍ୟଶସ୍ୟ ପାଇପାରବେ। ରାଜ୍ୟର ଫି ଜିଲ୍ଲା ଓ ବ୍ଲକ ସ୍ତର ନଈ ସେବା ଉପଲବ୍ଧ କରବାର ଯୋଜନା ରହିଛି। ଆଉ ଏବା ଦିନେ ରାଇଜେ ଆଉ 5ଟା ଗ୍ରେନ୍ ଏଟିଏମ୍ ସ୍ଥାପନା କରାଯିବ ବୋଲି ଯୋଗାଣ ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଝାରସୁଗୁଡ଼ା ଏଚ୍ କଟାପାଲେନ ଥିବାର ହକି ଷ୍ଟାଡିୟମ୍ ଏଚ୍ ପରିଦର୍ଶନ କରିଛନ୍। ଷ୍ଟାଡିୟମ୍ର ଚାଲିଥିବାର ଟର୍ଫ ତିଆରି କାମର ଅଗ୍ରଗତି ବାବଦେ ଭିଲ୍ ସମୀକ୍ଷା କରିଥିଲେ। ଷ୍ଟାଡିୟମ୍ର ଖେଳାଳିମାନଙ୍କ ଲାଗି ସୁବିଧା ସୁଯୋଗ ବଢ଼ାବାର ଲାଗି ଅଧିକାରୀମାନଙ୍କ ସାଙ୍ଗେ ଆଲୋଚନା କରିଛନ୍। ଆନ୍ତଃରାଜ୍ୟ ସ୍କୁଲ୍ ହକି ପ୍ରତିଯୋଗିତାଥି ଓଡ଼ିଶା ତରଫ ଖେଳିଥିବାର 14 ବର୍ଷର ବର୍ଗର ସାହିତ ନାୟକ ଆଉ 16 ବର୍ଷର ବର୍ଗର ବିବେକ ନାୟକଙ୍କୁ ମନ୍ତ୍ରୀ ଅଭିନନ୍ଦନ ଜଣାବାର ସହିତ ରାଜ୍ୟ ଓ ଦେଶ ଲାଗି ଖେଳିକରି ଜିଲ୍ଲାର ନାଁ ରଖବାରକେ ଉତ୍ସାହିତ କରିଛନ୍। ସମ୍ବଲପୁରର ଡାଲୁଆ ଧାନଘିନାକେ ନେଇକରି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାତି ସମୀକ୍ଷା ବୈଠକ ହୋଇଯାଇଛି। ଜିଲ୍ଲାନ ଏତେବେଳେ ତକ 1 ଲକ୍ଷ କ୍ୱିଣ୍ଟାଲ ଧାନ ଘିନା ଯାଇଛେ। ଏବା ଦିନେ ବିଲ୍ ଧାରି ସମୟ ଭିତରେ ଚାଷୀମାନଙ୍କନୁ ଧାନ ଘିନାଯିବ ବୋଲି ମନ୍ତ୍ରୀ କହିଛନ୍। ଏତାର ସହିତ ମୁଖ୍ୟମନ୍ତ୍ରୀଙ୍କନୁ ଖାସ୍ ନିର୍ଦ୍ଦେଶ ଅନାଯାଇକରି ତଲିଆ ଜମିନ୍ତି ଚାଷ ହେଉଥିବାର ଧାନକେ ବିଲ୍ ଘିନାଯିବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍।
1: ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି ସମ୍ବଲପୁର ଗୋଟେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହୋଇଥିବା କାରଣରୁ ତାର ଯୋଉ ଦାୟିତ୍ୱ ବହୁତ ଅଧିକ ଅଛି, ତେଣୁ ସମସ୍ତଙ୍କ ସହିତ ଆଲୋଚନା ବିଲୋଚନା କରିକି ତାହା କରାହେବ। ନିଶ୍ଚିତ ଭାବରେ ଆଗାମୀ ଦିନରେ ଆମେ ଏ ଅଞ୍ଚଳର ବିକାଶ କରିବୁ।
0: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟି ଜୁନ୍ 21 ତାରିଖ ବଦଳେ 28 ତାରିଖ ଦିନ ହେବା ବୋଲି ପରିଷଦ ତରଫରୁ ସୂଚନା ଦିଆଯାଇଛି। ଓଟିଇଟିର ପହିଲା ବିଷୟ ସକାଳ 9 ରୁ 11:30 ବଜେ ତକ ଆଉ 2 ନମ୍ବର ବିଷୟ ଲାଗି ଉପରବେଲା 2 ରୁ 4:30 ବଜେ ତକ ପରୀକ୍ଷା ହେବା। ଜୁନ୍ 17 ତାରିଖରୁ ପରିଷଦର ୱେବ୍ସାଇଟ୍ଥି ଆଡ୍ମିଟ୍ କାର୍ଡ଼ ମିଳିବା ବୋଲି ସୂଚନା ଦିଆଯାଇଛି। ରାଜ୍ୟର ଶାରୀରିକ ଶିକ୍ଷା ଅଧିକାରୀମାନଙ୍କୁ ନେଇକରି 2 ଦିନିଆ ଦିଗ୍ଦର୍ଶନ ଓ ସମୀକ୍ଷା ବୈଠକ ହୋଇଯାଇଛି। କାର୍ଯ୍ୟକ୍ରମକୁ ମାଧ୍ୟମିକ ଶିକ୍ଷା ପରିଷଦ ନିର୍ଦ୍ଦେଶକ ବୀରେନ୍ଦ୍ର କର୍କରା ଉଦ୍ଘାଟନ କରିବା ସହିତ ଅଧିକାରୀମାନଙ୍କୁ ଦିଗ୍ଦର୍ଶନ ଦେଇଛନ୍। କାର୍ଯ୍ୟକ୍ରମଟି 6ଟା କ୍ରୀଡ଼ା, ଯୋଗାସନ, ଟାଇକାଣ୍ଡୋ, ସଫ୍ଟବଲ୍, ଉଷୁ, ସାଇକେଲିଂ ଆଉ ସ୍କେଟିଂ ଖେଳର ପ୍ରଶିକ୍ଷକମାନେ ଯୋଗ ଦେଇକରି ଶାରୀରିକ ଶିକ୍ଷା ଅଧିକାରୀମାନଙ୍କୁ ତାଲିମ ଦେଇଥିଲେ। ଗଲାକାଲିନ ହୋଇଥିବାର ଏହି ଦିଗ୍ଦର୍ଶନ କାର୍ଯ୍ୟକ୍ରମଟି ଓଡ଼ିଶାର 30ଟା ଜିଲ୍ଲାର ଶାରୀରିକ ଶିକ୍ଷା ଅଧିକାରୀମାନେ ଯୋଗ ଦେଇଥିଲେ। ନୂଆପଡ଼ା ଜିଲ୍ଲାପାଳଙ୍କର କାର୍ଯ୍ୟାଳୟ ସମ୍ମିଳନୀ କକ୍ଷନ ଲିଙ୍ଗ ଚୟନ ଓ ଭ୍ରୂଣ ହତ୍ୟା ରୋକବାର ବାବଦେ ଗୋଟିଏ ସମୀକ୍ଷା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାତି ହୋଇଯାଇଛି। ଏ ବାବଦେ ରହିଥିବାର ସରକାରୀ ଆଇନ ଦାୟିତ୍ୱ ଆଉ ଜନସଚେତନତା ବାବଦେ ବୈଠକଟି ଆଲୋଚନା କରାଯାଇଥିଲା। ବରଗଡ଼ ଜିଲ୍ଲା ସହେଲା ବ୍ଲକ ସମ୍ମିଳନୀ କକ୍ଷନ ଜନଜାତି ଗରିମା ଅଭିଯାନ ଅଧୀନଥି ଜିଲ୍ଲାସ୍ତରୀୟ ଜନଭାଗିଦାରୀ ସବ୍ସେ ଦୂର ସବ୍ସେ ପେହେଲେ କାର୍ଯ୍ୟକ୍ରମ ମୂଲ ହୋଇଛି। କେନ୍ଦ୍ର ସରକାରଙ୍କର ଜନଜାତି ବ୍ୟାପାର ମନ୍ତ୍ରଣାଳୟ ଆଉ ରାଜ୍ୟ ଅନୁସୂଚିତ ଜାତି ଆଉ ଜନଜାତି ବିକାଶ ବିଭାଗର ନିର୍ଦ୍ଦେଶଥି ଗଲା 18 ତାରିଖରୁ 25 ତାରିଖ ତକ ଧର୍ତ୍ତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ ଅଧୀନଥି ଇଟା ଚାଲ୍ବା। ଜିଲ୍ଲାର 157ଟା ଜନଜାତି ବହୁଳ ଗାଁ ରହୁଥିବାର ଆଦିବାସୀମାନଙ୍କର ପାଶେ ସରକାରୀ ଯୋଜନାମାନଙ୍କର ସୁବିଧା ପହଞ୍ଚାବାରଟା ଇତାର ଲକ୍ଷ୍ୟ। ରାଜ୍ୟ ଅଂଶୁଘାତ ଲାଗି ହେଉଥିବାର ମୃତ୍ୟୁ ସଂଖ୍ୟା 3ଟି ପହଞ୍ଚିଛି। ବଲାଙ୍ଗୀର, ସୁନ୍ଦରଗଡ଼ ଆଉ ସୁବର୍ଣ୍ଣପୁର ଜିଲ୍ଲାର ଜଣାଲେଖା ବ୍ୟକ୍ତିଙ୍କର ଜୀବନ ଯାଇଥିବାର ଉପସ୍ୱତନ୍ତ୍ର ରିଲିଫ୍ କମିଶନର ପଦ୍ମନାଭ ବେହେରା ସୂଚନା ଦେଇଛନ୍। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ଯୁକ୍ତ 2 ବୋର୍ଡ ପରୀକ୍ଷାର ଉତ୍ତର ଖାତାର ସ୍କାନ୍ ଫଟୋକପି ଲାଗି ଶେଷ ତାରିଖକୁ ଆଉ ଗୋଟିଏ ଦିନ ବଢ଼େଇକରି 24 ତାରିଖ ତକ କରିଛି। ଆଗନୁ ଏତାର ଶେଷ ସମୟ ଏବା କାଲି ତକ ଥିଲା। ସ୍କାନ୍ କପି ମିଳିବା ଋତୁରୁ ଛାତ୍ରଛାତ୍ରୀମାନେ ପୁନଃ ମୂଲ୍ୟାଙ୍କନ ଆଉ ଭେରିଫିକେସନ୍ ଲାଗି 2 ଦିନ ଭିତରେ ଆବେଦନ କରିପାରିବେ ବୋଲି ବୋର୍ଡ ତରଫରୁ କୁହାଯାଇଛି। ଓଡ଼ିଶା ଆଉ ତାର ପାଖର ଇଲାକା ଉପରେ ଗୋଟିଏ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଇତାର ପ୍ରଭାବଥି କେନ୍ଦ୍ରୀୟ ବଙ୍ଗୋପସାଗରନ ଏବା ହପ୍ତାଥି ଲଘୁଚାପ ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ତରଫରୁ ଅନୁମାନ କରାଯାଇଛି। ଏ ସମୟ ଭିତରେ ରାଜ୍ୟର କେତେଟା ଇଲାକାନ ଜବର ବର୍ଷା ହେବା ବୋଲି ଅନୁମାନ କରାଯାଇଛି। ସିଆଡ଼େ ରାଜ୍ୟର ଜବର ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏବେ 24 ଘଣ୍ଟା ଭିତରେ ବରଗଡ଼, ସୁବର୍ଣ୍ଣପୁର, ସୁନ୍ଦରଗଡ଼ ସହିତ 5ଟା ଜିଲ୍ଲାକେ ଜବର ତାତି ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ତରଫରୁ ସୂଚନା ମିଳିଛି। ଝାରସୁଗୁଡ଼ା ଜିଲ୍ଲାନ ଆଜି ରାଜ୍ୟର ସବୁ ନଜହ ତାତି 45.2 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ଶେଷ ମୁଖ୍ୟ ଖବର ଫେରଖାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆବାକେଲ ରୋଜଗାର ମେଳାଥି ବାଣ୍ଟିବେ 51,000 ନୂଆତକା ନିଯୁକ୍ତି ପତ୍ର। ରଥଯାତ୍ରାକେ ଶୃଙ୍ଖଳିତ ଭାବେ କରବାର ଲାଗି ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାତି ହେଲା ସମୀକ୍ଷା ବୈଠକ। ଖାଦ୍ୟ ସୁରକ୍ଷା କ୍ଷେତ୍ରତି ଗୋଟିଏ ବୈପ୍ଲବିକ ପଦକ୍ଷେପ ଭାବେ ଝାରସୁଗୁଡ଼ାନ ଲୋକାର୍ପିତ ହେଲା ଅନ୍ନପୂର୍ତ୍ତି ଗ୍ରେନ୍ ଏଟିଏମ୍। ଆଉ ଓଡ଼ିଶା ଆଉ ତାର ପାଖର ଇଲାକା ଉପରେ ସକ୍ରିୟ ରହିଛି ଗୋଟିଏ ଘୂର୍ଣ୍ଣିବଳୟ। ଆଜିର ଆଞ୍ଚଳିକ ଖବରନୁ ଶେଷ ହେଲା। ଜୁହାର।

0: ଆକାଶବାଣୀ ସମ୍ବଲପୁର ପ୍ରଥମେ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଜିଲ୍ଲା ହାଲଚାଲ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ପ୍ରଧାନମନ୍ତ୍ରୀ ଆସନ୍ତାକାଲି 51,000 ଉର୍ଦ୍ଧ୍ୱ ନବନିଯୁକ୍ତଙ୍କୁ ବଣ୍ଟନ କରିବେ ନିଯୁକ୍ତିପତ୍ର। ସାଇପ୍ରସ୍ ରାଷ୍ଟ୍ରପତିଙ୍କ ସହ ବିଭିନ୍ନ ଆଞ୍ଚଳିକ ଏବଂ ବୈଶ୍ୱିକ ପ୍ରସଙ୍ଗ ନେଇ ପ୍ରଧାନମନ୍ତ୍ରୀ କଲେ ମତ ବିନିମୟ। ବାଂଲାଦେଶ ପାକିସ୍ତାନ ସୀମାନ୍ତ ଅଭେଦ୍ୟ ଲକ୍ଷ୍ୟରେ ଆରମ୍ଭ ହେବ ସ୍ମାର୍ଟ ସୀମା ପ୍ରକଳ୍ପ। ବରିଷ୍ଠ ନାଗରିକଙ୍କୁ ସହାୟତା ଯୋଗାଇଦେବା ଲାଗି ଜୀବନ ମୋବାଇଲ୍ ଆପ୍ର ଶୁଭାରମ୍ଭ। ଏବଂ ଆଇପିଏଲ୍ କ୍ରିକେଟ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଲା ସନ୍ରାଇଜର୍ସ ହାଇଦ୍ରାବାଦ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ସକାଳେ ଆଭାସୀ ମାଧ୍ୟମରେ ଉନବିଂଶ ରୋଜଗାର ମେଳା କାର୍ଯ୍ୟକ୍ରମରେ ବିଭିନ୍ନ ସରକାରୀ ବିଭାଗ ଏବଂ ସଂସ୍ଥାରେ 51,000 ଉର୍ଦ୍ଧ୍ୱ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ। ଦେଶର 47 ସ୍ଥାନରେ ଆସନ୍ତାକାଲି ରୋଜଗାର ମେଳା ଆୟୋଜନ କରାଯିବ। ନୂତନ ଭାବେ ନିଯୁକ୍ତି ପାଇଥିବା ପ୍ରାର୍ଥୀମାନେ ରେଳ ମନ୍ତ୍ରଣାଳୟ, ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଆର୍ଥିକ ସେବା ବିଭାଗ, ଉଚ୍ଚଶିକ୍ଷା ବିଭାଗ ଆଦି ମନ୍ତ୍ରଣାଳୟ ଏବଂ ସରକାରୀ ବିଭାଗରେ ଯୋଗଦେବେ। ନିଯୁକ୍ତି ସୃଷ୍ଟି ଉପରେ ପ୍ରଧାନମନ୍ତ୍ରୀଙ୍କର ପ୍ରତିବଦ୍ଧତାକୁ ଦୃଷ୍ଟିରେ ରଖି ରୋଜଗାର ମେଳା ସରକାରଙ୍କ ଏକ ପ୍ରମୁଖ ପଦକ୍ଷେପ। ପୂର୍ବରୁ ଦେଶରେ 18 ରୋଜଗାର ମେଳାର ଆୟୋଜନ କରାଯାଇ ପ୍ରାୟ 12,00,000 ନିଯୁକ୍ତିପତ୍ର ବଣ୍ଟନ କରାଯାଇଥିବା ଜଣାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସାଇପ୍ରସ୍ ରାଷ୍ଟ୍ରପତି ନିକୋସ୍ କ୍ରିଷ୍ଟୋଡୋଲାଇଡ୍ସଙ୍କ ସହ ଆଜି ନୂଆଦିଲ୍ଲୀଠାରେ ବାଣିଜ୍ୟ, ପୁଞ୍ଜି ବିନିଯୋଗ, ପ୍ରତିରକ୍ଷା, ସାମୁଦ୍ରିକ ସୁରକ୍ଷା, ଆର୍ଥିକ ସଂଯୋଗୀକରଣ, ପ୍ରଯୁକ୍ତି ବିଦ୍ୟା ଏବଂ ନବସୃଜନ, ଜାତୀୟ ଶିକ୍ଷା, ସଂସ୍କୃତି ଏବଂ ଭାରତ ୟୁରୋପୀୟ ସଂଘ ସହଭାଗିତା ଆଦି ବିଷୟରେ ଆଲୋଚନା ହୋଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସଚିବ ସିବି ଜର୍ଜ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଉଭୟ ନେତା ବିଭିନ୍ନ ଆଞ୍ଚଳିକ ଏବଂ ବୈଶ୍ୱିକ ପ୍ରସଙ୍ଗ ଉପରେ ମଧ୍ୟ ସେମାନଙ୍କର ମତ ବିନିମୟ କରିଥିଲେ। ସେ କହିଛନ୍ତି ସାଇପ୍ରସ୍ ପକ୍ଷରୁ ମୁମ୍ବାଇଠାରେ ବାଣିଜ୍ୟ କାର୍ଯ୍ୟାଳୟ ଖୋଲାଯିବା ସମ୍ପର୍କରେ ଘୋଷଣା କରାଯାଇଛି। ସାଇପ୍ରସ୍ଠାରେ ଭାରତୀୟ ହିନ୍ଦୀ ଚଳଚ୍ଚିତ୍ରର ସୁଟିଂ ନେଇ ହୋଇଥିବା ଏକ କାର୍ଯ୍ୟକ୍ରମରେ ସାଇପ୍ରସ୍ ରାଷ୍ଟ୍ରପତି ଯୋଗ ଦେଇଥିଲେ। ମୁମ୍ବାଇର ତାଜ୍ ପ୍ୟାଲେସ୍ ହୋଟେଲ୍ଠାରେ

0: ଅବିସି ଏଗାର ଆତଙ୍କବାଦୀ ଆକ୍ରମଣ ଘଟଣାର ସ୍କାରକୀ ସ୍ଥଳରେ ସାଇପ୍ରସ୍ ରାଷ୍ଟ୍ରପତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଶ୍ରୀ ଜର୍ଜ କହିଛନ୍ତି ସାଇପ୍ରସ୍ ଭାରତକୁ ସୀମାପାର ଆତଙ୍କବାଦ ବିରୋଧରେ ସଂଗ୍ରାମ ଲାଗି ନିରନ୍ତର ସହାୟତା କରୁଛି। ଆସନ୍ତା ବର୍ଷଠାରୁ ସାଇପ୍ରସ୍ରେ ୟୁପିଏ କାର୍ଯ୍ୟକାରୀ କରିବ ବୋଲି ଶ୍ରୀ ଜର୍ଜ କହିଛନ୍ତି। କେନ୍ଦ୍ର ସରକାର ବାଂଲାଦେଶ ଏବଂ ପାକିସ୍ତାନର ସମଗ୍ର ସୀମାନ୍ତକୁ ଅବୈଧ କରିବା ଲକ୍ଷ୍ୟରେ ସ୍କାର୍ଟ ସୀମା ପ୍ରକଳ୍ପ ଆରମ୍ଭ କରିବେ। ନୂଆଦିଲ୍ଲୀଠାରେ ଆଜି ସୀମା ସୁରକ୍ଷା ବଳ ବିଏସ୍ଏଫ୍ର ଅଳଙ୍କରଣ ସମାରୋହ ଏବଂ ରୁସ୍ତମ୍ଜୀ ସ୍କାରକୀ ବକ୍ତୃତା ସମାରୋହରେ ଯୋଗଦେଇ ଶ୍ରୀ ଶାହା କହିଛନ୍ତି ଆସନ୍ତା ବର୍ଷ ମଧ୍ୟରେ ସୀମା ସୁରକ୍ଷାକୁ କଡ଼ାକଡ଼ି କରିବା ଲାଗି କାର୍ଯ୍ୟ ଆଗେଇ ଚାଲିଛି। ସ୍କାର୍ଟ ସୀମା ପ୍ରକଳ୍ପ ଅଧୀନରେ ବିଭିନ୍ନ ପ୍ରଯୁକ୍ତିବିଦ୍ୟା ବିନିଯୋଗରେ ସୀମା ସୁରକ୍ଷା କାର୍ଯ୍ୟ ହାତକୁ ନିଆଯାଇଛି। ଶ୍ରୀ ଶାହା କହିଛନ୍ତି ସ୍କାର୍ଟ ସୀମା ପ୍ରକଳ୍ପରେ ଦେଶର ସୀମାକୁ ଡ୍ରୋନ୍ ରାଡର୍ ଅତ୍ୟାଧୁନିକ କ୍ୟାମେରା ଏବଂ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ବିନିଯୋଗ କରାଯାଇ ସୁରକ୍ଷିତ ରଖାଯିବ। ଶ୍ରୀ ଶାହା କହିଛନ୍ତି ଏହି ପଦକ୍ଷେପ ଆରମ୍ଭ ହେବା ଦ୍ୱାରା ସୀମା ସୁରକ୍ଷା ବାହିନୀ ଯବାନମାନଙ୍କ କାର୍ଯ୍ୟ ଉଲ୍ଲେଖନୀୟ ଭାବେ ସହଜ ଏବଂ ସଶକ୍ତ ହୋଇପାରିବ। ଭାରତ ନିଶ୍ଚିତ ରୂପେ ସାଇବର ଆତଙ୍କ ଯୁଦ୍ଧ ଏବଂ ଡ୍ରୋନ୍ ଭିତ୍ତିକ ଆହ୍ୱାନର ମୁକାବିଲା ନିମନ୍ତେ ନୂତନ ପ୍ରଯୁକ୍ତିବିଦ୍ୟା ଆପଣାଇବ ବୋଲି ଶ୍ରୀ ଶାହା କହିଛନ୍ତି।
1: ଆନେ ୱାଲେ ଏକ ସାଲ କେ ଅନ୍ଦର ହି ସ୍ମାର୍ଟ ବର୍ଡର କନ୍ସେପ୍ଟ କେ ସାଥ ସୀମା ସୁରକ୍ଷା ବଲ୍ କି ସୁରକ୍ଷା ମେ ସଭି ପ୍ରକାର କି ତକନିକ କୋ ଲେସ କର କର ଏକ ଅଭେଦ ବର୍ଡର କି ହମ ସୁରକ୍ଷା କି ଗ୍ରିଡ ବନାନେ କା କାମ ଆଗେ ବଢ଼ ରହା ହେ ଔର ବହୁତ କମ ସମୟ ମେ ଗୃହ ମନ୍ତ୍ରାଳୟ ଡ୍ରୋନ ରଡାର ଆଧୁନିକ କ୍ୟାମେରାଜ ଔର ବାକି ସାରି ତକନିକ କେ ସାଥ ଏକ ସ୍ମାର୍ଟ ବର୍ଡର କେ ପ୍ରୋଜେକ୍ଟ କୋ ଲେକର ଦେଶ କେ ସାମନେ ଆଏଗା।
0: ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ କ୍ରମେ କେନ୍ଦ୍ର ସରକାର କେବଳ ଅନୁପ୍ରବେଶକୁ ରୋକି ନାହାନ୍ତି ବରଂ ପ୍ରତିଟି ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବା ସହ ଦେଶରୁ ତଡ଼ି ଦେଇଛନ୍ତି। ତ୍ରିପୁରା ଆସାମ ଏବଂ ପଶ୍ଚିମବଙ୍ଗ ସରକାର ସମ୍ପ୍ରତି କେନ୍ଦ୍ର ସରକାରଙ୍କ ନୀତିନିୟମକୁ କାର୍ଯ୍ୟକାରୀ କରୁଛନ୍ତି ଏବଂ ବେଆଇନ ଅନୁପ୍ରବେଶକାରୀଙ୍କୁ ବିରୋଧ କରୁଥିବା ସେ କହିଛନ୍ତି। ଅନୁପ୍ରବେଶକାରୀଙ୍କୁ ବନ୍ଦ କରିବାର ଏବେ ପ୍ରକୃଷ୍ଟ ସମୟ ଆସିଛି ବୋଲି ଶ୍ରୀ ଶାହା କହିଛନ୍ତି। କେନ୍ଦ୍ର ସରକାରଙ୍କ ଦୃଢ଼ ପ୍ରତିବଦ୍ଧତା ଯୋଗୁଁ ପାଞ୍ଚ ଦଶନ୍ଧି ଧରି ଚାଲିଥିବା ନକ୍ସଲ ସମସ୍ୟା ଏବେ ଭାରତରୁ ଦୂରୀଭୂତ ହୋଇପାରିଛି ବୋଲି ସେ କହିଛନ୍ତି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାର ଉତ୍ତରଖାତା ନକଲ ପାଇବା ଲାଗି ଶେଷ ତାରିଖ ଚଳିତ ମାସ 24 ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ପୂର୍ବରୁ ଉତ୍ତରଖାତାର ନକଲ ପାଇବାର ଶେଷ ତାରିଖ ଆସନ୍ତାକାଲି ଧାର୍ଯ୍ୟ କରାଯାଇଥିଲା। ଗତ କିଛିଦିନ ଧରି ସିବିଏସ୍ଇର ୱେବ୍ସାଇଟ୍ରେ ଅହେତୁକ ଭିଡ଼ ଯୋଗୁଁ ସୃଷ୍ଟି ହେଉଥିବା ପରିସ୍ଥିତିକୁ ସୁଧାରିବା ନିମନ୍ତେ ଏପରି ନିଷ୍ପଭି ନିଆଯାଇଛି। ବୋର୍ଡ ପକ୍ଷରୁ କୁହାଯାଇଛି ଛାତ୍ରଛାତ୍ରୀମାନେ ଉତ୍ତରଖାତାର ନକଲ ମିଳିବା ପରେ ପୁନଃ ମୂଲ୍ୟାଙ୍କନ ପାଇଁ ନିମନ୍ତେ ଆବେଦନ କରିବା ଲାଗି ଦୁଇଦିନ ସମୟ ପାଇପାରିବେ। ଦେଶର ବରିଷ୍ଠ ନାଗରିକମାନଙ୍କୁ ସହାୟତା ଯୋଗାଇଦେବା ଉଦ୍ଦେଶ୍ୟରେ ଜୀବନ ନାମକ ଏକ ମୋବାଇଲ୍ ଆପ୍ର ଶୁଭାରମ୍ଭ କରାଯାଇଛି। କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ବୀରେନ୍ଦ୍ର କୁମାର ନୂଆଦିଲ୍ଲୀଠାରେ ଏହି ଆପ୍ର ଶୁଭାରମ୍ଭ କରିଛନ୍ତି। ଜୀବନ ଆପ୍ରେ ବରିଷ୍ଠ ନାଗରିକମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଏବଂ ଜନମଙ୍ଗଳ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଜରୁରୀକାଳୀନ ସହାୟତା ଏବଂ ବରିଷ୍ଠ ନାଗରିକମାନଙ୍କ ଘର ସମ୍ପର୍କିତ ସମସ୍ତ ବିବରଣୀ ଉପଲବ୍ଧ ହେବ। ଏଥିରେ ବରିଷ୍ଠ ନାଗରିକମାନେ ଯେପରି ସହଜରେ ଏହି ଆପ୍ ବ୍ୟବହାର କରିପାରିବେ ସେଥିପାଇଁ ଧ୍ୟାନ ଦିଆଯାଇଛି। କେନ୍ଦ୍ରମନ୍ତ୍ରୀ ଡକ୍ଟର ବୀରେନ୍ଦ୍ର କୁମାର ମଧ୍ୟ ସତାୟୁ ନାମକ ଡ୍ୟାସ୍ବୋର୍ଡର ଶୁଭାରମ୍ଭ କରିଛନ୍ତି। ଦେଶର ଆୟୁଷ୍ମାନ ଭାରତ ହେଲ୍ଥ ଆକାଉଣ୍ଟ ଆଭା ସହିତ 100 କୋଟିରୁ ଉର୍ଦ୍ଧ୍ୱ ଲୋକଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ତଥ୍ୟ ସଂଯୋଗ କରାଯାଇ ଆୟୁଷ୍ମାନ ଭାରତ ଡିଜିଟାଲ୍ ମିଶନରେ ନୂତନ ରେକର୍ଡ ସୃଷ୍ଟି ହୋଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଗତବର୍ଷ ଫେବୃୟାରୀରେ ଏହି ସଂଖ୍ୟା 50 କୋଟି ଥିବାବେଳେ ଏବେ ଏହା 100 କୋଟିରୁ ଉର୍ଦ୍ଧ୍ୱ ଅତିକ୍ରମ କରିଛି। ପ୍ରତି 2-3 ମାସ ମଧ୍ୟରେ ପାଖାପାଖି 10 କୋଟି ସ୍ୱାସ୍ଥ୍ୟ ତଥ୍ୟକୁ ଏହି ଆଭା ପୋର୍ଟାଲରେ ସଂଯୋଗୀକରଣ କରାଯାଇପାରିଛି। ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଉତ୍ତରପ୍ରଦେଶରେ ସର୍ବାଧିକ 15 କୋଟିରୁ ଉର୍ଦ୍ଧ୍ୱ ଆଭା ସଂଯୋଗୀକୃତ ସ୍ୱାସ୍ଥ୍ୟ ତଥ୍ୟ ରହିଥିବାବେଳେ ଆନ୍ଧ୍ରପ୍ରଦେଶରେ ପାଖାପାଖି 12 କୋଟି ସ୍ୱାସ୍ଥ୍ୟ ତଥ୍ୟ ରହିଛି। ଦେଶର ଅଧିକାଂଶ ଭାଗରେ ଅତ୍ୟଧିକ ତାପମାତ୍ରା ବୃଦ୍ଧି କାରଣରୁ ଗତ 4 ଦିନ ମଧ୍ୟରେ ବିଦ୍ୟୁତ୍ ଚାହିଦା ଅତ୍ୟଧିକ ବୃଦ୍ଧି ପାଇଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଦିନରେ ବିଦ୍ୟୁତ୍ ଚାହିଦା ସର୍ବାଧିକ 270.82 ଗିଗାୱାଟ୍ରେ ପହଞ୍ଚିଥିଲା, ଯାହାକି ପୂର୍ବ ରେକର୍ଡ ଅତିକ୍ରମ କରିଛି। ସେହିପରି ବିଦ୍ୟୁତ୍ ଚାହିଦା ସୋମବାର 257 ଗିଗାୱାଟ୍, ମଙ୍ଗଳବାର 260 ଗିଗାୱାଟ୍ ଏବଂ ବୁଧବାର 265 ଗିଗାୱାଟ୍ ରହିଥିଲା। ମନ୍ତ୍ରଣାଳୟ ପକ୍ଷରୁ ବିଦ୍ୟୁତ୍ ଯୋଗାଣର ଆବଶ୍ୟକତାକୁ ଦୃଷ୍ଟିରେ ରଖି ନାଗରିକମାନେ ବିଦ୍ୟୁତ୍କୁ ଠିକ୍ ରୂପେ ବିନିଯୋଗ କରିବା ଲାଗି କୁହାଯାଇଛି। ଦୁଇଜଣ ଭାରତୀୟ ପର୍ବତାରୋହୀ ଅରୁଣ କୁମାର ତିୱାରୀ ଏବଂ ସନ୍ଦୀପ ଆରେ ଏଭରେଷ୍ଟ ପର୍ବତ

0: ଅବହରଣ କରୁଥିବା ବେଳେ ପ୍ରାଣ ହରାଇଛନ୍ତି। ନେପାଳର ପର୍ଯ୍ୟଟନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବିଶ୍ୱର ସର୍ବୋଚ୍ଚ ପର୍ବତ ଶୃଙ୍ଗ ଏଭରେଷ୍ଟରେ ଗତକାଲି ଏହି ଦୁଇ ଜଣ ପହଞ୍ଚିଥିଲେ ଏବଂ ଆଜି ଶୃଙ୍ଗରୁ ଅବହରଣ କରିବା ସମୟରେ ଅସୁସ୍ଥତା ଅନୁଭବ କରିବା ପରେ ସେମାନଙ୍କର ମୃତ୍ୟୁ ଘଟିଥିଲା। ଏହା ହେଉଛି ଚଳିତ ଋତୁରେ ଏଭରେଷ୍ଟ ଶୃଙ୍ଗରେ ଚତୁର୍ଥ ମୃତ୍ୟୁ। ପୂର୍ବରୁ ନେପାଳର ତିନି ଜଣ ପର୍ବତାରୋହୀଙ୍କର ମୃତ୍ୟୁ ଘଟିଥିଲା। ଆଫଗାନିସ୍ତାନର କାନ୍ଧାର, ହେରାଟ, ଘୋର ଏବଂ ତାଖାର ପ୍ରଦେଶରେ ଗତକାଲି ରାତିରେ ପ୍ରବଳ ବର୍ଷା ଓ ପବନରେ ଛଅ ଜଣଙ୍କର ମୃତ୍ୟୁ ହେବା ସହ ଏଗାର ଜଣ ଆହତ ହୋଇଛନ୍ତି। ଆଫଗାନିସ୍ତାନ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ବର୍ଷା ପବନ ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହେବା ସହ ବଡ଼ ବଡ଼ ଗଛ, ସୋଲାର ପ୍ୟାନେଲ ଆଦି ଭାଙ୍ଗିରୁଜି ଯାଇଛି ଏବଂ କେତେକ ଘର ମଧ୍ୟ ନଷ୍ଟ ହୋଇଥିବା ସୂଚନା ମିଳିଛି। ଆଫଗାନିସ୍ତାନରେ ମାର୍ଚ୍ଚ 26 ତାରିଖ ପରଠାରୁ 250 ଜଣଙ୍କ ମୃତ୍ୟୁ ହେବା ସହ 344 ଜଣ ଆହତ ହୋଇଛନ୍ତି ଏବଂ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ କାରଣରୁ 70,000 ପରିବାର ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ଭାରତ ଜାତୀୟ ରାଜପଥ ପ୍ରାଧିକରଣ ଏନ୍ଏଚ୍ଏଆଇ ଏବଂ ନରୱେର ଜିଓ ଟେକ୍ନିକାଲ ଇନ୍ଷ୍ଟିଚ୍ୟୁଟ୍ ଏନ୍ଜିଆଇ ମଧ୍ୟରେ ଟନେଲ ଇଞ୍ଜିନିୟରିଂ କ୍ଷମତା ଗଠନ ନେଇ ବୁଝାମଣା ସ୍ୱାକ୍ଷରିତ ହୋଇଛି। ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଭାରତର ଜାତୀୟ ରାଜପଥଗୁଡ଼ିକୁ ବିଶ୍ୱସ୍ତରୀୟ କରିବା ଲାଗି ଏନ୍ଏଚ୍ଏଆଇର ପ୍ରତିବଦ୍ଧତା ସ୍ୱରୂପ ଏହି ରାଜିନାମା ସ୍ୱାକ୍ଷରିତ ହୋଇଛି। ଦୁଇପକ୍ଷ ମଧ୍ୟରେ ବୁଝାମଣା ଯୋଗୁଁ ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା କରିବା ଲାଗି ବିଭିନ୍ନ ଗବେଷଣା ଏବଂ ବିକାଶମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ବୁଝାମଣା 5 ବର୍ଷ ଲାଗି କାର୍ଯ୍ୟକାରୀ କରିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଭାରତ ଏବଂ ନରୱେ ମଧ୍ୟରେ ଭିତ୍ତିଭୂମି ବିକାଶ, ପ୍ରଯୁକ୍ତିବିଦ୍ୟା ବିନିମୟ ଏବଂ ଦୀର୍ଘସ୍ଥାୟୀ ଇଞ୍ଜିନିୟରିଂ କାର୍ଯ୍ୟ ନେଇ ସମ୍ପର୍କକୁ ଅଧିକ ଦୃଢ଼ୀଭୂତ କରାଯାଇପାରିଛି। ଆଇପିଏଲ୍ କ୍ରିକେଟ୍ରେ ଆଉ ଅଳ୍ପ ସମୟ ପରେ ହାଇଦ୍ରାବାଦର ରାଜୀବ ଗାନ୍ଧି ଆନ୍ତର୍ଜାତିକ ଷ୍ଟାଡିୟମ୍ଠାରେ ସନ୍ରାଇଜର୍ସ ହାଇଦ୍ରାବାଦ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍ ଆରମ୍ଭ ହେବ। ଟସ୍ ଜିତି ସନ୍ରାଇଜର୍ସ ହାଇଦ୍ରାବାଦ ବ୍ୟାଟିଂ କରିବାକୁ ନିଷ୍ପଭି ନେଇଛି। ପ୍ରଧାନମନ୍ତ୍ରୀ ଆସନ୍ତାକାଲି 51,000ରୁ ଉର୍ଦ୍ଧ୍ୱ ନବନିଯୁକ୍ତଙ୍କୁ ବଣ୍ଟନ କରିବେ ନିଯୁକ୍ତିପତ୍ର। ସାଇପ୍ରସ୍ ରାଷ୍ଟ୍ରପତିଙ୍କ ସହ ବିଭିନ୍ନ ଆଞ୍ଚଳିକ ଏବଂ ବୈଶ୍ୱିକ ପ୍ରସଙ୍ଗ ନେଇ ପ୍ରଧାନମନ୍ତ୍ରୀ କଲେ ମତ ବିନିମୟ। ବାଂଲାଦେଶ ପାକିସ୍ତାନ ସୀମାନ୍ତ ଅବୈଧ ଲକ୍ଷ୍ୟରେ ଆରମ୍ଭ ହେବ ସ୍ମାର୍ଟ ସୀମା ପ୍ରକଳ୍ପ। ବରିଷ୍ଠ ନାଗରିକଙ୍କୁ ସହାୟତା ଯୋଗାଇଦେବା ଲାଗି ଜୀବନ ମୋବାଇଲ୍ ଆପ୍ର ଶୁଭାରମ୍ଭ ଏବଂ ଆଇପିଏଲ୍ କ୍ରିକେଟ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପଭି ନେଲା ସନ୍ରାଇଜର୍ସ ହାଇଦ୍ରାବାଦ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ବରଗଡ଼ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ବରଗଡ଼ ସମ୍ବାଦଦାତା ଉମେଶ ଚନ୍ଦ୍ର ବିଶ୍ୱାଳ ଓ ଉପସ୍ଥାପନାରେ ମୁଁ ସତ୍ୟବ୍ରତ ବେହୁରା। ବରଗଡ଼ ସହର ଦେଇ ଯାଇଥିବା ବରଗଡ଼ ଭେଡେନ୍ କେନାଲର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ ହୋଇଛି। ବରଗଡ଼ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଅଶ୍ୱନୀ କୁମାର ଷଡ଼ଙ୍ଗୀ ପ୍ରାୟ 50 କୋଟି ଟଙ୍କା ବ୍ୟୟ ଅଟକଳରେ ଅତ୍ୟାଧୁନିକ ଶୈଳୀରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପର ନିର୍ମାଣ କାମର ଶୁଭ ଦେଇଛନ୍ତି। ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାମ ବରଗଡ଼ ଘରୋଇ ବସ୍ଷ୍ଟାଣ୍ଡ ନିକଟରୁ ଆରମ୍ଭ ହୋଇଥିବା ବେଳେ 2 ବର୍ଷ ମଧ୍ୟରେ ଶେଷ କରିବାର ଯୋଜନା ରହିଛି। ଏ ସମ୍ପର୍କରେ ଏସ୍ଡିଓ ରାଜକୁମାର ମିଶ୍ର କହିଛନ୍ତି,
2: ଆମର ବରଗଡ଼ରେ ବହୁତ ଦିନରୁ ଗୋଟେ ଆଶା ଥିଲା ଯେ ଗୋଟେ ବସ୍ କଣ୍ଡିଟ୍ କରାଯିବ ବୋଲି, ଯେଉଁଟାକି ମାନନୀୟ ମୁଖ୍ୟମନ୍ତ୍ରୀ ଆମର ଧନୁଯାତ୍ରାରେ ତାକୁ ଡିକ୍ଲେୟାର କରିଥିଲେ ଏବଂ ତା ପାଇଁ ବୋଲି ସେ 108 କୋଟି ଟଙ୍କାର ଗୋଟେ ଡିପିଆର୍ ମଧ୍ୟ ତିଆରି ହୋଇଥିଲା, ଯେଉଁଟାକି 3,561 ରୁ 5,473 ମିଟର ପର୍ଯ୍ୟନ୍ତ ହେବାର ଲକ୍ଷ୍ୟ ଥିଲା। ସେଥିରୁ ପ୍ରଥମ ପର୍ଯ୍ୟାୟରେ 4,145 ମିଟରରୁ 5,140 ମିଟର ପର୍ଯ୍ୟନ୍ତ 974 ମିଟରର କାର୍ଯ୍ୟ ଆରମ୍ଭ ହୋଇଯାଇଛି। ତାହା ପାଇଁ ମାନ୍ୟବର ଏମ୍ଏଲ୍ଏ ଭିତ୍ତିପ୍ରସ୍ତର ମଧ୍ୟ ଦେଇଛନ୍ତି କରିଛନ୍ତି ଏବଂ ଏହାର ଏଷ୍ଟିମେଟେଡ୍ କଷ୍ଟ ପାଖାପାଖି 89.91 କୋଟି ଟଙ୍କା ରହିଅଛି। ଏହି ପ୍ରକଳ୍ପ ହେବା ଦ୍ୱାରା ବହୁତ ଗୁଡ଼ିଏ ଉପକାର ଆମେ ପାଇବା, ଯେମିତିକି କେନାଲଟି ଆବର୍ଜନା ମୁକ୍ତ ହୋଇଯିବ, ଯେଉଁଟାକି ବର୍ତ୍ତମାନ କହୁଛନ୍ତି ସବୁ ପ୍ରକାର ଡେବ୍ରିଜ ଯାଇକି ସେ କେନାଲରେ ପକାଉଛନ୍ତି, ଯେଉଁଟାକି ବହୁତ ପ୍ରକାର ପ୍ରୋବ୍ଲେମ କ୍ରିଏଟ୍ କରୁଛି ପାଣି ଯିବାରେ, ସେଇଟା ମୁକ୍ତ ହେବ। ଟ୍ରାଫିକ୍ ମଧ୍ୟ ନିୟନ୍ତ୍ରଣ ହେବ ଏବଂ ସେ ତା ଉପରେ ଆମେ ପାର୍କିଂ ଫାର୍କିଂ ସୁବିଧା ବି ଆମେ ରଖିବୁ ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ମଧ୍ୟ ସବୁ ପ୍ରକାର ପଦକ୍ଷେପ ନିଆଯାଇଅଛି।
1: ରାଜ୍ୟର ଶିକ୍ଷା ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବା ପାଇଁ ଗୋଦାବରିଶ ମିଶ୍ର ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରାଯାଉଛି। ବରଗଡ଼ ଜିଲ୍ଲାର କେତେକ ବିଦ୍ୟାଳୟରେ ଏହି ଯୋଜନାରେ ଭିତ୍ତିଭୂମି ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିରେ ଉନ୍ନତମାନର ଶ୍ରେଣୀକକ୍ଷ, ଛାତ୍ରାବାସ, ଖେଳପଡ଼ିଆ ଆଦି ନିର୍ମାଣ କରାଯିବ ବୋଲି ବରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ସରୋଜ କୁମାର ଭୋଇ ସୂଚନା ଦେଇଛନ୍ତି।
3: ଆମର ବରଗଡ଼ ଜିଲ୍ଲାରେ ଗୋଦାବରୀ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ସରକାରଙ୍କର ଯୋଜନା ରହିଛି। ଯେଉଁ ଯୋଜନାରେ କି ପ୍ରଥମ ପର୍ଯ୍ୟାୟରେ ଦୁଇଟି ଆମର ପାଇକମାଲ ବ୍ଲକ ବାଦିକଣ୍ଠା ଉଚ୍ଚ ବିଦ୍ୟାଳୟ ଏବଂ ଝାରବନ୍ଦ ବ୍ଲକର ବିଳାସପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଆମର ଅତାରା ବ୍ଲକରେ ଲସ୍ତଲା ଉଚ୍ଚ ବିଦ୍ୟାଳୟ, ଆମର ଗରିଆ ଟିକରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଟାପସରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଭେଡ଼ାନ ବ୍ଲକରେ ଶିଆଲଖଣ୍ଡତା ଉଚ୍ଚ ବିଦ୍ୟାଳୟ ଏବଂ ପଦ୍ମ ବ୍ଲକରେ ଡଙ୍ଗାଘାଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ଗାଇସ୍କିଲ ବ୍ଲକରେ ଜାମୁଟପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ କୁଣ୍ଡାଖାଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆମର ଗୋଦାବିଷ୍ଣୁ ଆଶ୍ର ପ୍ରାଥମିକ ବିଦ୍ୟାଳୟ କରିବା ପାଇଁ ଯୋଜନା କରାଯାଇଛି, ସରକାରଙ୍କ ଦ୍ୱାରା ଉନ୍ନତ ହୋଇଛନ୍ତି। ଏବଂ ଏହି ଗୋଦାବରୀ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା ହେବା ପାଇଁ ଯେଉଁ ଯୋଜନା ରହିଛି ସରକାରଙ୍କର, ସେଠାରେ ଗ୍ରାମାଞ୍ଚଳର ଗରିବ ଛାତ୍ରଛାତ୍ରୀ ତଥା ମେଧାବୀ ଛାତ୍ରଛାତ୍ରୀମାନେ କିଭଳି ଭାବରେ ପଞ୍ଚାୟତ ସ୍ତରରେ ପାଠ ପଢ଼ିବେ ଏବଂ ସେମାନଙ୍କ ପ୍ରତ୍ୟେକ ସୁବିଧା ଖେଳ କଷ୍ଟ ଆରମ୍ଭ କରି ଶିକ୍ଷା ପ୍ରତି ଧ୍ୟାନ ଦିଆଯାଇଛି। ରାଜ୍ୟ ସରକାରଙ୍କ ଏହି ଯେଉଁ କାର୍ଯ୍ୟକ୍ରମ ରହିଛି ସେଥିରେ ଆମର ଜଣେ NBCC ଏଜେନ୍ସି ସେ କାମ ହାତକୁ ନେଇଛି ଏବଂ ତା'ର ଟେଣ୍ଡର ପ୍ରକ୍ରିୟା ମଧ୍ୟ ଆରମ୍ଭ ହେଲାଣି ଏବଂ ଉଭୟ ପର୍ଯ୍ୟାୟକୁ କିଭଳି ଭାବରେ ଜିଲ୍ଲାରେ ଏକାଥରେ କରାଯିବ ସେଥିପାଇଁ ଚେଷ୍ଟା କରାଯାଇଛି। ଏବଂ ସରକାରଙ୍କ ଯୋଜନା ରହିଛି ଯେ ପ୍ରତ୍ୟେକ ପଞ୍ଚାୟତରେ ଏହି ବିଦ୍ୟାଳୟଗୁଡ଼ିକ ପ୍ରତିଷ୍ଠା କରାଯିବ। ପ୍ରଥମ ପର୍ଯ୍ୟାୟରେ ଯେଉଁ ଦୁଇଟି ନିଆଯାଇଛି ଆମର ପାଇକମାଲ ବ୍ଲକ ଏବଂ ଝାରବନ୍ଦ ବ୍ଲକରେ, ତା ସହିତ ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ 7ଟି ଟୋଟାଲ 9ଟି ବିଦ୍ୟାଳୟ ନିଆଯାଇଛି।
1: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ସପ୍ତମ ଶ୍ରେଣୀର ଓଡ଼ିଆ ପାଠ୍ୟ ପୁସ୍ତକ ସୁମନ୍ନ ଷଷ୍ଠ ଅଧ୍ୟାୟରେ ଘେନ୍ସର ମହାନ ସ୍ୱାଧୀନତା ସଂଗ୍ରାମୀ ମାଧୋ ସିଂଙ୍କ ଜୀବନୀ ସମ୍ପର୍କରେ ଏକ ଲେଖାରେ ଥିବା କେତେକ ତଥ୍ୟଗତ ଏବଂ ମୁଦ୍ରଣଗତ ତ୍ରୁଟିକୁ ସଂଶୋଧନ କରି ସଠିକ୍ ତଥ୍ୟ ପିଲାଙ୍କୁ ପଢ଼ାଇବା ପାଇଁ ରାଜ୍ୟର ସମସ୍ତ ଶିକ୍ଷକ, ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀ ଓ ସମ୍ବନ୍ଧିତ ଅଧିକାରୀଙ୍କୁ ଶିକ୍ଷା ଶିକ୍ଷକ ନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଏବଂ ସଂସ୍କାର ଭାରତୀ ପକ୍ଷରୁ ବରଗଡ଼ର ଯଦୁମଣି ପ୍ରଧାନ ପ୍ରେକ୍ଷାଳୟରେ ଚଳିତ ମାସ 11 ତାରିଖରୁ 15 ତାରିଖ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଲୋକରଞ୍ଜନୀ ଅନୁଷ୍ଠିତ ହୋଇଥିଲା। ପ୍ରତ୍ୟେକ ସନ୍ଧ୍ୟାରେ ରାଜ୍ୟର ସାଂସ୍କୃତିକ ଦଳଗୁଡ଼ିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ରାଜ୍ୟର ସର୍ବାଧିକ ଧାନ ଉତ୍ପାଦନ ହେଉଥିବା ବରଗଡ଼ ଜିଲ୍ଲାର ଅତାବିରା, ବରଗଡ଼ ଓ ପଦ୍ମପୁର ନିୟନ୍ତ୍ରିତ ବଜାର କମିଟି ଅନ୍ତର୍ଗତ 183ଟି ମଣ୍ଡିରେ ଚଳିତ ମାସ 11 ତାରିଖରୁ ରବିଧାନ ସଂଗ୍ରହ ଆରମ୍ଭ ହୋଇଛି। ଯୋଗାଣ ବିଭାଗ ପକ୍ଷରୁ 53ଟି ପ୍ରାଥମିକ କୃଷି ସେବା ସମବାୟ ଜରିଆରେ ଚାଷୀମାନଙ୍କଠାରୁ ଧାନ ସଂଗ୍ରହ କରାଯାଉଛି। ଜିଲ୍ଲାରେ 1 ଲକ୍ଷରୁ ଅଧିକ ଚାଷୀଙ୍କ ନାମ ପଞ୍ଜୀକରଣ ହୋଇଛି ଏବଂ ସେମାନଙ୍କୁ ଟୋକନ ପ୍ରଦାନ କରାଯାଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଭଦ୍ରକ ଜିଲ୍ଲା ସମ୍ପର୍କରେ।
4: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରଚାର କରୁଛୁ କୃଷି ସଂସାର କାର୍ଯ୍ୟକ୍ରମ।

0: ସାଙ୍ଗେ ସାଙ୍ଗେ ଇଜେନ୍ ଚଢ଼େଇ ଚିରଗୁନି କିଛି ନାଇଁ ଦେଖ୍ବାକେ ମିଲ୍ବାର୍ ନେଇ କେଁ,
1: ହଁ ହଁ
0: ହେ ସବୁଥିର୍ ଲାଗି ଆମେ ମାନେ ଦେଇ ଆଉ ସୁର କରିଛୁ କେଁ କ୍ଷେତେ ଖଲେ ଆଗୁ ଯେନ୍ ଆମର୍ ଚାଷ୍ କଲା ବେଲ୍କେ,
1: ହଁ ହଁ
0: ହେଁ ଦେଖ ତ ଘୁଲି କଙ୍କରା ଆଉ ମାଏଟ୍କେ ଟିକେ ଯେତେବେଲେ କୁଡ଼ି ଦେବୁ ବେଲେ କେଞ୍ଚୁଆ ପେଚେ ପେଚେ ଲାଗି ଯାଉଥିଲେ ହେନ ମେଚା ମେଚା ହେଇକରି, ହେଁ
1: ସତ୍ କହୁଛନ୍ ନାନୀ,
0: ବେଲେ ଆର୍ ଦେଖ୍ବାକେ ମିଲୁଛେ ହେଟା
1: କାହିଁ ପାଇଲ ସେ ଆମର୍ ଧୋଇର ଖେଲା ଝୁରି ବୋଲ ନେଇ ଯେନ୍ କଙ୍କରା ଦୁଏଲ୍କେ ଦେଖ୍ବ ବୋଲେ କଙ୍କରା କେତନି କେତି ଛୁଇଁ କଙ୍କରା ଧାନ ବିହିଡ଼ିଲା ବେଲ୍କେ ପଲ୍ହା ରୁଇଲା ବେଲ୍କେ ସେଟାର କାଇ ଯେ ମିଲୁଛେ ନାନୀ।
0: ଦେଖୁଛୁ କି ନି ସେ କଥା ଥି ନାଇଁ ଅଛେ କେଁ, ସେ କାଣା କି ଯେନ୍ ଆମର୍ କ୍ଷେତେ ଝିଟ୍ବାର୍ ବେଲ୍କେ ଆମର୍ ଆରି ଖାଇଯାଉଛେ,
1: ହଁ
0: ଇ ଯେନ୍ ଆମେ ସାର୍ ମାନେ ଯେନ୍ ଝିଟୁଛୁଁ ସଭେ ଯାକ ଗା କ୍ଷେତ ଖଲା ମାନ୍କେ ଯେନ୍ ଆମେ ସାର୍ ମାନେ ଯେନ୍ ଝିଟୁଛୁଁ କ୍ଷେତ ନ କାଣା ସେ ମାଟିର୍ ଗୁନ୍ ତକ ପଲାଲା ନ, ଇ ଯେନ୍ ଆରି ଆମର୍ କଙ୍କରାଟେ ଘୁଲିଟେ ଯେନ୍ ଗାତ କରି କରି ରହୁଥିଲେ କି ନି, ହେମାନେ ଗଲେ ସରିଗଲେ ନ,
1: ତାକର ବି ସବୁ
0: ଦେଖ ତ
1: ଲୋପ ହେଇଗଲା,
0: ତାକର ଖୁଲପା ଗୁଟେ ବି ଦେଖ୍ବାକେ ଆର୍ ନାଇଁ ମିଲ୍ବା।
1: ସେ ଆରିଆର ଘାସ ବି ହଉଛେ ବୋଲଛ ନାନି,
0: ନାଇଁ ନାଇଁ
1: ରାସାୟନିକ ସାର ଆର୍ ଇ ପୋକମରା ଉଷତି,
0: ହଁ
1: ଘାସ ମାନେ ବି ବିଷାନ୍ମୟ ହେଇଗଲାନ ନାଇଁ ହବା।
0: ହଁ ପରେ ଇଥିର୍ ଲାଗି ତ ଆମେ ମାନେ ହିଁ ଦାୟୀ ନେଇ କେଁ,
1: ସତ କଥା।
0: ବେଲେ ଏ ଦେଖ ତ ଆମର୍ ଇ ଯେନ୍ ଆଜିର୍ ହେନ୍ତା ଗୁଟେ ଇ ଯେନ୍ ଆମର୍ ଦେଖ୍ବାକେ ନାଇଁ ମିଲ୍ବାର୍ କାଁ କରି ସେଟା ଆମେ ଇ ଯେନ୍ ସବୁ ବ୍ୟବହାର କରୁଛୁ ନା ହେଲା ଜିନିଷ ମାନେ ନେଇ କେଁ ଘାଏ ଘାଏ ଆମେ ଚିନ୍ତା ନଗଲେ ପଡ଼ୁଛୁ। ବେଲେ ଇଥିର୍ ଲାଗି କି ନି ଆଜିର୍ ଏନ୍ତା ଦିନ ଗୁଟେ ଆଏ ଯେ ଇ ଯେନ୍ ଜୀବ ବିବିଧତାର ସୁରକ୍ଷା ଇ ସବୁକେ କେନ୍ତି କରି ଆମେ ବଞ୍ଚେଇ ଖୁଞ୍ଚେଇ କରି ରଖ୍ମା, ଆମର୍ ଯେନ୍ ଥିଲେ ଆମର୍ ଉପକାରୀ ଯେନ୍ ଜୀବଜନ୍ତୁମାନେ ଥିଲେ ସବୁ ଇ ଯେନ୍ ମହୁମାଛି ଯେନ୍ତା ପ୍ରଜାପତି ଯେନ୍ତା ଆମର୍ ଫସଲକେ ପରାଗ ସଞ୍ଚୟ କରି କରି ଯେନ୍ ଆମର୍ ଉତ୍ପାଦନ କେ ବଢ଼ଉଥିଲେ,
1: ଆଉ ଏ କେଚୁଆ
0: ହଁ
1: ମାଟ କେ ଫସଫସିଆ କରୁଥିଲା,
0: ହଁ
1: ଆର୍ ଛୋଟ ପୁର କିଙ୍ଗା ମାନେ ବି ଏ ମାଟିର ଗୁଣ କେ ବଢ଼ଉଥିଲେ,
0: ହଁ ବେଲେ ଆର୍ ହେଟା ମାନେ ତ ନାଇଁ ମିଲ୍ବାର୍ ଦେଖ୍ବା କି। ବେଲେ ଆଜିର୍ ଦିନଟା ବୋଲୁଛୁ ଆନ୍ତର୍ଜାତୀୟ ଜୀବ ବିବିଧତା ଦିବସ ହିସାବେ ଇ ଯେନ୍ ଆଜିର୍ 22 ତାରିଖ May 22 ପାଳନ କରାଯାଉଛି। ବେଲେ ଇ ଯେନ୍ ଆମର୍ ଚାଷବାସ କାମେ କିନି ଇତାର ପୁରା ସମ୍ପର୍କ ରହିଛି
1: ପୁରାପୁରି।
0: ବେଲେ ଆମର୍ ଚାଷୀମାନେ ଖାଲି ଗୁଟେ ରକମର୍ ଚାଷ୍କେ ନାଇଁ କରି କରି ବଦଲେଇ ବଦଲେଇ ଯଦି କର୍ବେ କିନି ବେଲେ ସେନ ଯେନ୍ ପୋକ ଜୋକନୁ ଯେନ୍ ଫସଲକେ ବଞ୍ଚେଇ ପାରିବେ ନେଇ କେଁ, ଗୁଟେ ରକମର୍ ଯଦି ଆମେ ଚାଷ୍ କରୁଛୁଁ ବେଲେ ତ ସେହି ପୋକ ଲାଗିକରି ନୁକସାନ ବେଶୀ କରୁଛନ୍ ନି,
1: ସତ କଥା।
0: ବଦଲେଇ ବଦଲେଇ କଲେ କାଇଁ ନ ଆମର୍ ଯଦି ଆମେ ସବୁ ଫସଲକେ କର୍ବାର୍ ନ ଆଉ ଇ ଯେନ୍ ଆମେ ରାସାୟନିକ ସାର୍କେ ଦଉଛୁଁ ସେଟାକେ କମେଇ କରି ଆମେ ଜୈବିକ ଖତ ସାର୍ ଦେବାର୍ କେ ଇଏ କର୍ମା ବଢ଼ାମା ତାର ପରିମାଣଟା କେମିତି କରି ବଢ଼ବା ଇ ସବୁ ଯଦି କର୍ମା କିନି ଆର୍ ଚାଷବାସ ଯେନ୍ ଜୈବିକ ଚାଷ ହେଲା କି ଇ ଯେନ୍ ଫସଲକେ ବଦଲେଇ କରି କୁହା ହଉଛେ ତାହେରୁ ପାରମ୍ପରିକ ବିହନ ମାନକେ ଯଦି ଯତ୍ନ କରି ରଖିକରି ଆମେ ସେ ପଦ୍ଧତିକେ ଆମେ ଅପନାମା କିନି ମିଶ୍ରିତ ଚାଷ ଗଲେ କର୍ମା ବେଲେ ଆମେ ଇ ଯେନ୍ ବିବିଧତାର ଲାଗି ଯେନ୍ ବଡ଼ ବିପଦକେ ଡାକି ଅନା ହଉଛେ କିନି ସେନୁ ବଞ୍ଚେଇ ପାର୍ମା ସବୁ,
1: ସତ କଥା ନାନୀ। ଆର୍ ସୁସ୍ଥ ପରିବେଶ ଗୁଟେ ଆର୍ ଉନ୍ନତ ଚାଷବାସ ଲାଗି ଆମର ଏଇ ଜୀବ ବିବିଧତା ଯେନ୍ ବୋଲୁଛ ନାନୀ କେତନି କେତେ ଦରକାର,
0: କେତନି କେତେ ଦରକାର ହେ ବେଲେ ଆଜିର୍ ଦିନେ ଆମେ ସବେ
1: କ୍ରିୟା ଖାଇବାର କଥା,
0: କ୍ରିୟା ଖାଇବାର କଥା ଯେ ଆମେ ପ୍ରକୃତିକେ ବନେଇ ପାଇମା ଭଲ ପାଇମା ତାର ସାଙ୍ଗେ ସାଙ୍ଗେ ତାର ସୁରକ୍ଷା ବି ଆମର ଦାୟିତ୍ୱ ହେ ନେଇ କେ
1: ପୁରାପୁରି ଦାୟିତ୍ୱ ନମା ନାନୀ। ଯେନ୍ ହିସାବେ ଗଛ କାଟୁଛୁ ସେ ହିସାବେ ଆମେ ଗଛଟେ ଜଗାଲେ କାଇଁ ନ ତାର ଦେଖାଶୁନା କଲେ କାଇଁ ନ
0: ବେଲେ ଇଟା ତ ଆଜିର୍ ଦିନର କଥା ଏନ୍ତା
1: ହେ
0: ବେଲେ ମାନି ଘେନି କରି ରହିବାର କଥା, ଦିନେ ତ ଶୁଣି ଦେଲେ କି ପାଳନ କରିଦେଲେ ନା ହୁଏ,
1: କାମେ
0: ଲଗାଲେ ଯାଇକରି ସବୁ ବଦଲି ପାରବା। ବେଲେ ଆଜିକାଲି ଦିଜି କାଁ ବୋଲୁଥିଲି କି ଚାଷବାସ କଥା ପଡ଼ଲା ବେଲ୍କେ କିନି ଆଜିର୍ କାଣା ଆଲୋଚନାର ବିଷୟ ଅଛେ ଭାଇ ନାଇଁ ଲାଗ୍ସି କେଁ, ଏଦି ଲୁକୁ ତ ଆଇସଛନ୍ ହେ ଆଉ ଆଜ୍ଞା ଜନେ ବି ବସିଛନ୍ ବେଲେ ପଚରୁନ୍ ଆମେ ଶୁନୁ
1: ଶୁନୁ ନାନୀ।
2: ଯେନ୍ ଚାଷୀ ଭାଇ ଭାଇମାନେ ବର୍ଷାଟିଆ ଚିନାବାଦାମ ଚାଷ୍ କର୍ବାର୍ ଲାଗି ମନ୍ କରିଛନ୍ ସେମାନେ ତ ସଜବତର ହୋଇ ସାରବେନ। ସବୁନୁ ବଡ଼ କଥା ହଉଛେ ଚିନାବାଦାମ ଚାଷ୍ ଥି ଘାସ ଗୁଟେ ବଡ଼ ସମସ୍ୟା, ସେଥିର୍ଲାଗି ଘାସ ଯଦି ଆମେ ଠିକ୍ ଭାବେ ନାଇଁ ବାଛ୍ମା ବେଲେ ଯେତ୍କି ଆମେ ଚିନାବାଦାମ ଚାଷ୍ ଥି ଯେତ୍କି ଲାଭ ପାଇବାର୍ କଥା ନାଇଁ ହେଇପାରେ। ହେଥିର୍ଲାଗି ବର୍ଷାଟିଆ ଚିନାବାଦାମ ଚାଷେ ଘାସ୍କେ ଆମେ କେନ୍ତି ପରିଚାଳନା କର୍ମା ସେ ଭାବ୍ଦେ আজকে আমার গোটে আলোচনার বিষয়বস্তু আছে।

0: ଆଲୋଚନାର ବିଷୟବସ୍ତୁ ହେଲା ବର୍ଷାଟିଆ ଚିନାବାଦାମ ଚାଷରେ ସମନ୍ୱିତ ଘାସ ପରିଚାଳନା। ଇ ବାବଦ କହିବାର ଲାଗି ଆଜ୍ ଆମର ବୈଠକକୁ ଆସିକରି ପହଞ୍ଚିଛନ୍ ଡକ୍ଟର ସବ୍ୟସାଚୀ ସାହୁ, କୃଷି ବିଜ୍ଞାନ କେନ୍ଦ୍ର ଦେବଗଡ଼, କ୍ଷେତ୍ର ବିଜ୍ଞାନର ବୈଜ୍ଞାନିକ। ଆସୁନ୍ ତାଙ୍କର ସାଙ୍ଗେ ବର୍ଷାଟିଆ ଚିନାବାଦାମ ଚାଷରେ ସମନ୍ୱିତ ଘାସ ପରିଚାଳନା ଉପରେ ଆଲୋଚନା କର୍ମା ଆଉ ଜାନ୍ମା ଆଉ ସେ ଆକାରେ ଚିନାବାଦାମ ଚାଷ କର୍ମା। ଜୁହାର ଆଜ୍ଞା।
1: ଜୁହାର।
0: ଆପଣଙ୍କୁ କୃଷି ସଂସାର କାର୍ଯ୍ୟକ୍ରମକେ ସ୍ୱାଗତ କରୁଛୁ। ଆଚ୍ଛା, ଆମକୁ ଗୋଟେ କଥା କହିବେ ଆଜ୍ଞା, ଯେତେବେଳେ ଆମେ ପ୍ରାୟତଃ ଚାଷୀମାନେ ଚିନାବାଦାମ ଚାଷ କରୁଛନ୍, ଏ ବର୍ଷାଟିଆ ଚିନାବାଦାମ କଥା ଯେତେବେଳେ ଆସୁଛି, ବର୍ଷାଟିଆ ଚିନାବାଦାମ ଚାଷ ଆମେ କେନ୍ତିକିରି କର୍ମା?
1: ଯେତେବେଳେ ଆମେ ଚିନାବାଦାମ ଚାଷ କଥା କହୁଛେ, ମୁଖ୍ୟତଃ ଆମର ତିନୋଟି ଋତୁରେ ଚିନାବାଦାମ ଚାଷ ହୋଇଥାଏ। ତ ପ୍ରଥମତଃ ଆମେ ଆସିବା ବର୍ଷାଟିଆ। ବର୍ଷାଟିଆ ଋତୁରେ ଯେତେବେଳେ ହେଉଛି, ଆମେ ତାକୁ ଜୁନ୍ ମଧ୍ୟଭାଗରୁ ଜୁଲାଇ ଶେଷ ଭାଗ ପର୍ଯ୍ୟନ୍ତ ତା'ର ବୁଣିବା ସମୟ ରହିଥାଏ, ଏବଂ ତାହାକୁ ଆମେ ଅକ୍ଟୋବର ମଧ୍ୟଭାଗରୁ ନଭେମ୍ବର ମାସ ଶେଷ ପର୍ଯ୍ୟନ୍ତ ଆମେ ତାକୁ ଅମଳ କରିଥାନ୍ତି। ତାପରେ ଆସିବା ଆମର ଶୀତ ଋତୁରେ ଯେଉଁ ଚିନାବାଦାମ ଚାଷଟି ହୁଏ, ଶୀତ ଋତୁରେ ଯେତେବେଳେ ହୁଏ ଆମେ ନଭେମ୍ବର ମଧ୍ୟଭାଗ ବା ନଭେମ୍ବର ପ୍ରଥମ ସପ୍ତାହରୁ ଆମେ ନଭେମ୍ବର ଶେଷ ସପ୍ତାହ ବା ଡିସେମ୍ବର ମଧ୍ୟଭାଗ ପର୍ଯ୍ୟନ୍ତ ତାକୁ ବୁଣିଥାନ୍ତି, ଏବଂ ତାହାକୁ ଆମେ ମାର୍ଚ୍ଚ ଏବଂ ଏପ୍ରିଲ ମାସରେ ତାହାକୁ ଆମେ ଆଦାୟ କରିଥାନ୍ତି।
0: ଆଜ୍ଞା।
1: ଆଉ ତାପରେ ରହିଲା ଆମର ଖରାଟିଆ ବାଦାମ ଚାଷ। ଖରାଟିଆ ବାଦାମ ଚାଷଟା ଆମେ ଜାନୁଆରୀ 15 ପରଠୁ ଆମେ ଫେବୃଆରୀ ଶେଷ ସପ୍ତାହ ପର୍ଯ୍ୟନ୍ତ ବି ବୁଣାବୁଣି କାର୍ଯ୍ୟ ଚାଲିଥାଏ, ଏବଂ ତାହାକୁ ଆମେ ଅମଳ କରନ୍ତି ଏପ୍ରିଲ ମାସ 15 ମଧ୍ୟଭାଗରୁ ମେ ମାସ ମଧ୍ୟଭାଗ ପର୍ଯ୍ୟନ୍ତ ତାକୁ ଆମେ ଅମଳ କରିଥାନ୍ତି। ଆଜ୍ଞା, ଏଇଟା ଖରାଟିଆ ବାଦାମର ଅମଳ ସମୟ ଚାଲିଛି। ତ ଯେତେବେଳେ ଆମେ ବର୍ଷାଟିଆ ବାଦାମ କଥା କହୁଛେ, ତ ଏହାର ବୁଣିବା ସମୟଟି ଆମେ ଜାଣିଲେ, ଯେପରି ଆମର ଜୁନ୍ ମଧ୍ୟଭାଗରୁ ଆମେ ବୁଣିବା ଆରମ୍ଭ କରିଦେବା, ଆଉ ଯେତେବେଳେ ବୁଣିବା ଆମକୁ ବିହନର ପରିମାଣଟା ପ୍ରତି ଧ୍ୟାନ ଦେବା ନିହାତି ଦରକାର। ବିହନର ପରିମାଣ କଥା ଯେତେବେଳେ ଆସିଲା, ଆମର ମୁଖ୍ୟତଃ ବିହନକୁ ଦେଖିଲେ ଦୁଇ ପ୍ରକାରର ଆମର ବାଦାମ ଗଛ ଥାଏ, ଗୋଟେ ହେଲା ବୁଦାଳିଆ ହୁଏ, ଆଉ ଗୋଟେ ହେଲା ଲହ ମାଡ଼ିକି ହୁଏ। ଯେତେବେଳେ ଆମେ ବୁଦାଳିଆ ବାଦାମ ଚାଷ କରିବା, ସେତେବେଳେ ଆମ ହେକ୍ଟର ପ୍ରତି ଚୋପା ଛଡ଼ିବା ପରେ ଯେଉଁ ବିହନଟା 90-120 କିଲୋ ଦରକାର, ଏବଂ ଲହ ମାଡ଼ିବା ଚିନାବାଦାମ ଯେଉଁଟା ମଞ୍ଜି ଦରକାର, ଆମକୁ ଚୋପା ଛଡ଼ା ହେଲା ପରେ 80-100 କେଜି ପାଖାପାଖି ଦରକାର ବିହନ। ମୁଖ୍ୟତଃ ସବୁ ପ୍ରକାରର ଯେତିକି ଆମର ରହିଲା ଚିନାବାଦାମର କିସମ ଗୁଡ଼ାକ, ସବୁଗୁଡ଼ାକ ପ୍ରାୟ 90-120 ଦିନ ମଧ୍ୟରେ ଆମର ଅମଳ ହୋଇଥାଏ। ତ ଆମର କିସମ ଗୁଡ଼ାକ ଯଦି ଦେଖିବା, ଆମର କିସମ ଭିତରେ ମୁଖ୍ୟତଃ ଏବେ ଯାହା ଆମ ଓଡ଼ିଶାରେ ଚାଷ ହେଉଛି, ତା ଭିତରେ ହେଲା ଧରଣୀ, ଦେବୀ, 1/12/24, ଟାଗ୍, TAG 24, ସ୍ମୃତି, କୋଣାର୍କ ସ୍ପାନିଶ, TMV 2, TG 5, KADRI 6, ଏଗୁଡ଼ାକ ସବୁ ଆମର ବର୍ଷାଟିଆ ବାଦାମ ପାଇଁ ହୋଇପାରିବ। ଏଗୁଡ଼ାକ ସବୁ ଆମର ଟିକେ ପୁରୁଣା ଭେରାଇଟି ହେଲାଣି, ଏବେ ନୂତନ କରି କିଛି ଆମର ଭେରାଇଟି ରିଲିଜ୍ ହୋଇଛି। ତା ଭିତରେ ହେଲା ଆମର କାଦ୍ରି ଲେପାକ୍ସି ବିଶିଷ୍ଟ, ଆଉ ଗୋଟେ ହେଲା କଳିଙ୍ଗ ଗ୍ରାଉଣ୍ଡନଟ୍ 101। ଏଇ ତିନୋଟି ଆମର ନୂତନ ଭେରାଇଟି ଆସିଛି, ଏଗୁଡ଼ାକ ଆମେ କରିକି ବି ଅଧିକା ଲାଭବାନ ହୋଇପାରିବା। ତ ଯେତେବେଳେ ବୁଣିବା, ବୁଣିବା ସମୟରେ ଆମର ଧାଡ଼ିରୁ ଧାଡ଼ି ଏବଂ ଗଛରୁ ଗଛ ଠିକ୍ ଭାବରେ ବ୍ୟବଧାନ ଦେବା ଦରକାର।
0: ଆଜ୍ଞା, କେତେ କେତେ ରହିବାର କଥା?
1: ଯେତେବେଳେ ଆମେ ବୁଦାଳିଆ ବାଦାମଟା କରୁଛେ, ସେତେବେଳେ ଧାଡ଼ିରୁ ଧାଡ଼ି ଆମେ 30 ସେଣ୍ଟିମିଟର ବା 1 ଫୁଟ ଛାଡ଼ିପାରିବା, ଏବଂ ଗଛରୁ ଗଛ 10 ସେଣ୍ଟିମିଟର ବା ଆମର 5-6 ଇଞ୍ଚ ଛାଡ଼ିକି ଆମେ ଗଛରୁ ଗଛ ଲଗାଇବା। ଆଉ ଯେତେବେଳେ ଆମେ ଲହ ମାଡ଼ିବା ବାଦାମଟା କରିବା, ସେତେବେଳେ ଆମେ ଧାଡ଼ିରୁ ଧାଡ଼ି 45 ସେଣ୍ଟିମିଟର ବା 1.5 ଫୁଟ ପାଖାପାଖି, ଆଉ ଗଛରୁ ଗଛ 6-8 ଇଞ୍ଚ ଛାଡ଼ିକି ଲଗାଇବା। ତ ଏତିକି ହେଲା ଆମର ବର୍ଷାଟିଆ ବାଦାମ କରିଲା ବେଳେ ଏତିକି ଦିଗ ପ୍ରତି ନିହାତି ଧ୍ୟାନ ଦେବା ଦରକାର।
0: ଆଜ୍ଞା, ଆମେ ଦେଖ୍ବାର୍କେ ପାଏସୁଁ ଯେତେବେଳେ ଆମେ ବାଦାମ ଚାଷ କରୁଛୁଁ, ବାଦାମ ଚାଷନୁ ସବୁନୁ ବଡ଼ ସମସ୍ୟା ହେଉଛେ ଘାସ। ବେଲେ ଆମକୁ ଘାସ୍କେ ଯଦି ଠିକ୍ ଭାବେ ଆମେ ନା ହଟାମା, ବେଲେ ଆମର ଚାଷ ଟିକେ ଅସୁବିଧା ହେବା। ଆମର ଚିନାବାଦାମ ଚାଷ ଯେତେବେଳେ ଘାସ ଆସୁଛେ, ଏ ଘାସ୍କେ ଆମେ କାଁ ହେଲେ ନିୟନ୍ତ୍ରଣ କର୍ମା?
1: ଦେଖନ୍ତୁ, ଆମର ଘାସ ଗୋଟେ ଗଛ ଭଳିଆ ହିଁ ଦେଖାଯାଏ, ମାନେ ଆମର ଗଛ ଯେମିତି ଶାଗୁଆ, ଘାସଟା ବି ଶାଗୁଆ। ତ ସେହି ସମୟରେ ଆମେ ଯେତେବେଳେ ନୂତନ କରିକି ଆମେ ବୁଞ୍ଜି ବା ବିହନ ବୁଣୁଛେ, ସେତେବେଳେ ତା ସହିତ ଘାସ ବି ଉଠିଯାଏ। ତ ସେହି ସମୟରେ ଆମେ ବେଶୀ, ଯେହେତୁ ଦୁଇଟା ଯାକ ଶାଗୁଆ ଦେଖାଯାଏ, ତ ଆମେ ତାହାକୁ ବାଛି ପାରନ୍ତିନି ସହଜରେ ଛୋଟ ଥିଲାବେଳେ। ଯଦି ଆମେ ସେହି ସମୟରେ ତାକୁ ନିୟନ୍ତ୍ରଣ କରିବାନି, ଆମର ପାଖାପାଖି ଅମଳରେ 15%-75% ଆମେ ଅମଳ କମ୍ ପାଇବା। ମୁଖ୍ୟତଃ ସେଇଟା ଗଲା, ଯଦି ଘାସ ରହିଲା ଆମର ଜମି ଭିତରେ, ବିଭିନ୍ନ ପ୍ରକାର ରୋଗ ପୋକ ପାଇଁ ସେ ଗୋଟେ ଘର ସୃଷ୍ଟି କରିଥାଏ,
0: ତ
1: ବିଭିନ୍ନ ପ୍ରକାର ରୋଗ ପୋକ ମଧ୍ୟ ଲାଗିବେ। ଘାସ ନିୟନ୍ତ୍ରଣ କରିବାର ଆଉ ଗୋଟେ ମୁଖ୍ୟ କାରଣ ହେଲା, ଘାସ ଆମର ଯେଉଁ ଗଛ ବା ଆମର ଯେଉଁ ଫସଲ ଲଗାଇଥିବା ବା ଚିନାବାଦାମ ଲଗାଇଥିବା, ସେ ତାହା ସହିତ ବିଭିନ୍ନ ଖାଦ୍ୟସାର, ଜଳ ବା ପାଣି ଏବଂ ଆଲୋକ ପାଇଁ ପ୍ରତିଯୋଗିତା କରିବ। ମାନେ କ'ଣ ହୁଏ, ଘାସଟା ସବୁବେଳେ ବହୁତ ଜଲ୍ଦି ବଢ଼ିଥାଏ, ଏବଂ ସେ ମାନେ ଗଛ ବଢ଼ିବା ପୂର୍ବରୁ ସେ ଜଲ୍ଦି ବଢ଼ି ଯାଇଥାଏ ଏବଂ ଘାସର ପରିମାଣ ଆମେ ଗୋଟେ ଜାଗାରେ ଦେଖିବା ଯଦି ଅଳ୍ପ ଜାଗା ନେବା ଗୋଟେ ସ୍କୋୟାର ଫୁଟ୍ ବା ଗୋଟେ ମିଟର ସ୍କୋୟାର ଯଦି ସେ

0: ଜାଗାରେ ଆମର 60ଟା ଗଛ ରହିଲା ବା 40ଟା ଆମର ଫସଲ ଗଛ ରହିଲା, ସେ ଜାଗାରେ ଆମର 400-500 ଘାସ ଉଠିଯାଇଥାଏ।
1: ଆଜ୍ଞା,
0: ତ ଯେତିକି ଅଧିକା ଘାସ ହେଉଛି ଆଉ ଘାସଟା ଜଲ୍ଦି ବଢ଼ିଥାଏ, ଯେହେତୁ ସେ ଆମ ଫସଲଠୁ ଜଲ୍ଦି ତା'ର ଖାଦ୍ୟସାର ଏବଂ ଜଳ ଏବଂ ସେଗୁଡ଼ାକ ଆଗ ଗ୍ରହଣ କରିଦେଇଥାଏ, ତ ଆମ ଫସଲ ଠିକ୍ ସମୟରେ ପାଇନଥାଏ। ତ ଯଦି ଜଲ୍ଦି ବଢ଼ିଗଲା ବି ସେ ଗଛ ଉପରକୁ ଆମର ଯେଉଁ ଫସଲ କରିଥାଏ ତା ଉପରକୁ ସେ ଛାଇ କରିଦିଏ, ତ ଆମର ଯେଉଁଟା ଫସଲ କରିଥାଏ ସେ ଠିକ୍ସେ ଆଲୋକ ମଧ୍ୟ ପାଇପାରେନି। ତ ସେଇ ଜାଗାରେ ଆମେ ଯଦି ଠିକ୍ସେ ଘାସକୁ ନିୟନ୍ତ୍ରଣ କରିବାନି ହେଲେ 15ରୁ 75% ପର୍ଯ୍ୟନ୍ତ ଆମକୁ କ୍ଷତି ସହିବାକୁ ପଡ଼ିପାରେ। ତ ସେହିସବୁ ଦୃଷ୍ଟିକୁ ଆଖି ଆଗରେ ରଖି ଆମକୁ ନିହାତି ଘାସକୁ ଠିକ୍ ସମୟରେ ନିୟନ୍ତ୍ରଣ କରିବାକୁ ପଡ଼ିବ। ତାପରେ ଆମର ଆଉ ଗୋଟେ ଜିନିଷ ରହୁଛି କ୍ରିଟିକାଲ ପିରିୟଡ୍ ଅଫ୍ ୱିଡ୍ କମ୍ପିଟିସନ୍, ବା ଆମର ଯେଉଁ ସମୟରେ କି ଘାସ ନିୟନ୍ତ୍ରଣ ନିହାତି ଦରକାର। ମୁଖ୍ୟତଃ ଆମର ଫସଲର ବା ଯେକୌଣସି ଫସଲ କରନ୍ତି ତାର 30ରୁ 50% ପର୍ଯ୍ୟନ୍ତ ତାର ଯେଉଁ ସମୟ ସୀମା ଅଛି ବା ଯେତିକି ଦିନ ଗଛ ଫସଲ ରହେ ତାର 15ରୁ 30% ପର୍ଯ୍ୟନ୍ତ ତାର ଯେଉଁ 33% ପର୍ଯ୍ୟନ୍ତ ଘାସ ପ୍ରତି ବହୁତ ସେନ୍ସିଟିଭ ଥାଏ, ସେତିକି ଦିନ ପର୍ଯ୍ୟନ୍ତ ଆମକୁ ଘାସଟା ମାନେ ଆମର ଧରନ୍ତୁ ବାଦାମଟା ଧର 90ରୁ 120 ଦିନ ହେଲା, ଆମକୁ 15ଦିନରୁ 40 ଦିନ ପର୍ଯ୍ୟନ୍ତ ଘାସ ସଫା ରଖିବାକୁ ପଡ଼ିବ ଆମ ଜମିରେ, ନହେଲେ ଆମର ଫସଲ ବହୁତ କ୍ଷତି ସହିବ। ତ ସେସବୁ ଦିଗକୁ ଦେଖିକି ଆମକୁ ଘାସ ନିହାତି ନିୟନ୍ତ୍ରଣ କରିବାକୁ ପଡ଼ିବ।
1: ଆମେ ତ ବେଲସୁ ଆମେ ଜାଣି ଆସୁଛୁ ଯେ ଘାସ ପରିଚାଳନା ବେଲେ ଘାସ ବାଛବାର ପ୍ରାୟ ଫସଲ ମାନଙ୍କୁ ଆମେ ଦେଖବାର୍କେ ପାଇସୁଁ ଘାସ ହେସି, ଆଉ ଘାସକେ ଆମେ ଘିଚି ନେସୁଁ କିମ୍ବା ଅଲଗା ପ୍ରଣାଳୀରେ ଆମେ ଘାସକେ ମାରିଦେସୁଁ। କିନ୍ତୁ ଇନୁ ଗୋଟେ ଶବ୍ଦ ଆସୁଛେ ଆମର ବିଷୟବସ୍ତୁ ଯେନ୍ଟା ଅଛେ ବର୍ଷାଟିଆ ଚିନାବାଦାମ ଚାଷରେ ସମନ୍ୱିତ ଘାସ ପରିଚାଳନା, ଇ ସମନ୍ୱିତ ଘାସ ପରିଚାଳନାଟା କାଣା ଟିକେ ଆମକୁ?
0: ସମନ୍ୱିତ ଘାସ ପରିଚାଳନା କହିଲେ ଆମର ମିଶ୍ରିତ ଭାବରେ ଘାସଟାକୁ ପରିଚାଳନା କରିବା, ମାନେ ଆମେ ଘାସ ପରିଚାଳନା କରିବା ପାଇଁ ଆମେ 3-4 ପ୍ରକାର ପଦ୍ଧତି ଆପଣାନ୍ତି। ମୁଖ୍ୟତଃ ଗୋଟେ ହେଲା କଲଚରାଲ ବା ଆମର ଯେଉଁଟା ପାରମ୍ପରିକ ରୂପରେ ଆମେ ଯେଉଁ ଘାସ ବାଛିବା, ତାପରେ ହେଲା ମେକାନିକାଲ ବା ଯାନ୍ତ୍ରିକ ପଦ୍ଧତିରେ ଘାସ ବାଛିବା, ଆଉ ଗୋଟେ ହେଲା ରାସାୟନିକ ପଦ୍ଧତିରେ ଘାସ ନିୟନ୍ତ୍ରଣ କରିବା। ତ ଏଇ 3ଟି ଯାକ ପଦ୍ଧତିକୁ ଆମେ ମିଶ୍ରିତ ଭାବରେ ଯେତେବେଳେ ବ୍ୟବହାର କରିକି ଆମେ ଘାସ ନିୟନ୍ତ୍ରଣ କରିବା ସେ ସମୟରେ ଆମେ ଏହାକୁ କହିବା ସମନ୍ୱିତ ଘାସ ପରିଚାଳନା। ତ ଯେତେବେଳେ ସମନ୍ୱିତ ଘାସ ପରିଚାଳନା କଥା ଆସୁଛି, ଫାର୍ଷ୍ଟ ହେଲା କଲଚରାଲ ମେଥଡ ବା ପାରମ୍ପରିକ ମେଥଡ ବା ଯେଉଁଟା ଆମେ କୋଡ଼ା କୋଷା କରିକି ଯେଉଁଟା କରୁଛେ, ତ ତା ଭିତରେ ଆମର ଫାର୍ଷ୍ଟ ହେଲା ଆମର ଖରାଟିଆ ଚାଷ। ଯେତେବେଳେ ଆମେ ଖରାଟିଆ ଚାଷ କଥା କହୁଛେ, ଖରାଟିଆ ଚାଷରେ ଆମର ମୁଖ୍ୟତଃ ଯେତେବେଳେ ଏପ୍ରିଲ ମେ ମାସରେ ବର୍ଷା ହୁଏ ସେ ସମୟରେ ଆମେ କ'ଣ କରନ୍ତି ଜମିକୁ ଚାଷ କରନ୍ତି। ସେ ସମୟରେ ଯଦି ଆମେ ଠିକ୍ସେ ଜମିକୁ ଚାଷ କରିଥିବା ଆଉ ସେ ସମୟରେ ଡିପ୍ ପ୍ଲାଉଙ୍ଗ ବା ଆମେ ଗହରିଆ କରିକି ଯଦି ଚାଷ କରିଥିବା ହେଲେ ମାଟି ତଳେ ବା ମାଟି ଉପରେ ଯେଉଁ ବି ଘାସ ମଞ୍ଜି ଥିବ ସେ ଗଜା ହେଇଯାଏ ଏବଂ କିଛିଟା ଘାସ ମଞ୍ଜି ପୁରା ମାଟି ଉପରକୁ ଆସିକି ସେ ଯେଉଁ ଟାଣ ଖରାରେ ସେ ନଷ୍ଟ ହୋଇଯିବ। ତ ସେଇ ସମୟରେ ଯଦି ଆମେ 2-3 ଥର ଖରାଟିଆ ଚାଷ କରିଦେବା ଯେଉଁ ଘାସ ଗୁଡ଼ା ଗଜା ହେବା କଥା ଗଜା ହୋଇଯିବେ ଏବଂ ନେକ୍ସଟ ଟାଇମ୍ ଆମେ ଯେତେବେଳେ ମାନେ ପରବର୍ତ୍ତୀ ସମୟରେ ଚାଷ କଲାବେଳେ ସେ ଘାସ ଗୁଡ଼ାକ ସେ ମାଟିରେ ମିଶିଯିବେ ଏବଂ କିଛିଟା ଘାସର ମଞ୍ଜି ସେ ଖରାରେ ନଷ୍ଟ ହୋଇଯିବେ। ତାପରେ ଦ୍ୱିତୀୟତଃ ହେଲା ଯେତେବେଳେ କଲଚରାଲ ମେଥଡ ଆସିବା, ଆମର ଦ୍ୱିତୀୟତଃ ହେଲା କ୍ରପ୍ ରୋଟେସନ ବା ଫସଲ ପର୍ଯ୍ୟାୟନୁକ୍ରମ, ବା ଆମେ ଗୋଟେ ଜମିରେ ବାରମ୍ବାର ସମାନ ଫସଲ କରିବାନି, ବା ଗୋଟେ ଜମିରେ ଆମେ ବାରମ୍ବାର ଯଦି ବାଦାମ ଚାଷ କରିବା ବାଦାମର ଯେଉଁ ଆସୋସିଏଟ୍ ଗୁଡ଼ାକ ଥାନ୍ତି ବା ବାଦାମ ସହିତ ଯେଉଁ ଘାସ ଗୁଡ଼ାକ ବଢ଼ନ୍ତି ସେଗୁଡ଼ାକ ଅଧିକା ହୋଇଯିବେ। ତ ସେଇଥିପାଇଁ ଆମେ ବାଦାମ କଲେ ବାଦାମ ପରେ କିଛି ଅଲଗା ଫସଲ କରିବା, ଧାନ କରିପାରିବା କିମ୍ବା ମକା କରିପାରିବା ସେଇ ଟାଇପ୍ର କିଛି କରିପାରିବା, ମୁଗ ବିରି ଅଲଗା ଚାଷ କରିବା, ସେଟାକୁ ଆମେ କ୍ରପ୍ ରୋଟେସନ କହିବା। ଦେନ୍ ଆମର ଇଣ୍ଟରକ୍ରପିଂ ବା ଆମର ଅନ୍ତଃ ଚାଷ, ବା ଆମର ଯେମିତି ଆପଣମାନେ ଜାଣିଥିବେ ହରଡ଼ ସହିତ ଆମେ ବାଦାମ ଚାଷ କରନ୍ତି, ହରଡ଼ 2 ଲାଇନ୍ ହେଲେ ବାଦାମ 4 ଲାଇନ୍, ସେଇ ଟାଇପ୍ର ଅନ୍ତଃ ଚାଷ କଲେ ମଧ୍ୟ ଆମର ଘାସର ପରିମାଣଟା କମ୍ ହୋଇଥାଏ। ତାପରେ ଆଉ ଗୋଟେ କଥା ହେଲା ଆମର ମଲ୍ଚିଂ ବା ଆଚ୍ଛାଦନ, ଆମେ ଯଦି ଆଚ୍ଛାଦନ କରିବା ବା ବାଦାମ ଲଗେଇଲା ପରେ ତାର ଯେଉଁ ଧାଡ଼ି ମଝିରେ ଫାଙ୍କା ଜାଗା ରହିଲା ତାହାକୁ ଆମେ ନଡ଼ା ହେଲା କିମ୍ବା ଶୁଖିଲା ପତ୍ର ହେଲା କିମ୍ବା ଶୁଖିଲା ଡାଳ ହେଲା, ନହେଲେ ଆମର ପଲିଥିନ୍ ମିଳୁଛି ମଲ୍ଚିଂ କରିବା ପାଇଁ, ପଲିଥିନ୍ ଦେଇକି ବି ଆମେ ଆଚ୍ଛାଦନ ଦେଲେ ଆମର ସେ ଜାଗାରେ ଘାସ ହେବନି ଏବଂ ଆମର ଅନ୍ୟାନ୍ୟ ବିଭିନ୍ନ ପ୍ରକାର ମଧ୍ୟ ସେଥିରୁ ଆମେ ଉପକାର ପାଇପାରିଥାନ୍ତି ମଲ୍ଚିଂରୁ। ଆଉ ଠିକ୍ ଭାବରେ ଆମେ ବୁଣିବା, ଧାଡ଼ିରୁ ଧାଡ଼ି ଯେତିକି ସେତିକି ଆମେ ଦୂରତା ଦେବା କଥା, ଗଛ ଯେତିକି ବ୍ୟବଧାନ ଠିକ୍ସେ ରଖିଲେ ଆମର ସେ ଜାଗାରେ ଘାସ ମଧ୍ୟ କମ୍ ହୋଇପାରିବ ଏବଂ ଘାସ ବାଛିବାକୁ ମଧ୍ୟ ଆମକୁ ସୁବିଧା ହେବ। ଏଗୁଡ଼ାକ ହେଲା ସବୁ ଆମର କଲଚରାଲ ମେଥଡ। ଦେନ୍ ଯେତେବେଳେ ଆମେ ଆସିବା ମେକାନିକାଲ ମେଥଡକୁ ବା ଆମର ଯାନ୍ତ୍ରିକ ପଦ୍ଧତିରେ ଯେତେବେଳେ ଆମେ ଘାସକୁ ବାଛିବା ବା ନିୟନ୍ତ୍ରଣ କରିବା, ସେଠି ଆମର ଗୋଟେ ଆସିଯାଉଛି ହ୍ୟାଣ୍ଡ ୱେଡିଂ ବାଇ ହୋ ବା ଆମର କାଙ୍କରେ ଯେଉଁ କୁଶିକି ଘାସ ସଫା କରନ୍ତି ଆମେ ସେଇଟା ମଧ୍ୟ କରିପାରିବା। ସେଇ ଯେଉଁ ହ୍ୟାଣ୍ଡ ୱେଡିଂଟା କେବେ କରିବା, ଆମର ମୁଖ୍ୟତଃ ବାଦାମରେ ଫୁଲ ଆସିଯିବାର ସମୟ ହେଲା 25 ଦିନରୁ 30 ଦିନ ପରେ ଆମର ଫୁଲ ଆସିଯାଏ। ତ ଯେତେବେଳେ ଆମେ ହ୍ୟାଣ୍ଡ ୱେଡିଂ କଥା କହୁଛେ ବାଦାମରେ, ଆମେ ସେଇ ଫୁଲ ଆସିବା ପୂର୍ବରୁ ସେଇ ଘାସ ବାଛିବା କାମଟା ସାରିଦେବା ଦରକାର। ଆଉ ୱାନ୍ସ ମାନେ ଥରେ ଯେତେବେଳେ ଆମର ବାଦାମରେ ଫୁଲ ଆସିଯାଉଛି ତାପରେ ଆମେ ବାଦାମ ପଦା ଭିତରକୁ ଯିବା କଥା ନାହିଁ, କାହିଁକି ଗଲେ କ'ଣ ହେବ ଆମର ଫୁଲରେ ଯେଉଁ ପରାଗରଣ ସଙ୍ଗମ ହେବା କଥା, ପରାଗରଣ ଉଦାହରଣ ସମ୍ଭବ ହେଲେ ଯେଉଁ ସିଓ ବାହାରେ ଯେଉଁଥିରୁ ଆମର ବାଦାମ ହୁଏ ସେଇଟା ଆମର ଡିଷ୍ଟର୍ବ ହେଇଗଲେ ସେ ଆଉ ସିଓ ବାହାରିବନି ସେ ଫୁଲରୁ, ତ ସେଇଥିପାଇଁ ଆମର ବାଦାମରେ ଫୁଲ ଆସିଲା ପୂର୍ବରୁ ଯାହା ଆମର ଇଣ୍ଟରକଲଚରାଲ

0: ଅପରେସନ୍ ବା ଯାହା ବି ଆମର କୋଡ଼ା କଷା ହେଲା କି ଘାସମରା ପ୍ରୟୋଗ ସବୁ ବା ସାର ପ୍ରୟୋଗ ସବୁ ସାରିଦେବା ଦରକାର। ତାପରେ ଆମର ଆସିବ ସେ ମେକାନିକାଲ ମେଥଡ଼ରେ ଷ୍ଟାର ୱିଡର, ଷ୍ଟାର ୱିଡର ଗୋଟେ ଆସେ ଯେଉଁଥିରେ କି ଆମର ମାନେ କମ୍ ପରିଶ୍ରମରେ ଆମେ ଘାସ ବାଛି ପାରିବା। ସେ ଗୋଟେ ତାର ମେସିନ ଟାଇପ୍ର, ତାକୁ ଆମେ ହାତରେ ଧରିକି ବାଦାମର ଯେଉଁ ଦୁଇ ଧାଡ଼ି ମଝିରେ ତାକୁ ଚଲେଇଲେ ସେ ଘାସ ସଫା ହେଇଯାନ୍ତି। ତାପରେ ଆଉ ଗୋଟେ ହେଲା ସାଇକେଲ ୱିଡର, ସେଟା ମଧ୍ୟ ସେଇ ଦୁଇ ଧାଡ଼ି ମଝିରେ ସାଇକେଲ ଟାଇପ୍ର ତାର ତଳେ ଗୋଟେ ଯନ୍ତ୍ର ଟାଇପ୍ର ଲାଗିଥାଏ, ସେଟା ମଧ୍ୟ ଦୁଇ ଧାଡ଼ି ମଝିରେ ଚଲେଇଦେଲେ ଘାସ ସଫା ହେଇଯାନ୍ତି। ଏତିକି ଗଲା ଆମର କଲଚରାଲ ଆଉ ମେକାନିକାଲ ମେଥଡ। ତାପରେ ଆମର ହେଲା ରାସାୟନିକ ପଦ୍ଧତିରେ ଆମେ ଘାସ କିପରି ନିୟନ୍ତ୍ରଣ କରିବା। ଏଇ ରାସାୟନିକ ପଦ୍ଧତିର ଦ୍ୱାରା ଯେତେବେଳେ ଆମେ ଘାସ ପରିଚାଳନା କରୁଛେ ଆମର ବହୁତ ଲାଭ ମଧ୍ୟ ହୋଇଥାଏ ଏଥିରେ। ତ ଆମେ ଯେତେବେଳେ ରାସାୟନିକ ପଦ୍ଧତି କଥା କହୁଛେ, ରାସାୟନିକ ମାନେ ଆମର ବିଭିନ୍ନ ପ୍ରକାର କେମିକାଲ୍ସ ଗୁଡ଼ାକ ଆସୁଛି, ଘାସମରା ଆସୁଛି, ତାଦ୍ୱାରା ଆମେ ଘାସ ପରିଚାଳନା କରିବା। ତ ଯେତେବେଳେ ଆମର ରାସାୟନିକ ପଦ୍ଧତି କଥା ଆସିଗଲା, ତ ଆମେ ଫାର୍ଷ୍ଟ କଥା ଜାଣିବା ଦରକାର ଯେତେବେଳେ ଘାସମରା ପ୍ରୟୋଗ କରୁଛେ ସେ ମୁଖ୍ୟତଃ ଦୁଇ ପ୍ରକାର, ଗୋଟେ ହେଲା ପ୍ରି ଇମର୍ଜେନ୍ସ ଆଉ ଗୋଟେ ହେଲା ପୋଷ୍ଟ ଇମର୍ଜେନ୍ସ। ପ୍ରି ଇମର୍ଜେନ୍ସ କଥା ଯେତେବେଳେ ଆମେ କହୁଛେ, ଯେତେବେଳେ ଆମର ଘାସ ଉଠିଯାଇଥିବ କିନ୍ତୁ ଆମର ଗଛ ବା ଫସଲ ଯେଉଁଟା କରିଥାଏ ସେ ଗଜା ହେଇନଥିବ। ମୁଖ୍ୟତଃ ଆମେ ଫସଲ ବୁଣିବାର 24 ଘଣ୍ଟାରୁ 72 ଘଣ୍ଟା ମଧ୍ୟରେ ଏଇ ଘାସମରାଟାକୁ ପ୍ରୟୋଗ କରିବା ଦରକାର, ପ୍ରି ଇମର୍ଜେନ୍ସ ଘାସମରା ଯେତେବେଳେ କହୁଛେ। ତ ଆମର ପ୍ରି ଇମର୍ଜେନ୍ସ ଯେତେବେଳେ ବାଦାମ କଥା ଆସିଲା, ବାଦାମରେ ଆମର ପ୍ରି ଇମର୍ଜେନ୍ସ ଘାସମରା ଭିତରେ ମୁଖ୍ୟତଃ ଆସିଲା ପେଣ୍ଡିମେଥାଲିନ୍, ଗୋଟେ ଆମେ ବ୍ୟବହାର କରିପାରିବା। ପେଣ୍ଡିମେଥାଲିନ୍ର ଡୋଜ୍ ହେଲା ଏକରକୁ ବା ଆମର ହେକ୍ଟରକୁ 2.5 ଲିଟର ବା 2.5 ଲିଟର ଆମେ ହେକ୍ଟରକୁ ବ୍ୟବହାର କରିପାରିବା, ଯାହାକି ଏକରକୁ ଆମର 1 ଲିଟର ହିସାବରେ ଆମେ ବ୍ୟବହାର କରିପାରିବା। ଏହାକୁ ଆମେ ଯେତେବେଳେ ଗୋଟେ ହେକ୍ଟରରେ ସ୍ପ୍ରେ କରିବା ପାଇଁ କଥା ଚିନ୍ତା କରୁଛେ, ତାହାକୁ ଆମେ 2.5 ଲିଟରକୁ 500 ଲିଟର ପାଣିରେ ମିଶାଇକି ସ୍ପ୍ରେ କରିବା, 24 ଘଣ୍ଟାରୁ 72 ଘଣ୍ଟା ମଧ୍ୟରେ ଏହାକୁ ସ୍ପ୍ରେ କରିବା ଦରକାର। ତାପରେ ଯେତେବେଳେ ଆଉ ଗୋଟେ ଘାସମରା ଆମର ଅଛି, ସେ ବି ପ୍ରି ଇମର୍ଜେନ୍ସ, ସେ ହେଲା ଅକ୍ସିଫ୍ଲୋରୋଫେନ୍, ଯାହାକି ମାର୍କେଟରେ ଆମର ଗୋଲ୍ ନାଁରେ ମିଳେ। ତାହାର ଡୋଜ୍ ହେଲା ହେକ୍ଟରକୁ 500 ml, 500 ml ଆମେ 500 ଲିଟରରେ ମିଶାଇକି ସିଞ୍ଚନ କରିବା। ତାପରେ ଆଉ ଗୋଟେ ହେଲା ଡାଇକ୍ଲୋସୁଲାମ, ତାହାର ଡୋଜ୍ ହେଲା ହେକ୍ଟରକୁ 450 ml, ଯାହାକି ଆମେ 500 ଲିଟର ପାଣିରେ ମିଶାଇକି ଆମେ ସିଞ୍ଚନ କରିବା। ପ୍ରି ଇମର୍ଜେନ୍ସ ବା ଆମର ଯେଉଁ ଏଇ ଘାସମରାଟାକୁ ଯେତେବେଳେ ଆମେ ବ୍ୟବହାର କରୁଛେ, ତାହାକୁ ଆମେ ମାଟିର ଯେତେବେଳେ ବତର ଥିବ, ପୁରା ଶୁଖିଲା ନଥିବ, ସେ ସମୟରେ ବ୍ୟବହାର କରିବା ଦରକାର। ପୁରା ଶୁଖିଲାରେ ଯେତେବେଳେ ଆମେ ଘାସମରା ବ୍ୟବହାର କରୁଛେ ସେ ଭଲରେ କାମ କରିଦେବ ନାହିଁ। ତାପରେ ଆମେ ଆସିଯିବା ପୋଷ୍ଟ ଇମର୍ଜେନ୍ସ ଘାସମରା ପାଖକୁ। ତ ପୋଷ୍ଟ ଇମର୍ଜେନ୍ସ ଘାସମରା ଯେତେବେଳେ ଆମେ କହୁଛେ, ଯେତେବେଳେ ଆମର ଫସଲ 3 ପତ୍ରରୁ 5 ପତ୍ର ମଧ୍ୟରେ ଥିବ, ସେହି ସମୟରେ ଆମେ ଏଇ ଘାସମରାଟାକୁ ପ୍ରୟୋଗ କରିବା ଦରକାର। ମୁଖ୍ୟତଃ ଆମର 15 ଦିନରୁ 21 ଦିନ ମଧ୍ୟରେ ଏଇ ଘାସମରାଟା ପ୍ରୟୋଗ କରାଯାଏ। ତ ଯେତେବେଳେ ଆମେ ପୋଷ୍ଟ ଇମର୍ଜେନ୍ସ କଥା କହୁଛେ ବାଦାମରେ, ଆମର ଗୋଟେ କୁଇଜାଲଫପ୍ ଇଥାଇଲ ବା ତାହାକୁ ଆମେ ମାର୍କେଟରେ ଟାର୍ଗା ସୁପର ନାଁରେ ପାଇପାରିବା। ତ ସେଇ ଟାର୍ଗା ସୁପରକୁ ଆମେ ଗୋଟେ ହେକ୍ଟର ପାଇଁ 1 ଲିଟର ବ୍ୟବହାର କରନ୍ତି ବା ଆମର 500 ଲିଟର ପାଣିରେ 1 ଲିଟରକୁ ମିଶାଇକି ଆମେ 15ରୁ 21 ଦିନ ମଧ୍ୟରେ ସିଞ୍ଚନ କରିବା। ଆଉ ଏଇ ଯେଉଁ କୁଇଜାଲଫପ୍ ଇଥାଇଲ କଥା କୁହାହେଲା, ଇଏ ମୁଖ୍ୟତଃ ଆମର ବାଦାମରେ ଯେତିକି ଏକପତ୍ରୀ ଘାସ ଥାଏ ତାହାକୁ ସିଏ କଣ୍ଟ୍ରୋଲ କରେ। ତାପରେ ଆଉ ଗୋଟେ ଘାସମରା ହେଲା ଇମିଜା ଥାପର, ସେ ମାର୍କେଟରେ ଆମର ଇମିଜା ନାଁରେ ମିଳେ ମୁଖ୍ୟତଃ, ନହେଲେ ବିଭିନ୍ନ ପ୍ରକାର କମ୍ପାନୀ ବିଭିନ୍ନ ନାଁରେ ବିକ୍ରି କରନ୍ତି। ଯେଉଁ ଇମିଜା ଥାପର ଡୋଜ୍ ହେଲା ହେକ୍ଟରକୁ 1 ଲିଟର, ଆଉ ଏହାକୁ ମଧ୍ୟ 500 ଲିଟର ପାଣିରେ ମିଶାଇକି ସିଞ୍ଚନ କରିବା। ଯେତେବେଳେ ଆମେ ଇମିଜା ଥାପର କିଣୁଛେ, ସେଇ ଦେଖିବେ ଡବା ଭିତରେ ଗୋଟେ ଆମର ଯେଉଁଟା ଘାସମରା ସିଏ ଥାଏ, ତା ସହିତ ଗୋଟେ ଆମର ସ୍ପ୍ରେଡର ମିଶିକି ଥାଏ। ତ ଆମେ ଯେତିକି ମାନେ ଘାସମରା ଦେବା, ଘାସମରା ଧର ଏକରକୁ ଆମେ 400 ml ଦେଲେ, ଆମର ସ୍ପ୍ରେଡର ମଧ୍ୟ ଏକରକୁ 400 ml ଲାଗିବ। ତ ସେହି ହିସାବରେ ଆମେ ଏଇ ଘାସମରାକୁ ପ୍ରୟୋଗ କରିବା। ତ ଏଇ ଘାସମରା ଗୁଡ଼ାକ ଆମେ ଯେତେବେଳେ ପ୍ରୟୋଗ କରୁଛେ, ଆମର ବାଦାମରେ ମୁଖ୍ୟତଃ ଯେଉଁ ଘାସ ଗୁଡ଼ାକ ଦେଖାଯାଏ, ଆମର ବଣ ସୋରିଷ ହେଲା, କୁକୁଡ଼ା ଚୁଳିଆ ହେଲା, ହାତୀଶୁଣ୍ଢିଆ, ହିଲିଓଟ୍ରୋପିୟମ୍ ଇଣ୍ଡିକମ୍, ଲବଙ୍ଗୀ, ଲୁଡ଼ୁଜିଆ ଯେଉଁଟା, ଏଇଭଳିଆ ବିଭିନ୍ନ ପ୍ରକାରର ଦ୍ୱିପତ୍ରୀ ଘାସ ଦେଖାଯାଏ ଏବଂ ଏକପତ୍ରୀ ଘାସ ମଧ୍ୟରେ ଆମର ଦୁବ ହେଲା, ମୁଥା ହେଲା, ଏଇ ବିଭିନ୍ନ ପ୍ରକାର ରାସାୟନିକ ପଦ୍ଧତିରେ ଘାସମରା ପ୍ରୟୋଗ କରିକି ଆମେ ନିୟନ୍ତ୍ରଣ କରିପାରିବା।
1: ସମନ୍ୱିତ ଘାସ ପରିଚାଳନା କାହାକେ କହେସନ୍, ଆଉ ସମନ୍ୱିତ ଘାସ ପରିଚାଳନା ଦିଗ ଉପରେ ଆପଣ ବହୁତ କିଛି କହିଗଲେ। ଆମେ ଯେତେବେଳେ ବର୍ଷାଟିଆ ବାଦାମ ଚାଷ କରୁଛୁଁ, ଯଦି ସମନ୍ୱିତ ଘାସ ପରିଚାଳନା ଆମେ ଚାଷ କର୍ମା, ବୋଲେ ଆମର ଲାଭ କେନ୍ତା ହେବା ଆଜ୍ଞା, ସେ ବାବଦରେ ଟିକେ କହନ୍।
0: ଦେଖନ୍ତୁ, ଆମେ ଯଦି ଘାସ ନିୟନ୍ତ୍ରଣ କରିବା ପାଇଁ କିଛି ପଦକ୍ଷେପ ନ ନେବା, ପାଖାପାଖି 30 ରୁ 75 ଭାଗ ପର୍ଯ୍ୟନ୍ତ ଆମର କ୍ଷତି ହେଇଯିବ। ଯଦି କିଛି କିଛି ଜାଗାରେ ଦରକାର ପଡ଼ିଲେ ଫସଲ ଟୋଟାଲି ନଷ୍ଟ ହୋଇଯିବ, ଆମେ କିଛି ଅମଳ ପାଇବାନି। ତ ସେଇ ଜାଗାରେ ଆମର ଘାସ ନିହାତି ନିୟନ୍ତ୍ରଣ କରିବା ଦରକାର। ଆଉ ମୁଖ୍ୟତଃ ଦେଖିବେ ବର୍ଷାଟିଆ ବାଦାମରେ ବା ବର୍ଷାଟିଆ ଚିନାବାଦାମ ଚାଷ ଯେଉଁମାନେ କରୁଥିବେ ଜାଣିଥିବେ, ସେଠି ଆମର ବହୁତ ଘାସ ହୁଏ। ଆମର ଖରାଟିଆ କିମ୍ବା ଶୀତ ଦିନିଆ ବାଦାମ ଅପେକ୍ଷା ବର୍ଷାଟିଆ ବାଦାମରେ, ଯେହେତୁ ବର୍ଷା ଜଳ ଉପରେ ଆମେ ନିର୍ଭର କରିକି ଚାଷ କରନ୍ତି, ସେଠି ଅଧିକା ଘାସ ହୁଏ। ସେ ଜାଗାରେ ଆମକୁ ଘାସ ନିୟନ୍ତ୍ରଣ କରିବା ନିହାତି ଦରକାର। ଆଉ ଯଦି ଆମେ ଘାସ ନିୟନ୍ତ୍ରଣ ନ କରୁଛେ, ଆମର ଦରକାର ପଡ଼ିଲେ ଫସଲ ଟୋଟାଲ ନଷ୍ଟ ହୋଇଯାଇପାରେ। ତ ସେଇ ଜାଗାରେ ଯଦି ଆମେ ଘାସ ନିୟନ୍ତ୍ରଣ କରିବାର ବିଭିନ୍ନ ପଦକ୍ଷେପକୁ ଆମେ ଆପଣାଇବା ବା ସମନ୍ୱିତ ଘାସ ପରିଚାଳନା କରିବା, ପାଖାପାଖି ଗୋଟେ ହେକ୍ଟରରେ ଆମର ଅମଳ ଆସେ ଯଦି ଆମେ ସେମିତି ବିନା ଘାସ

0: ଚୟନ କରିବା ବା ଖାଲି ଆମେ ଅଳ୍ପ ହ୍ୟାଣ୍ଡ ୱିଡିଂ ବା ଆମର ଯେଉଁ ହାତରେ ଘାସ ବଛା କରିକି ଚାଷ କରିବା, ସେ ଜାଗାରେ ଆମର ବହୁତ ଖର୍ଚ୍ଚ ମଧ୍ୟ ହୋଇଥାଏ। ହେକ୍ଟରକୁ ପାଖାପାଖି 15,000-20,000 ଟଙ୍କାର ଲେବର ଲାଗିଯାଆନ୍ତି। ପାଖାପାଖି ଆମର 40-50 ଲେବର ଲାଗନ୍ତି ଖାଲି ଗୋଟେ ହେକ୍ଟରରେ ଘାସ ବାଛିବା ପାଇଁ। ସେ ଜାଗାରେ ଆମର 15,000-20,000 ଖର୍ଚ୍ଚ ହୋଇଯାଏ। ସେହି ସମୟରେ ଯଦି ଆମେ ଏଇ ରାସାୟନିକ ପଦ୍ଧତି ଆପଣାଇବା କିମ୍ବା ଆମର ଯେଉଁ ଷ୍ଟାର ୱିଡର ହେଲା କି ସାଇକେଲ ୱିଡର ହେଲା, ଏହାକୁ ବ୍ୟବହାର କରିକି ଆମେ ଚାଷ କରିବା କିମ୍ବା ଆମେ ଖରାଟିଆ ହଳ ଧରିଥିବା, କମ୍ ଘାସ ହେବେ। ତ ଯଦି ଆମେ ଏଇ ଯେଉଁ କେମିକାଲ ଦ୍ୱାରା ଘାସ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା କରିବା ବା ପୋଷ୍ଟ ଇମର୍ଜେନ୍ସ ପ୍ରି ଇମର୍ଜେନ୍ସ ହର୍ବିସାଇଡ୍ ଦେଇକି ଆମେ ବା ଘାସ ମରା ଦେଇକି ଆମେ ଘାସ ନିୟନ୍ତ୍ରଣ କଲେ, ଆମକୁ ପାଖାପାଖି ଗୋଟେ ହେକ୍ଟରରେ ସେ 2,000-4,000 ଭିତରେ ଖର୍ଚ୍ଚ ହେବ, ଯାହାକି ଆମର ହାତ ଦ୍ୱାରା ଘାସ ବାଛିଲେ ତାଠୁ ଆମର ପାଖାପାଖି 10,000-15,000 କମ୍ ଖର୍ଚ୍ଚ ହେଉଛି। ତ ସେଇ ଦିଗରେ ଆମେ ଲାଭ ପାଇଲେ, ତାଛଡ଼ା ଆମର ଅମଳରେ ମଧ୍ୟ ବହୁତ ଲାଭ ହେବ। ଆମର ଦେଖନ୍ତୁ, ଯଦି ବିନା ଘାସ ନିୟନ୍ତ୍ରଣ କରିକି ଆମେ ପାଖାପାଖି ଗୋଟେ ହେକ୍ଟରରୁ ଆମେ 15-16 କ୍ୱିଣ୍ଟାଲ ଭଳିଆ ବାଦାମ ପାଇଥାନ୍ତି। ଯଦି ଆମେ ଘାସ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେବା, ଆମେ ପାଖାପାଖି ଗୋଟେ ହେକ୍ଟରରୁ 20-25 କ୍ୱିଣ୍ଟାଲ ପର୍ଯ୍ୟନ୍ତ ବାଦାମ ପାଇପାରିବା। ଆମେ ଯଦି ଠିକ୍ସେ ଚାଷ କରିଥିବା ଆଉ ଘାସ ନିୟନ୍ତ୍ରଣ କରିବା, ଗୋଟେ ହେକ୍ଟରରୁ 20-25 କ୍ୱିଣ୍ଟାଲ ପର୍ଯ୍ୟନ୍ତ ଆମେ ବାଦାମ ପାଇପାରିବା। ତ ସେସବୁ ଦିଗରୁ ଆମର ବହୁତ ଲାଭ ଅଛି ଏବଂ ଆମେ ଅମଳର ବୃଦ୍ଧି ପାଇବ, ତା ସହିତ ଆମର ଅଧିକା ମଧ୍ୟ ଲାଭବାନ ମଧ୍ୟ ହେଇପାରିବା।
1: ଶେଷ ଆମକୁ ଯେନ୍ ଚାଷୀ ଭାଇ ବୋନ ମାନେ ବାଦାମ ଚାଷ କରୁଛନ୍ କିମ୍ବା କରବାର୍ ଲାଗି ଚାହୁଁଛନ୍, ତାଙ୍କର ଲାଗି କାଣା ପରାମର୍ଶ ଦେବେ? ତାଙ୍କର ଲାଗି କାଣା ପରାମର୍ଶ?
0: ବର୍ଷାଟିଆ ବାଦାମ ଚାଷ, ଯେଉଁଥିରେ କି ଆମର ବହୁତ ପରିମାଣରେ ଘାସ ମଧ୍ୟ ହୋଇଥାଏ, ତ ସମସ୍ତଙ୍କୁ ଗୋଟେ ମୋର ପରାମର୍ଶ ରହିବ, ଠିକ୍ ସମୟରେ ବୁଣିବା କରନ୍ତୁ। ବର୍ଷା ଉପରେ ଯେହେତୁ ନିର୍ଭର କରୁଛି, ଠିକ୍ ସମୟରେ ବୁଣି ନପାରିଲେ ପରେ ସମୟ ମଧ୍ୟ ମିଳେନି, ମାନେ ବର୍ଷା ଅଧିକା ହେଇଗଲେ ଆଉ ବାଦାମ ମଧ୍ୟ ବୁଣି ହେବନି। ତ ବର୍ଷା ଦେଖିକି ଠିକ୍ ସମୟରେ ବାଦାମ ବୁଣିବା କାର୍ଯ୍ୟ ସମାପ୍ତ କରନ୍ତୁ। ଆଗାମୀ ଦିନରେ ଆମର ମୌସୁମୀ 10 ପାଖି ପହଞ୍ଚିଗଲା ପରେ ସାଙ୍ଗେ ସାଙ୍ଗେ ବାଦାମ ବୁଣିବା କାର୍ଯ୍ୟ ଆରମ୍ଭ କରିଦିଅନ୍ତୁ। ଆଉ ଠିକ୍ ସମୟରେ ବୁଣିଥିଲେ ଆମେ ଠିକ୍ ସମୟରେ ଅମଳ କରିପାରିବା ଏବଂ ଆମର ଘାସ ନିୟନ୍ତ୍ରଣ ମଧ୍ୟ ଠିକ୍ସେ ହୋଇପାରିବ, ଆଉ ଆମେ ଲାଭବାନ ମଧ୍ୟ ହୋଇପାରିବା।
1: ଯାହା ହଉ ଆଜ୍ଞା, ଆଜ୍ ଆମର ବୈଠକକୁ ଆସିକରି ବର୍ଷାଟିଆ ଚିନାବାଦାମ ଚାଷରେ ସମନ୍ୱିତ ଘାସ ପରିଚାଳନା ବାବଦେ ବହୁତ କିଛି କହିଲେ। ଏତା ଦ୍ୱାରା ଚାଷୀମାନେ ବହୁତ କିଛି ଜାଣିବାର୍କେ ପାଇଲେ। ଏଥିଲାଗି ଆପଣଙ୍କୁ ଆକାଶବାଣୀ ସମ୍ବଲପୁର କୃଷି ସଂସାର କାର୍ଯ୍ୟକ୍ରମ ଆଡ଼ୁ ବହୁତ ବହୁତ ଧନ୍ୟବାଦ। ନମସ୍କାର ଆଜ୍ଞା।
0: ନମସ୍କାର, ଧନ୍ୟବାଦ।
2: ବୈକୁଣ୍ଠ,
3: ହଁ ନାନୀ,
2: ଏ ଦେଖ ମୁଗଫଲି ଚାଷ ନ ସମନ୍ୱିତ ଘାସ ପରିଚାଳନା ନେଇ କାଇଁ କେତେ ବଢିଆ ଲାଗ୍ଲା। ଯେନ୍ ଭାଇ ମାନେ ଆମର ଚାଷ କରିବାକେ ଚାହୁଁଛନ୍ ମୁଗଫଲି କେ, ଏନ୍ତା ହିସାବେ ଯଦି ମାନି ଘିନି କରି କରିବେ, କେତନି କେତେ ଲାଭ ପାଇପାରିବେ?
3: ମୁଖ୍ୟ କଥା ହେଲା ନାନୀ, ଘାସ ବଛାଟା ଠିକ୍ ଟାଇମରେ କରବାର କଥା।
2: ହଁ, ଯେ କାଁ ବୋଲୁଥିଲି କି?
3: ହଁ ଜାଣିଲି ନା ନାନୀ, ଗୀତ ଗୁତା ପଦେ ଶୁଣିବା ନେଇ।
2: ହଁ, ଯିବାର ଆଗନୁ ଗୋଟେ ଗୀତଟେ ନା ହେଲେ ଭଲ ଲାଗ୍ସି।
3: ହଁ ତ ଠିକ୍ କହୁଛ ନାନୀ, ଗୀତଟେ ଶୁଣମା କାଏଁ ଯେ ଗାଏମି ତୋର ଭଜନ। ଏଇ ଗୀତ କେ ଗାଇଛନ୍ ଜିତେନ୍ଦ୍ର ହରିପାଲ ଆର୍ ଲେଖିଛନ୍ ଶିବଶଙ୍କର ପ୍ରଧାନ।
2: ଶୁଣୁ
3: ଶୁଣୁ ସେନା ନାନୀ।
4: ଗାଏମି ଆରୁ ତୋର ଭଜନ,

0: ପାକ୍ ଲାଗେ ନା ନି
1: ଇ ବନାଇ କହନ ଏନ୍ତା ମନକେ ଛୁଇଁଛି ଯେ ଗୀତଟା ମୁଇଁ ଖାଲି ଆଙ୍କ ମୁଜି କରି ଏଦେ ଶୁଣୁଛେ ପରେ ଯେ ସମିଆ ତ ହେଇଗଲାନ
0: ହଁ ହଁ
1: ଯାଉଁ ଯିମା ଯାଉଁ
0: ଯାଉଁ ସେନା ନାନୀ ଯାଉଁ।

0: କୃଷି ସଂସାର କାର୍ଯ୍ୟକ୍ରମ ଏଇଠି ଶେଷ ହେଲା। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସଙ୍ଗେ ମୁଁ ଆଶୁତୋଷ ପାଣିଗ୍ରାହୀ। ଆତଙ୍କବାଦର ମୁକାବିଲା ସହିତ ନବସୃଜନ ଆର୍ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଉନ୍ନତି ଲାଗି ସାଇପ୍ରସ୍ ଆଉ ଭାରତ ଗଠନ କରିବେ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ। ନୂଆଦିଲ୍ଲୀର ଭିନ୍ ଭିନ୍ ଦ୍ୱିପାକ୍ଷିକ ପ୍ରସଙ୍ଗକୁ ନେଇକରି ସାଇପ୍ରସ୍ର ରାଷ୍ଟ୍ରପତିଙ୍କ ସଙ୍ଗେ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶର ସୀମାକେ ଅଭେଦ୍ୟ କରିବା ଲାଗି କରାଯିବା ସ୍ମାର୍ଟ ସୀମା ପ୍ରକଳ୍ପ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। 10 ରାଜ୍ୟର 24 ରାଜ୍ୟସଭା ଆସନ ଲାଗି ନିର୍ବାଚନ ତାରିଖ ଘୋଷଣା କଲେ ନିର୍ବାଚନ ଆୟୋଗ। କ୍ୱାଡ୍ ବୈଦେଶିକ ମନ୍ତ୍ରୀମାନଙ୍କର ଶିଖର ବୈଠକରେ ଯୋଗଦେବେ ଭାରତ ସହିତ 3 ଦେଶର ବୈଦେଶିକ ମନ୍ତ୍ରୀ। କେରଳର 16 ନମ୍ବର ବିଧାନସଭା ବାଚସ୍ପତି ଭାବେ ନିର୍ବାଚିତ ହେଲେ କଂଗ୍ରେସ ବିଧାୟକ ଥିରୁଭାଞ୍ଚୁର ରାଧାକ୍ରିଷ୍ଣନ। 9 3 ଭାଷା ବାଧ୍ୟତାମୂଳକ ଭାବେ ପଢ଼ବାର୍ ଲାଗି ସିବିଏସ୍ଇର ନୂଆ ନିୟମକେ ବିରୋଧ କରିକରି ଆସିଥିବା ଆବେଦନକେ ଶୁଣାଣି କରିବା ଲାଗି ସହମତି ଦେଲେ ସୁପ୍ରିମକୋର୍ଟ। ଆଉ ଗୋଟେ ଦିନ ବଢ଼ିକରି 24 ତାରିଖ ହେଲା ସିବିଏସ୍ଇ ଯୁକ୍ତ 2 ପରୀକ୍ଷା ଉତ୍ତର ଖାତା ସ୍କାନ୍ ଫଟୋକପି ଲାଗି ଶେଷ ତାରିଖ। ଭୁବନେଶ୍ୱର ଲୋକସଭା ଭବନ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚଡ଼ମାଝୀଙ୍କୁ ସାକ୍ଷାତ କରିଛନ୍ ସିଆଇଆଇ ଓଡ଼ିଶା ଚାପ୍ଟର ଅଧ୍ୟକ୍ଷ ଅନିଲ ସିଂ ଆଉ ଉପାଧ୍ୟକ୍ଷ ଶଶିକାନ୍ତ ନାୟକ। ପୁରୀନ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରାକୁ ନେଇକରି ରାଜ୍ୟ ଅତିଥି ଭବନ ହୋଇଯାଇଛି ଗୋଟିଏ ସମୀକ୍ଷା ବୈଠକ। ଅଧ୍ୟକ୍ଷତା କଲେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ରାଜ୍ୟର ଶାରୀରିକ ଶିକ୍ଷା ଅଧିକାରୀମାନଙ୍କୁ ନେଇକରି ହୋଇଯାଇଛି 2 ଦିଗ୍ଦର୍ଶନ ଆଉ ସମୀକ୍ଷା ବୈଠକ। ଭୁବନେଶ୍ୱର ଲୋକସଭା ଭବନରୁ ପାଳନ କରାଯାଇଛି ରାଜ୍ୟସ୍ତରୀୟ ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସ। ଯୋଗଦେଲେ ଜଙ୍ଗଲର ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ। ଦେଶ ମାତୃଭାଷା ଆଧାରିତ ଶିକ୍ଷା ଜରୁରୀ ହେବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଝାରସୁଗୁଡ଼ା ଗସ୍ତ ନ ଆସିକରି ଏଚ୍ କଟାପାଲି ନଥିବା ହକି ଷ୍ଟାଡିୟମ୍ ପରିଦର୍ଶନ କରିଛନ୍ତି ରାଜସ୍ୱ ଆର୍ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ଟର୍ଫ ତିଆରି କାମର ସମୀକ୍ଷା କରିବାର ସହିତ ଖେଳାଳିମାନଙ୍କ ଲାଗି ସୁବିଧା ସୁଯୋଗ ବଢ଼ାବା ଲାଗି ଅଧିକାରୀମାନଙ୍କ ସଙ୍ଗେ କଲେ ଆଲୋଚନା। ଜନଜାତି ଗରିମା ଅଭିଯାନ ଅଜିନ୍ତି ବରଗଡ଼ ଜିଲ୍ଲାର ହୋଇଯାଇଛି ଜିଲ୍ଲାସ୍ତରୀୟ ଜନଭାଗିଦାରୀ ସବ୍ସେ ଦୂର ସବ୍ସେ ପହେଲେ କାର୍ଯ୍ୟକ୍ରମ। ଡାଲୁଆ ଧାନଘିନାକେ ନେଇକରି ସମ୍ବଲପୁରରେ ହୋଇଯାଇଛି ଗୋଟିଏ ସମୀକ୍ଷା ବୈଠକ। ଅଧ୍ୟକ୍ଷତା କଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଆଇପିଏଲ୍ କ୍ରିକେଟ୍ରେ ଆଜିର ମ୍ୟାଚ୍ ଖେଳିବେ ସନ୍ରାଇଜର୍ସ ହାଇଦ୍ରାବାଦ ଆର୍ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୋର। ଏବେ 24 ଭିତରେ ବରଗଡ଼ ସୁବର୍ଣ୍ଣପୁର ସୁନ୍ଦରଗଡ଼ ସହିତ ରାଜ୍ୟର 5 ଜିଲ୍ଲାର ଜବର ତାତି ହେବା ବୋଲି ପାଣିପାଗ ବିଭାଗର ସୂଚନା। ଏଚ୍ନିର ମୁଖ୍ୟ ଖବର ଇନ ଶେଷ ହେଲା। ଏତା ଋତୁର ମୁଖ୍ୟ ଖବର ଶୁଣିପାରିବେ ରାତି 10
0: ଆକାଶବାଣୀ ସମ୍ବଲପୁର ସମ୍ବଲପୁରୀ ଗୀତ ଶୁଣନ୍ତୁ। ଗୀତ ରଚନା କରିଛନ୍ତି ଦୋଳଗୋବିନ୍ଦ ବିଶି। ପ୍ରଥମ ଗୀତ କଣ୍ଠଶିଳ୍ପୀ ପୂର୍ଣ୍ଣିମାନନ୍ଦ।

ସମ୍ବଲପୁରୀ ଗୀତ ଶୁଣିଲେ। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ହିନ୍ଦୀ ଭକ୍ତି ଗୀତ ଶୁଣନ୍ତୁ। ପୁରାତନ ରଚନାରୁ ଗାଇଛନ୍ତି ରବିରାଜ ଏବଂ କବିତା ରାମ, ସଙ୍ଗୀତ ମହେଶ ପ୍ରଭାକର।

ହିନ୍ଦୀ ଭକ୍ତିଗୀତ ଶୁଣୁଥିଲେ। କଣ୍ଠଶିଳ୍ପୀ ଥିଲେ ରବିରାଜ ଏବଂ କବିତା ରାମ। ସଙ୍ଗୀତ ଦେଇଥିଲେ ମହେଶ ପ୍ରଭାକର। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ଶାସ୍ତ୍ରୀୟ ସଙ୍ଗୀତ ଶୁଣନ୍ତୁ। ଆଜି ଏଥିରେ ଠୁମରି ପରିବେଷଣ କରିଛନ୍ତି ପଣ୍ଡିତ ଅଜୟ ଚକ୍ରବର୍ତ୍ତୀ, ରାଗ ମିଶ୍ର କାଫି। ତବଲା ସଙ୍ଗତ କରିଛନ୍ତି ଉସ୍ତାଦ ଜାକିର ହୁସେନ। ହାରମୋନିୟମ ପଣ୍ଡିତ ଜ୍ଞାନ ପ୍ରକାଶ ଘୋଷ ଏବଂ ସାରଙ୍ଗୀ ସଙ୍ଗତ କରିଛନ୍ତି ଉସ୍ତାଦ ସୁଲତାନ ଖାନ।

ଏତେବେଳେ ଯାଇ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଚଳିତ ମାସର ଖେଳ ଜଗତ କାର୍ଯ୍ୟକ୍ରମ। ପ୍ରଯୋଜନା ଏବଂ ଉପସ୍ଥାପନା ସୌଭାଗ୍ୟ କୁମାର ରଥ।

0: ଏକ କ୍ରୀଡ଼ା ପତ୍ରିକା କାର୍ଯ୍ୟକ୍ରମ ଖେଳ ଜଗତ। ଶ୍ରୋତା ବନ୍ଧୁ ନମସ୍କାର, ଆଜି ଆମ ଗହଣରେ ଅଛନ୍ତି ଜଣେ ବହୁମୁଖୀ ପ୍ରତିଭାର ଅଧିକାରୀ, ଯିଏ ଜଣେ ଆନ୍ତର୍ଜାତିକ ଖେଳାଳି, ପ୍ରଶିକ୍ଷକ ତଥା କ୍ରୀଡ଼ା ପ୍ରଶାସକ। ଆମ ସହିତ ଅଛନ୍ତି ସୁନ୍ଦରମଣି ବାରିକ ମହୋଦୟ। ସାର୍, ଆପଣଙ୍କୁ ଆମେ ସ୍ୱାଗତ କରୁଛୁ ଆମର କାର୍ଯ୍ୟକ୍ରମକୁ। ନମସ୍କାର।
1: ନମସ୍କାର।
0: ଓଡ଼ିଶାର ବହୁତ ଲୋକ ଜାଣିଛନ୍ତି ଯେ ଜଣେ ଆନ୍ତର୍ଜାତିକ ମାଷ୍ଟର୍ସ ଖେଳାଳି ଆପଣ। ଆମ ଶ୍ରୋତାବନ୍ଧୁମାନଙ୍କୁ ଟିକେ କୁହନ୍ତୁ ଯେ ମାଷ୍ଟର୍ସ ଆଥଲେଟିକ୍ସ ମାନେ କ'ଣ?
1: ମାଷ୍ଟର ଆଥଲେଟିକ୍ସ ମାନେ ଏଇଟା ହେଉଛି 40 ବର୍ଷରୁ ଉର୍ଦ୍ଧ। ଆଗରେ 40 ବର୍ଷରୁ ଉର୍ଦ୍ଧ ଥିଲା, ଏବେ ସେଇଟା ହେଇଗଲା ଆପଣଙ୍କର 35 ବର୍ଷରୁ ଉର୍ଦ୍ଧ। ଆଉ ପ୍ରତ୍ୟେକ 5 ବର୍ଷରେ ଗୋଟେ ଗ୍ରୁପ୍, ସେ ଗ୍ରୁପ୍ରେ ଯେଉଁ ଖେଳ ଗୁଡ଼ାକ ହେଉଛି ତାକୁ ମାଷ୍ଟର କ୍ରୀଡ଼ାବିତ୍ ହିସାବରେ ଗଣନା କରାଯାଉଛି।
0: ମାନେ ସାଧାରଣତଃ ଜଣେ ଖେଳାଳି ସେମାନେ ଆନ୍ତର୍ଜାତିକ ଖେଳରୁ ରିଟାୟାର୍ଡ ହେଇଯାଆନ୍ତି 35 ବର୍ଷ ଭିତରେ, ତେଣୁ
1: ଆଜ୍ଞା,
0: ଆମେ ଗୋଟେ ଅଛି ଯେ ସେମାନଙ୍କୁ ଆଉ ଥରେ ଖେଳ ପାଇଁ ପ୍ରୋତ୍ସାହିତ କରିବା ପାଇଁ 35ରୁ 40, 40ରୁ 45, 45ରୁ 50 ବର୍ଷ ବର୍ଗ ଏମିତି ଆରମ୍ଭ ହେଇଯାଏ ଖେଳ, ଯେଉଁଥିରେ ମଧ୍ୟ ଆପଣ ଭାରତକୁ ଅଂଶଗ୍ରହଣ
1: ହଁ
0: କରିଛନ୍ତି।
1: ହଁ ସାର୍, ଆପଣଙ୍କର ଏଇଟା ହେଲା ଯେଉଁ ମାଷ୍ଟର କ୍ରୀଡ଼ା ଭିତରେ ଆମେ ଯାହା ଆଚିଭମେଣ୍ଟ କରୁଛୁ ସେଇଟା ଆମେ ଇନ୍ସପାୟାର୍ଡ କରୁଛୁ ୟଙ୍ଗ ଜେନେରେସନକୁ। ୟଙ୍ଗ ଜେନେରେସନ୍ ଦେଖୁଛନ୍ତି ଯେ ବୁଢ଼ାମାନେ ଯାଇକି ଦୌଡ଼ିକି ମେଡ଼ାଲ ଆଣୁଛନ୍ତି। ଯଦି ମୁଁ 50 ବର୍ଷ ବୟସରେ 12.8 ସେକେଣ୍ଡ ମୁଁ ଯଦି 100 ମିଟର ଦୂରତ୍ୱ ଅତିକ୍ରମ କରିପାରୁଛି, ଆଉ ମୁଁ ଯଦି ଏସିଆନ୍ ଚାମ୍ପିଅନସିପ୍ରେ ଯଦି ବ୍ରୋଞ୍ଜ ମେଡ଼ାଲ ପାଇପାରୁଛି, ତ ଏଇ ୟଙ୍ଗ ଜେନେରେସନକୁ କାହିଁ ଇନ୍ସପାୟାର୍ ଆମେ କରିପାରିବାନି?
0: ଆପଣ କେମିତି ଆଥଲେଟିକ୍ସକୁ ଆସିଲେ, କେମିତି ଖେଳ ପ୍ରତି ଆପଣଙ୍କ ରୁଚି ବଢ଼ିଲା, ସେ ବିଷୟରେ ଟିକେ କୁହନ୍ତୁ।
1: ମୋର ପାଷ୍ଟ ଲାଇଫ ବହୁତ ଦୁଃଖମୟ। ସାନ ସମୟରେ ବାପା ନଥିଲେ, ମାଆଙ୍କ ସହିତ ରହୁଥିଲୁ ମାମୁଁ ଘରରେ। ଚିନା ବାଦାମ ଚଣା ମୁଫଲି ବିକ୍ରି କରୁଥିଲେ, ବିକ୍ରି କରିକି ସେ ମୋତେ ମେଟ୍ରିକ ପର୍ଯ୍ୟନ୍ତ ପାଠ ପଢ଼େଇଥିଲେ। ଏଇ ହିସାବରେ ମୋର ଲାଇଫଟା ଆରମ୍ଭ କଲି। କିନ୍ତୁ ଭଗବାନଙ୍କର କ'ଣ ଗୋଟେ ଇଚ୍ଛା ଥିଲା ଯେ ମୋର ଖେଳ ଜୀବନଟା 1970ରୁ ଷ୍ଟାର୍ଟ ହୋଇଛି, ଅନବରତ ଏପର୍ଯ୍ୟନ୍ତ ଫେର ସେଇଟା ଚାଲିଛି। ଆଉ ଯେଉଁଟା ମୁଁ ପିଲା ସମୟରେ ଆଚିଭମେଣ୍ଟ କରିପାରିଲିନି ସେଇଟା ମୁଁ ସେକେଣ୍ଡ ହାଫ୍ରେ ଆଚିଭ୍ କରିକିରି 5ଟା ମାଷ୍ଟର ଏସିଆଡ୍ ମୁଁ ଖେଳିଛି, 7ଟା ଇଣ୍ଟରନ୍ୟାସନାଲ ଅଛି ମେଡ଼ାଲ, ଆଉ ଗୋଟେ ଖେଳିଲି ୱାର୍ଲ୍ଡ ମାଷ୍ଟର ଆଥଲେଟିକ୍ ଚମ୍ପିଅନସିପ୍। ଯେମିତି ମୁଁ ମେଟ୍ରିକ୍ ପଢ଼ିଲା ପରେ ଆପଣ ଆଶ୍ଚର୍ଯ୍ୟ ହେବେ, 3 ବର୍ଷ ପର୍ଯ୍ୟନ୍ତ ମୁଁ ପଢ଼ିପାରିଲିନି କଲେଜରେ, କାହିଁ ପଇସା ପତ୍ର ନାହିଁ, ଟିଉସନ୍ ପଢ଼ାଇଲି, ଗୋଟେ କଣ୍ଟ୍ରୋଲ ଦୋକାନରେ ମୁଁ 3 ବର୍ଷ କାମ କଲି। ତାପରେ ମୋର ମନରେ ଆସିଲା ଯେ ଅନ୍ୟମାନେ ପଢ଼ୁଛନ୍, ମୋର ସାଙ୍ଗମାନେ ଯଦି ପଢ଼ିକିରି ଏତେ ଆଚିଭମେଣ୍ଟ କରିପାରୁଛନ୍, ମୁଇଁ କାହିଁ କରି ନାଇଁପାରେ। ଇ ମନୋବଳଟା ମୋର ବାହାରିଲା। ମୋର ପାଖେ ପଇସା ଫେର୍ ନାଇଁନ, କିନ୍ତୁ ସେ ଟିଉସନ୍ରୁ ପଇସା ଆଦାୟ କରିକିରି 1976ରେ ମୁଇଁ ଲକ୍ଷ୍ମୀନାରାୟଣ କଲେଜ ଝାରସୁଡ଼ା, ସେଠି ମୁଁ ଆଡ଼ମିସନ୍ଟା କରିଥିଲି। ପ୍ରତ୍ୟେକ ଦିନ 11 × 2 ମାନେ 22 କିଲୋମିଟର ମୋର ସାଇକେଲିଂ। ତ ଯେତେବେଳେ ଆଡ଼ମିସନ୍ ମୁଁ କରିବା ପାଇଁ ଗଲି ସେଠି ମୋର 80 ଟଙ୍କା ସର୍ଟ ହେଲା। ନାରାୟଣ ଶର୍ମା ବୋଲିକିରି ଆମର ଶକୁନିଆ ଅଛନ୍, ତାଙ୍କ ନିକେ ଗଲି ଆଉ କହିଲି ମାମା ଏନ୍ତା ଏନ୍ତା କଥା, ଆଉ ମୁଇଁ ପଢ଼ି ନାଇପାରେ ନ, ଆଉ ମୋତେ 80 ଟଙ୍କା ଦରକାର, ଆଉ କେନ୍ତା କରିବି କହିଲା। ତାଙ୍କ ପାଖେ କାନ୍ଦି ପକାଲି, ବୋଲେ ସେ କହିଲେ ତୁ ପଢ଼ିବୁ କହିଲେ, ବୋଲେ ତୁ ଗୋଟେ କାମ କରୁ, ଶୁନ୍, ତୋର ମାଆକେ କେବେ ନାଇଁ ଛାଡ଼ିବୁ। ଏଇ ୱାର୍ଡ଼ଟା ମୋତେ ଦେଇଥିଲେ, ମାନେ ଏଲଏନ୍ କଲେଜରେ ଫେର ସେ ନାଁଟା ମୁଇଁ ରଖିଛେ। ଫୁଟବଲ ପ୍ଲେୟାର ସ୍ପୋର୍ଟସରେ ଆଜ୍ଞା 100 ମିଟର 200 ମିଟର ଲଙ୍ଗ ଜମ୍ପ ମୁଇଁ ଫାର୍ଷ୍ଟ ପୋଜିସନ ସେଗୁଡ଼ାକ ସବୁବେଳେ ରଖୁଥିଲି। ଏନ୍ତା କରିକି 81ରେ ମୁଇଁ ଗ୍ରାଜୁଏସନ୍ କମ୍ପ୍ଲିଟ୍ କଲି, କିନ୍ତୁ ସ୍ପୋର୍ଟସ ମୋର ଚାଲିଛି। କଲେଜରୁ ବାହାରି ଗଲା ପରେ ମୋତେ ଗାଁ ହାଇସ୍କୁଲରେ ଟିଚରସିପ୍ ଦେଲେ। ମୋର ଲକ୍ଷ୍ୟ ଏଇଟା ନାଇଁଥାଏ, ମୋର ଲକ୍ଷ୍ୟ ଥିଲା ଯେ ମୁଇଁ ଷ୍ଟେଟ୍ ବ୍ୟାଙ୍କ ସର୍ଭିସ୍ କରିବି ବୋଲି ମୁଇଁ ମେଣ୍ଟାଲି ଆଗରୁ ମୁଇଁ ପ୍ରିପାରେସନ୍ ହେଇକରି ଥିଲି। ତ ମାସକୁ ମୋତେ ସେମାନେ 100 ଟଙ୍କା ଦେଉଥିଲେ, ସେ 100 ଟଙ୍କାକେ ମୁଇଁ ଇଣ୍ଟରଭ୍ୟୁରେ ମୁଇଁ ଖର୍ଚ୍ଚା କରୁଥିଲି। ଆଉ ସେ ଟାଇମ୍ରେ ପ୍ୟାଣ୍ଟ ସାର୍ଟ ନେଇଥାଇ, ଯେତେବେଳେ ଜୋତା ପିନ୍ଧିଲି, ପ୍ୟାଣ୍ଟ ସାର୍ଟ ଟିକେ ଟିକେ ପିନ୍ଧିଲି, ମୋତେ ବହୁତ ଟିକେ ଅଡ଼ ଲାଗ୍ଲା। ଘଡ଼ି ଟିକେ ପିନ୍ଧି ଦେଖିଲି, ମାନେ ବହୁତ, କାହିଁ ଲାଇଫ୍ରେ ମୁଇଁ କେବେ ସେଗୁଡ଼ାକ ନାଇଁ କରି, ତ ଗୋଟେ ଲାଚକୁଲିଆ ଭଳିଆ ମୋତେ ଲାଗେ। ଇ ହିସାବରେ ମୁଇଁ ସେନେ 4 ବର୍ଷ କାମ କଲି। 4 ବର୍ଷ କାମ କଲା ପରେ ସେମାନେ ଦିନେ ଡାକିଲେ, ଆଉ ଗୋଟେ ଚିଠିଟେ ଘରକେ ପଠେଇଦେଲେ ଯେ ଆମର ଟିଚରମାନେ ଆସିଗଲେ ତୁମେ ନିଅ। ଏଇ ଟାଇମ୍ରେ ମୋର ରିଜଲ୍ଟ ଫେର୍ ବ୍ୟାଙ୍କରେ ବାହାରି ଯାଇଥିଲା, ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଦେଇଥିଲେ 81ରେ।
0: ଯେମିତି ଈଶ୍ୱର ଗୋଟେ ପଟ
1: ଆଉ ମୁଇଁ
0: କବାଟ ବନ୍ଦ କଲାବେଳକୁ ଆଉ ଗୋଟେ
1: ଆଉ
0: କବାଟ
1: ଗୋଟେ
0: ମଧ୍ୟ
1: ଖୋଲା।
0: ଖୋଲୁଛି।
1: ଆଉ ମୁଁ ଶିବ ଭକ୍ତ, ମାନେ ସେଠି ଆମର ମନ୍ଦିର ଥିଲା, ତ ମର୍ଣ୍ଣିଂରେ ମୁଁ ଯାଇକିରି ଗାଧୋଇକି ସେ ଶିବ ଭଗବାନଙ୍କୁ ସବୁ ଧୁଆଧୁଇ କରୁଥିଲି। ତାଙ୍କର ବିନା ଆଶୀର୍ବାଦରେ, ଶିବ ଭଗବାନଙ୍କ ଆଶୀର୍ବାଦରେ, ବିଷ୍ଣୁ ଭଗବାନ ଯେଉଁଟା, ବିନା ଆଶୀର୍ବାଦରେ ଆପଣ କୌଣସି ଆଚିଭମେଣ୍ଟ ନାହିଁ। ଆପଣ 99% ସବୁ ପାଇଯିବେ, କିନ୍ତୁ 1% ପାଇଁ ଆପଣ ଖସିଯିବେ, ସେଇଟା ହେଉଛନ୍ତି ଭଗବାନ। ତ ସେ 99% + 1% ହେଲେ ଆପଣ ସକ୍ସେସ୍।

0: ଯେତେବେଳେ ବସ୍ରେ ଆସିଲେ କହିଲେ ମୋର ସାଙ୍ଗମାନେ କହିଲେ ଆରେ ସୁନ୍ଦର ତୁ ତୋର ବ୍ୟାଙ୍କ ସର୍ଭିସ ହେଇଗଲା। ସେଟା ଯାହାକେ ରେଫରେନ୍ସ ଦେଇଥିଲି ମୋର ଫେଭରାଇଟ୍ ଆଜ୍ଞା ଜୟାତି ନାୟକ ବୋଲିକିରି। ସେଦିନ ରାତିରେ ମୁଇଁ ଗଲି, ରାତିରେ ଆଉ ନିଦ ନିଆ ହେଲା, ତାର ଦିନ ସକାଳୁ ଫେର ଗଲି ତାଙ୍କନେ ଭେଟ ହେଲି, ହଁ ବାରିକ ଆସିଛି ଏନ୍ତା ଏନ୍ତା, ଆଉ ମୋତେ ଆଉ ପଢ଼ବାର ଇଚ୍ଛା ନାଇଁ ହେଲା। ମୋର ଫାର୍ଷ୍ଟ ପୋଷ୍ଟିଂ ନବରଙ୍ଗପୁର 1984। ସେଇ ଜାଗାରେ ଫେର ଗଲା, ଫେର ସେଇ ଗେମ୍ ଏଣ୍ଡ ସ୍ପୋର୍ଟସ୍ ବଢ଼ିଆ କ୍ରିକେଟ ଖେଳିଲି, କୋରାପୁଟ ଡିଷ୍ଟ୍ରିକ୍ଟ 4ରେ ବହୁତ ଖେଳିଲି, ବଡ଼ ବଡ଼ ରଞ୍ଜି ପ୍ଲେୟାରମାନଙ୍କ ସାଙ୍ଗେ ଫେର ମୁଇଁ କ୍ରିକେଟ ଖେଳିଲି, ଆଉ ମୋର ଆଥଲେଟିକ୍ ଡେ ଥିଲା, ବ୍ୟାଙ୍କରୁ ମୁଇଁ ଖେଳିଗଲି, ବ୍ୟାଙ୍କରୁ ମୁଇଁ ସବୁ ପ୍ରାଇଜ୍ ଗୁଡ଼ାକ ପାଇବାର ଲାଗି ପଡ଼ିଲା। ଇ ହିସାବରେ ଗ୍ରେଜୁଏଲି ତାପରେ ନବରଙ୍ଗପୁରରୁ ମୁଇଁ ଟ୍ରାନ୍ସଫର ହେଇକରି ଆସିଲି ଯମନକିରା, ଯମନକିରାରେ ଟ୍ରାନ୍ସଫର ହେଇକରି ଆସିଲି ଇଭିନିଂ ବ୍ରାଞ୍ଚ।
1: ସାର୍, ଯେହେତୁ ଆପଣ ଇଭିନିଂ ବ୍ରାଞ୍ଚରେ ଜଏନ୍ କଲେ, ତେଣୁ ଆପଣଙ୍କୁ ଗୋଟେ ଖେଳିବା ଗୋଟେ ଅଧିକ ସୁଯୋଗ ମିଳିଥିବ, ଅଧିକ ସମୟ ମଧ୍ୟ ମିଳିଥିବ।
0: ମୁଁ ଆପଣଙ୍କୁ ଗୋଟେ ନିରାଟ ସତ କଥା କହୁଛି, ଆଜି ପର୍ଯ୍ୟନ୍ତ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ମୋତେ କେବେ ଛୁଟି ଦେଇନାହିଁ, ଏକ ପଇସା ଦେଇନାହିଁ। ଆଉ ଖେଳ ଗୋଟେ ଏତେ ବଡ଼ ନଶା, ଯେଉଁ ନଶା ଆଜ୍ଞା ଦେହରୁ ଯିବନି, ମରିବା ପର୍ଯ୍ୟନ୍ତ ରହିବ, କିନ୍ତୁ ଏ ପିଇବା ନଶା 2 ଘଣ୍ଟା ପାଇଁ। ତାପରେ ଯେତେବେଳେ ମୁଁ ଇଭିନିଂ ବ୍ରାଞ୍ଚରେ ଥିଲି, ଇଭିନିଂ ବ୍ରାଞ୍ଚରୁ ମିସେସ୍ର ଟ୍ରାନ୍ସଫର ହେଇଗଲା ସୁନ୍ଦରଗଡ଼, ସୁନ୍ଦରଗଡ଼ ପଳେଇଗଲୁ। ତାପରେ ମୁଁ ଝାରସୁଗୁଡ଼ା ବ୍ରାଞ୍ଚ ଗଲି, ଝାରସୁଗୁଡ଼ା ବ୍ରାଞ୍ଚରୁ ଆଗେନ୍ ଆସିଲି ବୁଢ଼ାରାଜା, ତାପରେ ଏଠି ପ୍ରାକ୍ଟିସ୍ ଆରମ୍ଭ କଲି। ଆଉ ଫାର୍ଷ୍ଟ 2000ରେ ଗଲି କଳିଙ୍ଗ ଷ୍ଟାଡିୟମ, ମୁଁ 45+ରେ ଦୌଡ଼ିଲି, ଆଉ ସେଠି ଯେ ନ୍ୟାସନାଲ୍ରେ ମେଡାଲ୍ ମିଳୁଥିଲା ତାକୁ ମୁଁ ହରେଇଦେଲି 100 ମିଟରରେ। ଆଉ ସେଠୁ ମୋର ମାନେ ରାଜତ୍ୱ ଷ୍ଟାର୍ଟ ହେଲା କଳିଙ୍ଗ ଷ୍ଟାଡିୟମରେ, 100 ମିଟର, 200 ମିଟର ଆଉ ଲଙ୍ଗ୍ ଜମ୍ପ। ଏଇଟା ଦୀର୍ଘ 16 ବର୍ଷ ମୁଁ ସେଠି ଦୌଡ଼ିଛି। ସନ୍ତୋଷ ଦାସ ଆମର ସେକ୍ରେଟାରୀ, ତାଙ୍କୁ ବହୁତ ବହୁତ ଧନ୍ୟବାଦ ଯେ ତାଙ୍କର ମାଧ୍ୟମରେ ଆମେ ଏଗୁଡ଼ାକ ସବୁ କରିପାରିଛୁ। ତ ଯେତେବେଳେ ଆଚିଭମେଣ୍ଟ କରିକି ଆମେ ଏଗୁଡ଼ାକ ପାଇଲୁ, ତାପରେ ନ୍ୟାସନାଲ୍ ପାଇଲୁ, ତାପରେ ଇଣ୍ଟରନ୍ୟାସନାଲ୍ ଖେଳିକି ଯେତେବେଳେ ମେଡାଲ୍ ପାଇକରି ଆସିଲୁ ଚାଇନାକୁ, 2002ରେ ମୁଁ ଯାଇଥିଲି ଚାଇନା, ଚାଇନାରେ 4x100 ରିଲେରେ ଆମେ 3rd ପୋଜିସନ୍ ପାଇଲୁ, 3rd ପୋଜିସନ୍ ଧରିକି ଆସିଲୁ। ଆଉ 100 ମିଟର 200 ମିଟର ମୁଁ 11th ପୋଜିସନ୍ ମୁଁ ପାଇଥିଲି।
1: ସର୍ଟ ଡିଷ୍ଟାନ୍ସରେ 100 ମିଟର 200 ମିଟର ଲଙ୍ଗ୍ ଜମ୍ପ, ସେଥିପାଇଁ ବହୁତ ପାୱାର ଦରକାର, ଷ୍ଟ୍ରେଙ୍ଥ ବହୁତ ଦରକାର। 50 ବର୍ଷରେ ଆପଣ କେମିତି ସେଇ ଷ୍ଟ୍ରେଙ୍ଥ ପାଇଥିଲେ?
0: ସାର୍ ଦେଖନ୍ତୁ, ମୋର ଖାଇବାଟା ବହୁତ ଡାଏଟ୍ କଣ୍ଟ୍ରୋଲ, ଆଉ କି 100 ମିଟର ଆଜ୍ଞା ଗୋଟେ ବର୍ନ କ୍ୱାଲିଟି, ଏଇଟା ଆଗରୁ ଥାଏ ଆଉ ଅଟୋମେଟିକ୍ ଆପଣଙ୍କର ସେଇଟା ବାହାରିବ। ସମସ୍ତେ 100 ମିଟର ଦୌଡ଼ି ପାରିବେ ନାହିଁ, ତ 100 ମିଟର ସହିତ 200 ମିଟର ରିଲେଟେଡ୍ ରହୁଛି, ତା ସହିତ ଲଙ୍ଗ୍ ଜମ୍ପ ରହୁଛି, ଏଇଟା ସୁନିଶ୍ଚିତ, ଏଇଟା ହେଉଛି ବର୍ନ କ୍ୱାଲିଟି, ତାକୁ ଆପଣ କେମିତି ବାହାର କରିବେ। ତ ମୋର ତ କଣ୍ଟିନ୍ୟୁଏସନ୍ରେ ମୋର ପ୍ରାକ୍ଟିସ୍ ଚାଲିଛି, ବଡି ବାହାରିଲା ମାନେ ଆପଣ ଦୌଡ଼ିକି ପଲେଇବେ, ଏଇଟା ମୋତେ ସପୋର୍ଟ କଲା ଫୋର୍ସି ଗ୍ରାଉଣ୍ଡ। ଆପଣ ଗୋଟେ ମର୍ଣ୍ଣିଂ କ୍ଲବ୍ ଥିଲା ଫୁଟବଲ୍ର, ସେଠି ମୁଁ ରେଗୁଲାର ସେମାନଙ୍କ ସହିତ ଖେଳୁଥିଲି, ଆଉ ସେଠି ବହୁତ ଷ୍ଟେମିନା, ଆପଣଙ୍କ ଏଣ୍ଡୁରାନ୍ସ ପାୱାର ଏସବୁ ଦରକାର, ସେଇଟା ନେଇକରି ମୁଁ ସେଇଟା ବହୁତ ଫିଟ୍ ଥିଲି। ଆଉ ଯେତେବେଳେ ଆପଣଙ୍କର ଏ ସ୍ପୋର୍ଟସ୍ ବିଷୟ ନେଇକରି ମୁଁ ଆସୁଥିଲି, ସେ ସମୟରେ କ'ଣ କରୁଥିଲି, ମୁଁ ଫୁଟବଲ୍ ଏଗୁଡ଼ା ଖେଳିବାଟା ବନ୍ଦ କରୁଥିଲି, ମୁଁ ଏତିକି ସ୍ପୋର୍ଟସ୍ ଉପରେ ମୁଁ ଫୋକସ୍ କରିକିରି କରୁଥିଲି। ଆଉ ଗୋଟେ ଜିନିଷ ଯେ ଆପଣ କହିବେ ନାହିଁ ଖେଳିଲେ ପାଠ ପଢ଼ା ହେବନି, ଆଜ୍ଞା ଏଇଟା ଭୁଲ, ଆପଣ ପଢ଼ିପାରିବେ ଖେଳି ମଧ୍ୟ ପାରିବେ, ଏଇଟା ସୁନିଶ୍ଚିତ। ଆଉ ଯଦି ଯେତେ ସୁନ୍ଦର ଆପଣଙ୍କ ହେଲ୍ଥ ରହିବ ଖେଳିକି, ସେତେ ସୁନ୍ଦର ଆପଣଙ୍କର ଗୋଟେ ମସ୍ତିଷ୍କଟେ ରହିବ, ବିଚାରଧାରାଟେ ଫେର ରହିବ, ବଢ଼ିଆ ବିଚାରଧାରା ରହିବ, ଯଦ୍ୱାରା ଆପଣ ବହୁତ କିଛି ନୂଆ ନୂଆ କାର୍ଯ୍ୟକ୍ରମ କରିପାରିବେ। ସେ ଭିତରେ ମୋର କିଛିଟା ମୁଁ ସେ ଟାଇପ୍ର ମଧ୍ୟ ମୁଁ କରିଛି। ତ ଯେତେବେଳେ ଆମେ ସେ ପଡ଼ିଆରେ ଦୌଡ଼ାଦୌଡ଼ି କରୁଥିଲୁ, ବହୁତ ଲୋକ କମେଣ୍ଟ ମଧ୍ୟ କରୁଥିଲେ, କହୁଥିଲେ ଏ ବାରିଗୋ କ'ଣ ପାଗଲ ହେଇଗଲା ଯେ ଏଇଟା ପଡ଼ିଆରେ ଦୌଡ଼ୁଛେ ବୋଲିକି, ଯେଉଁ ଲୋକମାନେ କହୁଥିଲେ। ଯେତେବେଳେ ମୁଁ ମେଡାଲ୍ ଧରିକି ଆସିଲି, ସେମାନେ ମୋର ବ୍ୟାଗ୍ ଧରିକି ଆସିଲେ, ମାନେ ଏଇଟା ହେଉଛି ଆମର ମାନେ ନେଚର।
1: ନାଇଁ, ଲୋକମାନେ ତ ପ୍ରଥମେ ନିଶ୍ଚିତ ଭାବରେ ତିରସ୍କାର କରିବେ, ତାପରେ ହସିବେ, ମଜା ଉଡେଇବେ,
0: ମଜା ଉଡେଇବି, ୟେସ୍,
1: କିନ୍ତୁ ତାପରେ ସେମାନେ ହିଁ ଆପଣ
0: ସେମାନେ ହିଁ ଆସିକି ଆପଣଙ୍କୁ ସମର୍ଥନା କରିବେ। ହଁ, ଏଇଟା ଲାଇଫ୍ରେ ଗୋଟେ ଅପୋଜ୍ ବାଲେ ସବୁବେଳେ ପଛପଟେ ରହିବେ, ସପୋର୍ଟ ବାଲେ ଆପଣଙ୍କ ସହିତ ଆଗକୁ ଯିବେ। ଆପଣ ଯେତେ ସପୋର୍ଟର ଅଛନ୍ ତାଙ୍କୁ ଆପଣ ସମ୍ମାନ ଦେଉଛନ୍, ଆଜ୍ଞା ଯେନ୍ମାନେ ପଛରେ ଫେର ରହିଛନ୍ ତାଙ୍କୁ ସମ୍ମାନ ଦେବା ଲାଗି କେବେ ନାଇଁ ଭୁଲିବେ, ତାଙ୍କୁ ମଧ୍ୟ ସମ୍ମାନ ଦେବେ। ଯେତେବେଳେ ଆପଣ ଏ ଗ୍ରୁପ୍କେ ଧରିକି ଆଗେ ଆଗେ ଯାଉଛନ୍ ଆଉ ତାଙ୍କୁ ଫେର ସମ୍ମାନ ଦେଉଛନ୍, ସେମାନେ ଫେର ଆସିକରି ସେ ଗ୍ରୁପ୍ରେ ମିଶିଯିବେ, ଏଇଟା ହେଉଛି ଲାଇଫ୍ର ଗୋଟେ ବଡ଼ ଜିନିଷ। ଆଉ ସ୍ପୋର୍ଟସମ୍ୟାନ୍ ହେବା ଲାଗି ହେଲେ ଆପଣଙ୍କୁ ତ ଜାଣିଛନ୍, ଫାର୍ଷ୍ଟ ହେଲା ୱିଲିଙ୍ଗନେସ୍, ଆପଣଙ୍କର ଇଚ୍ଛା ଶକ୍ତି ଯଦି ନାହିଁ ହେଲେ କିଛି ନାହିଁ। ତାପରେ ଆପଣଙ୍କେ ପାଗଲ ହେବା ଲାଗି ପଡ଼ବା ସେ ଖେଳ ଭିତରେ, ତ ଆପଣ ସ୍ପୋର୍ଟସର ପାଗଲାମିଟା କ'ଣ ଆପଣ ଭଲ ଭାବେ ଜାଣିଯାଇଛନ୍ତି। ତାପରେ ପରିଶ୍ରମ ଦରକାର, ଆପଣଙ୍କ ଡାଏଟ୍ କଣ୍ଟ୍ରୋଲ ଦରକାର, ଡିସିପ୍ଲିନ୍ ଦରକାର, ଏସବୁ ଜିନିଷ ଗୁଡ଼ାକ ନହେଲେ ଆପଣଙ୍କ ସ୍ପୋର୍ଟସ୍ କେବେ ହେଇପାରିବ ନାହିଁ। ଆଉ ଲକ୍ଷ୍ୟସ୍ଥଳ ଯେ ମୋତେ କେଉଁଟା କରିବାର ଅଛି, ତ ମୋର ଥାଏ 100 ମିଟର 200 ମିଟର ଲଙ୍ଗ୍ ଜମ୍ପ, ତାପରେ ତାକୁ ମୁଁ କଟ୍ ଅଫ୍ କରିକିରି 100 ମିଟର କରିଲି, ଲଙ୍ଗ୍ ଜମ୍ପକୁ ରଖିଲି, ଆଉ 4x100 ରିଲେ, ଯେଉଁଟାକି ଗୋଟେ ରିଦମ୍ରେ ଚାଲିବ। ତ ଏହି ହିସାବରେ ପ୍ରାକ୍ଟିସ୍ କରିକି ଆମେ ଯାଇଛୁ, ଆଉ 2002ରୁ ଆମର ଏଠି ଫେର ସବୁ ସମ୍ବର୍ଦ୍ଧନା ଦେଇକି ଯେତେବେଳେ ମୁଁ ଆସିଲି, ତାପରେ ଭେଟରାନ୍ ଗ୍ରୁପ୍ ତାପରେ ବାହାରି ବସିଲେ।

0: ବ୍ୟାଟେରୀ ମାନଙ୍କୁ ନେଇକି ମଧ୍ୟ ମୁଁ ଖେଳିକି ଆସିଛି।
1: ଷ୍ଟେଟ୍ ବ୍ୟାଙ୍କରେ କାର୍ଯ୍ୟରତ ହେଲେ ଆପଣଙ୍କ ପତ୍ନୀ ମଧ୍ୟ ଆସିଲେ, ଆପଣଙ୍କର ପରିବାର ମଧ୍ୟ ବଢ଼ିଥିବ, ସେହି
0: ହଁ
1: ସମୟ ଭିତରେ ମଧ୍ୟ ଆପଣ ଖେଳକୁ କେମିତି ଆପଣଙ୍କର ଆନ୍ତରିକତା ଦେଇପାରୁଥିଲେ?
0: ହଁ ପରିବାରର ଯେଉଁ ସପୋର୍ଟ ଆଜ୍ଞା ସୁନିଶ୍ଚିତ ଭାବେ ଦରକାର। ଆଜି ଯେଉଁଟା ଫିର୍ ହୋଇଛୁ ଆମେ ପରିବାର ପାଇଁ ହୋଇଛୁ, ପରିବାରର ସପୋର୍ଟ ଅଛି। ମୁଁ ଦେଖନ୍ତୁ ଯେଉଁଟା କହିଲେ ସେଇଟା ମର୍ଣ୍ଣିଂରେ ମୁଁ ମର୍ଣ୍ଣିଂ ପ୍ରାକ୍ଟିସ୍ ମୁଁ କରୁଥିଲି, ଫୋନ୍ ରହିବନି କିଛି ରହିବନି, ପୁରା ଫୁଲ୍ ପ୍ରାକ୍ଟିସ୍ କରିବି, ଯିବି ତାପରେ ବଜାରକୁ ଯିବି, ଫୁଲ ନେବି, ପୂଜା କରିବି, ଖାଇବି, ତାପରେ ବ୍ୟାଙ୍କ ଯିବି, ବ୍ୟାଙ୍କରେ ମଧ୍ୟ କାମ କରିବି, ବ୍ୟାଙ୍କରେ ମଧ୍ୟ ଯେତିକି ମୋର କାମ ଦରକାର ପୁରା ସେ ସବୁ କାମ କରିବି, ସେ କାମ କରିକିରି ପୁଣି ଫେର୍ ଆସିବି। ସନ୍ଧ୍ୟାରେ ମୋର ପ୍ରାକ୍ଟିସ୍ ନାହିଁ, ସନ୍ଧ୍ୟାରେ ମୁଁ ଆସିବି, ତାପରେ ଘରେ ରହିବି, ଘରର ଯେଉଁଟା କାମ, ତାପରେ ଛୁଆ ପିଲାମାନେ ସାନ ସାନ ଥିଲେ ସେଗୁଡ଼ାକ ପଢ଼ାପଢ଼ି ତାଙ୍କର ସେଗୁଡ଼ା ଚାଲୁଥିଲା, ଟ୍ୟୁସନ୍ ପଢ଼ୁଥିଲେ, ଏଗୁଡ଼ାକ ସବୁ ସେ ସମୟରେ ମା ଥିଲେ, ତାଙ୍କର ସହଯୋଗଟା ସବୁବେଳେ ମୋତେ ମିଳିଛି। ଯଦି ତାଙ୍କର ସହଯୋଗ ନାହିଁ ମିଳିଥିଲେ ମୁଁ ଆଜି ଏତେ ନାହିଁ, ମାନେ ପ୍ରତ୍ୟେକ ଫାଇନାନ୍ସିଆଲ ସପୋର୍ଟ ମଧ୍ୟ ତାଙ୍କର ସାଇଟ୍ରୁ ମିଳିଛି।
1: ମାନେ ଯେମିତି ଆନ୍ତର୍ଜାତିକ ଗସ୍ତ କଲେ
0: ହଁ ହଁ
1: ଅନ୍ୟ ଦେଶକୁ, ସେହି ସମୟରେ ତ ମଧ୍ୟ
0: ସବୁ
1: ଟଙ୍କାର,
0: ଆଜ୍ଞା କେହି ତ ମୋତେ ହେଲ୍ପ କରିନାହାନ୍ତି, ସବୁ
1: ଆଜ୍ଞା
0: ନିଜ ପକେଟରୁ ଆମେ ଖର୍ଚ୍ଚ କରିଛୁ।
1: ଆଜ୍ଞା
0: ଆଉ ସମଲେଇ ମାଙ୍କର ଆଶୀର୍ବାଦ ହେଲେ
1: ଆଜ୍ଞା,
0: ଯେନ୍ ପଇସା ମିଳିଲା ସେଟା ସ୍ପୋର୍ଟସରେ ଫେର୍ ମୁଇଁ ଖର୍ଚ୍ଚା କରିବି।
1: ସେ ଖେଳାଳିର ତ ସେ ସଂଘର୍ଷ ଆପଣଙ୍କ ସହିତ ଆଜୀବନ ରହି ଆସିଛି। ହେଲେ ଆପଣ 14 ବର୍ଷ ଖେଳିଲେ, ଷ୍ଟେଟ୍, ନ୍ୟାସନାଲ, ଇଣ୍ଟରନ୍ୟାସନାଲ ଖେଳିଲେ, ଆପଣଙ୍କର ସବୁଠୁ ସ୍ମରଣୀୟ ମୁହୂର୍ତ୍ତ କୋଉଟା, ଯେ ସମୟରେ ଆପଣଙ୍କୁ ଅତି ଗର୍ବ ଲାଗିଥିବ, ଲାଗିଥିବ ମୋ ଜୀବନ ସାର୍ଥକ ହେଇଗଲା?
0: ସେଟା ହେଉଛି 2006 ଯେଉଁଟାକି ଏସିଆଡ୍ ମେଡ଼ାଲ ପାଇବାଟା। ସେବେଳେ ମିସେସ୍ କେବେ ମୋ ସାଙ୍ଗେ ନାଇଁ ଯାଉଥାଇ, ସେ କହିଲେ ମୁଇଁ ହେଲେ ଯିବି, କହିଲେ ମୁଁ କହିଲି ଚାଲ କହିଲି, ଆଉ ବୋଧେ ତାଙ୍କର ସହଯୋଗ ଲାଗି ମୁଇଁ 2ଟା ମେଡ଼ାଲ ପାଇଯାଇଛି। ତ 100 ମିଟରରେ ଫାର୍ଷ୍ଟ ମେଡ଼ାଲ ଗୋଟେ ମିଳିଲା, ତାପରେ ଲଙ୍ଗ୍ ଜମ୍ପ ନେକ୍ସଟ ଡେ ଥିଲା, ଲଙ୍ଗ୍ ଜମ୍ପରେ ବହୁତ ବଢ଼ିଆ ହେଲା ପରଫରମେନ୍ସ, ଫେର୍ ଥାର୍ଡ଼ ପୋଜିସନ୍ ତକ ମୋର ଆସିଲା। କିନ୍ତୁ ଲାଷ୍ଟ ଜମ୍ପ ଯେତେବେଳେ ହେଲା ମୁଇଁ କାଣା କଲି, ମିସେସ୍ ଷ୍ଟାଡ଼ିୟମ୍ ଉପରେ ବସିଥିଲେ, ଲାଷ୍ଟ ଟାଇମ୍ ଯେ ମୁଇଁ କାଲି ମୁଇଁ ନେଲ୍ ଚେଞ୍ଜ କରିଦେଲି, ଆଉ ମୁଁ କହିଲି ଗୋଟେ ବେଷ୍ଟ ଜମ୍ପଟେ ମୁଇଁ କରିବି, ବେଷ୍ଟ ଜମ୍ପଟେ କରିଗଲେ ମୁଇଁ ବୋଧେ ଫାର୍ଷ୍ଟ ପୋଜିସନ୍ ପାଇଯିବି। ଆଉ ଯେତେବେଳେ ମୁଇଁ ରନୱେ ଏକଦମ ଟେକ୍ ଅଫ୍ ନେଇ ଫୁଲ୍ ସ୍ପିଡ଼ରେ ଆସିଲି, ଆଉ ଯେତେବେଳେ ଟେକ୍ ଅଫ୍ ବୋର୍ଡ଼ରେ ନାଇଁ ପଡ଼ିକିରି ଯେତେବେଳେ ଆପଣଙ୍କର ସିନ୍ଥେଟିକ୍ ଟ୍ରାକ୍ ଉପରେ ପଡ଼ିଗଲା
1: ଗୋଡ଼ଟା,
0: ହଁ ଟେକ୍ ଅଫ୍ରେ ଆସିଲାନି,
1: ଆସିଲାନି,
0: ତାପରେ ଜମ୍ପ କଲାପରେ ଆଉ ବାଲାନ୍ସ ରହିଲାନି, ପୁରା ମୁଁ ଗୋଟେ ଗୋଡ଼ରେ ପିଚିଂ ହୋଇକିରି ପଡ଼ିଗଲି, ପୁରା ସେ ବାଲିରେ ପୁରା ପଡ଼ିଥିଲି। ତାପରେ ମୋତେ ଉଠେଇକି ନେଲେ, ମାନେ ମୁଁ ଆଉ ଚାଲିପାରିଲିନି, ମୋତେ ତାପରେ ଛୁଟେଇ ଛୁଟେଇକିରି ଚାଲିଲି, ଆଉ ମୋତେ 6 ମାସ ଲାଗିଲା ସେଇଟା ଇଏ କରିବା ପାଇଁ। ଏଇଟା ଗୋଟେ ବହୁତ ମୁହୂର୍ତ୍ତ। ଆଉ ଗୋଟେ ହେଲା ଯେ ଏତାର ପରେ ଯେଉଁଟା ୱାର୍ଲ୍ଡ ମାଷ୍ଟର ଆଥଲେଟିକ୍ ଚମ୍ପିଅନସିପ୍ ଆମେ ଖେଳିବା ପାଇଁ ଗଲୁ, ବିଶ୍ୱ ଆଥଲେଟିକ୍ ଚମ୍ପିଅନସିପ୍ ଖେଳିବାଟା ବହୁତ କଷ୍ଟ ଆଜ୍ଞା। ଆଉ ସୌଭାଗ୍ୟବଶତଃ ଭଗବାନଙ୍କର ଦୟାରୁ, ହେଇ ବାସୁଦେବଙ୍କ ଦୟାରୁ ଆଜି ବିଶ୍ୱ ଆଥଲେଟିକ୍ ମାଷ୍ଟର ଆଥଲେଟିକ୍ ଚମ୍ପିଅନସିପ୍ ମଧ୍ୟ ମୁଁ ଖେଳିକରି ଆସିଛି। ଆଉ ଗୋଟେ ବେଟର ଏକ୍ସପିରିଏନ୍ସ ଅଛି, ଦେଖନ୍ତୁ ଆଜ୍ଞା, ମୁଇଁ କେବେ ସ୍ୱପ୍ନ ନାଇଁ ଦେଖି ଯେ ମୁଇଁ ବାହାର କଣ୍ଟ୍ରି ଯିବି ବୋଲିକିରି, କାହିଁକି ଭଲ ମୁଠେ ଖାଇବା ପାଇଁ ମୋତେ ଦୀର୍ଘ 28 ବର୍ଷ ଲାଗ୍ଲା। ଫରେନ୍ କଣ୍ଟ୍ରିର ସ୍ୱପ୍ନ କେନାଡ଼ୁ ଦେଖିବି, କିନ୍ତୁ ଦେନେବାଲା ହେଉଛେ ଉପରବାଲା, ଲେନେବାଲା ହେଉଛେ ଉପରବାଲା, ତାଙ୍କର ବିନା ସହଯୋଗରେ ଆପଣ ଯାଇ ନାଇଁପାରନ୍। ସେଥି ଗୋଟେ ମୋର ଇଏ ଥିଲା, ମୁଁ କେବେ ଜାହାଜ ନାଇଁ ବସିଥାଏ, ଉଡ଼ାଜାହାଜ ନାଇଁ ବସିଥାଏ, ଏରୋପ୍ଲେନ୍ ଯେନ୍ଟା କହୁଛୁ। ଆମେ ଗଲୁ ଦିଲ୍ଲୀ, ଦିଲ୍ଲୀରୁ ଫ୍ଲାଇଟ୍ ଥିଲା, ଦିଲ୍ଲୀରୁ ଫ୍ଲାଇଟ୍ ଥିଲା ଆପଣଙ୍କର ବ୍ୟାଙ୍କକ୍। ତ ଦିଲ୍ଲୀରେ ଆମେ ଯେତେବେଳେ ଗଲୁ, ଏରୋପ୍ଲେନ୍ ବିଷୟରେ ଏତେ ନାଇଁ ଜାଣି, 2002ର କଥା ଭାବୁ, ଏବେ ଏବେ 20 ବର୍ଷ ହେଇଗଲା, 2002ରେ ବେଲେ, ତାପରେ ଯେତେବେଳେ ସବୁ ଟିକେଟ୍ ଫିକେଟ୍ କଲେ ଆଉ ଟନେଲ୍ ଭିତରେ ଯିବାର୍ ଲାଗି ପଡ଼ୁଛି ଆଜ୍ଞା, ମୋର ଡରେ ମୋର ଗୋଡ଼ ନାଇଁ ହେଉଥିଲା, ବେଲେ ମୁଇଁ ଯାହାତି ବସିବି, କେନ୍ତା ଯିବି, କାଣା କରିବି, ମୁଁ ତ କେବେ ନାଇଁ ବସିନା, ମୋତେ ଡର ଲାଗୁଛେ। ତାପରେ ସେଇଟା ଯାହା ହଉ ଏନ୍ତା ଏନ୍ତା କରିକି ବସିଲି, ମୋର ଝାଲ ବାହାରି ଗଲା ନା, ସେ ଭିତରକେ ଗଲି, ଜୁହାର ଜୁରି କରିକିରି ବସିଲି। ମୋର ମନେ ମନେ ଭାବୁଛେ ଫିର୍ କେନ୍ତା ଯାହାଜ କେନ୍ତା ଯିବା, କେନ୍ତା ଉଠବା, କାଣା କରବା, ଏଇଟା ଗୋଟେ ଯେହେତୁ କେବେ ନାଇଁ ବସି, ସେଇଟା ଗୋଟେ ମୋର ଏଇଟା ହେଉଛି ଲାଇଫ୍ର ଗୋଟେ ବହୁତ ବଡ଼ ମାନେ ଏକ୍ସପିରିଏନ୍ସଟେ। ତାପରେ ଦେଖିଲି ଯେ ଛୁଆମାନେ ଫିର୍ ଅଛନ୍, ବୋଲେ ତାପରେ ମୋର ମନରେ କିଛି ଗୋଟେ ଚେଞ୍ଜ ହେଲା। ତାପରେ ଦେଖିଲି ବୁଢ଼ାବୁଢ଼ୀ ମାନେ ଫିର୍ ବସିଛନ୍, ବୋଲେ ମୁଁ ଦେଖିଲି ବୁଢ଼ାବୁଢ଼ୀ ମାନେ ଛୁଆମାନେ ସବୁ ବସିଛନ୍, ମୋତେ ଡରବାର କାଣା ଅଛି। ତାପରେ ମୋର ଟିକେ କରେଜ ଆସବା ଲାଗି ଇଏ ହେଲା, ତାପରେ ସେନେ ମୁଇଁ ମଝି ସିଟ୍ରେ ଏନ୍ତା ବସିଥାଏ, ଯେତେବେଳେ ଟେକ୍ଅପ୍ ନେବାର କଥା ବେଲ୍ଟ ଭିଡ଼ି ଦିଅ କହିଲେ, ବେଲ୍ଟ ଭିଡ଼ାବୁଡ଼ି ହେଇଗଲା, ତାପରେ ବସିଲୁ। ଆଉ ମୁଇଁ କହିଲି ଭଗବାନକେ ପ୍ରାର୍ଥନା କରୁଥାଏ, ଓମ୍ ନମଃ ଭଗବତେ ବାସୁଦେବାୟ ବୋଲିକିରି, ଆଉ କହିଲି କହିଲି ଏନ୍ତା ବସିଥ ବସିଥ, ଟିକେ ଅଫ୍ ହେଲା କି ଜଣା ପଡ଼ିଲା, ତାପରେ ଚାଲିଲା। ତାପରେ ସେଇଟା ହେଉଛି ମୋର ଫାର୍ଷ୍ଟ ଜର୍ଣ୍ଣି ମାନେ ଲାଇଫ୍ରେ, ଆଉ ଫାର୍ଷ୍ଟ ଫରେନ୍ କଣ୍ଟ୍ରି ହେଉଛି ବ୍ୟାଙ୍କକ୍। ଯଦିଓ ମୁଇଁ ଚାଇନା ଯାଉଥିଲି, ମୋର ଫାର୍ଷ୍ଟ ଫରେନ୍ କଣ୍ଟ୍ରି ହେଲା ଥାଇଲାଣ୍ଡ। ଥାଇଲାଣ୍ଡରେ ଓହ୍ଲେଇକିରି ରହିକିରି ତାପରେ ଆମେ ଚାଇନା, ଫେର୍ ଚାଇନା ଏୟାରଲାଇନ୍ସ ଗଲୁ। ସେଦିନ ଏରୋପ୍ଲେନ୍ରେ ଆଉ କିଛି ନାଇଁ ଲାଗ୍ବାର୍।
1: ସେଥିରେ ଆପଣ ଆକାଶରୁ ମଧ୍ୟ ଦେଖିଛନ୍ତି ନା ନାଇଁ, ଏଇ ଯୋଉ ପୃଥିବୀ ତାର
0: ସେଟା ବହୁତ

0: ସୁନ୍ଦର
1: ଧରିଛି
0: ଆଜ୍ଞା,
1: ଆଜ୍ଞା
0: ପୁରା ମେଘମାନେ ଥିବେ, ମେଘଟା ପୁରା ଆପଣଙ୍କର ବରଫ ଭଳିଆ ଦିଶୁଥିବ,
1: ଆଜ୍ଞା
0: ତାର ଉପରେ ଜାହାଜଟା
1: ଆଜ୍ଞା
0: ଯାଉଥିବ, ଆଉ କିଛି ଭାବିଦେବେ ହେଲେ ବହୁତ କଷ୍ଟ ହୁଏ,
1: ହଁ
0: ଭାବବାର କିଛି ନାହିଁ, ଆପଣ କିଛି ନାହିଁ, ଭଗବାନ କି
1: ଆଜ୍ଞା
0: ଆଉ ଏଇଟା ଏଇଟା ଗୋଟେ ସୁନିଶ୍ଚିତ ଆଜ୍ଞା। ଦେଖନ୍ତୁ ବିଷ୍ଣୁ ଭଗବାନଙ୍କ ବାହନ ହେଉଛନ୍ତି ଗରୁଡ଼,
1: ଗରୁଡ଼ ହଁ
0: ସେ ଉଡ଼ି ଉଡ଼ିକି ଯାଆନ୍ତି, ଆଉ ଆମକୁ ଯେଉଁମାନଙ୍କୁ ସେ ଟାଇମ୍ରେ ଫେର ଯେଉଁ ଇଏ ହେଲା ମୋର ଭାବନା ଯେ ମୋତେ ହିଁ ଭଗବାନ ନେଉଛନ୍, ଯେଉଁଟା ହେବା ସେ ଜାଣିବେ,
1: ଆଜ୍ଞା
0: ମୋର ଆଉ କିଛି ନାହିଁ, ମୁଁ ତାଙ୍କୁ ସମର୍ପିତ କରିଦେଇଛି।
1: ଆଜ୍ଞା ଏବେ ଆପଣ ଜଣେ କ୍ରୀଡ଼ା ପ୍ରଶାସକ, ଆଥଲେଟିକ୍ସର ଉନ୍ନତି ପାଇଁ ଆପଣ କ'ଣ କ'ଣ ସବୁ ପଦକ୍ଷେପ ନେଉଛନ୍ତି?
0: ଏତର ଆଗରୁ ମୁଁ ଡିଷ୍ଟ୍ରିକ୍ଟ ଆଥଲେଟିକ୍ ଆସୋସିଏସନ୍ରେ ଆଥଲେଟିକ୍ ସେକ୍ରେଟେରୀ ଥିଲି, ଆଉ ମୋ ଦ୍ୱାରା ଯେତେ ବେଷ୍ଟ ହେବାର କଥା ମୁଇଁ କରିଦେଇଛି, ମେଡ଼ାଲ ମଧ୍ୟ ଆମେ ବହୁତ ପାଇଛୁ ସେ ଟାଇମ୍ରେ। ଛୁଆମାନଙ୍କୁ ଉତ୍ସାହିତ କରିବାର ତ ପୁରା ମୋର ସବୁ ସମୟରେ ଅଛି, ସେଥିଲାଗି ଆମେ ଗୋଟେ ସମ୍ବଲପୁର ମାଷ୍ଟର ଆଥଲେଟିକ୍ କ୍ଲବ୍ କରିଦେଲୁ। ସେ ଆଥଲେଟିକ୍ କ୍ଲବ୍ରେ ଯେତେ 30-40ଟା ଛୁଆ ଆସୁଥିଲେ ପ୍ରାକ୍ଟିସ୍ ଫେର୍ କରୁଥିଲେ, କିନ୍ତୁ ଏବେ ଯେ କରୋନା 2 ବରଷ ହେଲା ପରେ ସବୁ ଡିଷ୍ଟର୍ବ ହେଇଯାଇଛେ, ଫେର୍ ସେମାନଙ୍କେ ଗ୍ୟାଦରିଂ କରିକିରି କରାହେବାର ଲାଗି ପଡ଼ୁଛେ। ଆଉ ଆମର ସମ୍ବଲପୁର ଆଥଲେଟିକ୍ କ୍ଲବ୍ରୁ ଆଜ୍ଞା ସବୁ ଏଜୁକେଟେଡ଼୍, ଆପଣ ଅଲ୍ ଇଣ୍ଡିଆ ଇଣ୍ଟର ୟୁନିଭର୍ସିଟି ଖେଳିଛନ୍, ଷ୍ଟେଟ୍ ମେଡ଼ାଲ ହୋଲ୍ଡର୍ମାନେ ସମସ୍ତେ ଅଛନ୍, ଏଜୁକେସନ୍ରେ PG ତକ୍ ସେମାନେ କରିଛନ୍, ତାପରେ ଏବେ ଦେଖୁନ୍ ସେ ଭିତରୁ ବହୁତ ଛୁଆ ଅଛନ୍ ଯେଉଁମାନେ ପୁଲିସରେ ପଳେଇ ଗଲେ, ଝିଅ ଛୁଆମାନେ ଫେର୍ ପୁଲିସରେ ଗଲେ, ପୁଅମାନେ ଫେର୍ ଆର୍ମିରେ ପଳେଇ ଗଲେ, ତାପରେ କେତେ ଜଣ BPL କରିକିରି ସେମାନେ ଏବେ ଖେଳ ଶିକ୍ଷକ ହେଇକିରି ଅଛନ୍, କେତେ ଜଣ ପଢ଼ାପଢ଼ି ଫେର୍ କରୁଛନ୍, ଏବେ ରିସେଣ୍ଟଲି ଫେର୍ କେତେ ଜଣ BPL କରିବେ ସେଟା ଫେର୍ ଚେଷ୍ଟା ଆମେ ଚଲେଇଛୁ, ତାପରେ ଜଣେ କ୍ୟାଣ୍ଡିଡେଟ୍ ଫେର୍ ଏବେ NS କରବାର ସୁଯୋଗ ପାଇଛି, ଆଉ ସେ NS
1: ମାନେ ଭାରତର ସବୁଠୁ ବଡ ଖେଳ
0: ମାନେ ୟେସ୍ ସେଟା
1: ସଂସ୍ଥା
0: କେତେ ଆଚିଭମେଣ୍ଟ, ଅଲ୍
1: ଆଜ୍ଞା
0: ଇଣ୍ଡିଆ ଲେଭେଲ୍ରେ ଆଚିଭମେଣ୍ଟ କରିକି
1: ଆଜ୍ଞା
0: ସେ ଏବେ NS କରୁଛେ। ଆଉ ଆମ ଦ୍ୱାରା ଯାହା ହେଲ୍ପ ହେବା କଥା ସମସ୍ତଙ୍କୁ ମୁଁ ହେଲ୍ପ କରେ, ଜୋତା ଦରକାର, ଗଞ୍ଜି ଦରକାର, ଯାହା ଯାହା ମୋ ଦ୍ୱାରା ବେଷ୍ଟ ହେଇପାରିବ ସେଟା ହେବା। କାହାର ଯଦି ଚାକିରି ହେଲେ, କଲେକ୍ଟର ପାଖରେ ଥିଲେ କି SP ଥିଲେ, ତା ଆଗରୁ ବଲବନ୍ତ ସିଂ ଥିଲେ ଆପଣଙ୍କର, ସମର ବର୍ମା ଥିଲେ, ତାପରେ ଅଖିଳେଶ୍ୱର ସିଂ ଥିଲେ, ତାଙ୍କୁ ବହୁତ ରିକ୍ୱେଷ୍ଟ କରିଥିଲି, ସେମାନେ ବହୁତ ସୁନ୍ଦର ଭାବେ ଆମକୁ ସପୋର୍ଟ ମଧ୍ୟ କରୁଥିଲେ, ସେଥିଲାଗି ମାନେ ଏମାନଙ୍କୁ ଏଇ ପ୍ରଶାସନିକ ଅଧିକାରୀମାନଙ୍କୁ ମୋର ବହୁତ ବହୁତ ଧନ୍ୟବାଦ। ମୋର ଟାର୍ଗେଟ ଆମର ଛୁଆମାନେ କାହିଁ ନ୍ୟାସନାଲ ଲେଭେଲ ଖେଳି ନାଇପାରିବେ, ସୁଇମିଂରେ ହେଉ, ଆଥଲେଟିକ୍ରେ ହେଉ, ଏବେ ମୁଇଁ ଓଡ଼ିଶା ମାଷ୍ଟର ସୁଇମର୍ସ କ୍ଲବ୍ର ସେକ୍ରେଟେରୀ ଅଛେ, ତାପରେ ଓଡ଼ିଶା ଷ୍ଟେଟ୍ ସୁଇମିଂ ଆସୋସିଏସନ୍ର ଭାଇସ୍ ପ୍ରେସିଡେଣ୍ଟ ଅଛି। ତ ଆମର ଚେଷ୍ଟା ଯେ ସବୁବେଳେ ଆମର ଛୁଆମାନେ, ଆମର ଆମର ଛୁଆ ବୋଲି କହିଲେ ସମ୍ବଲପୁର ବୋଲି ନାହିଁ, ଆମର ଓଡ଼ିଶାର ଯେନ୍ ବେଷ୍ଟ ସମସ୍ତେ କାହିଁ ଭଲ କରି ନାଇପାରିବେ, ପାରପର୍ଯ୍ୟନ୍ତ ଯଦି ଆମେ ଏମାନଙ୍କ ଭିତରୁ ଗୋଟେ ନ୍ୟାସନାଲ ବାହାର କରିପାର ହେଲେ ହେଲା, ଯଦି ଆମେ ଗୋଟେ NAS ଗୋଟେ ଯଦି ବାହାରିଲା ସେଟା ନ୍ୟାସନାଲ, ତ ସେଟା ଗୋଟେ ବଡ଼ ଆଚିଭମେଣ୍ଟ ହେଲା। ସେନ୍ତା ଯଦି ଗୋଟେ ନ୍ୟାସନାଲ ପ୍ଲେୟାରଟେ ଆମେ କରିପାରୁ ହେଲେ, ଆପଣଙ୍କର ଚାହେ ସୁଇମିଂ ହେଉ ଚାହେ ଆଥଲେଟିକ୍ ହେଉ, ଖେଳରେ ଯଦି କରିପାରିଲା ହେଲେ ସେଟା ବହୁତ ବଢ଼ିଆ।
1: ଏବେ ଆପଣଙ୍କୁ ଲାଗୁଛି କି ଗୋଟେ ଆଥଲେଟିକ୍ସ ପାଇଁ ଅଲଗା ଗୋଟେ ଟ୍ରାକ୍ ବା ସିନ୍ଥେଟିକ୍ ଟ୍ରାକ୍ ହେବା ଦରକାର, ଯାହାଫଳରେ ଖେଳାଳିମାନେ 365 ଦିନ ପ୍ରାକ୍ଟିସ୍
0: ନାଇଁ
1: କରିପାରିବେ?
0: ସାର୍, ଏବେ ଦେଖନ୍ତୁ ସେଟା ଜରୁରୀ, ମୁଇଁ ଯେତେବେଳେ ମାଷ୍ଟର ଖେଳିଗଲି ମୁଇଁ 80 ମିଟର୍ସରେ ମୁଇଁ ପ୍ରାକ୍ଟିସ୍ କରୁଥିଲି, କିନ୍ତୁ 80 ମିଟର୍ସକେ ମୁଇଁ 100 ମିଟର୍ସ ପାୱାର ଦେଇକିରି ମୁଇଁ ସେଟା ଦୌଡ଼ୁଥିଲି।
1: ମାନେ 20 ମିଟର ଆପଣ କେବଳ ପରଫରମାନ୍ସ ଦିନ ହିଁ ଦିଅନ୍ତି ସେଠି?
0: ବେଶ ମାନେ ଯେତେ ବେଷ୍ଟ ହେବ, ମାନେ ଯେତେ ଫାଷ୍ଟ ହେବ 80 ମିଟର ସେତେ ଫାଷ୍ଟରେ ଦୌଡ଼ିବେ, ଯେଉଁଟାକି ସେଟା 100 ମିଟର। ଆପଣଙ୍କ 100 ମିଟରରେ କାଣ ହେଉଛି ଦେଖନ୍ତୁ, 80 ମିଟରରୁ 90 ମିଟର ଆପଣ ବେଷ୍ଟ ଦୌଡ଼ି ପାରିବେ, ଆପଣ ହାତ ଚାଲୁଛି ତ ଗୋଡ଼ ଚାଲୁଛି,
1: ଆଜ୍ଞା
0: ହାତ ବନ୍ଦ ହେଇଗଲା ଗୋଡ଼ ବନ୍ଦ ହେଇଯିବ, ଏଇଟା କୋଡ଼ିନେସନ। ତ ଆପଣଙ୍କର ଯେମିତି 10 ମିଟର ହେଲା, 10 ମିଟର ପରେ ଏନର୍ଜି ଆପଣଙ୍କର ସରି ଆସୁଥିବ, ସେଇ ଟାଇମ୍ରେ ଆପଣ ଯେଉଁ ଆବଡୋମିନାଲ ମସଲ୍ସ, ପେଟରେ ଯେଉଁ ମସଲ୍ସ, ସେ ମସଲ୍ସ ଯାହାର ଭଲ ଅଛି ଆଉ ହାତ ହଲୁଛି ସେ ଆଗକୁ ପଲେଇଯିବ, ଆଉ ଯାହାର ନାହିଁ ସେ ସ୍ଲୋ ହେଇଯିବ।
1: ଏବେ ଆମର ଅନେକ ବୟସ୍କ ବ୍ୟକ୍ତି ମଧ୍ୟ ଅଛନ୍ତି, ଏବେ 30 ବର୍ଷରୁ ଯେଉଁମାନେ କମ୍ ଲୋକ ବି ଅଛନ୍ତି ତାଙ୍କୁ ମଧ୍ୟ ବିଭିନ୍ନ ପ୍ରକାର ରୋଗ ମଧ୍ୟ ଏବେ ଗ୍ରାସ କଲାଣି, ଯେମିତି ହାଇ ବ୍ଲଡ଼ ପ୍ରେସର ହେଲା, ଡାଇବେଟିସ୍ ହେଲା, କିଛି ନା କିଛି ଏମିତି ଗ୍ରାସ କଲାଣି, ଆପଣ ସେମାନଙ୍କ ପାଇଁ କ'ଣ ଫିଟନେସ୍ ମନ୍ତ୍ର ଦେବେ?
0: ଦେଖନ୍ତୁ ଯେ ମୋତେ ଏବେ ହେଲା 67,
1: ଆଜ୍ଞା
0: ଆପଣ ଆପଣ ଆମେ ବସିଛୁ, ଆପଣ ଫିଲ୍ କରିପାରୁଥିବେ ଯେ ସୁନ୍ଦରମଣି ବାରିକ କେମିତି ଦିଶୁଛନ୍ତି,
1: ଆଜ୍ଞା
0: ମାନେ 67 ଇୟର୍ସରେ
1: କେତେ ଏନର୍ଜି ଅଛି,
0: କେତେ ଏନର୍ଜି ଅଛି, ଆପଣ ଆପଣ ଜାଣିପାରୁଛନ୍ତି।
1: ଆଜ୍ଞା
0: ହଁ ମୋତେ ଦେଖିପାରୁ ନାହାନ୍ତି ସିନା, କିନ୍ତୁ ଆମର କଥା ଡିସ୍କସନରୁ ନିଶ୍ଚୟ ଜାଣିବା ଲୋକ ସେ ଜାଣିଯିବେ। ଆପଣଙ୍କର ମେନ୍ ହେଲା ଆକ୍ଟିଭ ରହିବାଟା ହେଉଛି ବେଷ୍ଟ, ସେଥିଲାଗି ଏକ୍ସରସାଇଜ୍ ଆମର ଜରୁରୀ, ଆଉ ଏକ୍ସରସାଇଜ୍ରେ ଆପଣ ଆପଣ ତା ସଙ୍ଗେ ଖାଇବାଟା ଡାଏଟ୍ଟା କଣ୍ଟ୍ରୋଲ୍ଟା ସୁନିଶ୍ଚିତ ଆଜ୍ଞା, ଡାଏଟ୍ ଯେତେ ସୁନ୍ଦର କଣ୍ଟ୍ରୋଲ୍ ହେବା ଆପଣଙ୍କର ସବୁ ଜିନିଷର ମାନେ ଭଲ ହେଇପାରିବା। ଠିକ୍ ଅଛେ। ମୁଇଁ ଯେତେବେଲେ 4C ଗ୍ରାଉଣ୍ଡ ଇଏରେ ଥିଲି, ମୁଇଁ ବହୁତ ଲୋକକେ ଇନ୍ସପାୟାର୍ଡ କରେ, ସମସ୍ତେ ଆସନ୍, ସବୁ ଆଜ୍ଞା ମାନକେ କହେ। ଗୋଟେ ଆଜ୍ଞା କି ମୁଇଁ କହିଲି ଜିନି, ହେଲ୍ଥ ଇଜ୍ ୱେଲ୍, ଆମର ଯଦି ସୁନ୍ଦର ସ୍ୱାସ୍ଥ୍ୟ ଅଛେ ହେଲେ ଟଙ୍କା ତାର ସୁଖେ ଆସ୍ବା, ଆଉ ଯଦି ସ୍ୱାସ୍ଥ୍ୟ ଭଲ ନାଇଁ ହେଲେ ଟଙ୍କାର ଭାଲ୍ୟୁ କିଛି ନାଇଁ ନା। ବୋଲେ ତାଙ୍କୁ ବୁଝେ, ଆପଣ ଆପଣ ପରିବାର ଲାଗି କାଣା କାଣା କରସନ୍, ମୁଇଁ ଇଟା କରସି ସେଇଟା କରସୁଁ, ପଇସା ଇଟା ହେଲେ ପ୍ରତ୍ୟେକ ଜିନିଷ ବିଷୟରେ ସେ କହିଦେବେ। ଠିକ୍ ଆଜ୍ଞା, ଆପଣ କାହାକେ ନେଇକିରି ଏତ୍କି ପଇସା କମାଲେ? ବୋଲେ ସେ ସାଇଲେଣ୍ଟ ରହିବେ। ମୁଇଁ କହିଲି ଦେଖନ୍ତୁ ଆଜ୍ଞା, ଆପଣଙ୍କର ଇ ଶରୀରକେ ନେଇକିରି ଆପଣ କମଉଛନ୍, କିନ୍ତୁ ଇ ଶରୀର ଲାଗି ଆପଣ କାଣା କଲେ, କିଛି କରୁଛନ୍? ଟୋଟାଲି ନାହିଁ। ଆପଣଙ୍କ ଶରୀରକେ ଯଦି ବଢ଼ିଆ ରଖିବେ ଆଜ୍ଞା, ଟଙ୍କା ତାର ଶୁଖିଆଏ। ଅତେ ଯେନ୍ ଶରୀରକେ ନେଇକିରି ଆମେ ପରିଶ୍ରମ କରିକିରି ଟଙ୍କା ଉପାର୍ଜନ କରୁଛୁଁ, ତ ସେ ଶରୀର ପାଇଁ ଆମେ କାଣା କଲା? ସେ ଶରୀରକେ ଆମେ ଏକ୍ସରସାଇଜ୍ ନାଇଁ କଲେ କିଛି ଚେଞ୍ଜ ହୋଇ ନାଇଁପାରେ, ବୋଲିକି ମୁଁ ସେମାନଙ୍କୁ ଇନ୍ସପାୟାର୍ କରୁଛି।
1: ଆପଣ ବହୁତ ଉପାଦେୟ କଥା କହିଲେ, ଆମ ଶ୍ରୋତା ବନ୍ଧୁମାନେ ନିଶ୍ଚିତ ଭାବରେ ଏଥିରେ ଅନୁପ୍ରାଣିତ ହୋଇଥିବେ। ଆପଣ ଆମ ଷ୍ଟୁଡ଼ିଓକୁ ଆସିଲେ, ଆମ ତରଫରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ।
0: ନମସ୍କାର।

ମାସିକ କ୍ରୀଡ଼ା ପତ୍ରିକା କାର୍ଯ୍ୟକ୍ରମ ଖେଳ ଜଗତ ଏଇଠି ଶେଷ ହେଲା। କାର୍ଯ୍ୟକ୍ରମ ପ୍ରଯୋଜନା ଏବଂ ଉପସ୍ଥାପନା ସୌଭାଗ୍ୟ କୁମାର ରଥ।

0: ବୁଆଗୋ, ଇ ଚୋରଚରାଲା ଖରାତି ବାହାରିଲେ ମୁନୁଷ ମରି ନାଇଁ ଯିବ କାଇଁ ରେ?
1: ଯାର କାମ କବାର ଥିବା ସେ କେନ୍ତା କରବା? ସେ
0: ଯେ ହେ କାମ କେ ସଖାଲ ବେଲେ କି ବେଲବୁଡେ କଲେ ନାଇଁ ହୁଏ କାଏ? ଜୀବନ ଥିଲେ ସିନେ ଜୀବିକା।
1: ହେଟା ବି ସତାଏ ନ, ଅତି ଜରୁରୀ କାମ ଅଛେ ବେଲେ।
0: ଅତି ଜରୁରୀ କାମ ଅଛେ ବେଲେ ଛତା ଧରୁନ, ଜୁତା ପିନ୍ଧୁନ, କଲା ଚଷମା ଲଗଉନ, ମୁଡେ ଉଦା ଗାମଛା ଦଉନ,
1: ଆର ପାନ ବୋତଲଟେ ଗଲେ ସଙ୍ଗେ ଧରି ଥାଉନ,
0: ଢିଲା ସୂତା କପଡା ପିନ୍ଧୁନ,
1: ଆର ଅଥା ଲାଗଲା ବେଲେ ଛାଇ ଜାଗା ଦେଖିକିରି ଘର ଥାକି ଦଉନ।

0: ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସାଙ୍ଗେ ମୁଁ ଆଶୁତୋଷ ପାଣିଗ୍ରାହୀ। ଆଗାମୀକାଲି ନୂଆ ଚାକିରି ପାଇଥିବା 51,000ରୁ ଏତକା ଯୁବକ ଯୁବତୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସାଇପ୍ରସ୍ ରାଷ୍ଟ୍ରପତିଙ୍କ ସାଙ୍ଗେ ଭିନ୍ ଭିନ୍ ଆଞ୍ଚଳିକ ଆର୍ ବୈଶ୍ୱିକ ପ୍ରସଙ୍ଗ ଉପରେ କଲେ କଥାବାର୍ତ୍ତା। ବାଂଲାଦେଶ ଆର୍ ପାକିସ୍ତାନ ସୀମାକେ ଅଭେଦ୍ୟ କରବା ଲାଗି ମୂଲ ହେବା ସ୍ମାର୍ଟ ସୀମା ପ୍ରକଳ୍ପ। ବରିଷ୍ଠ ନାଗରିକମାନଙ୍କୁ ସାହସ କରବା ଲାଗି ମୂଲ ହେଲା ମୋବାଇଲ ଆପ୍ ଜୀବନ। ଦେଶର ଆୟୁଷ୍ମାନ ଭାରତ ହେଲ୍ଥ ଆକାଉଣ୍ଟ ଆଭାଥି ଯୋଡ଼ାଗଲା 100 କୋଟି ଏତକା ଲୋକର ସ୍ୱାସ୍ଥ୍ୟ ବାବଦ ତଥ୍ୟ। ଜବର ଖରା ଲାଗି ଦେଶର ବହୁତଟି ଜାଗାନ ଏତକା ବଢ଼ିଛି ବିଦ୍ୟୁତ ଚାହିଦା। ପଞ୍ଚଦଶ ଅର୍ଥ କମିଶନ ଅଧ୍ୟକ୍ଷ ଏନ୍କେ ସିଂଙ୍କ ସାଙ୍ଗେ ସାକ୍ଷାତ ଆଲୋଚନା କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଦକ୍ଷତା ସହିତ ଭିତ୍ତିଭୂମି ବିଶ୍ୱାସ ସହିତ ପ୍ରଯୁକ୍ତି ବିଦ୍ୟା ଆର୍ ସ୍ଥିରତା ସହିତ ଅଭିବୃଦ୍ଧିକୁ ଯୋଡ଼ିପାରୁଥିବା ଦେଶମାନଙ୍କ ଲାଗି ସମ୍ଭାବନାପୂର୍ଣ୍ଣ ଏ ଭବିଷ୍ୟତ କହିଲେ ରାଜ୍ୟପାଳ ହରିବାବୁ କୁମ୍ଭମ୍ପାଟି। ପୂର୍ବ ଭାରତର ଶିଳ୍ପ ଆର୍ ପୁଞ୍ଜିନିବେଶକେ ଅଧିକା ଗତି ଦେବା ଲାଗି ଓଡ଼ିଶାନ ହେବା ଭାରତୀୟ ଶିଳ୍ପ ସଂଘର ପୂର୍ବାଞ୍ଚଳ ପରିଷଦ ସମ୍ମିଳନୀ। ରାଜ୍ୟ ମହଜୁଦ ରହିଛି ଆବଶ୍ୟକ ପରିମାଣର ସାର କହିଲେ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ। ବୌଦ୍ଧ ଜିଲ୍ଲାର ମୂଲ ହେଲା କ୍ୟାରିୟର କାଉନ୍ସେଲିଂ କାର୍ଯ୍ୟକ୍ରମ। ତେଲ ସଙ୍କଟକେ ମୁକାବିଲା କରବା ଲାଗି 8 ସୂତ୍ରୀ ନିର୍ଦ୍ଦେଶ ଜାରି କଲେ ମୁଖ୍ୟମନ୍ତ୍ରୀ ମୋହନ ଶର୍ମାଜୀ। ରାଜ୍ୟ ଭିତରେ ଆର୍ ବାହାରେ ଥିବା ପ୍ରଭୁ ଜଗନ୍ନାଥଙ୍କର ଜମିକେ ଅଧୀନକେ ନେବେ ସରକାର। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କର ସୂଚନା। ଓଡ଼ିଶାରେ ଚାନ୍ଦିପୁର ନଥିବା ସମନ୍ୱିତ ପରୀକ୍ଷଣ କେନ୍ଦ୍ରରୁ କ୍ଷୁଦ୍ର ଦୂରଗାମୀ କ୍ଷେପଣାସ୍ତ୍ର ଅଗ୍ନି 1ର ହେଲା ସଫଳ ପରୀକ୍ଷଣ। ଝାରସୁଗୁଡ଼ାର ମୂଲ ହେଲା ଓଡ଼ିଶାର 2 ନମ୍ବର ଆର୍ ଦେଶର 3 ନମ୍ବର ଅନ୍ନପୂର୍ତ୍ତି ଗ୍ରେନ୍ ଏଟିଏମ୍ ଉଦ୍ଘାଟିତ କଲେ ରାଜସ୍ୱ ଆର୍ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ଖାଦ୍ୟ ଯୋଗାଣ ଆର୍ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆର୍ ଝାରସୁଗୁଡ଼ା ବିଧାୟକ ଟଙ୍କ ଧରିତ୍ରୀପାଠୀ। ସୁନ୍ଦରଗଡ଼ ହୋଇଥିବା ଗୋଟିଏ କାର୍ଯ୍ୟକ୍ରମଟି ଆଜି ଭୂମିହୀନମାନଙ୍କୁ ଜମି ପଟ ମାଟିଥିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ସମ୍ବଲପୂର୍ଣ୍ଣ ହୋଇଯାଇଛେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ। ଆଇପିଏଲ୍ କ୍ରିକେଟ୍ ଦି ସନ୍ରାଇଜର୍ସ ହାଇଦ୍ରାବାଦର 255 ରନ୍ର ଜବାବ ଦି ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁ ଏଛନ୍ତ କରିଛି 56 ରନ୍। ଏଚ୍ଏନ୍ଏନ୍ ମୁଖ୍ୟ ଖବର ଇନ ଶେଷ ହେଲା। ଇତର ଉତ୍ତର ମୁଖ୍ୟ ଖବର ଶୁଣିପାରିବେ ରାତି 11:05।
0: ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶାସ୍ତ୍ରୀୟ ସଙ୍ଗୀତ ଶୁଣନ୍ତୁ। ଆଜି ଏଥିରେ ସନ୍ତୁର ବାଦନ ପରିବେଷଣ କରିଛନ୍ତି ପଣ୍ଡିତ ଶିବ କୁମାର ଶର୍ମା। ରାଗ ଦେଶ ଅଲାପ ଏବଂ ବିଳମ୍ବିତ ରୂପକ ଦ୍ରୁତ ତିନତାଲ।
2: For centuries, Santoor has been played in the valley of Kashmir. In a typical style of music known as Sufiana Musiqi, it has been played as an accompanying instrument with the vocalist and sometimes as solo also. It was originally known as Shatatantri Veena, which means 100-stringed lute. The name Santoor was given by the Persians. Similar instruments are found all over the world, like Santoor in Iran, Yangchin in China, Simblim in Hungary and Romania, Santoori in Greece, Hackbrett in Germany, Hammered Dulcimer in certain European countries and America. Santoor is played with a pair of curved sticks made out of walnut wood. It produces a variety of lively tonal effects reminiscent of the piano or the harp. With the innovations carried out on it by Pandit Shiv Sharma, now savor the fragrance of blooming Rajnigandha, keeping pace with the slow unfolding of night melodies.

0: ଶାସ୍ତ୍ରୀୟ ସଙ୍ଗୀତ ଶୁଣିଲେ। ଆଜି ଏଥିରେ ସନ୍ତୁର ବାଦନ ପରିବେଷଣ କଲେ ପଣ୍ଡିତ ଶିବ କୁମାର ଶର୍ମା। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଆରମ୍ଭରେ କୋଇ ମେରେ ଦିଲ୍ ମେ ହେ କଥାଚିତ୍ରର ଗୀତ, କଣ୍ଠଶିଳ୍ପୀ ଅନୁରାଧା ପଡ଼ୱାଲ ଏବଂ କୁମାର ସାନୁ, ଗୀତ ରଚନା କରିଛନ୍ତି ଫୈଜ ଅନୱର, ସଙ୍ଗୀତ ନିଖିଲ ବିନୟ। ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ଦୁଃଶାସନ ଭଇଁସା, କୁମୁଦିନୀ ଭଇଁସା ଏବଂ ଐଶନ୍ୟ ସା କାଦୋବାହାଲ କିରମିରା ଜିଲ୍ଲା ଝାରସୁଗୁଡ଼ାରୁ।
1: ମନ୍ କି ବାତ୍ ହେ।

0: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣନ୍ତୁ। କଥାଚିତ୍ର ତେଜବ, କଣ୍ଠଶିଳ୍ପୀ ଅଲକା ୟାଗ୍ନିକ ଏବଂ ସାଥୀ। ଗୀତ ରଚନା କରିଛନ୍ତି ଜାଭେଦ ଅଖତର, ସଙ୍ଗୀତ ଲକ୍ଷ୍ମୀକାନ୍ତ ପେରିଲାଲ। ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ପଞ୍ଚନନ ପଞ୍ଚବିହାର, କରମ ସନି, ସୁବଳ, ଚୈତନ୍ୟ, ମନୋଜ, ଗୋପାଳ, ମୁରଲୀ ମେହେର, ଶଙ୍କର ମେହେର, ଯଶୋବନ୍ତ, ରବୀନ୍ଦ୍ର ମେହେର ଏବଂ ଗୋବିନ୍ଦ ମେହେର, ଲୋଇସିରା, ଭେଡ଼ନ ଜିଲ୍ଲା ବରଗଡ଼ରୁ।
1: कहिए क्या सुनेंगे आप?
2: अरे पहले ये कहिए कहाँ थी आप?
1: मैं कर रही थी किसी का इंतजार।
2: कौन है वो?
1: वो जिससे मैं करती हूँ प्यार, और जिससे करती हूँ मिन्नतें बार बार।
2: कैसे?

ହରେଶ କୁମାର ପରୁଆ, ମୁକ୍ତିକାନ୍ତ ରଥ, ସୁଜିତ କୁମାର ଲାକ୍ରା, ମହତାବ ଦିହିରିଆ ଝାରସୁଗୁଡ଼ାରୁ ଆପଣମାନେ ଅନୁରୋଧ କରିଛନ୍ତି ଅନପଡ଼ କଥାଚିତ୍ରର ଗୀତ ଶୁଣିବା ପାଇଁ। କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର, ଗୀତ ରଚନା କରିଛନ୍ତି ରାଜା ମେହେଦି ଅଲ୍ଲୀ ଖାଁ, ସଙ୍ଗୀତ ମଦନ ମୋହନ।

କଥାଚିତ୍ର ମୋହରା, କଣ୍ଠଶିଳ୍ପୀ ପଙ୍କଜ ଉଦ୍ଧାସ ଏବଂ ସାଧନା ସରଗମ, ଗୀତ ରଚନା କରିଛନ୍ତି ଇନ୍ଦିୱର, ସଙ୍ଗୀତ ବିଜୁ ଶାହା। ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ବିଶ୍ୱ ଅମାତ, ହୁତମା, ବାଙ୍କିଘେଟି, ବିନ୍କା, ଜିଲ୍ଲା ସୁବର୍ଣ୍ଣପୁରରୁ।

0: ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସାଙ୍ଗେ ମୁଁ ଆଶୁତୋଷ ପାଣିଗ୍ରାହୀ। ଆତଙ୍କବାଦକେ ମୁକାବିଲା କରବାର୍ ଲାଗି ସଂଯୁକ୍ତ ବଲ୍ ଗଠନ କରବାର୍କେ ରାଜି ହେଲେ ଭାରତ ଆର୍ ସାଇପ୍ରସ୍। 623 ନମ୍ବର କେନ୍ଦ୍ରୀୟ ବୋର୍ଡ ବୈଠକକେ ଆଜି ଅଧ୍ୟକ୍ଷତା କଲେ ଆର୍ବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା। ଗୁଜରାତ ମୁଖ୍ୟମନ୍ତ୍ରୀଙ୍କର ପ୍ରମୁଖ ଉପଦେଷ୍ଟା ଡକ୍ଟର ହସମୁଖ ଆଧିଆଙ୍କ ସାଙ୍ଗେ ଜାତୀୟ ଶିକ୍ଷାନୀତି 2020 ଉପରେ ସାକ୍ଷାତ ଆଲୋଚନା କରିଛନ୍ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଦେଶ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ ଡିଜେଲ ମହଜୁଦ ଅଛି ବୋଲି କହିଛି ପେଟ୍ରୋଲିୟମ ଆର୍ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ। 51,000 ନବନିଯୁକ୍ତଙ୍କୁ ଆଇବାକାଲ ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। 10 ରାଜ୍ୟର 24 ରାଜ୍ୟସଭା ଆସନ ଲାଗି ନିର୍ବାଚନ ତାରିଖ ଘୋଷଣା କଲେ ନିର୍ବାଚନ ଆୟୋଗ। 9 କ୍ଲାସ୍ରୁ 3 ଭାଷାକେ ବାଧ୍ୟତାମୂଳକ ଭାବେ ପଢ଼ବାର୍ ଲାଗି CBSEର ନୂଆ ନିୟମକେ ବିରୋଧ କରିକିରି ଆସିଥିବା ଆବେଦନର ଶୁଣାଣି କରବାର୍ ଲାଗି ସମ୍ମତି ଦେଲେ ସୁପ୍ରିମକୋର୍ଟ। ଭୁବନେଶ୍ୱର ଲୋକସଭା ଭବନରୁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ CII ଓଡ଼ିଶା ଚାପ୍ଟରର ଅଧ୍ୟକ୍ଷ ଅନିଲ ସିଂହ ଆର୍ ଉପାଧ୍ୟକ୍ଷ ମଣିକାନ୍ତ ନାୟକ। ପୁରୀନ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଶୃଙ୍ଖଳିତ ରଥଯାତ୍ରାକେ ନେଇକରି ରାଜ୍ୟ ଅତିଥି ଭବନ ହୋଇଯାଇଛି ଗୋଟିଏ ସମୀକ୍ଷା ବୈଠକ। ଅଧ୍ୟକ୍ଷତା କଲେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। FFFAIର 6 ନମ୍ବର କାର୍ଯ୍ୟନିର୍ବାହୀ କମିଟି ବୈଠକରେ ଯୋଗ ଦେଲେ ରାଜ୍ୟପାଳ ହରିବାବୁ କୁମ୍ଭମ୍ପାଟି। କହିଲେ ଦକ୍ଷତା ସହିତ ଭିତ୍ତିଭୂମି, ବିଶ୍ୱାସ ସହିତ ପ୍ରଯୁକ୍ତି ବିଦ୍ୟା ଆର୍ ସ୍ଥିରତା ସହିତ ଅଭିବୃଦ୍ଧିକେ ଯୋଡ଼ି ପାରୁଥିବା ଦେଶମାନଙ୍କର ଭବିଷ୍ୟତ ସମ୍ଭାବନାପୂର୍ଣ୍ଣ। ସୁନ୍ଦରଗଡ଼ ଜିଲ୍ଲାରେ ଚାଲିଥିବା ଭିନ୍ନ ଭିନ୍ନ ଉନ୍ନୟନମୂଳକ କାମର ଅଗ୍ରଗତି ବାବଦେ ଗୋଟିଏ ଉଚ୍ଚା ଦରଜାର ସମୀକ୍ଷା ବୈଠକ କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ଭୁବନେଶ୍ୱର ଲୋକସଭା ଭବନରେ ମନାଯାଇଛି ରାଜ୍ୟସ୍ତରୀୟ ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସ। ଡାଲୁଆ ଧାନଘିନାକେ ନେଇକରି ସମ୍ବଲପୂର୍ଣ୍ଣ ହୋଇଯାଇଛି ଗୋଟିଏ ସମୀକ୍ଷା ବୈଠକ। ଅଧ୍ୟକ୍ଷତା କଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆର ସମ୍ବଲପୁର ଶାଖା ତରଫରୁ ହୋଇଯାଇଛି ମେଗା ରିଟେଲ କ୍ରେଡିଟ୍ ଆଉଟରିଚ୍ କ୍ୟାମ୍ପ। ଜନଜାତି ଗରିମା ଅଭିଯାନ ଅଧୀନରେ ବରଗଡ଼ ଜିଲ୍ଲାରେ ହୋଇଯାଇଛି ଜିଲ୍ଲାସ୍ତରୀୟ ଜନଭାଗିଦାରୀ ସବ୍ସେ ଦୂର ସବ୍ସେ ପହିଲେ କାର୍ଯ୍ୟକ୍ରମ। ଆଇପିଏଲ୍ କ୍ରିକେଟ୍ରେ ସନ୍ରାଇଜର୍ସ ହାଇଦ୍ରାବାଦର 255 ରନ୍ର ଜବାବ ଦେଇ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଅଚିନ୍ତ କରିଛେ 143 ରନ୍। ଆଜିର ମୁଖ୍ୟ ଖବର ଶେଷ ହେଲା। ଜୁହାର।
0: ଆକାଶବାଣୀ ସମ୍ବଲପୁର ଚଳିତ ଅଧିବେଶନ ଶେଷ କରିବା ପୂର୍ବରୁ ଶୁଣନ୍ତୁ ଆଗାମୀକାଲି ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଗାମୀକାଲି ସକାଳ 6:30 ଶୁଣିବେ ଆଜିର ଭାବନା, ଉପସ୍ଥାପନା ପ୍ରଫୁଲ୍ଲ କୁମାର ମାଝି। ସକାଳ 7:10 ସ୍ୱାସ୍ଥ୍ୟ ସୂଚନା, ସ୍ୱଚ୍ଛ ହାତ ଶରୀର ପାଇଁ କେତେ ଜରୁରୀ ଏ ସମ୍ପର୍କରେ କହିବେ ଡାକ୍ତର ସ୍ମିତା କୁମାରୀ ପଣ୍ଡା। ସକାଳ 7:35 ପ୍ରଚାର କରିବୁ ସୃଜନିକା କାର୍ଯ୍ୟକ୍ରମ, ଏଥିରେ ଦୁଃଖୀ ସେବକ ସାହୁଙ୍କ ଗଳ୍ପ ଶୁଣିବେ। ସମ୍ବଲପୁରୀ ଗୀତ ଶୁଣିବେ ସକାଳ 8:30 କଣ୍ଠଶିଳ୍ପୀ ପୂର୍ଣ୍ଣପ୍ରଭା ପାଣିଗ୍ରାହୀ। ସକାଳ 8:45 ସୁଲେଖା ଦେ ଏବଂ ବନଜା ମିଶ୍ର ଗାଇଥିବା ସୁଗମ ସଙ୍ଗୀତ ଶୁଣିବେ। ସକାଳ 9:00 ପ୍ରଚାର କରିବୁ ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ। ସମ୍ବଲପୁରୀ ଗୀତର ବିଶେଷ କାର୍ଯ୍ୟକ୍ରମ ଭକ୍ତି ଲହର ପ୍ରଚାର କରିବୁ ଦିନ 11:05 କଣ୍ଠଶିଳ୍ପୀ ସୁଶୀଲ କୁମାର ଦାସ, ନମିତା ରାଣୀ ପଟ୍ଟନାୟକ, ପଦ୍ମଲୋଚନ ଦାସ, ମିନତୀ ପାଣିଗ୍ରାହୀ ଏବଂ ଧନେଶ୍ୱର ଦାସ। ହିନ୍ଦୀ କଥାଚିତ୍ର ଗୀତର ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ଦିନ 11:30 ଦିନ 12:00 ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମ ଦିନ 12:15 ପ୍ରଚାର କରିବୁ ବାତାୟନ ଏକ ଭାରତ ଶ୍ରେଷ୍ଠ ଭାରତ ରିଲେ କରି ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ ଦିନ 12:30। ଦିନ ଗୋଟାଏ 5 ସମ୍ବଲପୁରୀ ଗୀତ ଶୁଣିବେ କଣ୍ଠଶିଳ୍ପୀ ଆଶାଲତା ଷଡ଼ଙ୍ଗୀ। ଘର ସଂସାରର ବିବିଧ କାର୍ଯ୍ୟକ୍ରମ ପ୍ରଚାର କରିବୁ ଦିନ ଗୋଟାଏ 20 ଅପରାହ୍ନ 3:00 କିଷାନ ସମ୍ପ୍ରଦାୟର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପୁପୁ ଝକାଝକା। ଅପରାହ୍ନ 4:02 ହେଲୋ ଅନୁରୋଧ କାର୍ଯ୍ୟକ୍ରମର ପୁନଃ ପ୍ରସାରଣ ପୁଣି ଥରେ ହେଲୋ ଅନୁରୋଧ। ଲୋକଗୀତ କାର୍ଯ୍ୟକ୍ରମରେ ଭାଗବତ ମେଳା ଶୁଣିବେ ସନ୍ଧ୍ୟା 5:02 ପରିବେଷଣ କରିବେ ବୁଦ୍ଧରାମ ଗଡ୍ଡିଆ ଏବଂ ସାଥୀ। ସନ୍ଧ୍ୟା 5:30 ଯୁବବାଣୀର ସ୍ୱରଲିପି କାର୍ଯ୍ୟକ୍ରମ ସନ୍ଧ୍ୟା 6:10 ପ୍ରଚାର କରିବୁ ସ୍ତୁତି ଚିନ୍ତାମଣିର ଦ୍ୱାଦଶ ଭାଗ। ତଥ୍ୟ ଏବଂ ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ସଙ୍ଗୀତ ପ୍ରଭୁଦତ୍ତ ପ୍ରଧାନ। ରାତି 7:25 ଜିଲ୍ଲା ହାଲଚାଲ। 7:30 ପ୍ରାୟୋଜିତ କାର୍ଯ୍ୟକ୍ରମ ବନାନୀ ରିଲେ କରି ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମର ପୁନଃ ପ୍ରସାରଣ ଶୁଣିପାରିବେ ରାତି 8:15। ରାତି 9:30

ଅଖିଳ ଭାରତୀୟ ହିନ୍ଦୀ ବିଜ୍ଞାନ ପତ୍ରିକା କାର୍ଯ୍ୟକ୍ରମ ରାତି 10:00 ଅଖିଳ ଭାରତୀୟ ସଙ୍ଗୀତ କାର୍ଯ୍ୟକ୍ରମ ରିଲେ କରି ଶୁଣାଇବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଏହି ଥିଲା ଆଗାମୀକାଲି ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ରାତି 11:10। ଏଇଠି ଶେଷ କରୁଛୁ ଆଜିର ଅଧିବେଶନ। ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆଗାମୀକାଲିର ଅଧିବେଶନ ଆରମ୍ଭ କରିବୁ 5:53। ଆଜି ପାଇଁ ବିଦାୟ ନେଉଛୁ। ଜୟ ହିନ୍ଦ।